ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 5:56 ଆଜି ଶନିବାର 1948 ଶକାବ୍ଦ ଆଷାଢ଼ 13 ଦିନ ଇଂରାଜୀ 2026 ମସିହା ଜୁଲାଇ ମାସ 4 ଶ୍ରୋତାବନ୍ଧୁ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେବ 317.5 ତଥା 945 କିଲୋ ହର୍ଚ୍ଚ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ ମାଧ୍ୟମରେ। ମାଙ୍ଗଳିକ

0: ଶ୍ରୀ ଅରବିନ୍ଦ କହିଛନ୍ତି, ବାହ୍ୟ ପରିବର୍ତ୍ତନ ପୂର୍ବରୁ ଆଭ୍ୟନ୍ତରୀଣ ପରିବର୍ତ୍ତନ ନିତାନ୍ତ ଆବଶ୍ୟକ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ସକାଳ 6 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: नमस्कार, आकाशवाणी समाचार के साथ मैं फरहत नाज।
2: प्राइम मिनिस्टर विल आल्सो बी विजिटिंग
3: प्रधानमंत्री सांस्कृतिक और

ହିନ୍ଦୀରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଇନ୍ଦ୍ରାଣୀ ମିଶ୍ରଙ୍କ କଣ୍ଠରୁ, ପାରମ୍ପରିକ ଗୀତ ରଚନାରୁ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଭକ୍ତ ଶାଳ ବେଗଙ୍କ ରଚନାରୁ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ନିର୍ମଳା ସ୍ୱାଇଁ।

ବନ୍ଦନାର ଶେଷ ଭକ୍ତି ଅର୍ଘ୍ୟଟି ଶୁଣନ୍ତୁ ଫକୀରମୋହନ ପଟ୍ଟନାୟକଙ୍କ କଣ୍ଠରୁ। ଗୀତଟିକୁ ରଚନା କରୁଛନ୍ତି ବିଭୂତି ଭୂଷଣ ନାଥ।

ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଏଇଠି ଶେଷ ହେଲା। ଗୀତଗୁଡ଼ିକ ପାଇଁ କଣ୍ଠଦାନ କରିଥିଲେ ଇନ୍ଦ୍ରାଣୀ ମିଶ୍ର, ରାଇଚରଣ ମହାନ୍ତି, ନିର୍ମଳା ସ୍ୱାଇଁ, ରବି ନାରାୟଣ ଦାସ ଏବଂ ଫକୀରମୋହନ ପଟ୍ଟନାୟକ। ଗୀତଗୁଡ଼ିକୁ ରଚନା କରିଥିଲେ ଭୀମ ଭୋଇ, ଭୋଜରାଜ ପରୁଆ, ବିଭତି ଭୂଷଣ ନାଥ, ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ଆଜିର ଭାବନା, ଉପସ୍ଥାପନା ଶିବାନୀ ଲାଲ।

ସ୍ରଷ୍ଟା ନାରାୟଣ ବିଦ୍ୟମାନ। ଆମେ ସମସ୍ତେ ହେଉଛୁ ତାଙ୍କରି ସୃଷ୍ଟି। ଆମେ କେହି ଉଚ୍ଚନୀଚ ନୁହୁ, ଆମେ କେହି ପ୍ରିୟ ଅପ୍ରିୟ ନୁହୁ, ଆମେ କେହି ନିଜ ପର ନୁହୁ। ଆମେ ସମସ୍ତେ ହେଉଛୁ ସମାନ। ଆମର ଏକମାତ୍ର ପରିଚୟ ହେଉଛି ଆମେ ହେଉଛୁ ଈଶ୍ୱର ସୃଷ୍ଟ, ଆମେ ହେଉଛୁ ଈଶ୍ୱରଙ୍କର ସନ୍ତାନ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 431 ତମ ଭାଗ।

ଦେବକୀ ଦୂତ ଭାବରେ ମାୟାପୁରୁଷଟି କୃଷ୍ଣଙ୍କୁ କହିଛି, ଶାଲ୍ୟ ଯାଦବ ବଳ ଧ୍ୱଂସ କରି ବସୁଦେବଙ୍କୁ ବାନ୍ଧି ନେଇଛି, ସେ ତାଙ୍କୁ ରକ୍ଷା କରନ୍ତୁ। ଶ୍ରୀକୃଷ୍ଣ ସାଧାରଣ ଲୋକଟିଏ ପରି ବିଚଳିତ ହୋଇ ପଡ଼ିଛନ୍ତି ଏବଂ ସମ୍ମୁଖରେ ଶାଲ୍ୟ ବସୁଦେବଙ୍କ ମସ୍ତକ ଛେଦନ କରୁଥିବା ଦୃଶ୍ୟ ଦେଖିଛନ୍ତି, କିନ୍ତୁ ସେ ମୁହୂର୍ତ୍ତକେ ପ୍ରକୃତିସ୍ଥ ହୋଇଛନ୍ତି। ଗଦାଘାତରେ ମାୟା ବିମାନକୁ ଭାଙ୍ଗିଛନ୍ତି ଏବଂ ଚକ୍ରାଘାତରେ ଶାଲ୍ୟ ମସ୍ତକ ଛେଦନ କରିଛନ୍ତି। ନିହତ କରିଛନ୍ତି ଉପଗତ ଶାଲ୍ୟ ମିତ୍ର ଦନ୍ତବକ୍ର ଏବଂ ବିଧୁରଥଙ୍କୁ।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ ଆଜି ପ୍ରଚାର କଲୁ ଏହାର 431ତମ ଭାଗ। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ତାପସ ରଞ୍ଜନ ସାହୁ। ରାଜ୍ୟର ସହରାଞ୍ଚଳନୁ ଲଗାୟତ ବର୍ଷା ଲାଗି ହେଉଥିବା ବନ୍ୟା ଆର୍ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ କରବାର୍କେ ବିପର୍ଯ୍ୟୟ ପରିଚାଳନା ପାଣ୍ଠିନୁ ଟଙ୍କା ଯୋଗାଇ ଦିଆଯିବା, ଭୁବନେଶ୍ୱର ଲୋକସେବା ଭବନରୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକେ ବରକସ କରବାର୍ ଲାଗି ରାଜସ୍ୱ ଆର୍ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କର ଅଧ୍ୟକ୍ଷତାତି ହୋଇଥିବାର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକଟି

0: ତରଫରୁ ପ୍ରଥମ ପର୍ଯ୍ୟାୟରେ ଚଳିତ ବର୍ଷ ଆମେ 10 ସହରାଞ୍ଚଳକୁ ଅର୍ଥ ମଞ୍ଜୁର କରିବୁ, ଯେଉଁ ଅର୍ଥ ମଞ୍ଜୁରର ମାଧ୍ୟମରେ ସେମାନେ ସହରାଞ୍ଚଳର ଡ୍ରେନେଜ୍ ସିଷ୍ଟମ୍ କରିବେ ଏବଂ ଜଳ ନିଷ୍କାସନର ବ୍ୟବସ୍ଥା କରିବେ। ବର୍ଷା ଯୋଗୁଁ କୌଣସି ସହରରେ ବନ୍ୟା ପ୍ଲାବିତ ହେବ ନାହିଁ।
1: ଦାୟିତ୍ୱ ନିଷ୍ଠାର ସଚ୍ଚୋଟତାଦି କାମ କରିକିରି ଲୋକମାନଙ୍କର ପାଖେ ରାଜସ୍ୱ ସେବାକେ ଅଧିକା ସହଜତି ପହଞ୍ଚାବାର ଦିଗେ ସମର୍ପିତ ହୋଇକରି କାମ କରବାରକେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆହ୍ୱାନ ଦେଇଛନ୍। ଭୁବନେଶ୍ୱର ଲୋକସେବା ଭବନରୁ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ସଦସ୍ୟମାନଙ୍କ ସାଙ୍ଗେ ଶ୍ରୀ ପୂଜାରୀ ଆଲୋଚନା କରିଥିଲେ। ରାଜସ୍ୱ ପ୍ରଶାସନକେ ବରକସ କରବାର ଦିଗେ ସେମାନଙ୍କର କାର୍ଯ୍ୟଦକ୍ଷତା ବଢ଼ାବାର ଆର୍ ଅଲଗା ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାବାର ଦିଗେ ଆଲୋଚନା କରାଯାଇଥିଲା। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଦୈତାପତି ସେବକମାନେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଗୁପ୍ତ ସେବାନୀତି କରୁଛନ୍। ଅଣସରର 6 ଦିନେ ଆଜି ମହାପୁରୁମାନଙ୍କର ଶ୍ରୀଅଙ୍ଗଥି ଫୁଲୁରି ତେଲ ଲାଗି କରାଯିବା ପରମ୍ପରା ଅନୁସାରେ ବଡ଼ ଓଡ଼ିଆ ମଠ ତରଫୁ ଖାସ୍ କରି ତିଆରି କରାଯାଇଥିବାର ଫୁଲୁରି ତେଲ ଯୋଗାଇ ଦିଆଯିବା। ଘଣାପେଡ଼ା ରାଶି ତେଲଥି ଭିନ୍ ଭିନ୍ ପ୍ରକାରର ଚେରିମୂଲି ଔଷଧୀୟ ଫୁଲ୍ ମିଶାଯାଇକରି ବଛରେ ଆଘନୁ ମାଟି ତଳି ଦିବ୍ୟ ତେଲକେ ତୁପାଯାଇକରି ରଖାଯାଇସି। ଏ ତେଲ ଲଗାବାର ଉତାରୁ ଚତୁର୍ଦ୍ଧା ମୂର୍ତ୍ତି ଧୀରେ ଧୀରେ ଜର୍ନୁ ସୁସ୍ଥ ହେବେ। ଗଲାକାଲ ଶ୍ରୀଜୀଉମାନଙ୍କର ଶ୍ରୀଅଙ୍ଗ ଫିଟା ନୀତି କରାଯାଇଥିବାର ବେଳେ ମହାପୁରୁମାନଙ୍କର ଦେହେ ବଛରଯାକର ଲାଗି ରହିଥିବାର ଚନ୍ଦନ ପାଟ ଡୋରି ଆର୍ ଶ୍ରୀମୁଖତି ଥିବାର କପଡ଼ାକେ ବାହାର କରାଯାଇଛେ। ଶ୍ରୀକ୍ଷେତ୍ର ପୁରୀନ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମିଆତି ଉନ୍ନତ ସେବା ଯୋଗାଇ ଦିଆଯିବା ବୋଲିକରି ଗୃହ ନିର୍ମାଣ ଆର୍ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍। ନଗର ଉନ୍ନୟନ ବିଭାଗର ପ୍ରସ୍ତୁତି ଆର୍ ପରିଚାଳନା ବାବଦେ ହୋଇଥିବାର ସମୀକ୍ଷା ବୈଠକଟି ଯୋଗ ଦେଇକରି ଶ୍ରୀମତୀ ପାଢ଼ୀ ଶ୍ରଦ୍ଧାଳୁ ଆର୍ ଯାତ୍ରୀମାନଙ୍କୁ ସୁସ୍ଥ ଆର୍ ସୁରକ୍ଷିତ ଦର୍ଶନ ଲାଗି ନିର୍ଦ୍ଦେଶ ଦେଇଛନ୍। ନଗର ଉନ୍ନୟନ ବିଭାଗ ଗୋଟିଏ ପ୍ରମୁଖ ମାଧ୍ୟମ ହୋଇଥିବାରୁ ରଥଯାତ୍ରା ସମିଆତି ପୁରୀ ସହରର ପରିମଳ ବ୍ୟବସ୍ଥା ପାର୍କିଂ ଆର୍ ଆଲୋକୀକରଣ କାମର ସୁପରିଚାଳନା ଲାଗି ଭାରତୀୟ ନିର୍ବାଚନ କମିଶନଙ୍କ ତରଫୁ ଗଣମାଧ୍ୟମ ଆର୍ ଯୋଗାଯୋଗ ବାବଦ ଗୋଟିଏ ସମ୍ମିଳନୀ ନୂଆଦିଲ୍ଲୀନୁ ହୋଇଯାଇଛେ। ଇ ଅବସରରେ 16 ରାଜ୍ୟର କେନ୍ଦ୍ରଶାସିତ ଅଞ୍ଚଳ ସହିତ ଆଇବା ଦିନେ ନିର୍ବାଚନ ହେବାର୍କେ ଥିବା ମିଡିଆ ନୋଡାଲ ଅଫିସରମାନଙ୍କର ଦିନିକିଆ ତାଲିମ ଶିବିର ହୋଇଥିଲା। ଶିବିରଟି ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବିଷୟ ଲୋକ ସଚେତନ କରବାର ଆଉ ଗଣମାଧ୍ୟମ ଜରିଆ ସ୍ୱଚ୍ଛ ସୂଚନା ଦେବାର ଲାଗି ଅଧିକାରୀମାନଙ୍କୁ ତାଲିମ ଦିଆଯାଇଛି। ଏଥିରେ ଓଡ଼ିଶାନୁ ସୂଚନା ଆର୍ ଲୋକସମ୍ପର୍କ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ 13 ଜିଲ୍ଲା ସୂଚନା ଆର୍ ଲୋକସମ୍ପର୍କ ଅଧିକାରୀ ଯୋଗ ଦେଇଥିଲେ। ଭିନ୍ନକ୍ଷମ ଲୋକର ପ୍ରେରଣାଦାୟକ ସଫଳତାର କଥାକେ ଜାତୀୟ ସ୍ତରଟି ପହଞ୍ଚାବାର ଉଦ୍ଦେଶ୍ୟ ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ ସାମର୍ଥ୍ୟ 2026 ଆୟୋଜନ କରାଯାଇଛି। ରାଜ୍ୟ ସରକାରଙ୍କର ସାମାଜିକ ସୁରକ୍ଷା ଆର୍ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫୁ ଆୟୋଜନ କରାଯାଉଥିବା ଚଳିତ ବର୍ଷର ଉତ୍ସବର ବିଷୟ ରହିଛି ଭିନ୍ନକ୍ଷମ ବ୍ୟକ୍ତିମାନଙ୍କର ସଫଳତାର କାହାଣୀ। କ୍ଷୁଦ୍ର ଚଳଚ୍ଚିତ୍ରର ସମୟ ସବୁନୁ ଅଏତକା 5 ରହିବା। ଆଗ୍ରହୀ ପ୍ରଯୋଜକ ଆର୍ ନିର୍ଦ୍ଦେଶକମାନେ ଅଏତକା ସୂଚନା www.shortfilmodisha.in ପାଇପାରବେ। ନିରନ୍ତର ବିକାଶ ଦିଗେ ସମବାୟ ସଂସ୍ଥାର ଯୋଗଦାନକେ ତହକାବାର ଲାଗି ଆଜ୍ ଆନ୍ତର୍ଜାତୀୟ ସମବାୟ ଦିବସ ପାଳନ କରାଯାଉଛି। ଆନ୍ତର୍ଜାତୀୟ ସମବାୟ ସଂଘ ତରଫୁ 1923 ଫି ବଛର ଜୁଲାଇ ମାସର ପହିଲା ଶନିବାରକେ ଏହି ଦିବସ ଭାବେ ପାଳନ କରାଯାଏସି। ଏ ବଛର ଏହି ଦିବସର ବାର୍ତ୍ତା ହେଉଛି ଗୋଟିଏ ଶାନ୍ତିପୂର୍ଣ୍ଣ ପୃଥିବୀର ଲାଗି ସମବାୟ। ଏହି ଅବସରରେ ସାରା ପୃଥିବୀନୁ ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ଇତାର ଆଖପାଖର ଉତ୍ତର ଓଡ଼ିଶା ସମୁଦ୍ର ଖଣି ଇଲାକାର ଲଘୁଚାପ କ୍ଷେତ୍ର ଏତକା ଘନୀଭୂତ ହେବାର୍କେ ଲାଗିଛେ। ଲଘୁଚାପର ପ୍ରଭାବଟି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବାରୁ ରାଜ୍ୟର ଭିନ୍ ଭିନ୍ ଜାଗାରୁ ବର୍ଷା ଲାଗି ରହିଛେ। ଏବେ 24 ଭିତରେ ସମ୍ବଲପୁର ସୁବର୍ଣ୍ଣପୁର ବୌଦ୍ଧ ଅନୁଗୁଳ ଆର୍ କନ୍ଧମାଳନୁ ଜବରନୁ ଅତି ଜବର ବର୍ଷା ହେବା ବୋଲିକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛେ। ଏଛନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ସଂସ୍କୃତରେ ସମ୍ବାଦ ଶୁଣିଲେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ଏଥର ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ସକାଳ 7:10 ଶୁଣିପାରିବେ ସ୍ୱାସ୍ଥ୍ୟ ସୂଚନା। ଆଜି ଏଥିରେ ଶୁଣିପାରିବେ ସର୍ଭାଇକାଲ କ୍ୟାନ୍ସର ଏବଂ HPV ଭ୍ୟାକ୍ସିନ୍ର ଗୁରୁତ୍ୱ, କହିବେ ଡକ୍ଟର ସଞ୍ଜୀବ କୁମାର ମିଶ୍ର। ସକାଳ 7:35 ଶୁଣିବେ ସାପ୍ତାହିକ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ସୃଜନିକା, କହିବେ ଡକ୍ଟର ଶ୍ୟାମ ଭୋଇ। ସକାଳ 7:55 ଶୁଣିପାରିବେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ଭିକାରୀ ଚରଣ ବଡ଼। 8:30 ଶୁଣିପାରିବେ ଶ୍ରୀକ୍ଷେତ୍ର ମାଧୁରୀ, ଏଥିରେ ବିଷୟ ରହିଛି ତିନି ରଥ ଓ ପାର୍ଶ୍ୱ ଦେବାଦେବୀ, କହିବେ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 9:00 ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ। ଦିନ 11:05 ଶୁଣିପାରିବେ ସମ୍ବଲପୁରୀ ଭକ୍ତି ଗୀତର କାର୍ଯ୍ୟକ୍ରମ ଭକ୍ତି ଲହର, କଣ୍ଠଶିଳ୍ପୀ ନବୀନ କିଶୋର ଆଚାର୍ଯ୍ୟ, ଦିଲୀପ କୁମାର ସୁନା, ଧରଣୀଧର ପଣ୍ଡା, ପୂଜା ମୁଣ୍ଡା। ଦିନ 11:30 ଶୁଣିପାରିବେ ଖୋଲା ଝରକାର କାର୍ଯ୍ୟକ୍ରମ। ଦିନ 12:00 ଶୁଣିପାରିବେ ଆପଣଙ୍କ ଚିଠି ପାଇଛୁ, ଚିଠିପତ୍ରର ସାପ୍ତାହିକ କାର୍ଯ୍ୟକ୍ରମ। ଦିନ 12:15 ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଦିନ 12:30 ଶୁଣିବେ ଅନୁରୋଧରେ ସମ୍ବଲପୁରୀ ଗୀତ। ଦିନ 1:05 ଶୁଣିପାରିବେ ସମ୍ବଲପୁରୀ ଗୀତ, ଏଥିରେ କଣ୍ଠଶିଳ୍ପୀ ହେଉଛନ୍ତି ମହମ୍ମଦ ଇକବାଲ ଖାନ ଓ ନମିତା ରାଣୀ ପଟ୍ଟନାୟକ। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ରାଜ୍ୟର ସହରାଞ୍ଚଳଗୁଡ଼ିକରେ ଲଗାଣ ବର୍ଷାଜନିତ ବନ୍ୟା ଓ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିପର୍ଯ୍ୟୟ ପରିଚାଳନା ପାଣ୍ଠିକୁ ଆବଶ୍ୟକୀୟ ଅର୍ଥ ଯୋଗାଇ ଦିଆଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଭୁବନେଶ୍ୱରଠାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଶ୍ରୀ ପୂଜାରୀ କହିଛନ୍ତି, ଆଗାମୀ ଦିନରେ ନଗର ଉନ୍ନୟନ ବିଭାଗର ସମନ୍ୱୟରେ ପ୍ରାରମ୍ଭିକ ପର୍ଯ୍ୟାୟରେ 10ଟି ସହରାଞ୍ଚଳର ତାଲିକା କରାଯାଇ ଅର୍ଥ ପ୍ରଦାନ କରାଯିବ। ଉତ୍ତର ପୂର୍ବ ରାଜ୍ୟମାନଙ୍କ ମଡେଲ ଆଧାରରେ ରାଜ୍ୟ ସରକାର ଭୂସ୍କଳନ ପରିଚାଳନା ବ୍ୟବସ୍ଥା ବିକାଶ କରିବେ ବୋଲି ମନ୍ତ୍ରୀ କହିଛନ୍ତି।
1: ଏବଂ ବହୁତ ସମୟରେ ଲୋକଙ୍କର ଯାତାୟାତରେ ଯେଉଁ ସମସ୍ୟା ଅଛି ତାକୁ ସମାଧାନ କରିବା ପାଇଁ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ପ୍ରଥମ ପର୍ଯ୍ୟାୟରେ ଚଳିତ ବର୍ଷ ଆମେ 10ଟା ସହରାଞ୍ଚଳକୁ ଅର୍ଥ ମଞ୍ଜୁର କରିବୁ। ଯେଉଁ ଅର୍ଥ ମଞ୍ଜୁର
0: ରାଜସ୍ୱ ସେବାକୁ ଅଧିକ ସୁଗମ ଓ ଦକ୍ଷ କରିବା ପାଇଁ ଭୁବନେଶ୍ୱର ଲୋକସେବା ଭବନଠାରେ ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ କ୍ଷେତ୍ର ଅଧିକାରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ନିରୀକ୍ଷକ, ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଅମିନ ଏବଂ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସହିତ ରାଜସ୍ୱ ପ୍ରଶାସନକୁ ସୁଦୃଢ଼ କରିବା ଦିଗରେ ବିଭିନ୍ନ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବା ଉପରେ ଆଲୋଚନା ହୋଇଥିଲା। ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଏସ୍ଆଇଆର୍ ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ଉପଲବ୍ଧ ହେବା ଜରୁରୀ ବୋଲି ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର କହିଛନ୍ତି। ନୂଆଦିଲ୍ଲୀଠାରେ ଦେଶର 16ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମିଡିଆ ନୋଡାଲ ଅଫିସରଙ୍କ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିରକୁ ସମ୍ବୋଧିତ କରି ଶ୍ରୀ କୁମାର କହିଛନ୍ତି, ପ୍ରକ୍ରିୟାକୁ ସ୍ୱଚ୍ଛ ଏବଂ ନିର୍ଭୁଲ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଆଗାମୀ ନିର୍ବାଚନ ସମୟରେ ଗଣମାଧ୍ୟମ ସହ ସମନ୍ୱୟ ରକ୍ଷା କରି ସଠିକ୍ ତଥ୍ୟ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଗୁରୁତ୍ୱପୂର୍ଣ୍ଣ। ଏହି ଅବସରରେ ଏସ୍ଆଇଆର୍ ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ଓ ସ୍ୱଚ୍ଛ ସୂଚନା ପ୍ରଦାନ ଉପରେ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ପୁରୀ ଶ୍ରୀମନ୍ଦିରରେ ଜ୍ୱରରେ ପୀଡ଼ିତ ଦାରୁବିଗ୍ରହମାନଙ୍କର ଅଣସର ଘରେ ଗୁପ୍ତ ସେବା ଚାଲିଛି। ଗତକାଲି ଶ୍ରୀଜୀଉମାନଙ୍କର ଶରୀରରୁ ବର୍ଷସାରା ଲାଗି ହୋଇଥିବା ଚନ୍ଦନ, ପାଟଡୋରି ଓ ଶ୍ରୀମୁଖରୁ କନା ଆଦି କଢ଼ାଯାଇଛି। ଆଜି ଶ୍ରୀଜୀଉମାନଙ୍କର ଶ୍ରୀଅଙ୍ଗ ଫିଟାନୀତି ପରେ ଫୁଲୁରୀ ତେଲ ଲାଗିହେବ। ପରମ୍ପରା ଅନୁସାରେ ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଫୁଲୁରୀ ତେଲକୁ ଏକ ବର୍ଷ ପୂର୍ବରୁ ମାଟି ତଳେ ପୋତାଯାଇ ରଖାଯାଇଥାଏ। ଏହି ଦିବ୍ୟ ତେଲକୁ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିବେ। ବିଶ୍ୱାସ ରହିଛି, ଏହି ତେଲ ପ୍ରଲେପ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜୀଉମାନଙ୍କର କଷ୍ଟ ଲାଘବ ହୋଇଥାଏ। ଆଗାମୀ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ସମୟରେ ଶ୍ରଦ୍ଧାଳୁ ଓ ଯାତ୍ରୀଙ୍କ ସୁସ୍ଥ ଓ ସୁରକ୍ଷିତ ଦର୍ଶନ ପାଇଁ ସହରକୁ ସ୍ୱଚ୍ଛ

ରଖିବା, ସୁସ୍ଥ ପରିବେଶ ସୃଷ୍ଟି, ଶୌଚାଳୟ ବ୍ୟବସ୍ଥା, ପାର୍କିଂ, ଆଲୋକୀକରଣ ଆଦି ସମସ୍ତ କାର୍ଯ୍ୟର ସୁପରିଚାଳନା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଗମ ପରିବହନ ଓ ସୁରକ୍ଷିତ ଯାତାୟାତକୁ ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସାମର୍ଥ୍ୟ 2026 ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ ଆୟୋଜନ କରାଯାଉଛି। ଚଳିତ ବର୍ଷ ଉତ୍ସବର ବିଷୟବସ୍ତୁ ରହିଛି ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସଫଳତାର କାହାଣୀ। ରାଜ୍ୟକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଜାରି ରହିଛି। ଏହା ଅଧୀନରେ ଗତ 2 ତାରିଖ ସୁଦ୍ଧା 64,816 କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରାଯାଇ ନଷ୍ଟ କରାଯାଇଛି। ରାଜ୍ୟରେ ବେଆଇନ ମାଦକଦ୍ରବ୍ୟ କାରବାର ଓ ଚୋରାଚାଳନ ବିରୋଧୀ ଲଢ଼େଇକୁ ଆହୁରି ତୀବ୍ର କରିବା ପାଇଁ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବାରେ ଲାଗିଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 9ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।

0: କାର୍ଯ୍ୟକ୍ରମ ଶୁଣିଲେ ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନା, ଆଜି ଏଥିରେ ଶୁଣନ୍ତୁ ସର୍ଭାଇକାଲ କ୍ୟାନ୍ସର ଏବଂ HPV ଭ୍ୟାକ୍ସିନ୍ର ଗୁରୁତ୍ୱ। କହୁଛନ୍ତି ଡାକ୍ତର ସଞ୍ଜୀବ କୁମାର ମିଶ୍ର।
1: ଆସନ୍ତୁ ଆଜି ଆମେ ସର୍ଭାଇକାଲ କ୍ୟାନ୍ସର ଏବଂ HPV ଭ୍ୟାକ୍ସିନ୍ ବିଷୟରେ କିଛିଟା କଥା ଜାଣିବା। ସର୍ଭାଇକାଲ କ୍ୟାନ୍ସର ହେଲା ଆମର ଗର୍ଭାଶୟର ତଳଭାଗରେ ହେଉଥିବା ଗୋଟିଏ କ୍ୟାନ୍ସର ବା କର୍କଟ ରୋଗ। ଭାରତ ହେଲା ସର୍ଭାଇକାଲ କ୍ୟାନ୍ସରର କ୍ୟାପିଟାଲ। ବିଶ୍ୱରେ ହେଉଥିବା ଟୋଟାଲ ସର୍ଭାଇକାଲ କ୍ୟାନ୍ସର କେସେସ୍ରୁ 1/4 ରୋଗୀ ଭାରତର, ଏବଂ ଭାରତର ହେଉଥିବା ମହିଳାମାନଙ୍କ ଭିତରେ କ୍ୟାନ୍ସରର କଥା ଯଦି ଆମେ କହିବା ତାହେଲେ ସର୍ଭାଇକାଲ କ୍ୟାନ୍ସର ଦ୍ୱିତୀୟ ଲିଡିଂ କ୍ୟାନ୍ସର ଏବଂ ଦ୍ୱିତୀୟ ଲିଡିଂ କଜ୍ ଅଫ୍ କ୍ୟାନ୍ସର ଡେଥ୍। ତେଣୁ ଆମେ ସମସ୍ତେ ସର୍ଭାଇକାଲ କ୍ୟାନ୍ସର ବିଷୟରେ ସଚେତନ ହେବା କଥା। ତା ସାଙ୍ଗକୁ ସର୍ଭାଇକାଲ କ୍ୟାନ୍ସର ଲୋ ସୋସିଓ ଇକୋନୋମିକ୍ କ୍ଲାସ୍ର ଗୋଟେ ରୋଗ, ଯାହାକି ଭାରତର ପାଖାପାଖି 50%ରୁ ଅଧିକ ପରିବାର ଲୋ ସୋସିଓ ଇକୋନୋମିକ୍ କ୍ଲାସ୍ର। ଏହି ରୋଗ କ'ଣ ପାଇଁ ହେଇଥାଏ? ଏହି ରୋଗ ଗୋଟିଏ ଭାଇରସ୍, ଯାହାକି ହ୍ୟୁମେନ୍ ପାପିଲୋମା ଭାଇରସ୍, ତା'ର ଇନଫେକ୍ସନ୍ ଫଳରେ ହେଇଥାଏ। ଇନଫେକ୍ସନ୍ ସାଧାରଣତଃ ସେକ୍ସୁଆଲି ଟ୍ରାନ୍ସମିଟେଡ୍ ଡିଜିଜ୍, HPV ଇନଫେକ୍ସନ୍ଟା ହେଲା ସେକ୍ସୁଆଲି ଟ୍ରାନ୍ସମିଟେଡ୍ ଡିଜିଜ୍, ଯେପରି ହ୍ୟୁମେନ୍ ଇମ୍ୟୁନୋଡେଫିସିଏନ୍ସି HIV, ହେପାଟାଇଟିସ୍ ବି ସେକ୍ସୁଆଲି ଟ୍ରାନ୍ସମିଟେଡ୍ ଡିଜିଜ୍, HPV ଇନଫେକ୍ସନ୍ଟା ବି ସେକ୍ସୁଆଲି ଟ୍ରାନ୍ସମିଟେଡ୍ ଡିଜିଜ୍। ଯେଉଁମାନେ ମଲ୍ଟିପୁଲ୍ ସେକ୍ସୁଆଲ ପାର୍ଟନର୍ସ ରଖିଥାନ୍ତି କିମ୍ବା ଯାହାଙ୍କର ପାର୍ଟନର୍ଙ୍କର ମଲ୍ଟିପୁଲ୍ ସେକ୍ସୁଆଲ ପାର୍ଟନର୍ ଥାଏ, ସେମାନଙ୍କ କ୍ଷେତ୍ରରେ HPV ଇନଫେକ୍ସନ୍ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ସର୍ଭାଇକାଲ କ୍ୟାନ୍ସର ଅଧିକ ମାତ୍ରାରେ ଦେଖାଦେଇଥାଏ। ତେଣୁ ଏହି ରୋଗର ଲକ୍ଷଣ କ'ଣ? ଲକ୍ଷଣ ହେଲା ଏବ୍ନର୍ମାଲ୍ ମେନ୍ସଟ୍ରୁଆଲ୍ ବ୍ଲିଡ଼ିଂ ହେବା, ଋତୁସ୍ରାବ ନଥିଲା ସମୟରେ ମଧ୍ୟ ବ୍ଲିଡ଼ିଂ ହେବା, ଯେତେବେଳେ ସହବାସ କରୁଛନ୍ତି ସେ ସମୟରେ କଣ୍ଟାକ୍ଟ ବ୍ଲିଡ଼ିଂ ହେବା, ତା ସାଙ୍ଗକୁ ଫାଉଲ୍ ସ୍ମେଲିଂ ଡିସଚାର୍ଜ ହେବା, ଏସବୁ ସର୍ଭାଇକାଲ କ୍ୟାନ୍ସରର ଆରମ୍ଭର ଲକ୍ଷଣମାନେ। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ କ୍ୟାନ୍ସରଙ୍କ ପରି ଏଥିରେ ଓଜନ କମିବା, ଭୋକ କମିବା ଏଭଳି ଲକ୍ଷଣ ଦେଖାଦେଇଥାଏ। ସର୍ଭାଇକାଲ କ୍ୟାନ୍ସରକୁ ଇଜିଲି ଡିଟେକ୍ଟ କରାଯାଇପାରେ ଏବଂ ସରକାର ସେଥିପାଇଁ କ୍ୟାନ୍ସର ସ୍କ୍ରିନିଂର ବ୍ୟବସ୍ଥା ମଧ୍ୟ ସବୁ ସରକାରୀ ହସ୍ପିଟାଲରେ

0: ରଖିଛନ୍ତି। ପ୍ରତ୍ୟେକ ମହିଳା ଯାହାଙ୍କ ବୟସ 30 ବର୍ଷରୁ ଅଧିକ ସେମାନେ ହସ୍ପିଟାଲକୁ ଯାଇ ନିଜର ସର୍ଭାଇକାଲ କ୍ୟାନ୍ସରର ସ୍କ୍ରିନିଂ କରାଇ ପାରିବେ। ସେଥିରେ ଗୋଟେ ସ୍ମିୟର ନିଆଯାଏ, ପ୍ୟାପ୍ ସ୍ମିୟର, ଏବଂ ତାକୁ ଏକ୍ଜାମିନ୍ କଲେ ଆମେ ଜାଣିପାରୁ ଯେ ତାଙ୍କର ସର୍ଭାଇକାଲ କ୍ୟାନ୍ସରର ଚାନ୍ସେସ୍ ଅଛି ନା ନାହିଁ। ଆଜି ଆମର ଓଡ଼ିଶା ସରକାର ତଥା ଭାରତ ସରକାର ଝିଅମାନଙ୍କ ମଧ୍ୟରେ କ୍ୟାନ୍ସର ନ ହେବା ପାଇଁ HPVର ଭ୍ୟାକ୍ସିନ୍ର ବ୍ୟବସ୍ଥା କରିଛନ୍ତି, ଯାହାକି 14 ବର୍ଷ ଯାହାକୁ କମ୍ପ୍ଲିଟ୍ ହୋଇଛି ଏବଂ 15 ବର୍ଷରୁ 3 ମାସ ପର୍ଯ୍ୟନ୍ତ ସମୟ ପର୍ଯ୍ୟନ୍ତ ଯେତିକି ଝିଅ ଅଛନ୍ତି ସେମାନଙ୍କୁ ଭାରତ ତଥା ରାଜ୍ୟ ସରକାର ଫ୍ରି ଅଫ୍ କଷ୍ଟରେ ଏହି HPV ଭ୍ୟାକ୍ସିନ୍ ଦେଉଛନ୍ତି, ଯାହାର ବଜାରର ମୂଲ୍ୟ ପାଖାପାଖି 4,000 ଟଙ୍କା। ଯାହାକୁ 14 ବର୍ଷ କମ୍ପ୍ଲିଟ୍ ହୋଇଛି ଏବଂ 15 ବର୍ଷ 3 ମାସରୁ କମ୍ ବୟସର ସେମାନଙ୍କୁ ସମସ୍ତଙ୍କୁ ଏହି HPV ଭ୍ୟାକ୍ସିନ୍ ନେବାରେ ସାହାଯ୍ୟ କରିବେ ଏବଂ ତାଙ୍କୁ ସର୍ଭାଇକାଲ କ୍ୟାନ୍ସରରୁ ବଞ୍ଚାଇ ପାରିବେ।
1: ଶୁଣିଲେ ସ୍ୱାସ୍ଥ୍ୟ ସୂଚନା, ଆଜି ଶୁଣିଲେ ସର୍ଭାଇକାଲ କ୍ୟାନ୍ସର ଏବଂ HPV ଭ୍ୟାକ୍ସିନ୍ର ଗୁରୁତ୍ୱ, କହିଲେ ଡାକ୍ତର ସଞ୍ଜୀବ କୁମାର ମିଶ୍ର। ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇ ଆଜି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଏଲ୍ନିନୋ ପ୍ରଭାବରେ ସ୍ୱାଭାବିକଠାରୁ କମ୍ ବର୍ଷା ଓ ଏହାର ପ୍ରଭାବ ନେଇ ସ୍ଥିତି ସମୀକ୍ଷା କଲେ ସରକାର। 1 ଟ୍ରିଲିୟନ୍ ଆମେରିକୀୟ ଡଲାର ରପ୍ତାନୀ ଲକ୍ଷ୍ୟ ପୂରଣ ପାଇଁ ଦେଶ ଅଗ୍ରସର ହେଉଛି, କହିଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଜୈସେ ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀ ସହ ସମ୍ପୃକ୍ତି ଅଭିଯୋଗରେ 8 ଜଣଙ୍କୁ ଗିରଫ କଲା ଗୁଜରାଟ ATS। ଏବଂ T20 ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଉଛନ୍ତି। ପ୍ରଥମେ ରାଜସ୍ଥାନ ଯାଇ ଶ୍ରୀ ମୋଦି ଯୋଧପୁର ବିମାନବନ୍ଦରର ନୂଆ ଟର୍ମିନାଲ କୋଠାର ଉଦ୍ଘାଟନ କରିବେ। 480 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ନୂଆ ଟର୍ମିନାଲ କୋଠା 20 ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇଦେବ। ଶ୍ରୀ ମୋଦି ଯୋଧପୁରଠାରେ ମଧ୍ୟ ପରିବର୍ତ୍ତିତ ଉଡ଼ାନ ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନାରେ ବିମାନ ଉଡ଼ାଣ ଆଧାରିତ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ। ପରେ ଶ୍ରୀ ମୋଦି ବଲୋତ୍ରା ଗସ୍ତ କରି 1,06,000 କୋଟି ଟଙ୍କାରୁ ଅଧିକ ବିଭିନ୍ନ ବିକାଶମୂଳକ ଯୋଜନାର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ। ଏହିସବୁ ପ୍ରକଳ୍ପଗୁଡ଼ିକ ମଧ୍ୟରେ ପେଟ୍ରୋକେମିକାଲ୍ସ, ରେଳ, ସଡ଼କ, ଶକ୍ତି ଏବଂ ସହରାଞ୍ଚଳ ପରିବହନ ଆଦି କ୍ଷେତ୍ର ରହିଛି। ଶ୍ରୀ ମୋଦି ପଚପଦରଠାରେ 9 ମିଲିୟନ୍ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ପ୍ରଥମ ଗ୍ରୀନ୍ ଫିଲ୍ଡ ରିଫାଇନରୀ ତଥା ପେଟ୍ରୋକେମିକାଲ୍ସ କମ୍ପ୍ଲେକ୍ସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ରାଜସ୍ଥାନ ସରକାର ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ ଦ୍ୱାରା ମିଳିତ ଭାବେ 79,450 କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି। ଗସ୍ତକାଳରେ ପ୍ରଧାନମନ୍ତ୍ରୀ ଜୟପୁର ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟର ଶିଳାନ୍ୟାସ କରିବେ। ଏଥିଲାଗି 13,000 କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ 1,000 ମେଗାୱାଟ୍ ବିଶିଷ୍ଟ ବିକାନେର ସୌର୍ଯ୍ୟ ଶକ୍ତି ପ୍ରକଳ୍ପର ଉଦ୍ଘାଟନ ସହ 530 କିଲୋମିଟର ଦୀର୍ଘ ପାୱାର ଟ୍ରାନ୍ସମିସନ ବ୍ୟବସ୍ଥାର ଶିଳାନ୍ୟାସ କରିବେ। ଶ୍ରୀ ମୋଦି ରାଜସ୍ଥାନ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଁ 54,000 ଜଣଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବାର କାର୍ଯ୍ୟସୂଚୀ ରହିଛି। ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗୁଜରାଟ ଗସ୍ତ କରି ଅହମ୍ମଦାବାଦର ସାନନ୍ଦଠାରେ ସେମି କଣ୍ଡକ୍ଟର ଆସେମ୍ବ୍ଲିଂ ଏବଂ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିବେ। 7,500 କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଭାରତର ସେମି କଣ୍ଡକ୍ଟର ନିର୍ମାଣ କ୍ଷେତ୍ରକୁ ଆହୁରି ଉନ୍ନତ କରିବ ବୋଲି କୁହାଯାଇଛି। ଏହି ଅବସରରେ ଆୟୋଜନ ହେବାକୁ ଥିବା ସଭାରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି ଉପସ୍ଥିତ ରହିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଏଲ୍ନିନୋ ପ୍ରଭାବରେ ସ୍ୱାଭାବିକଠାରୁ

କମ୍ ବର୍ଷା ଏବଂ ଏହାର ପ୍ରଭାବ ନେଇ ସମୀକ୍ଷା କରିଛନ୍ତି। ବୈଠକରେ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ଶ୍ରୀ ଶାହା କହିଛନ୍ତି, ସରକାର ସ୍ୱାଭାବିକଠାରୁ କମ୍ ବର୍ଷାଜନିତ ସ୍ଥିତି ଓ ଦେଶର କେତେକ ଅଞ୍ଚଳରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ଉପରେ ନଜର ରଖିଛନ୍ତି। ଶ୍ରୀ ଶାହା କୃଷି ମନ୍ତ୍ରଣାଳୟ ସମେତ ଅନ୍ୟ ମନ୍ତ୍ରଣାଳୟଗୁଡ଼ିକୁ ସତର୍କ ରହିବା ଏବଂ ରାଜ୍ୟ ସରକାରଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି କୃଷକମାନଙ୍କୁ ଆବଶ୍ୟକ ପରାମର୍ଶ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଶାହା ଜଳସମ୍ପଦ ବିଭାଗକୁ ଦେଶର ସମସ୍ତ ଜଳଭଣ୍ଡାରର ସ୍ଥିତି ନିରୀକ୍ଷଣ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, କମ୍ ପାଣି ଆବଶ୍ୟକ ପଡ଼ୁଥିବା ମିଲେଟ୍ ଏବଂ ଡାଲିଜାତୀୟ ଫସଲ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଅନ୍ୟପକ୍ଷରେ କମ୍ ବର୍ଷାଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀ ଶାହା ଶକ୍ତି ମନ୍ତ୍ରଣାଳୟକୁ ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ଜାରି ରଖିବା ନିମନ୍ତେ ପଦକ୍ଷେପ ନେବାକୁ କହିଛନ୍ତି। ବୈଠକରେ ଶ୍ରୀ ଶାହା କହିଛନ୍ତି, ଦେଶରେ ଅତ୍ୟାବଶ୍ୟକ ଖାଦ୍ୟଶସ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ତାଙ୍କ ଫ୍ରାନ୍ସ ପ୍ରତିପକ୍ଷ ରୋଲାଣ୍ଡ ରେସ୍କ୍ୟୁର ଗତକାଲି ପ୍ରୋଭେନ୍ସ ସହରରେ ଭାରତ ଫ୍ରାନ୍ସ ଅର୍ଥନୈତିକ ଏବଂ ଆର୍ଥିକ ଆଲୋଚନାରେ ସହଅଧ୍ୟକ୍ଷତା କରିଥିଲେ। ଉଭୟ ନେତା ଆର୍ଥିକ ବିକାଶ ପାଇଁ ଭାରତରେ ଫ୍ରାନ୍ସ ବିକାଶ ଏଜେନ୍ସିର କାର୍ଯ୍ୟକୁ ପ୍ରଶଂସା କରିବା ସହ ଭବିଷ୍ୟତରେ ବିଭିନ୍ନ ପ୍ରକଳ୍ପଗୁଡ଼ିକର ସମ୍ଭାବନାକୁ ସ୍ୱାଗତ କରିଥିଲେ। ଉଭୟ ମନ୍ତ୍ରୀ ଏହି ମଞ୍ଚକୁ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଅର୍ଥନୈତିକ, ଆର୍ଥିକ, ପ୍ରଯୁକ୍ତିବିଦ୍ୟା, ନିବେଶ ଏବଂ ବାଣିଜ୍ୟ ମାମଲାଗୁଡ଼ିକର ସମାଧାନ ଦିଗରେ ବ୍ୟବହାର କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ଭାରତ 1 ଟ୍ରିଲିୟନ ଆମେରିକୀୟ ଡଲାର ରପ୍ତାନୀ ଲକ୍ଷ୍ୟ ପୂରଣ କରିବା ଲାଗି ଅଗ୍ରସର ହେଉଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ 3 ମାସରେ ନିର୍ଦ୍ଧାରିତ ଲକ୍ଷ୍ୟର 15% ପୂରଣ ହୋଇଥିବା ସେ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଏକ ବାଣିଜ୍ୟିକ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଗୋଏଲ କହିଛନ୍ତି, 1 ଟ୍ରିଲିୟନ ଆମେରିକୀୟ ଡଲାର ରପ୍ତାନୀ ଲକ୍ଷ୍ୟ ପୂରଣ ଲାଗି ରପ୍ତାନୀ ପରିମାଣ 440 ବିଲିୟନରୁ 530 ବିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି କରିବାକୁ ପଡ଼ିବ। ସେହିପରି ସେବା ସମ୍ବନ୍ଧୀୟ ରପ୍ତାନୀ ପରିମାଣ 121ରୁ 470 ବିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି କରିବା ଉପରେ ମନ୍ତ୍ରୀ ଶ୍ରୀ ଗୋଏଲ ଗୁରୁତ୍ୱାରୋପ କରିଛନ୍ତି। 2025-26 ଆର୍ଥିକ ବର୍ଷରେ ବିଶ୍ୱସ୍ତରରେ ବ୍ୟବସାୟିକ ଅଭିବୃଦ୍ଧି ନିର୍ଦ୍ଧାରିତ ଆକଳନ ଅନୁଯାୟୀ ହୋଇନଥିବା ବେଳେ ଭାରତର ରପ୍ତାନୀ ପରିମାଣ ସର୍ବାଧିକ 863 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଥିବା ସେ କହିଛନ୍ତି। ଇରାନର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ସୟେଦ ଅଲି ଖାମନେଇଙ୍କ ଅନ୍ତିମ ସଂସ୍କାରରେ ବିହାର ରାଜ୍ୟପାଳ, ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସୟେଦ ତାହସନେନ୍ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରେଟା ଯୋଗ ଦେଇଛନ୍ତି। ଉଭୟ ଭାରତର ପ୍ରତିନିଧି ଭାବେ ଇରାନ ଗସ୍ତରେ ଯାଇ ଦିବଂଗତ ନେତା ତଥା ଯୁଦ୍ଧରେ ପ୍ରାଣ ହରାଇଥିବା ଲୋକମାନଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଶ୍ରୀ ମାର୍ଗାରେଟା କହିଛନ୍ତି, ସେମାନେ ଭାରତ ସରକାର ଓ ସମସ୍ତ ଭାରତୀୟଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଜମ୍ମୁ କାଶ୍ମୀରରେ ଶ୍ରୀ ଅମରନାଥ ଯାତ୍ରା ପାଇଁ ପ୍ରତିଦିନ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଜମ୍ମୁରେ ପହଞ୍ଚିବା ଆରମ୍ଭ କରିଛନ୍ତି। ଶ୍ରଦ୍ଧାଳୁ, ପର୍ଯ୍ୟଟକ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ଜମ୍ମୁ ଅଞ୍ଚଳ ଉତ୍ସବମୁଖର ହୋଇଛି। ଜମ୍ମୁ ସ୍ମାର୍ଟ ସିଟି ପକ୍ଷରୁ ତାୟୁ ନଦୀରେ ବୋଟିଂ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ପାକିସ୍ତାନସ୍ଥିତ ପ୍ରତିବନ୍ଧିତ ଆତଙ୍କବାଦୀ ଗୋଷ୍ଠୀ ଜୈସେ ମହମ୍ମଦ ସହ ସମ୍ପୃକ୍ତ 8 ଜଣଙ୍କୁ ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ ଏଟିଏସ୍ ଗିରଫ କରିଛି। ସେମାନଙ୍କୁ ଗତକାଲି ଗୁଜରାଟ ଏବଂ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଗୁଜରାଟ ଏଟିଏସ୍ର ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ପାକିସ୍ତାନର ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହ ସମ୍ପର୍କରେ ରହି ଜୈସେ ମହମ୍ମଦ ପାଇଁ କାର୍ଯ୍ୟ କରୁଥିଲେ ଏବଂ ଗୁଜରାଟରେ ସକ୍ରିୟ ନେଟୱାର୍କ ସ୍ଥାପନ ଲାଗି ଉଦ୍ୟମ ଚଳାଇଥିଲେ। ଗିରଫ ବ୍ୟକ୍ତିମାନେ ଜୈସେ ମହମ୍ମଦର ବାର୍ତ୍ତାକୁ ଗୁଜରାଟୀ ଭାଷାରେ ଅନୁବାଦ କରି ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରସାର କରିବା ପାଇଁ ମଧ୍ୟ ଉଦ୍ୟମ ଜାରି ରଖିଥିଲେ। ଏଟିଏସ୍ ପକ୍ଷରୁ ଚଢ଼ାଉ କରାଯାଇ 254 ପୁସ୍ତିକା, ଜୈସେ ମହମ୍ମଦର ପତାକା ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଗିରଫ ବ୍ୟକ୍ତିମାନଙ୍କୁ 14 ଦିନିଆ ପୁଲିସ ହେପାଜତକୁ ପଠାଯାଇଥିବା କୁହାଯାଇଛି। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି। ଦେଶର ପ୍ରତିରକ୍ଷା ବାହିନୀକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଅତ୍ୟାଧୁନିକ ଯୁଦ୍ଧ ସାମଗ୍ରୀ ଏବଂ ଶତ୍ରୁପକ୍ଷର ଉପଗ୍ରହ ତଥା କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ଯୁଦ୍ଧାସ୍ତ୍ର ନିମନ୍ତେ ଏହି ଅର୍ଥ ବ୍ୟୟ କରାଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆକାଶ ତରଙ୍ଗ ଭଳି ଇଲେକ୍ଟ୍ରୋନିକ୍ସ

0: ଯଦି ଗଛ୍ ନୁକସାନୀ ନେଇ କରି ବେଲେ ସେନୁ ରାସାୟନିକ ହିସାବରେ ତାର ଆୟ ଉପାୟ କରବାକେ ନେଇ ପଡ଼େ ବୋଲି ଜାଣିବେ, ଯେନ୍ଟାକି ବେଶୀ ଖର୍ଚ୍ଚା ନେଇ ଲାଗେ। ହେନ୍ତା ଦେଖ୍ବାକେ ଗଲେ ଯୋଉ ପୋକ ପତର ଡେଗା ପୋକ ଆର୍ ଧୂମ ମାଛି ଇସବୁ ଶୋଷକ ଜାତୀୟ ପୋକ ଆନ୍, ଯେନ୍ଟାକି ଇ ପୋକକେ ଆୟତ କରବାର୍ ଲାଗି ବୋଲିକିରି ଡାଇମେଥଏଟ୍, ମିଥାଇଲ୍ ଡେମେଟନ୍, ଏଣ୍ଡୋସଲ୍ଫାନ୍ ପ୍ରାୟ ଏକର ପିଛା ଯଦି 400 ଲିଟର ପାଣି ଦିନ ଗୁଲିକରି ଯଦି ସାନି ନେବେ ବେଲେ ବି ଇ ପୋକଟା ମରିଯିବେ, ଯେନ୍ଟାକି ବେଶୀ ନୁକସାନୀ ଆର୍ ପଛେ କରିନିପାରନ୍। ହେନ୍ତା ରେଡ଼୍ ଫସଲ ନ ଦେଖ୍ବାକେ ଗଲେ ବାଘୁଆ ପୋକମାନେ ଦେଖାଯାଏସନ୍, ଇଟାକେ ହାତେ ସବୁ ଆନିକରି ଗୋଟେ କିରୋସିନି ମିଶା ପ୍ୟାନ୍ଥିନ୍ ପକେଇ ନେବେ ବେଲେ ମରିଯିବେ। ଆର୍ ବି ହେନ୍ତା ଚାଷୀମାନେ ଦେଖିବେ ଯେ ଯଦି ଦେଲଜାତିଆ ଫସଲ ନ ପତରଚିତା ରୋଗ କି ପତରପୋଡ଼ା ରୋଗ କି ଝାଉଁଲା ରୋଗ ଯଦି ଦେଖାଯିବା ବେଲେ ଇ ସମୟକେ କାର୍ବନ୍ ନାଜିମ୍ ନେତ ଥାଇଓଫିନେଟ୍, ମିଥାଇଲ୍ 200 ଗ୍ରାମ, ନେତ ମାନକୋଜେପ୍ 700 ଗ୍ରାମ ଏକର ପିଛା ଯଦି ଦେଇଦେବେ ବେଲେ ଇ ରୋଗଟା ଆୟତ ହେଇଯାଏସି। ହେଲେ ଚାଷୀମାନେ ଦେଖିବେ ଯେ ଯେନ୍ତା ରୋଗଟା ମୂଲ ହେବାକି ତାର ଆୟ ଉପାୟ କରିବେ ବେଲେ ବେଶୀ ନୁକସାନୀ କରିନିପାରନ୍, ଆରୁ ଫସଲଟା ତମେ ବର୍ଷ ସେଗିରି ବଢ଼ିପାର୍ବା। ସବୁବେଳେ ଚାଷୀମାନେ ନିଘା କରିବେ ଯେ ଯେନ୍ସି ବି ହଉ ଚାଷ କରିବାକେ ଯିବେ ବେଲେ ସେନୁ ଏତକା ଅମଲକ୍ଷମ ବିହନ ନେତ ଉନ୍ନତ କିସମର ବ୍ୟବହାର କରିବେ, ଯେନ୍ଥିଲାଗି ବୋଲିକିରି ରୋଗ ସହବାର ତାକଟା ଥିସି, ସେଥିଲାଗି ବୋଲିକିରି ଚାଷୀମାନେ ପଛେ ଆରୁ ନୁକସାନୀ ହେବାର୍କେ ନେଇ ପଡ଼େ। ବିହନ ଯେତେବେଳେ ବି ଚାଷୀମାନେ ଯୋଗଉଛନ୍, ବିହନକେ ବିଶୋଧନ କରିବେ, ତାରୁ ତାରୁ ମ୍ୟାଟ୍କେ ବି ବିଶୋଧନ କରିବେ ବେଲେ ବଢ଼ିଆ ହେଇପାର୍ବା, ଆରୁ ଜୀବାଣୁ କଲଚର୍ ବ୍ୟବହାର କରିବା କଥା। ଏନ୍ତା ହିସାବରେ ଚାଷୀମାନେ ଯଦି ନିଘା ଦେଇକରି ଦେଲଜାତିଆ ଫସଲ ଚାଷ କରିବେ ବେଲେ ଫସଲ ନୁ ଏତକା ଅମଲ ପାଇପାର୍ବେ।
1: ଶୁଣିଲେ ଚାଷର ହାଲ, ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ପ୍ରାତଃ ସୂଚନା।

ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ। କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ। ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର କିମ୍ବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇ ପାରିବେ।

ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18 GST ସହ ମୋଟ 266 ଟଙ୍କା କେବଳ NEFT କିମ୍ବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086710525 7।

ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ଼ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ ହେଲା 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 06632410961 ଯୋଗାଯୋଗ କରିପାରିବେ।

ଶୁଣିଲେ ପ୍ରାତଃ ସୂଚନା ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସୃଜନିକା ପ୍ରଯୋଜନା ତଥା ଉପସ୍ଥାପନା ସନ୍ତୋଷ କୁମାର ପିଙ୍କ।

0: ସୃଜନିକା କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାମାନଙ୍କୁ ଆମର ନମସ୍କାର। ଶ୍ରୋତାବନ୍ଧୁ, ଆଜି କାର୍ଯ୍ୟକ୍ରମର ଅତିଥି ହେଉଛନ୍ତି ଡକ୍ଟର ଶ୍ୟାମ ଭୋଇ, କବି ଓ ସାହିତ୍ୟ ସମାଲୋଚକ। ବୃତ୍ତିରେ ସେ ଓଡ଼ିଆ ଅଧ୍ୟାପକ, ବ୍ରତ କିନ୍ତୁ ସାହିତ୍ୟ ସର୍ଜନା। ଏ ଯାବତ୍ ତାଙ୍କର ପାଞ୍ଚ ଖଣ୍ଡ ପୁସ୍ତକ ପ୍ରକାଶିତ। କବିତା ରଚନା ଏବଂ ସାହିତ୍ୟ ସମାଲୋଚନାରେ ସେ ରୁଚି ରଖନ୍ତି। ସେ ସୁପରିଚିତ କଥାକାର ତରୁଣକାନ୍ତି ମିଶ୍ରଙ୍କର ଗଳ୍ପ ସାହିତ୍ୟରେ ଗବେଷଣା କରି PhD ଡିଗ୍ରୀ ଲାଭ କରିଛନ୍ତି ଏବଂ କଥାଶିଳ୍ପୀ ରାମଚନ୍ଦ୍ର ବେହେରାଙ୍କ କଥା ସାହିତ୍ୟ ଉପରେ ଗବେଷଣା କରୁଛନ୍ତି DLED ଡିଗ୍ରୀ ପାଇଁ। ତେବେ ଆଜି ଆମର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି, ଆସନ୍ତୁ ତାଙ୍କୁ ଭେଟିବା। କବି ଡକ୍ଟର ଭୋଇ, ନମସ୍କାର।
1: ନମସ୍କାର।
0: ଯେହେତୁ ଆପଣ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପକ, ଅନେକ ଅଭିଜ୍ଞତା ଅନୁଭୂତି ରହିଛି ଓଡ଼ିଆ ସାହିତ୍ୟ ରଚନା କ୍ଷେତ୍ରରେ। ଯଦି ଆମେ ଚିନ୍ତା କରିବା ଯେ ଓଡ଼ିଆ ସାହିତ୍ୟର କଥା, ଏଇ ଯେଉଁ ବିଭିନ୍ନ ବିଭାଗ ରହିଛି, ଗଳ୍ପ ହେଉ, କବିତା ହେଉ, କିମ୍ବା ସମାଲୋଚନା ଆଲୋଚନା ହେଉ, ଏମାନଙ୍କ ମଧ୍ୟରୁ ଆପଣଙ୍କୁ କେଉଁ ବିଭାଗ ବେଶୀ ଭଲ ଲାଗେ?
1: ମୋତେ ଓଡ଼ିଆ ସାହିତ୍ୟର ଯେତେ ବିଭାଗ ରହିଛି, କବିତା ହେଉ, କାବ୍ୟ ହେଉ, ଗଳ୍ପ ହେଉ, ଉପନ୍ୟାସ ହେଉ, ନାଟକ ହେଉ, ଏକାଙ୍କିକା ହେଉ, ପ୍ରବନ୍ଧ ହେଉ, ସମାଲୋଚନା ହେଉ, ସବୁ ମୋତେ ଭଲ ଲାଗେ। କିନ୍ତୁ କାହିଁକି କେଜାଣି ମୋ ଭିତରେ ଗୋଟେ ଦୁର୍ବଳତା ରହିଛି, ମୁଁ ବେଶୀ କବିତାର ମାୟାରେ ଛନ୍ଦି ହୋଇଯାଏ। କାହିଁକି କବିତାର ଯେଉଁ ଶବ୍ଦ କୋମଳ, କବିତାର ଯେଉଁ ମାଧୁର୍ଯ୍ୟ, କବିତାର ଯେଉଁ ସାଙ୍ଗୀତିକତା ମୋର ଆତ୍ମା ଏବଂ ଅନ୍ତରକୁ ସଦା ଉଦ୍ବେଳିତ କରୁଥାଏ, ମୁଁ ତାର ପ୍ରେମରେ ପଡ଼ୁଥାଏ ବାରମ୍ବାର।
0: ତାହେଲେ ଆପଣ କହିବା ପାଇଁ ଚାହୁଁଛନ୍ତି ଯେ କବିତାର ମାୟାରେ ଆପଣ ବି ଛନ୍ଦି ହୋଇଯାଇଛନ୍ତି?
1: ଆଜ୍ଞା।
0: ତ କବିତା କିଭଳି ଭାବରେ ଆପଣଙ୍କୁ ଛନ୍ଦି ପକାଏ,
1: ଏ ସମ୍ପର୍କରେ ମୁଁ ଆପଣଙ୍କୁ କହିବି ନାହିଁ। କବିତାର ମାୟା କ'ଣ, ସେ ସମ୍ପର୍କରେ ମୋ କବିତା ମାଧ୍ୟମରେ ମୁଁ ଆପଣଙ୍କୁ ଶୁଣାଇବାକୁ ଚାହେଁ। କବିତାର ମାୟା, କବିତାଟେ ଲେଖିଦେବା ଏତେ ସହଜ କି? କବିତାଟେ ଲେଖିଦେବା ଏତେ ସହଜ କି? କବି କ'ଣ କେବେ କବିତା ଲେଖେ? କବିତା ସ୍ୱୟମ୍ଭୁ, ସେ ତ ନିର୍ଝରିଣୀଟିଏ, କବିର ଲେଖନୀ ମୁନରୁ ସ୍ୱତଃ ଝରି ଆସେ। କବିତା ବଞ୍ଚୁଥିବା କବିର ହୃଦୟ କବିତାର ଐଶ୍ୱର୍ଯ୍ୟରେ ପୂର୍ଣ୍ଣ ହେଉଥାଏ। କବିତାର ମାୟାରେ ମନ୍ତ୍ରମୁଗ୍ଧ କବି କବିତାର ହିଁ ନିରାଜନା କରୁଥାଏ। କବିର ସାଧ୍ୟ କେତେ ଯେ କବିତା ଲେଖିବ, କବିର ସାଧ୍ୟ କେତେ ଯେ କବିତା ଲେଖିବ, କବିତା ପରା ଲେଖି ହୋଇଯାଏ। କବିତାର ନନ୍ଦନବନରେ ବୁଲୁ ବୁଲୁ କେବେ କବିତା ସହ ଭେଟ ହୋଇଯାଏ। କବିତାର କାଳିସିରେ ମୁହ୍ୟମାନ କବି, କବିତାର କାଳିସିରେ ମୁହ୍ୟମାନ କବି, ମୁକୁଳି ପାରେ ନା କବିତାର ମାୟାରୁ। କେବେ ସେ କବିତା ଭିତରେ ଥାଏ ତ କେବେ ତା ଭିତରେ କବିତା, କେବେ ସେ କବିତା ଭିତରେ ଥାଏ ତ କେବେ ତା ଭିତରେ କବିତା।
0: ଚମତ୍କାର ଆପଣଙ୍କର ଏଇ କବିତା। ହେଲେ କଥା ହେଉଛି ଯେ କବି ଯେତେବେଳେ ଲେଖେ ସେ ଯାହା ଅନୁଭବ କରେ,

0: ଯାହା ସେ ଦେଖେ, ଯାହା ସେ ଚିନ୍ତା କରେ, ତାକୁ ନେଇକି ସେ କବିତା ଲେଖେ। ଆଉ ଆପଣ ସେଭଳିଆ କିଛି କବିତା ଯାହା ନିଜେ ଦେଖୁଛନ୍ତି ସେଭଳିଆ କିଛି କବିତା ଲେଖନ୍ତି ନା ଅନ୍ୟ ନିଜେ ଚିନ୍ତା କରନ୍ତି, ନିଜେ ଭାବନ୍ତି ସେ କବିତା ଲେଖିବା ପାଇଁ?
1: କବିତା ରଚନା ପାଇଁ ମୋର ସେମିତି କିଛି ପ୍ରାକ୍ ପ୍ରସ୍ତୁତି ନଥାଏ। ମୁଁ ବେଳେବେଳେ ନିରବି ଯାଏ, ମୁଁ ମୋ ସହିତ କଥା ହୁଏ ଏବଂ କାହିଁକି କେଜାଣି ଏମିତି ଗୋଟାଏ ଅନୁଭବ ହୁଏ ଯେ କବିତା ବାହାରିବା ପାଇଁ ଇଚ୍ଛା କରୁଥାଏ। ମୋ ଭିତରେ ଗୋଟେ ଉଦ୍ବେଳନ ସୃଷ୍ଟି କରୁଥାଏ କବିତା ପଦାକୁ ବାହାରିବା ପାଇଁ, ସୂର୍ଯ୍ୟାଲୋକ ଦେଖିବା ପାଇଁ। ଏହି ପ୍ରକାର ମୋର ହୃଦବୋଧ ହୁଏ। କବିତା ମୁଁ ଲେଖେ ନାହିଁ, ମୁଁ ମାଧ୍ୟମଟିଏ ବନିଯାଏ, କବିତା ମୋ ଦେଇ ବାହାରି ଆସେ।
0: ଆଚ୍ଛା, ତ ଯେତେବେଳେ କବିତାଟିଏ ବାହାରି ଆସେ ତାକୁ ପରିପ୍ରକାଶ କରିବା ପାଇଁ ଆମେ ହୁଏତ ଶବ୍ଦ ଖୋଜୁ, କବି ଶବ୍ଦ ଖୋଜେ, ତ ଏଇ ଶବ୍ଦମାନଙ୍କୁ ଆପଣ କିଭଳି ଭାବରେ ପାଆନ୍ତି? ଯଦି ସଠିକ୍ ଶବ୍ଦଟିଏ ଆପଣ ଯଦି ଲେଖି ନ ପାରିଲେ ତାର ଠିକ୍ ଭାବଟା ପରିପ୍ରକାଶ ହେଇପାରେ ନାହିଁ।
1: ବେଳେବେଳେ ଲାଗେ ସେମିତି ଗୋଟାଏ ଗୋଟାଏ ଶବ୍ଦ ସେଇ ଭାବକୁ ପ୍ରକାଶ କରିବା ପାଇଁ ଅକୁଳାଣ ହେଇଯାଏ। ଠିକ୍ ଶବ୍ଦଟିଏ ନ ଆସିଲେ ସେଇ ଭାବଟି ଫୁଟିପାରେ ନାହିଁ। ତେଣୁ ମୁଁ ବେଳେବେଳେ ଅଟକିଯାଏ, ଠିକଣା ଶବ୍ଦଟିଏ ପାଇବା ପର୍ଯ୍ୟନ୍ତ ସେ କବିତାଟି ଅଧାଗଢ଼ା ହୋଇ ରହିଯାଏ। ତେଣୁ ସେଇ ଯେଉଁ ମୁହୂର୍ତ୍ତ ଭାରି ଛଟପଟ ଲାଗେ ଯେ କେବେ ସେ କବିତାଟି ଉତୁରିବ ପୂର୍ଣ୍ଣାଙ୍ଗ ହୋଇ, ତାର ଅପେକ୍ଷାରେ ଥାଏ, ଶବ୍ଦର ନିରାଜନା କରୁଥାଏ, ଶବ୍ଦକୁ ଆବାହନ କରୁଥାଏ ଏବଂ କେବେ ନା କେବେ ସେ ଶବ୍ଦ ହାତ ପାହାନ୍ତାରେ ପୁଣି ପହଞ୍ଚିଯାଏ, କବିତା ପୂର୍ଣ୍ଣ ରୂପ ପାଏ।
0: ଆଚ୍ଛା, ତ ଆଉ ଗୋଟେ କଥା ଆମେ ଜାଣିବା ପାଇଁ ଚାହିଁବୁ ଯେ ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ବିଭିନ୍ନ କବିଙ୍କର, ବିଭିନ୍ନ ଲେଖକଙ୍କର, ବିଭିନ୍ନ ସାହିତ୍ୟିକଙ୍କର ସଂସ୍ପର୍ଶରେ ଆସିଛନ୍ତି, ତାଙ୍କର କବିତା ପଢ଼ିଛନ୍ତି, ତାଙ୍କର ଗଳ୍ପ ବି ପଢ଼ିଛନ୍ତି, ତ ଆପଣଙ୍କୁ ସେଭଳିଆ ଯେଉଁ କବିମାନେ ରହିଛନ୍ତି କେଉଁ କବିଙ୍କର କବିତା କିମ୍ବା ଗଳ୍ପ ଆପଣଙ୍କୁ ବେଶୀ ଆକୃଷ୍ଟ କରିଛି?
1: ଆମର ତ ଏକ ସମୃଦ୍ଧ ପରମ୍ପରା ରହିଛି ଓଡ଼ିଆ କବିତାର, ବହୁ କବି ଆମ ଭାଷା ସାହିତ୍ୟକୁ ନାନା ଭାବରେ ସମୃଦ୍ଧ କରିଛନ୍ତି, ମୋତେ ପ୍ରଭାବିତ କରିଛନ୍ତି ବହୁ କବି। ସାରଳା ଦାସଙ୍କର କବିତା ପଢ଼ି ମୁଁ ବିଭୋର ହୋଇଛି, ଉପେନ୍ଦ୍ର ଭଞ୍ଜଙ୍କର କବିତା, ଦୀନକୃଷ୍ଣ ଅଭିମନ୍ୟୁଙ୍କର କବିତା, କବି ସୂର୍ଯ୍ୟଙ୍କର କବିତା, ଏ ସମସ୍ତଙ୍କର କବିତା ମୋତେ ବହୁତ ଭଲ ଲାଗେ। ମୁଁ ବେଶୀ ବେଶୀ ଗଙ୍ଗାଧର, ବିନୋଦ ନାୟକ, ରାଜେନ୍ଦ୍ର କିଶୋର ପଣ୍ଡା ଏମାନଙ୍କ ଦ୍ୱାରା ପ୍ରଭାବିତ ହୋଇଛି। ଗଙ୍ଗାଧରଙ୍କୁ ତ ମୁଁ ବେଶୀ ଭଲ ପାଏ, ସେ ମୋର ପ୍ରିୟତମ କବି ବୋଲି ମୁଁ ସ୍ୱୀକାର କରେ।
0: ତ ଏଇଠି ଗୋଟିଏ କଥା ଆମେ ଆପଣଙ୍କଠୁ ପୁଣି ଜାଣିବା ପାଇଁ ଚାହିଁବୁ ଯେ ଗଙ୍ଗାଧରଙ୍କର କଥା ଯେତେବେଳେ ଆପଣ ଏଇଠି ଉତ୍ଥାପନ କଲେ ଯେ ପ୍ରକୃତରେ ଗଙ୍ଗାଧର ପ୍ରକୃତିକୁ ଯେଭଳି ଭାବରେ ଭଲ ପାଉଥିଲେ, ତାଙ୍କ କବିତାରେ ମଧ୍ୟ ତାର ପ୍ରତିଛବି ଆମେ ଦେଖିବାକୁ ପାଉ, ତ ସେଭଳିଆ କିଛି ଆପଣ ନିଜର ପ୍ରକୃତିକୁ, ନିଜର ଗାଁ ମାଟିକୁ କିମ୍ବା ନିଜର ପରିବେଶକୁ ଭଲ ପାଇବା ଏଭଳିଆ କିଛି ଭାବ ଆପଣଙ୍କର ହୃଦୟରେ ସୃଷ୍ଟି ହୋଇଛି କି?
1: ନିଶ୍ଚୟ, ପ୍ରକୃତିକୁ ଭଲ ପାଇବାର ପ୍ରବଣତା ଆମ ସମସ୍ତଙ୍କ ଭିତରେ ରହିଛି। କବିତା ଲେଖୁଥିବା କବିଟିଏ ସେଥିରୁ ବା ବାଦ ପଡ଼ିବ କେମିତି? ମୋ ଗାଁ, ମୋ ଗାଁର ଯେଉଁ ଛବିଳ ବର୍ଣ୍ଣ ବିଭାମୟ ଯେଉଁ ପ୍ରକୃତି, ତାକୁ ମୁଁ ଭଲ ପାଏ ଏବଂ ଯେହେତୁ ଗାଁଠାରୁ କିଛି ଦୂରରେ ମୁଁ ଅବସ୍ଥାନ କରୁଛି ବୃତ୍ତି ପାଇଁ, ବେଳେବେଳେ ମୋର ଇଚ୍ଛା ହୁଏ ଗାଁରେ ପହଞ୍ଚି ଗାଁର ସେଇ ମାଟିକୁ ସ୍ପର୍ଶ କରିବା ପାଇଁ, ମୁଣ୍ଡିଆ ମାରିବା ପାଇଁ, କିନ୍ତୁ ଦୁଃଖ ଲାଗେ ଏବେ ସେ ଗାଁର ଯେଉଁ ପରିବେଶ, ଗାଁର ଯେଉଁ ପରିସ୍ଥିତି ବହୁମାତ୍ରାରେ ବଦଳି ଯାଇଛି। ଆସନ୍ତୁ ଶୁଣିବା ଗୋଟେ କବିତା, ମୋ ଗାଁ। ମୋତେ ଗାଁ କଥା ପଚାରୁ ନା ଆଉ, ମୋତେ ଗାଁ କଥା ପଚାରୁ ନା ଆଉ, କ୍ରମଶଃ ଶ୍ରୀହୀନ ହୋଇଯାଉଛି ମୋ ଗାଁ, ତାର ତୋଟାମାଳ ଘଞ୍ଚ ବନାନୀ ପତଳା ହେଲାଣି, ମାଦକ ଭରା ଶାଗୁଆ ସକାଳ ବେଶୀ ବେଶୀ ଫିକା ଲାଗିଲାଣି, ଲୋକଗଳ୍ପର ପେଡ଼ି ଖୋଲି ଅଧରାତି ଯାଏ ଲୋକଙ୍କୁ କେତେ କେତେ ରାଇଜରେ ବୁଲାଉଥିବା ବୟସ୍କ ଗଳ୍ପସାଗରମାନେ ମାଟି ହେଲେଣି କୋକାଳୁ। ମୋତେ ଗାଁ କଥା ପଚାରୁ ନା ଆଉ, ସୁନାର ଫସଲ ଯହିଁ ଲହଡ଼ି ଭାଙ୍ଗୁଥିଲା ସେ ଗାଁର ମାଟି ଆଁ କରିଛି ଆକାଶକୁ, ଜୀବନ ହାରିଦେଉଛି ଚାଷୀ, ବେକାର ଯୁବକ ଚାଲିଯାଉଛି ତାମିଲନାଡ଼ୁ କି ହାଇଦରାବାଦ ଦାଦନ ଖଟିବାକୁ। ମୋତେ ଗାଁ କଥା ପଚାରୁ ନା ଆଉ, ଏବେ ଗାଁକୁ ବି ସହର ପଶିଲାଣି, ନିର୍ଭେଜାଲ ପବନ ଦୁର୍ମିଳ ଏଇଠି, ପରସ୍ପର ଭିତରେ ଦୂରତା ବଢ଼ିଲାଣି, ପୁନିଅ ପରବରେ ଆଗ ଭଳି ଉତ୍ସାହ ବି ନାହିଁ, ସବୁକିଛି କାମଚଳା, ଚାନ୍ଦୁଆ ସାମିଆନା ବଫେରେ ଶେଷ ହୁଏ ବାହାଘର, ସମ୍ପର୍କର ଡୋରି ସତେ ହୁଗୁଡ଼ା ହେଲାଣି।
0: ଧନ୍ୟବାଦ ଆପଣଙ୍କର ଏହି କବିତା ପାଇଁ ମଧ୍ୟ
1: ଧନ୍ୟବାଦ।
0: ହେଲେ ଆମ ଜୀବନରେ ଆମେ ଅନେକ ସ୍ତର ଦେଇ ଗତି କରୁ, ପରିବର୍ତ୍ତନ ତ ଘଟି ଚାଲିଥିବ ଏବଂ ସେ ପରିବର୍ତ୍ତନ ସହିତ ଆମକୁ ମଧ୍ୟ ମାନେ ଖାପ ଖୁଆଇ ଆଗକୁ ବଢ଼ିବାକୁ ପଡ଼ିବ। ହେଲେ କୁହାଯାଏ ସାମାଜିକ ପ୍ରତିବଦ୍ଧତା, ଯେ କବି ସମୟର ପରିବର୍ତ୍ତନ ସହିତ ନିଜକୁ ବି ପରିବର୍ତ୍ତିତ କରି ଚାଲିଥାଏ, ସେ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସେ ହିଁ କବିତା ଲେଖେ, ତ ଏ କଥାକୁ ଆପଣ କେତେ ଦୂର ଗ୍ରହଣ କରନ୍ତି?
1: ମାନେ ନିଶ୍ଚୟ ପ୍ରତ୍ୟେକ କବିର ଗୋଟେ ଦାୟବଦ୍ଧତା ରହିଛି, ସେ ସମାଜ ଭିତରେ ବଞ୍ଚେ, ସମାଜର କଥା ଲେଖେ ଏବଂ ସମାଜ ଯଦି ଅବାଟରେ ଚାଲିଛି ଠିକ୍ ବାଟରେ ଚଲେଇ ନେବାର ତା ଭିତରେ ଗୋଟେ ପ୍ରବଣତା ରହିଥାଏ, ତା'ର ଗୋଟେ ପରମ କର୍ତ୍ତବ୍ୟ ବୋଲି ସେ ମନେ କରେ, ତେଣୁ ତାହା କବିତା ଭିତରେ ସେହି ପ୍ରକାର ବାର୍ତ୍ତାଟିଏ ସେ ଦେବା ପାଇଁ ଚାହେଁ।
0: ଆଚ୍ଛା, ଏଇଠି ଆଉ ଗୋଟେ କଥା ଆମେ କହିବା ଯେ ବର୍ତ୍ତମାନ ପରିସ୍ଥିତିରେ ଯେଭଳି ଭାବରେ ସାମାଜିକ ଯେଉଁ ବାତାବରଣ

0: ଟି ହେଉଛି ପର ପ୍ରତି ଅହିଂସା ଅତ୍ୟାଚାର ଏଭଳିଆ ଅନେକ ମାନେ ସମାଜରେ ଦେଖିବାକୁ ମିଳୁଛି। ତ ଏହାକୁ ଆମେ ଗୋଟେ କବିତା ମାଧ୍ୟମରେ କିମ୍ବା ସାହିତ୍ୟ ମାଧ୍ୟମରେ ଲୋକଙ୍କ ଜୀବନକୁ ଆମେ କେତେ ଦୂର ସୁଧାରି ପାରିବା, କ'ଣ କହିବି ସମ୍ପର୍କରେ?
1: ଦେଖନ୍ତୁ, କବିଟିଏ ଲେଖେ ସମାଜକୁ ସୁଧାରିବା ପାଇଁ, ତା ହାତରେ ସେମିତି କିଛି ଅସ୍ତ୍ର ନାହିଁ। ସମାଜର ବାସ୍ତବ ଚିତ୍ରକୁ ସେ ଅଙ୍କନ କରେ ଏବଂ କେଉଁଟା ଭଲ କେଉଁଟା ମନ୍ଦ ସେଇଟା ସେ ଦେଖାଇବା ପାଇଁ ଚେଷ୍ଟା କରେ। କବିର ଧର୍ମ ହେଉଛି ସେଇଆ, କବିର କାର୍ଯ୍ୟ ମଧ୍ୟ ସେଇଆ। କବିଟିଏ ସେଇଥିପାଇଁ କବିତା ଲେଖେ ଯେ ତାର ଶବ୍ଦ ମାଧ୍ୟମରେ କିଛି କହିବା ପାଇଁ ସେ ଚାହୁଁଛି ସମାଜକୁ।
0: ଆଚ୍ଛା, ଯେ ଏଇଠି ଆଉ ଗୋଟେ କଥା ଟିକେ କୁହନ୍ତୁ ଯେ ଏଇ ବସ୍ତୁବାଦୀ ଦୁନିଆରେ ଆମେ ଗୋଟେ ସମ୍ବେଦନଶୀଳ ସାହିତ୍ୟ ଲେଖିକି କିଭଳି ଭାବରେ ତାର ହୃଦୟକୁ ପରିବର୍ତ୍ତନ କରିପାରିବା, ସେ କଥା ଆପଣ କେତେ ଦୂର ଗ୍ରହଣ କରନ୍ତି?
1: ନିଶ୍ଚୟ ଆମେ ଶବ୍ଦରେ ହୃଦୟ ପରିବର୍ତ୍ତନ କରିଦେଇପାରିବା, କବିଟିଏ ସେଇ ଆଶା ପୋଷଣ କରେ ବୋଲି କବିତା ଲେଖେ। ଏ ପ୍ରସଙ୍ଗରେ ଆମେ ଗୋଟେ କବିତା ଶୁଣିଲେ ଭଲ ହେବ। କବିତାର ଶୀର୍ଷକ ଦେବୀ। ହେ ଦେବୀ, ହେ ଦେବୀ, ତୁମେ ଆସିବ ବୋଲି ଏବେଠୁ ସଜବାଜ ସବୁଠି, କାଶତଣ୍ଡି ଅନେଇ ବସିଛି ତୁମ ବାଟ, ପବନ ଅପେକ୍ଷା କରିଛି ଗାଇବ ବୋଲି ସ୍ୱାଗତ ସଙ୍ଗୀତ। ଆସ ଦେବୀ, ତୁମ ଆଗମନରେ ଖେଳିଯାଉ ଆନନ୍ଦ ଲହରୀ, ତୁମ ଆଶିଷରେ ପରାଭୂତ ହେଉ ବ୍ୟଥା ବେଦନା ଦୁର୍ଦ୍ଦଶା ଓ ଜୀବନର ପରସ୍ତ ପରସ୍ତ ଧୂଳି। ତୁମେ ଆସିଲେ ମହକି ଉଠିବ ଦଶ ଦିଗ, ତୁମେ ଆସିଲେ ମହକି ଉଠିବ ଦଶ ଦିଗ, ଧୂପ ଚନ୍ଦନ କସ୍ତୁରୀ ବାସ୍ନାରେ ପବିତ୍ର ହୋଇଉଠିବ ପ୍ରକୃତିର ମୁଗ୍ଧ ପରିବେଶ। ଆସ ଦେବୀ, ଆସ ଦେବୀ, ତୁମରି ଆବିର୍ଭାବରେ ହେଉ ଦାନବୀୟ ଇଚ୍ଛାର ଅକାଳ ମରଣ, ପ୍ରତିଟି ପ୍ରାଣରୁ ସ୍ଫୁରି ଉଠୁ ଦିବ୍ୟ ପ୍ରେମର ମନ୍ତ୍ର ଉଚ୍ଚାରଣ।
0: ଧନ୍ୟବାଦ ଆପଣଙ୍କ ଏହି କବିତା ପାଇଁ, ନିଶ୍ଚିତ ଭାବରେ ଆମର ଶ୍ରୋତାମାନଙ୍କୁ ପ୍ରଭାବିତ କରିବ। ହେଲେ ଆଉ ଗୋଟେ କଥା ଡକ୍ଟର ଭୋଇ କୁହନ୍ତୁ ଯେ ଆପଣ ଅନେକ କବିଙ୍କୁ ପଢ଼ିଛନ୍ତି, ଆପଣ ମଧ୍ୟ କବିତା ଲେଖୁଛନ୍ତି ଏବଂ ଆମର ଆଗାମୀ ନୂଆ ନୂଆ ଉଦୀୟମାନ କବିମାନେ ମଧ୍ୟ ଆସୁଛନ୍ତି କବିତା ଲେଖୁଛନ୍ତି, ତ ଏଇ ଯେଉଁ କବିତାର ଲେଖିବାର ଯେଉଁ ଧାରାରେ ଶୈଳୀରେ ଯେଉଁ ପରିବର୍ତ୍ତନ ହେଉଛି ତାକୁ ଆପଣ କିଭଳି ଭାବରେ ଦେଖନ୍ତି?
1: ମୁଁ ଭାବେ ଯେ ଆମର ଏଇ ଯେଉଁ ସମୃଦ୍ଧ ପରମ୍ପରାଟିଏ ରହିଛି, ଆମେ ସମସ୍ତେ ଭାଗ୍ୟବାନ ମନେ କରିବା ନିଜକୁ। ତେଣୁ ଏଇ ପ୍ରକାର ଗୋଟାଏ କବିତାର ଧାରା ଆମେ ପାଇଛନ୍ତି। ତେଣୁ ବର୍ତ୍ତମାନ ସମୟରେ ଆମର ଯାହା କିଛି ଘଟଣା ଘଟିଯାଉଛି, ସମାଜର ଯାହା ଅବ୍ୟବସ୍ଥା ଆପଣ କହିପାରନ୍ତି, ସେହିସବୁକୁ ଆମର ସାହିତ୍ୟରେ ଆମେ ପ୍ରତିଫଳିତ କରିବାର ଗୋଟାଏ ଇଚ୍ଛା ରଖିବା ଦରକାର ଏବଂ ସେହି ଚିତ୍ର ସବୁକୁ ଆମେ କବିତା ଭିତରେ କେମିତି ଦେଖାଇପାରିବା ତା ପ୍ରତି ଆମ ଭିତରେ ପ୍ରବଣତା ମଧ୍ୟ ରହିବା ଦରକାର। ଯେଉଁମାନେ ବର୍ତ୍ତମାନ ସମୟରେ କବିତା ଲେଖୁଛନ୍ତି, କବିତା ଲେଖିବି ବୋଲି କବିତା ଲେଖନ୍ତୁ ନାହିଁ। କବିତା ଯଦି ମାଡ଼ୁଛି କବିତା ଲେଖନ୍ତୁ, ତାହେଲେ ସେ କବିତାଟି ଗୋଟାଏ କାଳଖଣ୍ଡରେ ସୃଷ୍ଟି ହୋଇ କାଳକୁ ଜୟ କରିବାର ଆସ୍ପର୍ଦ୍ଧା ରଖିପାରିବ। କବିତା ବଞ୍ଚିବ ଏବଂ କବିତା ବଞ୍ଚିଲେ ସେ କବିର ମଧ୍ୟ ମୃତ୍ୟୁ ହେବାର ନାହିଁ।
0: ହେଲେ ଏଇଠି ଆଉ ଗୋଟେ କଥା ଯେ ଯେଉଁମାନେ କବିତା ଲେଖୁଛନ୍ତି ତାଙ୍କର ସେ କବିତାର ମାନ କେତେ, ହୁଏତ ସେମାନେ ଗୋଟେ କବି ବୁଝେ ନାହିଁ କିନ୍ତୁ କବିତାର ପ୍ରେମରେ ପଡ଼ିଯାଏ ଏବଂ କବିତା ଲେଖେ, ଆପଣ କେବେ କବିତାର ପ୍ରେମରେ ପଡ଼ିଛନ୍ତି?
1: ନିଶ୍ଚୟ, କବିତାର ପ୍ରେମରେ ନ ପଡ଼ିଲେ ଜଣେ କବି ହୋଇପାରିବ ନାହିଁ। ତେଣୁ ଯେଉଁ ଯୁବବନ୍ଧୁମାନେ ଏବେ କବିତା ରଚନା କରୁଛନ୍ତି, ସେଇମାନେ ମଧ୍ୟ ସତ୍ କବି ହେବା ପାଇଁ ପ୍ରୟାସ କରନ୍ତୁ, କବିତାର ପ୍ରେମରେ ପଡ଼ନ୍ତୁ। କବିତାର ପ୍ରେମରେ ପଡ଼ିଲେ ଆଉ ମୁକୁଳି ହୁଏ ନାହିଁ। ଏ ପ୍ରସଙ୍ଗରେ ମୁଁ ଆପଣଙ୍କୁ ଗୋଟେ କବିତା ଶୁଣାଇବା ପାଇଁ ଚାହିଁବି। କବିତାର ଶିରୋନାମ ହେଉଛି କବିତାର ପ୍ରେମରେ। କବିତାର ପ୍ରେମରେ ପଡ଼ିବା ଦିନୁ ମୁଁ ମୁକୁଳାଇ ପାରିନି ନିଜକୁ ତାର ବାହୁବନ୍ଧନରୁ, ବରଂ ଆହୁରି ଆହୁରି ନିବିଡ଼ ହୋଇଛି ସେ ବନ୍ଧନ, ତା ପ୍ରେମରେ ଘାରି ହୋଇଛି ରାତିଦିନ। ସେ ମୋତେ ବୁଲାଇ ନେଇଛି କ୍ଷେତ ଖଳା ପାହାଡ଼ ଡଙ୍ଗର, ବସାଇଛି ନେଇ ମୋତେ ଝରଣାର କୂଳେ, ଅବା କେବେ ପାହାଡ଼ର ଚୂଳେ, ଦେଖାଇଛି ଶୋଭାବନ୍ତ ଦିଗ୍ବଳୟ, ଶୁଣାଇଛି ଅରଣ୍ୟର ମଧୁର ସଙ୍ଗୀତ, ଶିଖାଇଛି ଜୀବନର ମନ୍ତ୍ରପାଠ, କେମିତି ତାକୁ ଭୁଲିବି କହତ। କବିତାର ପ୍ରେମପ୍ରାପ୍ତି, କବିତାର ପ୍ରେମପ୍ରାପ୍ତି କେଉଁ ତପସ୍ୟାର ଫଳ, କବିତାର ଅବର୍ତ୍ତମାନରେ ମୁଁ ହୁଏ ଡହଳ ବିକଳ।
0: ଧନ୍ୟବାଦ ଆପଣଙ୍କର ଏହି କବିତା ପାଇଁ ମଧ୍ୟ।
1: ଆପଣଙ୍କୁ ମଧ୍ୟ ଧନ୍ୟବାଦ।
0: ଡକ୍ଟର ଭୋଇ ଆଉ ଗୋଟେ କଥା କୁହନ୍ତୁ ଯେ ବର୍ତ୍ତମାନ ଯୁଗ ହେଉଛି ଗୋଟେ ସୂଚନା ଏବଂ ପ୍ରଯୁକ୍ତିର ଯୁଗ, ଏଭଳି ପରିସ୍ଥିତିରେ ଜଣେ ପାଠକ ପ୍ରକୃତରେ ଚାହେଁ ଯେ ସେ ପାଠ ପଢ଼ି ଆତ୍ମନିର୍ଭରଶୀଳ ହେବା ପାଇଁ ଏବଂ ବୈଷୟିକ ଶିକ୍ଷା ପାଇଁ ବେଶୀ ଆଗ୍ରହ ପ୍ରକାଶ କରୁଛି, ତ ଏହି କ୍ଷେତ୍ରରେ ବର୍ତ୍ତମାନର ଛାତ୍ର ଓଡ଼ିଆ ଭାଷା ପ୍ରତି ଓଡ଼ିଆ ସାହିତ୍ୟ ପ୍ରତି ଆକୃଷ୍ଟ ହେଉଛି କି?
1: ଦେଖନ୍ତୁ, ସାହିତ୍ୟ ଜୀବନର କଥା କହେ ଏବଂ ଜୀବନକୁ ଠିକ୍ ବାଟରେ ଚଳାଇ ନେବାର ଗୋଟେ ଗୁରୁଦାୟିତ୍ୱ ବହନ କରେ। ବର୍ତ୍ତମାନର ଯେଉଁ ପ୍ରଯୁକ୍ତି ବିଦ୍ୟାର ଯୁଗରେ ଆମେ ଜୀବନ ବଞ୍ଚୁଛନ୍ତି, ଆମର ବୃତ୍ତି ଯାହା ହେଉନା କାହିଁକି ଆମର ଅନ୍ତରର କଥା ସାହିତ୍ୟ ଭିତରେ ପ୍ରତିଫଳିତ ହେଉଥିବାର ଆମେ ଲକ୍ଷ୍ୟ କରୁ। ତେଣୁ ସାହିତ୍ୟ ପଢ଼ିଲେ, କବିତାଟିଏ ପଢ଼ିଲେ ଆମର ପ୍ରାଣ ପୁଲକିତ ହୁଏ, ଆମେ ଜୀବନକୁ ନୂଆ କରି ଆବିଷ୍କାର କରୁ ଯେମିତି ମନେ ହୁଏ। ତେଣୁ ଯିଏ ଯୁଆଡ଼େ ଯାଆନ୍ତୁ ନା କାହିଁକି, ସାହିତ୍ୟ ସେମାନଙ୍କର ଅନ୍ତରର କଥାକୁ ଯେହେତୁ ଧରି ରଖେ, ସେମାନେ ସେ ସାହିତ୍ୟ ପାଠ କଲା ବେଳକୁ ଅଭିଭୂତ ହେବେ ନିଶ୍ଚୟ।
0: ନିଶ୍ଚିତ ଭାବରେ ଯେତେ ଜଣ କବି ଅଛନ୍ତି ଆମ ସଂସାରରେ ଆମ ସୃଷ୍ଟିରେ, ତାଙ୍କର କଲମରୁ ଏଭଳି

ଶୁଣିଲେ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସୃଜନିକା ପ୍ରଯୋଜନା ତଥା ଉପସ୍ଥାପନା ସନ୍ତୋଷ ପିଙ୍କ ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ ଶିଳ୍ପୀ ଭିକାରୀ ଚରଣ ବଳ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ପାରମ୍ପରିକ ରଚନାରୁ

ଶୁଣୁଥିଲେ କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ସମ୍ବଲପୁର। ଶ୍ରୋତାମାନଙ୍କୁ ମନେ ପକାଇ ଦେଉଛୁ ଯେ ଆଜି ଦିନ 9ଟାରେ ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ। ଦିନ 11:05ରେ ଶୁଣିପାରିବେ ସମ୍ବଲପୁରୀ ଭକ୍ତି ଗୀତର କାର୍ଯ୍ୟକ୍ରମ ଭକ୍ତି ଲହର। ଦିନ 11:30ରେ ଶୁଣିବେ ଖୋଲା ଝରକା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଦିନ 12ଟାରେ ଶୁଣିପାରିବେ ଆପଣଙ୍କ ଚିଠି ପାଇଛୁ। ଦିନ 12:15ରେ ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

ଛୁ ରାଜ୍ୟସ୍ତରୀୟ ପ୍ରସାରଣରେ ଶ୍ରୀକ୍ଷେତ୍ର ମାଧୁରୀ ଆଜି ଏଥିରେ ବିଷୟ ରହିଛି ତିନି ରଥ ଓ ପାର୍ଶ୍ୱ ଦେବଦେବୀ। ଆଲୋଚକ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।

ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସର୍ବରୂପ ସର୍ବମନ୍ତ୍ରମୟ। ତାଙ୍କୁ ଯିଏ ଯେଉଁ ରୂପରେ ଆରାଧନା କରେ ସେ ତାଙ୍କୁ ସେହି ରୂପରେ ପ୍ରାପ୍ତ ହୋଇଥାଏ। ଶ୍ରୀମନ୍ଦିର ବେଢ଼ା ମଧ୍ୟରେ ଅତିଷ୍ଠିତ ଦେବଦେବୀ ସେମାନଙ୍କର ପ୍ରତିଷ୍ଠା ଓ ପୂଜା ପଦ୍ଧତିକୁ ଅନୁଶୀଳନ କଲେ ଜଣାଯାଏ ଶ୍ରୀକ୍ଷେତ୍ର ହେଉଛି ସର୍ବଦେବ ସମନ୍ୱୟ ପରମ୍ପରାର ମୁଖ୍ୟ ପୀଠ। ଏହା ମଧ୍ୟ ଶ୍ରୀଜଗନ୍ନାଥ ଓ ଉତ୍କଳୀୟ ଧାର୍ମିକ ଚେତନାର ଉଦାର ମନୋଭାବର ସଙ୍କେତ। ଏହାରି ମଧ୍ୟରେ ଜଗନ୍ନାଥଙ୍କର ବଡ଼ପଣ ବଡ଼ ଠାକୁର ବା ଶ୍ରେଷ୍ଠ ଦେବ ଭାବରେ ମହତ୍ଵ ପ୍ରତିପାଦନ କରେ। ତେଣୁ କୁହାଯାଏ ଜଗନ୍ନାଥ ଧର୍ମ ଶୈବ ଶାକ୍ତ ବୈଷ୍ଣବ ଧର୍ମର ସମ୍ମିଳନ ସ୍ୱରୂପ।

0: ଉଦ୍ଦେଶ୍ୟରେ ପ୍ରସ୍ତୁତ ରଥରେ ମଧ୍ୟ ପ୍ରଭୁ ଅବ୍ୟକ୍ତ ବ୍ରହ୍ମଙ୍କର ପ୍ରତୀକ ଭାବରେ ସବୁ ଦେବଦେବୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ଯାତ୍ରା କରିଥାନ୍ତି। ଠାକୁରଙ୍କର ଏହି ପତିତ ପାବନ ଯାତ୍ରା ପାଇଁ ଉଦ୍ଦିଷ୍ଟ ରଥ ତିନୋଟିରେ ଅଧିଷ୍ଠିତ ହୋଇଥାନ୍ତି ଅନେକ ପାର୍ଶ୍ୱ ଦେବଦେବୀ। ଜଗନ୍ନାଥଙ୍କର ନନ୍ଦିଘୋଷ, ବଳଭଦ୍ରଙ୍କର ତାଳଧ୍ୱଜ, ସୁଭଦ୍ରାଙ୍କର ଦର୍ପତଳନ ପ୍ରତିବର୍ଷ ନୂତନ ବନଯୋଗ ସହ ନିର୍ମିତ ହୋଇ ତିନି ଠାକୁରଙ୍କୁ ବହନ କରି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ସବୁ ଦେବଦେବୀଙ୍କ ସହିତ ଯାତ୍ରା କରେ। ସେଇଥିପାଇଁ ଆମର ଆଜିର ମୁଖ୍ୟ ପ୍ରସଙ୍ଗ ହେଉଛି ତିନି ରଥ ଏବଂ ସେଥିରେ ଅଧିଷ୍ଠିତ ପାର୍ଶ୍ୱ ଦେବଦେବୀ। ଏ ସମ୍ପର୍କରେ ଆମକୁ ସୂଚନା ଆଜି ଦେବେ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର।
1: ଜଗନ୍ନାଥଙ୍କ ରଥ ନନ୍ଦିଘୋଷ ବା ଗରୁଡ଼ଧ୍ୱଜ, ସୁଭଦ୍ରାଙ୍କ ରଥ ଦେବଦଳନ ଦର୍ପଦଳନ ବା ପଦ୍ମଧ୍ୱଜ, ବଳଭଦ୍ରଙ୍କ ରଥ ତାଳଧ୍ୱଜ ବା ଲାଙ୍ଗଳଧ୍ୱଜ। ଏହି ତିନୋଟି ରଥ ସମ୍ପର୍କରେ ଆଲୋଚନା କଲାବେଳେ ପ୍ରଥମେ ଓଡ଼ିଶୀ ମନ୍ଦିର ସ୍ଥାପତ୍ୟ ସମ୍ପର୍କରେ ଆଲୋଚନା କରିବା ଆବଶ୍ୟକ। ଓଡ଼ିଶୀ ମନ୍ଦିର ସ୍ଥାପତ୍ୟରେ ତିନି ଗୋଟି ପ୍ରକାରର ମନ୍ଦିର ଦେଖିବାକୁ ମିଳେ। ଗୋଟିଏ ହେଲା ରେଖ ମନ୍ଦିର, ଗୋଟିଏ ହେଲା ପିଢ଼ ବା ଭଦ୍ର ମନ୍ଦିର, ଅନ୍ୟଟି ଖାକରାମୁଣ୍ଡି ମନ୍ଦିର। ଓଡ଼ିଶାର ପ୍ରାୟ ସମସ୍ତ ମନ୍ଦିରରେ ଦେବଦେବୀଙ୍କର ଯେଉଁ ଆସ୍ଥାନ, ଯେଉଁ ଗର୍ଭଗୃହ ବା ବିମାନ, ସେ ମନ୍ଦିର ଗୁଡ଼ିକ ଯେଉଁ ଦୀର୍ଘକାୟ ମନ୍ଦିର, ସେଗୁଡ଼ିକ ହେଲା ରେଖ ମନ୍ଦିର ଏବଂ ତାକୁ ଲାଗି ଯେଉଁ ପିରାମିଡ଼ ଆକୃତିର ମନ୍ଦିରଟି ଥାଏ ତାକୁ କୁହାଯାଏ ପିଢ଼ ବା ଭଦ୍ର ମନ୍ଦିର। ଆଉ ଅନ୍ୟ ଗୋଟିଏ ପ୍ରକାର ମନ୍ଦିର ଯାହା ଓଡ଼ିଶାରେ କମ୍ ଦେଖିବାକୁ ମିଳେ ତାହା ହେଲା ଖାକରାମୁଣ୍ଡି ମନ୍ଦିର। ପୁରୀ ମନ୍ଦିର ତଥ୍ୟ ଅନୁସାରେ ଶ୍ରୀବତ୍ସ ଖଣ୍ଡଶାଳା ମନ୍ଦିର, ଏହି ରେଖ ମନ୍ଦିରର ଅନୁକରଣରେ ତିନୋଟି ରଥ ନିର୍ମାଣ କରାଯାଇଥିଲା ଭଳି ମନେ ହୁଏ। ମନ୍ଦିରକୁ ଲକ୍ଷ୍ୟ କରି ରଥ ଗୁଡ଼ିକ ତିଆରି ହୋଇଛି, ତେଣୁ ଯେତେବେଳେ ରଥ ଗୁଡ଼ିକ ବଡ଼ଦାଣ୍ଡରେ ଗୋଟିଏ ପରେ ଗୋଟିଏ ଗତି କରେ ମନେ ହୁଏ ଏଗୁଡ଼ିକ ଚଳମାନ ରେଖ ମନ୍ଦିର।

ଆମର ଜଗନ୍ନାଥ ମନ୍ଦିରରେ ଦକ୍ଷିଣରେ ରହିବେ ବରାହ ପାର୍ଶ୍ୱଦେବତା, ପଶ୍ଚିମରେ ରହିବେ ନୃସିଂହ ଏବଂ ଉତ୍ତରରେ ରହିବେ ତ୍ରିବିକ୍ରମ ବାମନ। ଆମ ପୁରୀ ମନ୍ଦିରରେ ମୁଖ୍ୟ ମନ୍ଦିରକୁ ବଳ ଦେଲା ଭଳି ତିନୋଟି ନିଶା ସଂଯୁକ୍ତ ହୋଇଛି ଏବଂ ସେଇଥିରେ ପାର୍ଶ୍ୱଦେବତାଙ୍କର ଆସ୍ଥାନ ଭାବରେ ସେଗୁଡ଼ିକ ଗୃହୀତ ହୋଇଛି। ତେଣୁ ନିଶା ବରାହ, ନିଶା ନୃସିଂହ ଏବଂ ନିଶା ବାମନ ତିନି ପାର୍ଶ୍ୱ ରହିଛନ୍ତି। କିନ୍ତୁ ଏମିତି ରଥକୁ ଆସିବା ଆମେ ଲକ୍ଷ୍ୟ କରିବା ଯେ ଅନ୍ୟ ଦେବଦେବୀମାନେ ପ୍ରତ୍ୟେକ ରଥରେ ନଜଣ ଲେଖାଏଁ ଦେବତା ଅଛନ୍ତି, ସେଗୁଡ଼ିକର ଯେଉଁ ବିନ୍ଧାଣୀ ସେମାନେ ଏଇ କାର୍ଯ୍ୟଟି କରିଥାନ୍ତି ରୂପକାରମାନେ, ଏବଂ ଏଗୁଡ଼ିକ ସବୁ ବର୍ଷ ହୁଏ ନାହିଁ। ପ୍ରତ୍ୟେକ ବର୍ଷ ନୂଆ ଭାବେ ରଥ କରାଯାଏ, କିନ୍ତୁ ଏଇ ଯେଉଁ ମୂର୍ତ୍ତି ଗୁଡ଼ିକ ସବୁ ବର୍ଷ ହୁଏ ନାହିଁ। ଯେଉଁ ବର୍ଷ ନବକଳେବର ହୁଏ, ନବକଳେବର ବର୍ଷ ସମସ୍ତ ଏ ପାର୍ଶ୍ୱ ଦେବଦେବୀ ନିର୍ମିତ ହୁଅନ୍ତି। ତତ୍ସହିତ ଯେଉଁ ଓଲଟ ଶୁଆ ରଥ ଉପରେ ଲାଗେ, ସାରଥୀ, ତାପରେ ଘୋଡ଼ା, ଏଇସବୁ ସେତେବେଳେ ନୂଆ ଭାବରେ ତିଆରି ହୁଅନ୍ତି।

0: ନନ୍ଦିଘୋଷ ରଥର ରଥାଧୂପ ହେଉଛନ୍ତି ବୈନତେୟ। ଧ୍ୱଜାରେ ହନୁମାନ ଅବସ୍ଥାନ କରିଥାନ୍ତି। ରଥପାଳ ହେଉଛନ୍ତି ଭୈରବ ନରସିଂହ। ରଥର ଆୟୁଧ ଶଙ୍ଖ ଚକ୍ର। ରଥର ଦେବତା ନୃସିଂହ। ରଥର ଆଭରଣ ପୀତ ଲୋହିତ। ରଥ ଶକ୍ତି ହେଲେ ବିମଳା ଓ ବିରଜା। ତାଳଧ୍ୱଜ ରଥର ରଥାୟୁଧ ହେଉଛନ୍ତି ହଳ ଓ ମୂଷଳ। ରଥ ଆଭରଣ ନୀଳ ଲୋହିତ। ରଥ ଶିରରେ ଅଛନ୍ତି ଅନନ୍ତ ନାଗ, ଆଉ ରଥଶକ୍ତି ହେଲେ ଜୟ ଦୁର୍ଗା। ସେହିପରି ଦର୍ପଦଳନ ରଥର ଧ୍ୱଜାରେ ତ୍ରିପୁର ସୁନ୍ଦରୀ ଥାନ୍ତି। ଆୟୁଧ ହେଉଛନ୍ତି ପଦ୍ମକହ୍ଲାର। ରଥ ଆଭରଣ କୃଷ୍ଣ ଲୋହିତ। ରଥଶକ୍ତି ଚନ୍ଦ୍ରଘଣ୍ଟା।
1: ପ୍ରଥମେ ଆମେ ଆସିବା ଜଗନ୍ନାଥଙ୍କ ରଥକୁ। ତାର ତିନି ପାର୍ଶ୍ୱରେ ଅଛନ୍ତି ହରିହର, ପଣ୍ଡୁ ନୃସିଂହ, ଗିରିଧର କୃଷ୍ଣମୂର୍ତ୍ତି, ଆଉ ଗୋଟିଏ ଅଛି ସେ ଦେବତା ଆମେ କହିବା ନାହିଁ, ସେଇଠି ହେଉଛି ରାବଣ ଛତ୍ରଭଙ୍ଗର ଦୃଶ୍ୟ। ତାପରେ ଷଡ଼ଭୁଜ କୃଷ୍ଣ ଅଛନ୍ତି, ଚିନ୍ତାମଣି କୃଷ୍ଣ, ଦୁଇ ହାତରେ ବଂଶୀ, ଦୁଇ ହାତରେ ଶଙ୍ଖଚକ୍ର ଓ ଦୁଇ ହାତରେ ଧନୁସର। ବିଷ୍ଣୁ କୃଷ୍ଣ ଏବଂ ରାମଙ୍କ ସମନ୍ୱୟ। ଚତୁର୍ଭୁଜ ବିଗ୍ରହ ନାରାୟଣ ମୂର୍ତ୍ତି ଅଛନ୍ତି। ସପ୍ତଫଣା ବିଶିଷ୍ଟ ସର୍ପ ଉପରେ ଆସୀନ ବିଷ୍ଣୁସେନ ଝାଙ୍ଗନା ମଧୁସୂଦନ, ଲକ୍ଷ୍ମଣ ଏବଂ ପଞ୍ଚମୁଖୀ ମହାବୀର। ତାପରେ ଆମେ ଆସିବା ତାଳଧ୍ୱଜ ବା ଲାଙ୍ଗଳଧ୍ୱଜ ରଥକୁ। ମହାଦେବ, ବାଇଶ ଭୁଜଯୁକ୍ତ ନୃସିଂହ, ବଳରାମ, ନୃତ୍ୟ ଗଣପତି, ସ୍କନ୍ଧ ଦେଶରେ ଲକ୍ଷ୍ମଣଙ୍କୁ ଧାରଣ କରିଥିବା ଅଙ୍ଗଦ ମୂର୍ତ୍ତି,

ନାଟାମ୍ବର ଅର୍ଥାତ୍ ବୃଷଭ ଉପରେ ନୃତ୍ୟରତ ଶିବ, ଷଡ଼ାନନ କାର୍ତ୍ତିକେଶ୍ୱର, ମଧୁକୈଟହ ଦୈତ୍ୟଙ୍କ ସହ ଯୁଦ୍ଧରତ ଭଗବାନ ବିଷ୍ଣୁ ଓ ଅନନ୍ତ ବାସୁଦେବ। ସୁଭଦ୍ରାଙ୍କ ରଥର ପାର୍ଶ୍ୱ ଦେବୀ ଦେବୀମାନେ ହେଲେ ବିମଳା, ମଙ୍ଗଳା, ବାରାହୀ, ସବାରୁଢ଼ା, ଚତୁର୍ଭୁଜା, ଭଦ୍ରକାଳୀ, ବନଦୁର୍ଗା ବା କଣ୍ଟା କାଢ଼ୀ। ବନଦୁର୍ଗା ଯିଏକି ତାଙ୍କର ଦକ୍ଷିଣ ପାଦ ଭାଙ୍ଗିକରି ଠିଆ ହୋଇଥାନ୍ତି ଏବଂ ଦକ୍ଷିଣ ପାର୍ଶ୍ୱରେ ଥାନ୍ତି ହର, ବାମ ପାର୍ଶ୍ୱରେ ଥାନ୍ତି ହରି। ତାପରେ କାତ୍ୟାୟନୀ, ସେ ହେଲେ ଅଷ୍ଟଭୁଜା ଦୁର୍ଗା, ତାଙ୍କ ସହିତ ଅଛନ୍ତି ମହିଷାସୁର ଏବଂ ସିଂହ, ହରଚଣ୍ଡୀ, ରାମଚଣ୍ଡୀ, ତାପରେ ଅଘୋରା। ଏଇ ଯେଉଁ ନଅ ଜଣ ଦେବୀ, ଏମାନେ ହେଲେ ଭଗବତୀ ସୁଭଦ୍ରାଙ୍କ ରଥର ପାର୍ଶ୍ୱ ଦେବୀ।

0: ମହାପ୍ରଭୁଙ୍କର ଦେଉଳର ଅନ୍ୟ ନାମ ବଡ଼ ଦେଉଳ, ଦାଣ୍ଡର ନାମ ବଡ଼ ଦାଣ୍ଡ, ପ୍ରସାଦର ନାମ ମହାପ୍ରସାଦ, ଏଠାରେ ସମୁଦ୍ରର ନାମ ମହୋଦଧି। ଓଡ଼ିଆ ପାଇଁ ପୁରୀର ସମସ୍ତ ବସ୍ତୁ ପବିତ୍ର, କ୍ଷୁଦ୍ର ରେଣୁ ମଧ୍ୟ ମହାନ। ବଡ଼ ଦାଣ୍ଡରେ ପାଦ ଥୋଇ ସେ ରୋମାଞ୍ଚିତ ହୋଇଉଠେ। ବଡ଼ ଦାଣ୍ଡ ଧୂଳି ମୁଣ୍ଡେ ହୋଇବଳି ସେ ପ୍ରଭୁଙ୍କର ଅପୂର୍ବ ସ୍ପର୍ଶ ସୁଖରେ ଆମୋଦିତ ହୋଇପଡ଼ିଥାଏ। ବଡ଼ ଦାଣ୍ଡର ବିସ୍ତୃତି ବୃହତ୍ ନହେଲେ ମଧ୍ୟ ବ୍ୟାପ୍ତି ପ୍ରଶସ୍ତ। ଶ୍ରୀମନ୍ଦିରର ସିଂହଦ୍ୱାରଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏହାର ଲମ୍ବ 2 କିଲୋମିଟରରୁ କିଞ୍ଚିତ ଅଧିକ। ପୁରୀ ବଡ଼ଦାଣ୍ଡର ପ୍ରସିଦ୍ଧି ରଥଯାତ୍ରା ପାଇଁ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ଜଗନ୍ନାଥଙ୍କର ସବୁଠାରୁ ବଡ଼ ଯାତ୍ରାରେ ଏହି ବଡ଼ଦାଣ୍ଡ ହିଁ ବ୍ୟବହାର କରାଯାଇଛି ଯୁଗ ଯୁଗ ଧରି। ତିନି ଠାକୁର ବଳଭଦ୍ର, ସୁଭଦ୍ରା ଏବଂ ଜଗନ୍ନାଥ ସେମାନଙ୍କର ରଥ, ତାଳଧ୍ୱଜ, ଦେବୀ ଦଳନ ଓ ନନ୍ଦିଘୋଷ ଚଢ଼ି ଗୁଣ୍ଡିଚା ମନ୍ଦିର ଉପଲକ୍ଷେ ଯାତ୍ରା କରିଥାନ୍ତି। ନବଦିନ ବ୍ୟାପୀ ଏହି ଶ୍ରୀଗୁଣ୍ଡିଚା ଯାତ୍ରା କାଳରେ ବଡ଼ଦାଣ୍ଡ ପୁଣି ଥରେ ଜନସ୍ରୋତରେ ସଜୀବ ହୋଇଉଠେ। ଭକ୍ତମାନଙ୍କ ପାଇଁ ବଡ଼ଦାଣ୍ଡ ଜଗନ୍ନାଥଙ୍କ ସ୍ୱରୂପ ଆବିଷ୍କାରରେ ବିଭିନ୍ନ ସମୟରେ ସହାୟକ ହୋଇଆସିଛି। ଭକ୍ତ ଦାସିଆ ବାଉରୀ ଗରୁଡ଼ ସ୍ତମ୍ଭ ପଛରେ ଠିଆ ହୋଇ ବଡ଼ ଠାକୁରଙ୍କ ସ୍ପର୍ଶରେ ରୋମାଞ୍ଚିତ ହୋଇଆସିଛି। ଜଗନ୍ନାଥଙ୍କୁ ଆରାଧନା କଲାବେଳେ, ତାଙ୍କର ଗୁଣଗାରିମାର ବାର୍ତ୍ତା ପ୍ରଚାର କଲାବେଳେ ଭକ୍ତ କବିମାନେ ତାଙ୍କ ସହିତ ସମ୍ପୃକ୍ତ ସମସ୍ତ ପଦାର୍ଥ ଯେପରି ଯାତ୍ରା, ବେଶ, ଦେବଦେବୀ, କୈବଲ୍ୟ, ମୁକ୍ତିମଣ୍ଡପ, ଆନନ୍ଦ ବଜାର, ନୀଳଚକ୍ର, ଗରୁଡ଼ ସ୍ତମ୍ଭ, ସରଧାବାଲି, ବଡ଼ଦାଣ୍ଡ ପ୍ରଭୃତିକୁ ସ୍ମରଣ କରିଛନ୍ତି।
1: ରଥତ୍ରୟର ନିର୍ମାଣ ପଦ୍ଧତି ଯେପରି ପୂର୍ଣ୍ଣ ଶିଳ୍ପାଚାରସମ୍ମତ, ସେହିପରି ତତ୍ତ୍ୱପୂର୍ଣ୍ଣ। ଶ୍ରୀଜଗନ୍ନାଥ ସର୍ବଦେବମୟ ହୋଇଥିବାରୁ ତାଙ୍କର ଯାତ୍ରା ରଥ ମଧ୍ୟ ସର୍ବଦେବପ୍ରିୟ। ଯଦ୍ୟପି ପୁରୁଷୋତ୍ତମଙ୍କର ଶ୍ରୀଗୁଣ୍ଡିଚା ଉପଲକ୍ଷେ ବ୍ୟବହୃତ ପବିତ୍ରତମ ରଥମାନଙ୍କରେ ପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ରଥୀ ଅଟନ୍ତି, ତଥାପି ସମସ୍ତ ଦେବତା ନ୍ୟାସିତ ହୋଇ ରଥର ବିଭିନ୍ନ ସ୍ଥାନରେ ବିଜେ କରିଥାନ୍ତି। ତେଣୁ ଶିଳ୍ପଶାସ୍ତ୍ରାନୁସାରେ ପୁରୀର ଏହି ଶ୍ରୀଗୁଣ୍ଡିଚା ରଥ ହେଉଛନ୍ତି ସର୍ବଦେବମୟ।

ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କଲୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ତିନିରଥ ଓ ପାର୍ଶ୍ୱଦେବ ଦେବୀ। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର। ପ୍ରଯୋଜନା ପ୍ରତିଚନ୍ଦନ, ସହାୟତା କରିଥିଲେ ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଗାଇଛନ୍ତି ଶ୍ରୀକ୍ଷେତ୍ର ସୁନ୍ଦର। ଗୀତଟିକୁ ରଚନା କରିଛନ୍ତି ମନୋଜ ପଟ୍ଟନାୟକ।

ଫୋନ୍ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ। କାର୍ଯ୍ୟକ୍ରମ ଉପସ୍ଥାପନା ପୂଜାରାଣୀ ମିଶ୍ର, ବୈଷୟିକ ସହଯୋଗିତା ପ୍ରକାଶ ଚନ୍ଦ୍ର ଛତ୍ରିଆ ଏବଂ କିଷ୍ଣୁ କିସ୍ପଟ୍ଟା।

0: ଆପଣମାନେ କେନ୍ତା ଅଛ?
1: ଆମେମାନେ ତ ବହୁତ ବଢିଆ ଅଛୁ। ପହିଲା ଆପଣ କୋନ କେନ୍ ଗୀତଟା ଶୁଣିବେ ଆଜ୍ଞା?
0: ଆଜି ତେରେ ନାମର ଦେବେ ଆମର ମିଲନେ ତୁମ ତୁମସେ ମିଲନା ବାତେ କରନା।
1: ଆଚ୍ଛା, ତୁମସେ ମିଲନା ବାତେ କରନା ବଡ଼ା ଅଚ୍ଛା ଲାଗ୍ତା। ଏଇ ଗୀତଟା ଶୁଣିବେ, ଠିକ ଅଛି। ଆଉ କହୁନ ଆପଣ କାଣ କାଣ କରସନ ଆଜ୍ଞା? ହଁ, ବେଲେ ଆପଣ ଆମର ବହୁତ ବଡ଼ଟେ ଶ୍ରୋତା ନାଇଁ କେଁ? ଆପଣ ଯୋଡ଼ି ହେଇକିରି ଅଛନ୍ ଆମର ଆକାଶବାଣୀ ସାଙ୍ଗେ? ଆଜ୍ଞା। ବେଲେ ଆପଣଙ୍କର ପସନ୍ଦର ଗୀତଟା ଶୁଣିନୁ। ଡେଡିକେଟ୍ କରିବେ ଆଜ୍ଞା? କାହା କାହାକେ ଡେଡିକେଟ୍ କରିବେ? ଧନ୍ୟବାଦ ଆଜ୍ଞା।
0: ତାପରେ ପଣ୍ଡିର ଶୁଭ କୁମାର ସାହୁ, ଚୈତନ୍ୟ ପଟେଲ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ନାରାୟଣ ମେହର, ସେବାରାମ ମେହର, ତାପରେ ଆନନ୍ଦ ମେହର, ଯଶୋବନ୍ତ ପାଇକ, ରାଧାକାନ୍ତ ଭୋଇ, ସଚରଣ ଭୋଇ, ସ୍ୱର୍ଣ୍ଣ ପ୍ରଭାକର, ରାଜେନ୍ଦ୍ର ଭୋଇ, ଗୋବିନ୍ଦ ମେହର, ତାପରେ ରବୀନ୍ଦ୍ରନାଥ ମେହର, ପଞ୍ଚାନନ୍ଦ ପଞ୍ଜିଆର, ମୁରଲୀ ମେହର, ଅଜିତ ବରୁଆ, ଗୋବିନ୍ଦ ଗୋବିନ୍ଦ ମେହର, ଶଙ୍କର ମେହର, ରାଜେନ୍ଦ୍ର ମେହର, ମନୋଜୀ ନେଉଛି ଆମର ଦେବରାଜ ମେହର, ଲିଙ୍ଗରାଜ ମେହର, ସତ୍ୟଭାମା ମେହର, ନାଗପାତ୍ର, ଦୀକ୍ଷା ଗୋପାଳ, ବୃଷଭ ଭୋଇ, ଚିତ୍ରସନ ସବର, ମନୋଜ ପଟେଲ, ହେମା ସାଗର ସାହୁ, ସୀମାଞ୍ଚଳ ସବର, ଆକାଶ ସାହୁ, ବିକାଶ ସାହୁ, ଉମେଶ ସାହୁ, ତାପରେ ପ୍ରଶାନ୍ତ କୁମାରୀ, ପୁଷ୍ପାଞ୍ଜଳି କୁମାରୀ, ଜୟ ଗୋପାଳ ବେହେରା, ଲକ୍ଷ୍ମୀନାରାୟଣ ବାଘ।
1: ଆଜ୍ଞା ଆଜ୍ଞା, ଆପଣ ପସନ୍ଦ କରିଥିବାର ଏଇ ଗୀତଟାକେ ସମସ୍ତେ ମିଶିକରି ଶୁଣି ନଉନ୍। ଆମର କାର୍ଯ୍ୟକ୍ରମକେ ଫୋନ୍ କରିଥିବାର ଲାଗି ବହୁତ ବହୁତ ଧନ୍ୟବାଦ।
0: ନମସ୍କାର।

0: ହ୍ୟାଲୋ ଆଜ୍ଞା ନମସ୍କାର।
1: ନମସ୍କାର ଆଜ୍ଞା, ମୁଁ ସୁବଲ କୁମାର ସାହୁ କହୁଥିଲି ଆଜ୍ଞା, ବିଜେପୁର ପହଣ୍ଡିରୁ ବରଗଡ଼ ଜିଲ୍ଲା।
0: ହଁ, କହୁନ ଆଜ୍ଞା, କେନ୍ତା ଅଛନ୍ ଆପଣ?
1: ମୁଁ ତ ବଢିଆ ଅଛେ ଆଜ୍ଞା, ଆଉ ଆପଣ କେନ୍ତା ଅଛନ୍?
0: ମୁଇଁ ତ ବହୁତ ବଢିଆ ଅଛେ। ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ ବହୁତ ବହୁତ ସ୍ୱାଗତ ଆଜ୍ଞା। ଆଜି କେନ୍ ଗୀତଟା ଶୁଣମା?
1: ହଁ ଆଜ୍ଞା, ପ୍ୟାସା ସାବନର ଦେଇଦେବି।
0: ପ୍ୟାସା ସାବନର କେନ୍ ଗୀତଟା ଆଜ୍ଞା?
1: ମେଘାରେ ମେଘା, ଯେନ୍ ସୁରେଶ ବାବୁ ଲତା ମଙ୍ଗେସ୍କର ଗାଇଛନ୍।
0: ଓହୋ, ହଁ ହଁ ହଁ ଆଜ୍ଞା। ବେଲେ ଆପଣ କାଣା କରୁଛନ୍?
1: ଚାଷ କାମ କରୁଛୁ ଆଜ୍ଞା, ଇହାଦେ ଘର ଅଛୁ। ଚାଷ କାମ ସାଙ୍ଗେ ରେଡ଼ିଓ ଶୁଣବାରଟା ତ କାମ ହେ ମୋର ମୁଖ୍ୟ।
0: ହଁ ହଁ ହଁ, ହେଟା ତ ରେଡ଼ିଓ ଶୁଣବାରଟା କେତେ ଜଣଙ୍କ ନିଶା।
1: ଆପଣ ପୂଜାରାଣୀ ମ୍ୟାଡ଼ାମ କେ?
0: ଆଜ୍ଞା,
1: ପୂଜାରାଣୀ ମିଶ୍ର ତ ଆପଣ?
0: ଆଜ୍ଞା,
1: ହଁ, ରେଡ଼ିଓ ମନ୍ଥରେ ଆପଣ ସାଙ୍ଗେ କଥା ଲାଗିଥିଲି ଆଜ୍ଞା।
0: ହଁ ଆଜ୍ଞା,
1: ଏଇ ଯେନ୍ ଗଲା ଏପିସୋଡ଼ ଯେନ୍ ଥିଲାଟା।
0: ଆଜ୍ଞା ଆଜ୍ଞା
1: ଆଜ୍ଞା,
0: ଆଉ କହୁନ ଆଜ୍ଞା।
1: ଆଉ ସବୁ ତ ବଢିଆ ଯାଏ ଯେ, ଅଫଲାଇନ୍ ରଖିଛନ୍ କେ ଏଟା?
0: ହଁ ଆଜ୍ଞା,
1: ସବୁ ତ ବଢିଆ ଅଛି ଆଜ୍ଞା।
0: କାହା କାହାକେ ଡେଡିକେଟ୍ କରବେ ଏଇ ଗୀତଟା?
1: ଆଜ୍ଞା,
0: କାହା କାହାକେ ଏଇ ଗୀତଟା ଡେଡିକେଟ୍ କରବେ?
1: ଡେଡିକେଟ୍ କରମା ଆମେ ଏଇ ଗୀତଟା ତ ସ୍ପେଶାଲ ବରଗଡ଼ କଣ୍ଟାପୁର ସ୍ୱର୍ଣ୍ଣପ୍ରଭା କର ଯେନ୍ ନାନୀ ଅଛନ୍, ସେ ଗୀତଟା କହିଥିଲେ ଆମର ରାଧାକାନ୍ତ ଭୋଇ, ଆମର ଜାଲପାଲିର। ଆଉ ରାଧାକାନ୍ତ ଭୋଇ ଆଜି ସକାଳେ ଶ୍ରୋତା ମାନେ କଥା ଲାଗଲୁ, ତ ସେ କହିଲେ ଆଜି ସ୍ୱର୍ଣ୍ଣପ୍ରଭା ନାଇଁ ଗୀତଟି ବୁଝିଦେବ ତାହା କହିବ ଆଜ୍ଞା, ଯାଇ ଫୋନ ଲାଗିଲେ ବୋଇଲେ ବୋଲେ ଏଟା ଯଶୋନ୍ତ ପାଇକ, କରମସାନୀ ସାହୁ, ଚୈତନ୍ୟ ପଟେଲ, ସେବାରାମ ମେହେର, ମୁରଲୀ ମେହେର, ଦେବରାଜ ମେହେର, ଆନନ୍ଦ ମେହେର, ଗୋବିନ୍ଦ ମେହେର, ଜୟଗୋପାଳ ବେହେରା, ପ୍ରଶାନ୍ତ କୁମାରୀ, ପୁଷ୍ପାଞ୍ଜଳି କୁମାରୀ, ଲିଙ୍ଗରାଜ ମିର, ସତ୍ୟଭାମା ମିର, ଚିତ୍ରସେନ ସବୁ, ନାଗୁ ପାତ୍ର, ମନୋଜ କୁମାର ପଟେଲ, ଆମର ପଞ୍ଚାନ ପଞ୍ଚ ବିହାର, ଉପେନ୍ଦ୍ର ସୁନା, ଆହୁରି ବହୁତ ଶ୍ରୋତା ଅଛୁ ଆଜ୍ଞା,
0: ବହୁତ ଶ୍ରୋତା। ବେଲେ ଆପଣ ପସନ୍ଦ କରିଥିବାର ଗୀତଟାକେ ସମସ୍ତେ ମିଶିକରି ଶୁଣି ନଉନ ଆଜ୍ଞା?
1: ଧନ୍ୟବାଦ ଆଜ୍ଞା, ରହୁଛି ଆଜ୍ଞା, ନମସ୍କାର।
0: ଆମର କାର୍ଯ୍ୟକ୍ରମକେ ଫୋନ୍ କରିଥିବା ଲାଗି ବହୁତ ବହୁତ ଧନ୍ୟବାଦ।
1: ନମସ୍କାର ଆଜ୍ଞା।

0: ଆଜ୍ଞା ନମସ୍କାର।
1: ନମସ୍କାର,
0: କିଏ କହୁଥିଲେ ଆର କିଏ ନ କହୁଥିଲେ, ଆପଣଙ୍କର ପରିଚୟଟା ଆମର ଶ୍ରୋତାମାନଙ୍କୁ ଦେଇଦଉ।
1: ଲୋକଲା ଗାଁ କୁମାରୀ ନୁ ପ୍ରଶାନ୍ତ କୁମାରୀ କହୁଛି ଆଜ୍ଞା।
0: ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ ବହୁତ ସ୍ୱାଗତ ଆଜ୍ଞା।
1: ଧନ୍ୟବାଦ ଆଜ୍ଞା।
0: କେନ୍ତା ଅଛନ୍ ଆଜ୍ଞା?
1: ଭଲ ଅଛ ଆଜ୍ଞା।
0: ଆପଣଙ୍କର ଆଡ଼େ କେନ୍ତା ବର୍ଷା ବୁର୍ଷି ହଉଛେ?
1: ବର୍ଷା ତ ବହୁତ ହଉଛି, ଆଜି ସକାଳେ ହଉଥିଲା, ପ୍ରାୟ ସତଟା ବର୍ଷା ହେଇଛେ। ସକାଳେ ଟିକେ ଛାଡ଼ିଛି,
0: ସକାଳେ ଟିକେ ଛାଡ଼ିଛେ, ଇହାଦେ ପାକଟା
1: ଟିକେ ଭଲ ଅଛି, ଛାଡ଼ିଛେ। ଗୁଲଗୁଲି ବହୁତ ହେଇଗଲାନ।
0: ହଁ ହଁ ହଁ, ଗୁଲଗୁଲି ତ ହେବା ଆଜ୍ଞା।
1: ହଁ, ଖରା ଟିକେ ଟିକେ ଦେଖଉଛି ବି ଏବେ।
0: ହଁ ହଁ,
1: ହଁ
0: ବେଲେ ଆଜି କେନ୍ ଗୀତଟା ଶୁଣବେ?
1: ଦେବେ ସୋର ଫିଲ୍ମର, ଦେବେ
0: ସୁର ଫିଲ୍ମର କେନ୍ ଗୀତଟା?
1: ପାନିରେ ପାନି ତେର ରଙ୍ଗ କେସା, ମୁକେଶ ଆଉ ଲତା ମଙ୍ଗେଶ୍ୱର ଗାଇଛନ୍।
0: ପାନିରେ ପାନି ତେର ରଙ୍ଗ କେସା, ବେଲେ ଏ ଗୀତଟା କାହା କାହାକେ ଡେଡିକେଟ୍ କର୍ମା ଆଜ୍ଞା?
1: ଡେଲିକେଟ୍ ତ କର୍ମା, ଏଇଟା ସ୍ପେଶିଆଲ କର୍ମା ଆମର ସ୍ୱର୍ଣ୍ଣପ୍ରଭା କର, ଜୟଗୋପାଲ ବେହେରା, ଆଉ ପଞ୍ଚାନନ ପଞ୍ଚବିହାର, ରବୀନ୍ଦ୍ର କୁମାର ମେହେର, ରୋହିଣୀ ମେହେର, ସୁବଲ କୁମାର ସାହୁ, ଚୈତନ୍ୟ ପଟେଲ, ଆମର କରମସାନୀ ସାହୁ, ହରେଶ ବରୁଆ, ତାପରେ ଗୋଲଭ ପ୍ରଧାନ ବରଗଡ଼ର, ଅମାପାଲିର ଜଗନ୍ନାଥ ସାହୁ ଆଜ୍ଞା, ତାପରେ ପ୍ରମିଳା ସେଠ, ରାମଚନ୍ଦ୍ର ସେଠ, ଆମର ପଟେଲ ପାନ ଦୋକାନର ସବୁ ଶ୍ରୋତା ଜେନା, ଯୁଗଲ ପଟେଲ, ଜିତେନ୍ଦ୍ର ପଟେଲ, ଆମର ବିସି ଆଜ୍ଞା ରମେଶ ଭୋଇ, ଆଉ ଆମର ପୁଷ୍ପାଞ୍ଜଳି ଖମାରୀ, ଆଉ ଅଭିଜିତ ଅଭିଳାଷ
0: ଆଜ୍ଞା,
1: ସମ୍ଭୁ କର୍ମା
0: ଆଜ୍ଞା। ଆପଣଙ୍କର ପସନ୍ଦର ଏ ଗୀତଟାକେ ମିଶିକରି ସମସ୍ତେ ଶୁଣିଲୁ।
1: ଧନ୍ୟବାଦ ଆଜ୍ଞା।

0: ହ୍ୟାଲୋ,
1: ହ୍ୟାଲୋ
0: ଆଜ୍ଞା ନମସ୍କାର, କିଏ କହୁଥିଲେ?
1: ଆଜ୍ଞା
0: ଆଜ୍ଞା,
1: ନମସ୍କାର,
0: କିଏ କହୁଥିଲେ? ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ ସ୍ୱାଗତ ଜଣାଉଛୁ ଆଜ୍ଞା।
1: ଧନ୍ୟବାଦ ଆଜ୍ଞା।
0: ବେଲେ ଇହାଦେ କାଁ କରୁଛନ୍ ଆଜ୍ଞା? ବେଲେ ଆଜି କେନ୍ ଗୀତଟା ଶୁନ୍ବେ? ରାତୋ ମେ ଜଗାୟା ନିନ୍ଦକୁ ଉଡାୟା। ହଁ ହଁ, କାହା କାହାକେ ଡେଡିକେଟ୍ କରିବେ? ହଁ ହଁ, ଆପଣଙ୍କର ଏଇ ପସନ୍ଦର ଗୀତଟାକେ ସମସ୍ତେ ମିଶିକରି ଶୁଣି ନଉ। ନମସ୍କାର, ଆମର କାର୍ଯ୍ୟକ୍ରମକେ ଫୋନ୍ କରିଥିବା ଲାଗି ବହୁତ ବହୁତ ଧନ୍ୟବାଦ।

0: ହ୍ୟାଲୋ
1: ହ୍ୟାଲୋ,
0: ଆଜ୍ଞା ନମସ୍କାର, ଆକାଶବାଣୀ
1: ନମସ୍କାର।
0: ସମ୍ବଲପୁର,
1: ହଁ ରାମ,
0: ଆମର କାର୍ଯ୍ୟକ୍ରମକେ ଆପଣଙ୍କୁ ସ୍ୱାଗତ ଜଣାଉଛୁ।
1: ବହୁତ ବହୁତ
0: ତାହେଲେ
1: ଧନ୍ୟବାଦ।
0: ଆପଣ କିଏ ଆର୍ କେନୁ କହୁଛନ୍, ଆମର ଶ୍ରୋତାମାନଙ୍କୁ ବି ଆମେ ଜଣେଇଦେମା।
1: ଦୋଲଗୋବିନ୍ଦ ମିଶ୍ର, ଠୁଲେ ଗାଁ କିରିମିରା ବ୍ଲକ ଝାରସୁଗୁଡ଼ା ଜିଲ୍ଲା।
0: ଆଜ୍ଞା, ଆପଣ ତ ଆମର ନିୟମିତ ଶ୍ରୋତା। ହଁ
1: ନିୟମିତ ଶୁଣୁଛୁ ମ୍ୟାଡମ, ନିୟମିତ କଲ୍ ବି କରୁଛୁ।
0: ହଁ
1: ଆଜି ଏଇଟା 97 57 ଥର ନମ୍ବର ଠିକ ଫୋନ ତା ଉଠାଲେ ମୋରିଙ୍ଗଟା 57 ଥର ରିଙ୍ଗ
0: 97 କି 57 ଥର।
1: ହଁ 57 ଥର ରିଙ୍ଗ ହେଇଛି। କଲ କରବା ତ ଆପଣ ହିସାବ କରି ପକନ କେତେଟା କଲ ହିତ ଆଜି
0: 850
1: ନୁ ଧରି କରି 850 ନୁ ଧରି କରି 940 ଟା କରି ତାକୁ
0: ହିସାବ ନାଇଁ ନ ବୋଲନ। ଯା ହଉ, ଫୋନଟା ଲାଗି ଗଲେ ହେଟା ବଡ କଥା ନାଇଁ କେ।
1: ହଁ
0: ଠିକ ଅଛି, ବେଲେ କେନ ଗୀତରେ ଶୁଣବେ?
1: ଏଟା ଯୋଡି ନମ୍ବର 1 ର ଅଣ୍ଡେ କା ଫଣ୍ଡା।
0: ଯୋଡି ନମ୍ବର 1 ଅଣ୍ଡେ କା ଫଣ୍ଡା। ହଁ, ବେଲେ ଗୀତଟା କାହା କାହାକେ ଡେଡିକେଟ କରମା?
1: ଗୀତା ଡେଡିକେଟ କରମା ମୋର ମିସେସ ଦୀପାଞ୍ଜଳି ମିଶ୍ର, ତାରପରେ ମୋର ଦାଦା ବିହାରୀ ଲାଲ ବୋଇ, ତାରପରେ ମୋର ଆଉ ଗୋଟେ ଦାଦା ଅଛନ୍ ମୋହନପାଲିର କେଶରୀ ମୋହନପାଲି, ମୁରଲୀ ପ୍ରସାଦ କର, ତାରପରେ ମୋର ମାମୁ ସୁବଲ ସାହୁ ପହଣ୍ଡି ବିଜେପୁର, ତାରପରେ ଉପେନ୍ଦ୍ର ସୁନା ଓକିଲ ପ୍ରଧାନ, ତାରପରେ କ୍ଷୀରୋଦ କୁବାପଡା ଗଣେଶ ପଣ୍ଡା ଗୋବିନ୍ଦ ମେହର, ତାରପରେ ଚିତ୍ରସେନ ସବର ଜଗନ୍ନାଥପୁର, କର୍ମଶାଣୀ ସାହୁ ଚିରଙ୍ଗାମୁଣ୍ଡି ଜୟଶଙ୍କର, ଏଟା ରାଧାକାନ୍ତ ଭୋଇ ପଙ୍କଜ ମିଶ୍ର ଜୟପୁର, ନାଗୁପାତ୍ର କଲାହାଣ୍ଡି, ପରମାନନ୍ଦ କିଷାନ ଦୀକ୍ଷା ଗୋପାଲ, ତାରପରେ ବିଶ୍ୱନାଥ ମେହର ଭକ୍ତଚରଣ ଭୋଇ, ତାରପରେ ଯଶବନ୍ତ ପାଇକ ମୁରଲୀ ପ୍ରସାଦ କର ମୁରଲୀ ମେହର, ତାରପରେ ହେଇଗଲା ଆମର ରାଧାକାନ୍ତ ଭୋଇ, ତାରପରେ ଆମର ମୋର ସୋଲା ପ୍ରଶାନ୍ତ କୁମାର ଦାସ, ତାଙ୍କର ସ୍ତ୍ରୀ ଲିଲି ଦାସ, ଆଉ ସ୍ୱର୍ଣ୍ଣପ୍ରଭା କର, ଆଉ ହରେଶ ପରୁଆ, ଯେତିକି ବି ସୁନ୍ଦର ସମସ୍ତ ଶ୍ରୋତା ବନ୍ଧୁ। କିନ୍ତୁ ଟିକେ ମ୍ୟାଡମ ଆରେ କାଁ କହନ୍ କି ଯେ ଆମର ମାନେ ସମସ୍ତଙ୍କର ଇଟା ଗୀତଟା ଶୁଣବାର ଶୁଣାବାର ଉଦ୍ଦେଶ୍ୟ ହଉଛେ। ଆଜିକାଲି ବହୁତ ଅଣ୍ଡାରୁ ଫଣ୍ଡା ହଉଛେ, ସମସ୍ତେ ଟିକେ

0: ମାନେ କେନ୍ସି ବି ଜିନିଷ ବିଚାର କରବାର ଆଗନ କି କରବାର ଆଗନ ଟିକେ ବିଚାର କରି କରବାର କଥା, କାହିଁ କି ବହୁତ ଝୋଲମାଲ ଚାଲୁଛି।
1: ହଁ ହେଟା ତ ହେ,
0: ତ ହେତି ଲାଗି ଗୀତଟା ଶୁଣାବାର ଉଦ୍ଦେଶ୍ୟ ଅଛି। ଆଉ ଭଗବାନ ସମସ୍ତଙ୍କର ଚଲା ପତରେ ପୁଷ୍ପ ବୃଷ୍ଟି କରୁ, ସମସ୍ତଙ୍କର ଭଗବାନ ମଙ୍ଗଲ କରୁ। ରାଧାକାନ୍ତ କିଏ ଗୋଟେ ଭଲ ଗୋଟେ ଝିଅଟେ ମିଳୁ ମ୍ୟାଡମ, ଏଇଟା ଗୋଟେ ଭଗବାନ ପ୍ରାର୍ଥନା ଅଛି। ତାଙ୍କର ଗୋଟେ
1: ବଢିଆ
0: ରହିଯାଇଛି।
1: ଆପଣ ଯେନ୍ ବାର୍ତ୍ତାଟା ଦେଇଛନ୍, ତାଙ୍କ ନିକେ ନିହାତି ଭାବେ ପହଞ୍ଚି ଯାଉ ଆମର କେନ୍ଦ୍ର ମାଧ୍ୟମରୁ।
0: ଠିକ ଅଛି,
1: ବେଲେ ଆପଣଙ୍କର ଇ ପସନ୍ଦରଟା ପସନ୍ଦର ଗୀତଟା କି ଆପଣଙ୍କର ପରିବାରର ସମସ୍ତ ସମସ୍ତଙ୍କର ସାଙ୍ଗେ ଶୁଣିନୁନ୍ ମିଶିକରି
0: ଦେଖି ଯାଇଛନ୍। ସତ୍ତା ବନ୍ଧୁ ସମସ୍ତେ ଯାହା ଯାହା
1: ଶ୍ରୋତାମାନଙ୍କୁ ଆମେ ଡେଡିକେଟ୍ କରିଦେଉଛୁ ଏଇ ଗୀତଟା।
0: ଠିକ ଅଛି, ଧନ୍ୟବାଦ।

0: ମାନଙ୍କୁ ଦୃତକୁ ଆଉ ଫିଫ୍ଟି ପରସେଣ୍ଟକୁ ଦାରୁକୁ ଆକାଶବାଣୀ ସମ୍ବଲପୁର ସବୁ 222 ମାନଙ୍କୁ ଆଉ ଷ୍ଟାଫ୍ କର୍ମଚାରୀଙ୍କୁ ହାଲୁ ଏକା ଯଦି ତାଙ୍କୁ ପୁରା ଭାରତ ସ୍ୱତଃ ଡିଲିଟ୍ କରାଉ ଆଉ ମୁଁ ଚାହିଁ କି ଗୋଟେ ଧନ୍ୟବାଦ ଆପଣ ଯେ ଚାର ଶୁଣିଥିଲି ଧନ୍ୟବାଦ
1: ଜି ଆପ ସୁନ ଲିଜିଏ ଆପକେ ପସନ୍ଦ କା ୟେ ସୁନ୍ଦର ଗାନା।

ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ। କାର୍ଯ୍ୟକ୍ରମ ଉପସ୍ଥାପନା ପୂଜାରାଣୀ ମିଶ୍ର, ବୈଷୟିକ ସହଯୋଗିତା ପ୍ରକାଶ ଚନ୍ଦ୍ର ଛତ୍ରିଆ ଏବଂ କିଷ୍ଣୁ କିସ୍ପଟ୍ଟା।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ଼ SBIN 00005 9।

ଜମା କରିବି। ଆକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086170525 7। ଆଇଏଫ୍ଏସ୍ସି କୋଡ଼ SBIN00000059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବି। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା, କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663241961। ସୂଚନାଟି ଏତିକିରେ ଶେଷ ହେଲା।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ।

କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଆକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା।

ବ୍ୟତିକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ।

ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ ଶୁଣନ୍ତୁ କାର୍ଯ୍ୟକ୍ରମ ଆପଣଙ୍କ ଚିଠି ପାଇଛୁ। ଉପସ୍ଥାପନା ଅଭିଷେକ ମିଶ୍ର ଏବଂ ସନ୍ତୋଷ ପିଙ୍କ।

0: ଟ୍ୟୁମର ଓ ତା'ର ଚିକିତ୍ସା ଓ ଏହି ଦିନ ଅପରାହ୍ନ 5:02 ଲୋକଗୀତ କାର୍ଯ୍ୟକ୍ରମରେ ପ୍ରଚାରିତ ଖଗେଶ୍ୱର ବାରିକ ସାଥୀ ପରିବେଷଣ କରିଥିବା ଦାସକାଠିଆ ହେଲେ ଦାସକାଠିଆ ପରିବେଷଣ ହେବା ସତ୍ତ୍ୱେ ଉଦ୍ଘୋଷକ କହିଥିଲେ ଆକାଶବାଣୀ ସମ୍ବଲପୁରରେ ପ୍ରଚାର କରୁଛୁ ଲୋକଗୀତ କାର୍ଯ୍ୟକ୍ରମରେ ପାଲା ପରିବେଷଣ କରିଛନ୍ତି ଖଗେଶ୍ୱର ବାରିକ ସାଥୀ କହିଥିଲେ ଗତ 30 June 2026 ମଙ୍ଗଳବାର ସକାଳ 7:10 ସ୍ୱାସ୍ଥ୍ୟ ସୂଚନା କାର୍ଯ୍ୟକ୍ରମରେ ପ୍ରଚାରିତ ଡାକ୍ତର ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ରଙ୍କ ଆଲୋଚନା ଚର୍ମରୋଗର ଆୟୁର୍ବେଦୀୟ ଉପଚାର ଓ ଏହିଦିନ ସକାଳ 7:35 ପ୍ରଚାରିତ ସମ୍ବଲବାଣୀ ଏବଂ ଏହିଦିନ ଅପରାହ୍ନ 4:02 ପ୍ରଚାରିତ ନାଟକ କମ୍ପାନୀ ଦାୟୀ ନୁହେଁ ମହାଶୟ ଏହି ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ବହୁତ ଭଲ ଲାଗିବା ସହ ମନଛୁଆଁ ତଥା ହୃଦୟସ୍ପର୍ଶୀ ହେବା ସହ ଶିକ୍ଷଣ ମଧ୍ୟ ହୋଇପାରିଥିଲା ବୋଲି ସେ ଲେଖିଛନ୍ତି ଏଣୁ ଏହି କାର୍ଯ୍ୟକ୍ରମଗୁଡ଼ିକର ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଇଦେବେ ବୋଲି ସେ ଲେଖିଛନ୍ତି
1: ନିଶ୍ଚିତ ଭାବରେ ଶ୍ରୋତବନ୍ଧୁ ଆପଣ ଜଣାଇଥିବା ଶୁଭେଚ୍ଛା ଏବଂ ଧନ୍ୟବାଦ ଏଇଠି ସମ୍ପୃକ୍ତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଆମେ ଜଣାଇଦେଉଛୁ ଏବଂ ବିଶେଷ କରି ଆପଣଙ୍କୁ ମଧ୍ୟ ଆମେ ଧନ୍ୟବାଦ ଜଣାଇବୁ ଏଇଥିପାଇଁ ଯେ ଆପଣ ଗୋଟିଏ ନୁହେଁ ଦୁଇଟି ନୁହେଁ ଅନେକ କାର୍ଯ୍ୟକ୍ରମ ଶୁଣିଛନ୍ତି ଏବଂ ସେ କାର୍ଯ୍ୟକ୍ରମ ସମ୍ପର୍କରେ ଆପଣ ଉଲ୍ଲେଖ କରି ଚିଠି ମଧ୍ୟ ଦେଇଛନ୍ତି ଏବଂ ଆଉ ଗୋଟିଏ କଥା ଯାହା ଆପଣ ଲେଖିଛନ୍ତି ଯେ ସେଦିନର ଉଦ୍ଘୋଷକ ପାଲା ବୋଲି ଉଦ୍ଘୋଷଣା କଲେ କିନ୍ତୁ ବାଜିଲା ବେଳକୁ ଦାସକାଠିଆ ବାଜିଥିଲା ତ ଯାହା ବି ହେଉ ଶ୍ରୋତାବନ୍ଧୁ ଏ ପ୍ରକାରର ଭୁଲ ଆଗାମୀ ଦିନରେ ଯେଭଳି ଭାବରେ ନହେବ ସେଥିପ୍ରତି ଆମେ ଯତ୍ନବାନ ହେବୁ ଧନ୍ୟବାଦ ଆପଣଙ୍କର ଏ ଚିଠି ପାଇଁ ପୁଣି ଥରେ
0: ପରବର୍ତ୍ତୀ ଚିଠିଟି ଲେଖିଛନ୍ତି ରେମଣ୍ଡା ଜିଲ୍ଲା ବରଗଡ଼ରୁ ଲିଙ୍ଗରାଜ ମେହେର ଓ ସତ୍ୟଭାମା ମେହେର ସେ ଲେଖିଛନ୍ତି ଗତ 27 June 5:02 ଯୀଶୁ ସାହୁଙ୍କ ଦ୍ୱାରା ପରିବେଷିତ ଭାଗବତ ମେଳା ଭଲ ଲାଗିଲା ଅନ୍ୟର ସଫଳତାକୁ ଦେଖି ନିଜ ଭିତରେ ଅସହିଷ୍ଣୁ ଭାବ ଜାତ ହେବା ହିଁ ଈର୍ଷା ଏଥର ସ୍ୱରଲିପିରେ ଉପସ୍ଥାପିକା ଅର୍ଚ୍ଚିତା ଭଉଣୀ ଏ ଉପରେ ଅନେକ କଥା କହିଲେ ଗୀତଗୁଡ଼ିକ ବି ଶ୍ରୁତିମଧୁର ଥିଲା ବୋଲି ସେ ଲେଖିଛନ୍ତି 29 June ଘର ସଂସାରର ମନୋରମାର ଅତିଥି ଥିଲେ କୁଞ୍ଜଲତା ପ୍ରଧାନ ସାକ୍ଷାତ କରିଥିଲେ ସୌଭାଗ୍ୟ କୁମାର ରଥ ସାକ୍ଷାତକାରଟି ମନକୁ ଛୁଇଁଥିଲା ବିଶେଷ କରି ତାଙ୍କର କବିତା ମୃଗ ତୃଷ୍ଣା ବୋଲି ସେ ଲେଖିଛନ୍ତି ଗତ 30 June ଆଜିର ଭାବନାରେ ପ୍ରଫୁଲ୍ଲ କୁମାର ମାଝୀ ବେପରୁଆ ଗାଡ଼ିଚାଳନା ବାବଦରେ ଯେଉଁ ଅନୁଚିନ୍ତା ପ୍ରକଟ କଲେ ତାହା ବେଶ୍ ପ୍ରାସଙ୍ଗିକ ମନେ ହେଲା ଏବଂ ଗତ 29 June ସ୍ୱାସ୍ଥ୍ୟ ସୂଚନାରେ ଡାକ୍ତର ସୁଶୀଲ କୁମାର ପତି ବୋନ୍ ଟ୍ୟୁମର ବିଷୟରେ କହିଲେ ଯାହା ଆମେ ଶୁଣି ପାରିଲୁ ନାହିଁ ସମୟ ସୁବିଧା ଦେଖି ପୁନଃ ପ୍ରଚାର କରିବାକୁ ସେ ଅନୁରୋଧ କରିଛନ୍ତି
1: ନିଶ୍ଚିତ ଭାବରେ ଶ୍ରୋତାବନ୍ଧୁ ଆମେ ସବୁବେଳେ ଯେଉଁ ଆଲୋଚନାଗୁଡ଼ିକର ପୁନଃ ପ୍ରସାରଣର ଯଦି ମହତ୍ଵ ରହିଛି ତାକୁ ଆମେ ଠିକ୍ ସମୟ ସୁବିଧା ଦେଖିକି ପୁନଃ ପ୍ରସାରଣ କରିଥାଉ ଆପଣଙ୍କର ଏହି ଅନୁରୋଧକୁ ଆମେ ମନେ ରଖିଲୁ ଭବିଷ୍ୟତରେ ନିଶ୍ଚିତ ଭାବରେ ଠିକ୍ ସମୟ ଦେଖିକି ତାହାର ପୁନଃ ପ୍ରସାରଣ କରିବାର ବ୍ୟବସ୍ଥା କରିବୁ ଏବଂ ତା ବ୍ୟତୀତ ଆପଣ ଯାହା ଲେଖିଛନ୍ତି ଅନେକ କାର୍ଯ୍ୟକ୍ରମ ଶୁଣିଛନ୍ତି ଏବଂ ସେ କାର୍ଯ୍ୟକ୍ରମ ସବୁ ଭଲ ଲାଗିଛି ଆପଣ କିଛି ଜାଣିପାରିଛନ୍ତି ସେ କଥା ଉଲ୍ଲେଖ କରିଛନ୍ତି ଏବଂ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଯାହା ଆପଣ ଧନ୍ୟବାଦ ଜଣାଇଛନ୍ତି ଏଇଠି ଆମେ ଏ କାର୍ଯ୍ୟକ୍ରମ ଜରିଆରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଆମେ ଜଣାଇ ଦେଉଛୁ ଏବଂ ଆଶା କରିବୁ ପରବର୍ତ୍ତୀ ସମୟରେ ମଧ୍ୟ ଆପଣ କାର୍ଯ୍ୟକ୍ରମ ଶୁଣିକି ଚିଠି ଦେବେ ଦେଖିଲେ ପରବର୍ତ୍ତୀ ଚିଠି
0: ପରବର୍ତ୍ତୀ ଚିଠିଟି ଲେଖିଛନ୍ତି ସୁଦାମ ଗାଇଗରିଆ ଏବଂ ସୃଷ୍ଟି ଗାଇଗରିଆ ବଡ଼ବଡ଼ାକଟା ବୀରମହାରାଜପୁର ଜିଲ୍ଲା ସୁବର୍ଣ୍ଣପୁରରୁ ଗତ 24 June 2026 9:30 ପ୍ରଚାରିତ ନାଟକ ବା ହୃଦୟସ୍ପର୍ଶୀ ହୋଇଛି ପରିବେଷଣ କରିଥିବା ଅବନିଗୁଣା ନାଟ୍ୟ ସଂସଦ ପଦମପୁରର ସମସ୍ତ କଳାକାରମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଦେବେ ବୋଲି ସେ ଲେଖିଛନ୍ତି ଗତ 30 June 2026 ସକାଳ 7:10 ସ୍ୱାସ୍ଥ୍ୟ ସୂଚନାରେ ଚର୍ମରୋଗ ଓ ଆୟୁର୍ବେଦୀୟ ଉପଚାର ଏହା ଶିକ୍ଷଣୀୟ ହୋଇପାରିଛି ଡାକ୍ତର ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ରଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଦେବେ ବୋଲି ସେ ଲେଖିଛନ୍ତି ଏହିଦିନ ସମ୍ବଲବାଣୀରେ ଅନେକ ଗୁଡ଼ିଏ ସମାଚାର ମିଳିଛି ସେଦିନର ଉପସ୍ଥାପକ ବିରୁପାକ୍ଷ ପ୍ରଧାନଙ୍କୁ ମଧ୍ୟ ଆନ୍ତରିକ ଧନ୍ୟବାଦ 7:30 କୃଷି ସଂସାର କାର୍ଯ୍ୟକ୍ରମରେ ଫସଲ ବୀମା ଯୋଜନା ବିଷୟରେ ଆଲୋଚନା ଓ ଚାଷୀଙ୍କ ସାକ୍ଷାତକାର ବହୁତ ବଢ଼ିଆ ଲାଗିଲା ବୋଲି ସେ ଲେଖିଛନ୍ତି କାର୍ଯ୍ୟକ୍ରମରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସେ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି
1: ଧନ୍ୟବାଦ ଶ୍ରୋତା ବନ୍ଧୁ ଆପଣଙ୍କର ଏହି ଚିଠି ପାଇଁ ଆପଣ ଅନେକ କାର୍ଯ୍ୟକ୍ରମ ଶୁଣିଛନ୍ତି ଆମେ ତ ନିଶ୍ଚିତ ଭାବରେ ଖୁସି ଯେ ଯାହା ବି ଆମେ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛୁ ଏବଂ ପ୍ରଚାର କରୁଛୁ ଯଦି ଆପଣମାନେ ନଥାନ୍ତେ ତାହେଲେ ଆମ କାର୍ଯ୍ୟକ୍ରମର କିଛି ମୂଲ୍ୟ ରହନ୍ତା ନାହିଁ ଆପଣମାନେ ହିଁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ଆପଣ ମତାମତ ଦେଉଛନ୍ତି ଏ ପ୍ରକାରର କାର୍ଯ୍ୟକ୍ରମ ଶୁଣିବାର ଧାରା ଆହୁରି ଆଗକୁ ଜାରି ରହୁ ମତାମତ ଦେଉଥାନ୍ତୁ ଆପଣଙ୍କୁ ଆପଣଙ୍କର ଏହି ଚିଠି ପାଇଁ ଅନେକ ଧନ୍ୟବାଦ ଦେଖିଲେ ପରବର୍ତ୍ତୀ ଚିଠି
0: ପରବର୍ତ୍ତୀ ଚିଠିଟି ଲେଖିଛନ୍ତି ଚକ୍ରଧର ଦାନୀ ଦାନୀପାଲି ବିନକା ଜିଲ୍ଲା ସୁବର୍ଣ୍ଣପୁରରୁ ସେ ଲେଖିଛନ୍ତି ଆଜ୍ଞା ଆପଣଙ୍କ କେନ୍ଦ୍ରରୁ ପ୍ରତ୍ୟେକ ସୋମବାର 7:30 ଡାଏଲ୍ ନମ୍ବର କୃଷି ସଂସାର ପ୍ରଚାର କରୁଛନ୍ତି ଏହି କାର୍ଯ୍ୟକ୍ରମକୁ ଯେଉଁ କେତେକ ଶ୍ରୋତା ଫୋନ୍ କରୁଛନ୍ତି ସମସ୍ତ ଶ୍ରୋତା ପ୍ରତ୍ୟେକ ସୋମବାର ସେହି ସେହି କଥାମାନ ପୁନରାବୃତ୍ତି କରି କହୁଛନ୍ତି ଅନ୍ୟ କୌଣସି ନୂଆ କଥାବାର୍ତ୍ତା କହୁନାହାନ୍ତି ତେଣୁକରି କାର୍ଯ୍ୟକ୍ରମଟି ଶ୍ରୁତିମଧୁର ହୋଇପାରୁନାହିଁ। ଏହି ଡାଏଲ୍ ନମ୍ବର କୃଷି ସଂସାର ମଧ୍ୟ ଶିକ୍ଷଣୀୟ ହୋଇପାରିବ। ଯଦି ଆପଣ

0: ଶ୍ରୋତାମାନଙ୍କର ଅନୁରୋଧକୁ ରକ୍ଷା କରିବେ। ବାରମ୍ବାର ଶ୍ରୋତାମାନେ ଯେକୌଣସି କୃଷି ବିଶେଷଜ୍ଞ ଅଭିଜ୍ଞ ଚାଷୀମାନଙ୍କୁ ଆଣି ଫୋନ୍ ଇନ୍ କାର୍ଯ୍ୟକ୍ରମରେ ସିଧାସଳଖ ଶ୍ରୋତାମାନଙ୍କ ସହିତ କଥାବାର୍ତ୍ତା କରିବାକୁ ଚାହୁଁଛନ୍ତି, ଏହା ଯଦି କରନ୍ତେ କାର୍ଯ୍ୟକ୍ରମଟି ସରସ ସୁନ୍ଦର ଏବଂ ଶିକ୍ଷଣ ହୋଇପାରନ୍ତା ବୋଲି ସେ ଲେଖିଛନ୍ତି। ଏବଂ ଗତ July 1 ସକାଳ 9 ପ୍ରଚାର କଲେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଉପସ୍ଥାପକ ମାନସ ରଞ୍ଜନ ମିଶ୍ରଙ୍କ ଦ୍ୱାରା। କାର୍ଯ୍ୟକ୍ରମଟି ଖୁବ୍ ଭଲ ଲାଗିଲା। ମିଶ୍ର ଆଜ୍ଞାଙ୍କ କଥା କହିବା ଶୈଳୀ ଏବଂ ଶ୍ରୋତାମାନଙ୍କ ସହିତ କଥୋପକଥନ ମନକୁ ଛୁଇଁ ପାରିଛି, ତେଣୁ ମିଶ୍ର ଆଜ୍ଞାଙ୍କୁ ମୋର ବିଶେଷ ବିଶେଷ ଧନ୍ୟବାଦ ଜଣାଇଦେବେ ବୋଲି ସେ ଲେଖିଛନ୍ତି।
1: ନିଶ୍ଚିତ ଭାବରେ ଶ୍ରୋତାବନ୍ଧୁ, ଆପଣ ଜଣାଇଥିବା ଧନ୍ୟବାଦ ସମ୍ପୃକ୍ତ ଉପସ୍ଥାପକଙ୍କୁ ଏହି କାର୍ଯ୍ୟକ୍ରମ ଜରିଆରେ ଆମେ ଜଣାଇଦେଉଛୁ। ଏବଂ ତା ପୂର୍ବରୁ ଯାହା ଆପଣ ଆଉ ଗୋଟିଏ ଫୋନ୍ ଇନ୍ ସମ୍ପର୍କରେ ଉଲ୍ଲେଖ କରିଛନ୍ତି, ଯେ ଡାଏଲ୍ ନମ୍ବର କୃଷି ସଂସାର ସମ୍ପର୍କରେ, ସେହି ଶ୍ରୋତାବନ୍ଧୁମାନେ ବାରମ୍ବାର ଫୋନ୍ କରୁଛନ୍ତି ଏବଂ ସେ ପ୍ରକାରର ଆଲୋଚନା ହିଁ ହେଉଛି। ଅନ୍ୟ କୌଣସି ଜଣେ କୃଷି ବିଶେଷଜ୍ଞଙ୍କୁ ଯଦି ସେଇଠି ରଖନ୍ତି ଏବଂ ତାଙ୍କ ସହିତ ଯଦି କଥୋପକଥନ ହୁଅନ୍ତା ତାହେଲେ କାର୍ଯ୍ୟକ୍ରମର ମାନ ବଢ଼ନ୍ତା ବୋଲି। ଧନ୍ୟବାଦ ଆପଣଙ୍କର ଏହି ମତାମତ ପାଇଁ। କିନ୍ତୁ ଶ୍ରୋତାବନ୍ଧୁ, ବହୁ ପୂର୍ବରୁ ଆମେ କହିସାରିଛୁ ଯେ ଏଇ ଡାଏଲ୍ ନମ୍ବର କୃଷି ସଂସାର ଗୋଟିଏ ଭାବ ବିନିମୟର କାର୍ଯ୍ୟକ୍ରମ ଏବଂ ଗୋଟିଏ ମନୋରଞ୍ଜନର କାର୍ଯ୍ୟକ୍ରମ। ଶ୍ରୋତାମାନେ ଉପସ୍ଥାପକ କିମ୍ବା ଉପସ୍ଥାପିକାଙ୍କ ସହିତ କଥାବାର୍ତ୍ତା ହେବେ, ଏହାକୁ ଦୃଷ୍ଟିରେ ରଖି ହିଁ ଏହି କାର୍ଯ୍ୟକ୍ରମ। ତ ଶ୍ରୋତାବନ୍ଧୁ, ଆପଣମାନେ ନିଶ୍ଚିତ ଭାବରେ ସହଯୋଗ କରିବେ ବୋଲି ଆମେ ଆଶା କରୁଛୁ। ଆପଣମାନେ ଫୋନ୍ କରନ୍ତୁ ଏବଂ ସେଦିନର ଉପସ୍ଥାପକ କିମ୍ବା ଉପସ୍ଥାପିକାଙ୍କ ସହିତ ଆପଣ କଥାବାର୍ତ୍ତା କରନ୍ତୁ। କଥୋପକଥନ ମାଧ୍ୟମରେ ଆମର ଶ୍ରୋତାମାନଙ୍କୁ ମଧ୍ୟ କିଛି ସୂଚନା ପହଞ୍ଚିଯିବ ଏବଂ ଆପଣଙ୍କର କଥୋପକଥନ ଜରିଆରେ ଯେଉଁ ଗୀତ ମଧ୍ୟ ଶୁଣିବା ପାଇଁ ଆପଣ ଅନୁରୋଧ କରିବେ, ତା ଜରିଆରେ ଅନ୍ୟ ଶ୍ରୋତାବନ୍ଧୁମାନେ ମଧ୍ୟ ମନୋରଞ୍ଜିତ ହେବେ। ତେବେ ଆପଣଙ୍କର ଏଇ ଯେଉଁ ମତାମତକୁ ଆମେ ପରବର୍ତ୍ତୀ ସମୟରେ ଯେତେବେଳେ ନୂତନ କାର୍ଯ୍ୟକ୍ରମ ସାରଣୀ ପ୍ରସ୍ତୁତ କରିବୁ, ଏଇ କଥାଟିକୁ ହୁଏତ ଆମେ ବିଚାରକୁ ନେବୁ ଏବଂ ଯଦି ସମ୍ଭବ ତାହେଲେ ଏହି ପ୍ରକାରର ଗୋଟିଏ କାର୍ଯ୍ୟକ୍ରମ ସ୍ୱତନ୍ତ୍ର ଭାବରେ ମଧ୍ୟ କରାଯାଇପାରେ। ତେବେ ଏହି କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ଏଭଳିଆ ଚାଲୁ ରହିବ। ଆପଣମାନଙ୍କର ସହଯୋଗ ନିଶ୍ଚିତ ଭାବରେ ଆମେ କାମନା କରୁଛୁ। ଧନ୍ୟବାଦ ଆପଣଙ୍କର ଏହି ଚିଠି ପାଇଁ।
0: କାର୍ଯ୍ୟକ୍ରମର ଶେଷ ଚିଠି ଲେଖିଛନ୍ତି ପହଣ୍ଡି ବିଜେପୁର ଜିଲ୍ଲା ବରଗଡ଼ରୁ ସୁବଳ କୁମାର ସାହୁ, କରମସାନୀ ସାହୁ। ସର୍ବପ୍ରଥମେ ସେ ଲେଖିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ସମସ୍ତ କର୍ମକର୍ତ୍ତାଙ୍କୁ ଆମର ନମସ୍କାର ଜଣାଇଦେବେ। ଗତ June 27 ଶନିବାର ଏବଂ June 28 ରବିବାର ଦିନର ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ଉପସ୍ଥାପନା ସହିତ ଗୀତଗୁଡ଼ିକ ମଧ୍ୟ ବେଶ୍ ଶ୍ରୁତିମଧୁର ତଥା ହୃଦୟସ୍ପର୍ଶୀ ହୋଇଥିଲା ବୋଲି ସେ ଲେଖିଛନ୍ତି। ଏବଂ ଗତ June 30 ମଙ୍ଗଳବାର ସନ୍ଧ୍ୟା 5:02 ଗାନ୍ଧୀ ଚର୍ଚ୍ଚା କାର୍ଯ୍ୟକ୍ରମରେ ପ୍ରଚାର କରିଥିଲେ ଆଲୋଚନା ଗାନ୍ଧିଜୀଙ୍କ ଅର୍ଥନୈତିକ ଚିନ୍ତାଧାରା, ଆଲୋଚନାରୁ ଅନେକ କିଛି ଜାଣିହେଲା ବୋଲି ସେ ଲେଖିଛନ୍ତି। ତେଣୁ କାର୍ଯ୍ୟକ୍ରମର ସମ୍ପୃକ୍ତ ବ୍ୟକ୍ତିବିଶେଷକୁ ଆମର ଅଶେଷ ଧନ୍ୟବାଦ ଜଣାଇଦେବେ ବୋଲି ସେ ଲେଖିଛନ୍ତି।
1: ନିଶ୍ଚିତ ଭାବରେ ଶ୍ରୋତାବନ୍ଧୁ, ଆପଣ ଜଣାଇଥିବା ଧନ୍ୟବାଦ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଆମେ ଜଣାଇଦେଉଛୁ। ଏବଂ ଆମେ ବହୁ ପୂର୍ବରୁ ମଧ୍ୟ କହିସାରିଛୁ ଏବଂ ଆକାଶବାଣୀର ମଧ୍ୟ ଏହା ଧର୍ମ ଯେ ସୂଚନା, ଶିକ୍ଷା ଏବଂ ମନୋରଞ୍ଜନ ସହିତ ଆପଣମାନଙ୍କୁ କିଭଳି ଭାବରେ ସଚେତନ କରାଯାଇପାରିବ, ଏହାକୁ ଦୃଷ୍ଟିରେ ରଖି ହିଁ ଆକାଶବାଣୀ ତା'ର କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପ୍ରଚାର କରିଆସୁଛି। ଆଗାମୀ ଦିନରେ ମଧ୍ୟ ସେ ପ୍ରକାରର କାର୍ଯ୍ୟକ୍ରମ ପ୍ରଚାର କରିବ। ତେବେ ଆପଣମାନେ ନିଶ୍ଚିତ ଭାବରେ କାର୍ଯ୍ୟକ୍ରମ ସବୁ ଶୁଣିବେ ଏବଂ ଆମ ପାଖକୁ ଚିଠି ଲେଖୁଥିବେ, ତାହେଲେ ଯାଇ ଆମେ ମଧ୍ୟ ଆହୁରି ଉତ୍ସାହିତ ହେବୁ ଏବଂ ନୂଆ ନୂଆ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପ୍ରଚାର କରିବାର ବ୍ୟବସ୍ଥା କରିବୁ। ଧନ୍ୟବାଦ ଆପଣମାନେ ଆପଣମାନଙ୍କର ଚିଠି ଲେଖୁଛନ୍ତି, ମତାମତ ଲେଖୁଛନ୍ତି। ଆଗାମୀ ଦିନରେ ମଧ୍ୟ ଆପଣମାନଙ୍କର ଏ ପ୍ରକାରର ସହଯୋଗ ଆମେ କାମନା କରୁଛୁ। ତେବେ ଅଭିଷେକ, ମୁଁ ଯାହା ଦେଖୁଛି ଯେ ଆପଣଙ୍କ ହାତରେ ତ ଆଉ ଚିଠି ନାହିଁ, ତାହେଲେ କାର୍ଯ୍ୟକ୍ରମକୁ ଏଇଠି ରଖିବା।
0: କିନ୍ତୁ ତା ପୂର୍ବରୁ ଆମେ ଆମର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଆପଣଙ୍କର ଚିଠି ଦେବା ପାଇଁ ଆମର ଠିକଣାଟି କହି ରଖୁଛୁ,
1: କହିଦିଅନ୍ତୁ।
0: ଆମର ଠିକଣାଟି ହେଲା, ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ସମ୍ବଲପୁର, ପିନ୍ 768001। ଆପଣମାନେ ଆପଣଙ୍କର ଚିଠି ଆମର ଇମେଲରେ ମଧ୍ୟ ପଠାଇ ପାରିବେ। ଆମର ଇମେଲ ଆଇଡ଼ିଟି ହେଲା dutyroom@sambalpur.gmail.com। ଏବଂ ଆପଣମାନେ ଆପଣଙ୍କର ଚିଠି ଆମର ହ୍ୱାଟ୍ସଆପ୍ ନମ୍ବରରେ ମଧ୍ୟ ପଠାଇ ପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି କହି ରଖୁଛୁ 9437171571।
1: ତେବେ ଶ୍ରୋତାବନ୍ଧୁ, ଆରଥରକ କାର୍ଯ୍ୟକ୍ରମ ପାଇଁ ଆପଣମାନଙ୍କ ପାଖରୁ ଅନେକ ସଂଖ୍ୟାରେ ଚିଠି ଆଶା ରଖି ଆଜିର ଏହି କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
0: ନମସ୍କାର।

ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ ଶୁଣିଲେ କାର୍ଯ୍ୟକ୍ରମ ଆପଣଙ୍କ ଚିଠି ପାଇଛୁ। ଉପସ୍ଥାପନା କରିଥିଲେ ଅଭିଷେକ ମିଶ୍ର ଏବଂ ସନ୍ତୋଷ ପିଙ୍ଗ। ଶ୍ରୋତାବନ୍ଧୁ ଏଥର ଆରମ୍ଭ

ಶ್ರೋತಬಂಧು ಕಾರ್ಯಕ್ರಮ ಆರಂಭಿಸುವಂತು ಉಸ್ತಾದ್ ಸುಲ್ತಾನ್ ಖಾನ್ ಏವಂ ಶಂಕರ್ ಮಹಾದೇವನ್ ಕವಿತಾ କୃଷ୍ଣମୂର୍ତ୍ତିଙ୍କ କଣ୍ଠରେ ଏହି ଗୀତଟି ସଙ୍ଗୀତ ନିର୍ଦ୍ଦେଶନା ଇସ୍ମାଇଲ ଦରବାର ଗୀତିକାର ମେହବୁବ ସିନେମା ହମ୍ ଦିଲ୍ ଦେ ଚୁକେ ସନମ।

ଶ୍ରୋତା ବନ୍ଧୁ, ସମଗ୍ର ଜଗତର ସୃଷ୍ଟିର ଆଧାର ପାଞ୍ଚଗୋଟି ତତ୍ତ୍ୱକୁ ନେଇ ଗଠିତ। ଜଳ, ବାୟୁ, ଅଗ୍ନି, ଆକାଶ ଓ ପୃଥିବୀ। ଏଥିରୁ କୌଣସିଟିକୁ ବାଦ ଦେଲେ ସୃଷ୍ଟି ସମ୍ଭବ ନୁହେଁ। ଏଥିମଧ୍ୟରୁ ଜଳର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ପୃଥିବୀରେ ଶତକଡ଼ା 80% ଜଳ ଅଛି, ସେଥିରୁ 69% ଲୁଣି ଜଳ, ଯାହାକି ସାଗର ଏବଂ ମହାସାଗରରେ ଗଚ୍ଛିତ। ଆଉ ଯେଉଁ 3% ଜଳ ରହିଲା, ସେଥିରୁ ପ୍ରାୟ 2% ବରଫ ଆକାରରେ, ମାତ୍ର 1% ମଧୁର ଜଳ, ଯାହାକୁ ଆମେ ବ୍ୟବହାର କରିପାରୁଛେ। କିନ୍ତୁ

ସେଇ 1% ଅଧିକାଂଶ ଜଳ ନଦୀ ହ୍ରଦ ପୋଖରୀରେ ଗଚ୍ଛିତ ଅଛି। ଆମ ପାଇଁ କେବଳ 0.33% ଜଳ ହିଁ ପ୍ରକୃତି ସାଇତି ରଖିଛି ଯାହା ମାଟି ତଳେ ଅଛି। ଏଇ ଯେଉଁ 0.33% ମଧୁର ଜଳ ଅଛି ତାହାର ପରିମାଣ ଆମେ ବୃଦ୍ଧି କରିପାରିବା। ଅନ୍ତତଃ ପକ୍ଷେ ଏହାର ସୁବିନିଯୋଗ କରି ବର୍ଷା ଜଳକୁ ସମୁଦ୍ରକୁ ବୋହିଯିବାକୁ ନ ଦେଇ ବାନ୍ଧି ରଖି ଭୂତଳ ଜଳକୁ କମିବାକୁ ଦେବା ନାହିଁ। ଜଳ ସଂରକ୍ଷଣ କରିବା ନିମିତ୍ତ ଆମର ଗୋଟିଏ ପଦକ୍ଷେପ ଆଗାମୀ ଭବିଷ୍ୟତକୁ ସୁରକ୍ଷିତ କରିବ। ଶ୍ରୋତାବନ୍ଧୁ ଏଥର ଶୁଣନ୍ତୁ ଗୁରୁ କଥାଚିତ୍ରରୁ ଏହି ଗୀତଟି। କଣ୍ଠଶିଳ୍ପୀ ହରିହରଣ ଓ ଅଲକା ୟାଗ୍ନିକ, ଗୀତିକାର ଗୁଲଜାର, ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରେହମାନ।

0: ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059ରେ ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961ରେ ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ, ଏଥର ଆରମ୍ଭ କରୁଛୁ ଅନୁରୋଧରେ ସମ୍ବଲପୁରୀ ଗୀତ। ଆମର ପ୍ରିୟ ଶ୍ରୋତାବନ୍ଧୁମାନଙ୍କର ପ୍ରିୟ ଗୀତ, ତାଙ୍କର ଅନୁରୋଧ ଅନୁସାରେ ଶୁଣେଇବୁ ଆମେ କାର୍ଯ୍ୟକ୍ରମର ପ୍ରଥମ ଗୀତଟି। ଅନୁରୋଧ କରିଛନ୍ତି ଶ୍ରୋତା ଦିନେଶ, ଦିବେଶ, ସୌଭାଗ୍ୟ, ସୋହମ, ସ୍ୱରୂପ, ଶାଶ୍ୱତ, ହୃଦେଶ୍ୱର ଓ ରୂପେଶ। ଠିକଣା ସିଂହାଇପାଲି, ଝାରସୁଗୁଡ଼ା। କଣ୍ଠଶିଳ୍ପୀ ଗିରିଶ ଚନ୍ଦ୍ର ସାହୁ, ଗୀତରଚନା ଅରକ୍ଷିତ ଧରୁଆ।

ଶ୍ରୋତାବନ୍ଧୁ, ଏଥର ଶୁଣନ୍ତି ଏହି ଗୀତଟି। କଣ୍ଠଶିଳ୍ପୀ ଫକୀର ମୋହନ ପଟ୍ଟନାୟକ, ଗୀତ ରଚନା ଭିକାରୀ ଚରଣ କିଷାନ। ଏହି ଗୀତଟିକୁ ଅନୁରୋଧ କରିଛନ୍ତି ଶ୍ରୋତା ରବୀନ୍ଦ୍ରନାଥ, ଜଗଦୀଶ, ହେମନ୍ତ, ସୁଶାନ୍ତ, ଶ୍ରୀକାନ୍ତ, ଓମକାର ନାଥ ଓ କେଦାରନାଥ ମେହେର। ଠିକଣା: ମହଲକଟା, ଉପରପଡ଼ା, ବରଗଡ଼।

ବଢେ ଝୁରି ଲାଗିଥିବ ବାବୁ ଶୁକ୍ରୁ ନାଇଁ ବାବା ଆରେ ଜଲ୍ଲା ଲାଲଟିନ ଗୁଟେ ବାହାରିଲା ଜଲ୍ଲା ଲାଲଟିନ ଗୁଟେ ବାହାରିଲା କାବା ହେଇଯିବୁ

ଚୋର ପଡିଗଲା, ମୋର

ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଅନୁରୋଧରେ ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମର ଏହି ଗୀତଟି କଣ୍ଠଶିଳ୍ପୀ ଫକୀର ପଟ୍ଟନାୟକ, ଗୀତ ରଚନା ବିନୋଦ ପସାୟତ। ଶ୍ରୋତା, ପଞ୍ଚାନନ, ବିପିନ, ଭଗବାନ, ଅଶୋକ ଏବଂ ଉପେନ୍ଦ୍ର ଓ ଭାଗୀରଥୀ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00005।

0: 9. ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ଼ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ ନମିତା ରାଣୀ ପଟ୍ଟନାୟକଙ୍କ କଣ୍ଠରେ ଏହି ଗୀତଟି। ଗୀତିକାର ଚିତ୍ତରଞ୍ଜନ ନାୟକ।

ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ମହମ୍ମଦ ଇକବାଲ ଓ ନମିତାରାଣୀ ପଟ୍ଟନାୟକ କଣ୍ଠରେ ଏହି ଗୀତଟି, ଗୀତିକାର ଚିତ୍ତରଞ୍ଜନ ନାୟକ।

ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡିୟମ ୱେଭ୍ 317.5 meter, 945 କିଲୋ ହର୍ଜ ଏବଂ FM 101 MHz। ଆପଣମାନେ ଆମର କାର୍ଯ୍ୟକ୍ରମକୁ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। ଶ୍ରୋତାବନ୍ଧୁ, ଏଥର ଆରମ୍ଭ କରୁଛୁ ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ଆମ ଘରଣୀମାନଙ୍କର ଘର ସଂସାର।

ଶ୍ରୋତାଭଉଣୀ ନମସ୍କାର। କେମିତି ଅଛନ୍ତି? ଭଲ ଅଛନ୍ତି ତ? ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ରୁହନ୍ତୁ, ସୁଖରେ ରୁହନ୍ତୁ, ହସି ଖୁସିରେ ରୁହନ୍ତୁ। ଶ୍ରୋତାଭଉଣୀ, ଆଜିର ଏହି ସୁନ୍ଦର ଦିନରେ ଆପଣମାନଙ୍କୁ ଜଣାଉଛି ମୁଁ ପ୍ରୀତି ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଆଜି ପାଳନ କରାଯାଉଛି ଆନ୍ତର୍ଜାତୀୟ ସମବାୟ ଦିବସ। ଶ୍ରୋତା ଭଉଣୀ, ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ଶନିବାର ଦିନ ଏହି ଦିବସ ପାଳନ କରାଯାଏ। ଏହାର ମୂଳ ବାର୍ତ୍ତା ହେଉଛି ସମସ୍ତଙ୍କ ସହଯୋଗ, ସମସ୍ତଙ୍କ ବିକାଶ। ଶ୍ରୋତା ଭଉଣୀ, ସମବାୟ କେବଳ ଏକ ସଂସ୍ଥା ନୁହେଁ, ଏହା ହେଉଛି

ପରସ୍ପରର ବିଶ୍ୱାସ, ସହଯୋଗ ଓ ଏକତାର ପ୍ରତୀକ। ଯେତେବେଳେ ଅନେକ ଲୋକ ଏକାଠି ହୋଇ ନିଜ ଆର୍ଥିକ ଓ ସାମାଜିକ ଉନ୍ନତି ପାଇଁ କାମ କରନ୍ତି, ସେହି ପ୍ରୟାସକୁ ସମବାୟ କୁହାଯାଏ। ଆମ ରାଜ୍ୟ ଓଡ଼ିଶାରେ କୃଷି, ଦୁଗ୍ଧ ଉତ୍ପାଦନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବ୍ୟାଙ୍କିଂ ଏବଂ ଗ୍ରାମୀଣ ବିକାଶ କ୍ଷେତ୍ରରେ ସମବାୟର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ। ସମବାୟ ମାଧ୍ୟମରେ ଅନେକ ପରିବାର ଆତ୍ମନିର୍ଭରଶୀଳ ହୋଇପାରନ୍ତି ଏବଂ ନିଜ ସ୍ୱପ୍ନକୁ ସାକାର କରିଛନ୍ତି। ସମବାୟର ମୂଳନୀତି ହେଉଛି ସ୍ୱେଚ୍ଛାକୃତ ସଦସ୍ୟତା, ଗଣତାନ୍ତ୍ରିକ ପରିଚାଳନା, ସମାନ ଅଧିକାର, ସ୍ୱଚ୍ଛତା ଏବଂ ସମାଜର କଲ୍ୟାଣ। ଏହି ନୀତିଗୁଡ଼ିକ ଆମକୁ ଶିଖାଏ ଯେ ଏକାଠି ହୋଇ କାମ କଲେ ବଡ଼ରୁ ବଡ଼ ସଫଳତା ହାସଲ କରାଯାଇପାରେ। ତେଣୁ ଆସନ୍ତୁ ଆଜି ଏହି ଆନ୍ତର୍ଜାତୀୟ ସମବାୟ ଦିବସରେ ଆମେ ସମସ୍ତେ ଏହି ସଂକଳ୍ପ ନେବା ଯେ ପରସ୍ପର ସହଯୋଗ, ସତ୍ୟନିଷ୍ଠା ଓ ଏକତାର ଭାବନା ସହିତ ଆମ ସମାଜ ଓ ଦେଶର ବିକାଶରେ ନିଜର ଅବଦାନ ରଖିବା। ଶ୍ରୋତା ଭଉଣୀ, ଏଥର ଶୁଣନ୍ତୁ ଏହି ଗୀତଟି ଇଡିଅଟ୍ କଥାଚିତ୍ରରୁ। କଣ୍ଠଶିଳ୍ପୀ ଉଦିତ ନାରାୟଣ, ଗୀତିକାର ନିର୍ମଳ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ଗୁଟଲି ରଥ।

0: ଛାଡ଼ି ଯାଇଥିଲୁ ମୋତେ ତୁ ଯେଉଁଠି ସେଇଠି ହେଇଛି ଠିଆ, ସେଥିପାଇଁ ବୋଧେ ପାନ୍ଥ ବି ବଦଳେ ତୁ ନା ଦେଇଛି ପ୍ରିୟା ପ୍ରିୟା।
1: ଶ୍ରୋତା ଭଉଣୀ, କୁହାଯାଏ ପ୍ରିୟ ଲୋକମାନେ ସବୁବେଳେ ପାଖରେ ନ ଥାଇପାରନ୍ତି, କିନ୍ତୁ ସେମାନଙ୍କ ସ୍ମୃତି ସବୁବେଳେ ହୃଦୟରେ ରହିଥାଏ। ସମ୍ପର୍କକୁ ସୁନ୍ଦର କରିବା ପାଇଁ କେବଳ ଭଲ ପାଏ କହିଦେବା ଯଥେଷ୍ଟ ନୁହେଁ। ସମୟ ଦେବା, ସମ୍ମାନ ଦେବା, ବିଶ୍ୱାସ ରଖିବା ଏବଂ ଏକାପରକୁ ବୁଝିବା ହିଁ ସମ୍ପର୍କର ମୂଳଦୁଆ। ଯେଉଁଠି ସମ୍ମାନ ଅଛି ସେଠି ସ୍ନେହ ଅଛି, ଯେଉଁଠି ବିଶ୍ୱାସ ଅଛି ସେଠି ପ୍ରେମ ଚିରସ୍ଥାୟୀ ହୋଇ ରହେ। ଚାଲନ୍ତୁ ଏହି ସୁନ୍ଦର ଅନୁଭୂତି ସହ ଶୁଣିବା ଆଉ ଏକ ମଧୁର ଗୀତ। କଣ୍ଠଶିଳ୍ପୀ ଜାଭେଦ ଅଲି, କଥାଚିତ୍ର ତୁ ମୋ ଆରମ୍ଭ ତୁ ମୋ ଶେଷ, ଗୀତିକାର ମୋହିତ ଚକ୍ରବର୍ତ୍ତୀ, ସଙ୍ଗୀତ ନିର୍ଦ୍ଦେଶନା ବୈଦ୍ୟନାଥ ଦାସ।

କେବେ କେବେ ଦୂରତା ବଢ଼ିଯାଏ, କଥା କମିଯାଏ, କିନ୍ତୁ ସତ, ପ୍ରିୟ ଲୋକମାନେ ଦୂରରେ ରହିଲେ ମଧ୍ୟ ହୃଦୟରେ ସବୁବେଳେ ପାଖରେ ରହନ୍ତି। ସେମାନଙ୍କର ସ୍ମୃତି ଜୀବନର କଠିନ ସମୟରେ ମଧ୍ୟ ଆମକୁ ସାହସ ଦେଇଥାଏ। ଆଜିର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆସନ୍ତୁ ଆମେ ସମସ୍ତେ ନିଜ ଜୀବନର ସେହି ପ୍ରିୟ ଲୋକଙ୍କୁ ମନେ ପକାଇବା। ଯଦି ସମ୍ଭବ ଆଜି ତାଙ୍କୁ ଥରେ ଫୋନ୍ କରନ୍ତୁ କିମ୍ବା ଗୋଟିଏ ସନ୍ଦେଶ ପଠାନ୍ତୁ। ବୋଧହୁଏ ଆପଣଙ୍କର ସେହି ଛୋଟ ପଦକ୍ଷେପ କାହାର ଦିନକୁ ସୁନ୍ଦର କରିଦେବ। ଶ୍ରୋତା ଭଉଣୀ, କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ବାଣୀ ଜୟରାମଙ୍କ କଣ୍ଠରେ ସତୀ ଅନୁସୟା କଥାଚିତ୍ରରୁ ଏହି ଗୀତଟି। ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶନା ପ୍ରଫୁଲ୍ଲ କର।

0: ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ ଏଥର ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ଇଂରାଜୀ ଓ ହିନ୍ଦୀରେ ସମ୍ବାଦ ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଜସ୍ଥାନ ଓ ଗୁଜରାଟକୁ ଦିନିକିଆ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ। ଯୋଧପୁର ବିମାନ ବନ୍ଦରର ନୂତନ ଟର୍ମିନାଲ କୋଠା ଉଦ୍ଘାଟନ ସହ ବାଲୋତ୍ରାଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଲୋକାର୍ପଣ ଓ ଶିଳାନ୍ୟାସ। ଅହମ୍ମଦାବାଦ ମୁମ୍ବାଇ ହାଇସ୍ପିଡ୍ ରେଳ କରିଡର 2029 ସୁଦ୍ଧା ସମ୍ପୂର୍ଣ୍ଣ ହେବା ନେଇ ଘୋଷଣା କଲେ ରେଳମନ୍ତ୍ରୀ। ସମବାୟ କ୍ଷେତ୍ରକୁ ସଶକ୍ତ କରିବା ଏବଂ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ସମବାୟ ଦିବସ। ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ଅଧୀନରେ ପାକିସ୍ତାନରେ ଥିବା 23 ଜଣଙ୍କୁ ଆତଙ୍କବାଦୀ ଘୋଷଣା କଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଘାନାକୁ 1-0 ଗୋଲ୍ରେ ପରାସ୍ତ କଲା କଲମ୍ବିଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇଛନ୍ତି। ପ୍ରଥମେ ରାଜସ୍ଥାନ ଗସ୍ତରେ ଯାଇ ଶ୍ରୀ ମୋଦି ଯୋଧପୁର ବିମାନ ବନ୍ଦରର ନୂତନ ଟର୍ମିନାଲ କୋଠାର ଉଦ୍ଘାଟନ କରିଛନ୍ତି। ଯୋଧପୁରଠାରେ ପରିବର୍ତ୍ତିତ ଉଡ଼ାଣ ଯୋଜନାର ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ଆଗାମୀ 10 ବର୍ଷ ମଧ୍ୟରେ ଉଡ଼ାଣ ଯୋଜନା ପାଇଁ 28,840 କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ଜଣାପଡ଼ିଛି। ବାଲୋତ୍ରାଠାରେ ଶ୍ରୀ ମୋଦି 1,06,000 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ପେଟ୍ରୋକେମିକାଲ୍ସ, ସହରାଞ୍ଚଳ ପରିବହନ, ରେଳ ଏବଂ ସଡ଼କ ଯୋଗାଯୋଗ, ନବୀକରଣୀୟ ଶକ୍ତି ଓ ବିଦ୍ୟୁତ୍ ପରିବହନ ଆଦି କ୍ଷେତ୍ର ରହିଛି। ଏହି ଅବସରରେ ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି।

0: ପ୍ରଧାନମନ୍ତ୍ରୀ ଗୁଜରାଟ ଗସ୍ତ କରି ଅହମ୍ମଦାବାଦର ସାନନ୍ଦଠାରେ ସେମି କଣ୍ଡକ୍ଟର ଆସେମ୍ବ୍ଲିଂ ଏବଂ ପରୀକ୍ଷା କେନ୍ଦ୍ରର ଉଦ୍ଘାଟନ କରିବେ। 7,500 କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଭାରତର ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରକୁ ଆହୁରି ଉନ୍ନତ କରିବ ବୋଲି କୁହାଯାଇଛି। ଏହି ଅବସରରେ ଆୟୋଜନ ହେବାକୁ ଥିବା ସଭାରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦର ପଟେଲ ଏବଂ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି ପ୍ରମୁଖ ଯୋଗଦେବେ। ଅହମ୍ମଦାବାଦ ଓ ମୁମ୍ବାଇକୁ ସଂଯୋଗ କରୁଥିବା ହାଇସ୍ପିଡ୍ ରେଳ କରିଡର 2029 ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଗୁଜରାଟରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପର ସମୀକ୍ଷା କରିବା ଅବସରରେ ଗଣମାଧ୍ୟମ ସହ ଆଲୋଚନା ବେଳେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଦ୍ରୁତଗତିରେ ଆଗେଇ ଚାଲିଛି। ଗୁଜରାଟ ସେକ୍ସନରେ 80% କାର୍ଯ୍ୟ ଇତିମଧ୍ୟରେ ସମ୍ପୂର୍ଣ୍ଣ ହୋଇସାରିଛି। ହାଇସ୍ପିଡ୍ ରେଳ ନେଟ୍ୱର୍କ ପର୍ଯ୍ୟାୟକ୍ରମେ ବିକଶିତ କରାଯାଉଛି। ସୁରଟକୁ ବିଲିମୁରା ସହ ସଂଯୁକ୍ତ କରୁଥିବା ପ୍ରଥମ ପ୍ରକଳ୍ପ ଆସନ୍ତା ବର୍ଷ କାର୍ଯ୍ୟକାରୀ କରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି।
1: ବୁଲେଟ୍ ଟ୍ରେନ୍ କା କନ୍ଷ୍ଟ୍ରକ୍ସନ ବି ବହୁତ ତେଜି ସେ ଚାଲ ରହା ହେ ଔର ଅଗଲେ ସାଲ ସୁରତ ସେ ବିଲିମୋରା କା ପହଲା ସେକ୍ସନ ଆରମ୍ଭ କରେଙ୍ଗେ ଉସକେ ବାଦ ମେ ୱାପିସ୍ ସେ ସୁରତ କା ସେକ୍ସନ ଆରମ୍ଭ କରେଙ୍ଗେ ଉସକେ ବାଦ ମେ ୱାପିସ୍ ସେ ଅହମ୍ମଦାବାଦ କା ପୁରା କମ୍ପ୍ଲିଟ କରେଙ୍ଗେ ଫିର ଅହମ୍ମଦାବାଦ ସେ ଠାଣେ ଔର ଉସକେ ବାଦ ମେ ଅହମ୍ମଦାବାଦ ସେ ମୁମ୍ବାଇ। ଇସ୍ ତରହ ସେ ସେକ୍ସନ ବାଇ ସେକ୍ସନ ଫେଜ ବାଇ ଫେଜ 2029 କେ ଏଣ୍ଡ ତକ କମ୍ପ୍ଲିଟ କରେଙ୍ଗେ ପ୍ରୋଜେକ୍ଟ। ବହୁତ 80% କାମ ଗୁଜରାଟ କେ କ୍ଷେତ୍ର ମେ କମ୍ପ୍ଲିଟ ହୋ ଚୁକା ହେ ଔର ବହୁତ ହି ଅଚ୍ଛି ପ୍ରୋଗ୍ରେସ।
0: ଏହି ଅବସରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ନିର୍ମାଣାଧୀନ ପ୍ରକଳ୍ପ ନେଇ ବୈଷୟିକ ବିଶେଷଜ୍ଞ ଏବଂ ଅଂଶୀଦାରଙ୍କ ସହ ଆଲୋଚନା କରିଛନ୍ତି। ଅହମ୍ମଦାବାଦକୁ ଦିନିକିଆ ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ସହରର ପ୍ରମୁଖ ରେଳ ଭିତ୍ତିଭୂମି ଏବଂ ବିକାଶମୂଳକ ପଦକ୍ଷେପଗୁଡ଼ିକର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ମହାନ ଦାର୍ଶନିକ, ଦେଶପ୍ରେମୀ ତଥା ସନାତନ ଧର୍ମ ପ୍ରଚାରକ ସ୍ୱାମୀ ବିବେକାନନ୍ଦଙ୍କର ଆଜି ପୁଣ୍ୟତିଥି। ଏହି ଅବସରରେ ଦେଶବ୍ୟାପୀ ତାଙ୍କ ସ୍ମରଣାର୍ଥେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାମୀଜୀଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି, ଭାରତର ସଭ୍ୟତା ଚେତନାକୁ ସ୍ୱାମୀ ବିବେକାନନ୍ଦ ପୁନର୍ଜୀବିତ କରିବା ସହ ଦେଶର କାଳଜୟୀ ଜ୍ଞାନକୁ ବିଶ୍ୱସ୍ତରରେ ପହଞ୍ଚାଇଛନ୍ତି। ସ୍ୱାମୀଜୀଙ୍କ ଆତ୍ମବିଶ୍ୱାସ, ଜ୍ଞାନ ଦର୍ଶନ ଏବଂ କରୁଣା ଭାରତର ବିକାଶ ଯାତ୍ରାକୁ ମାର୍ଗଦର୍ଶନ କରିଚାଲିଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାର୍ତ୍ତାରେ ଭାରତର ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ଜାତୀୟ ଚେତନାକୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ସ୍ୱାମୀ ବିବେକାନନ୍ଦଙ୍କ ଅବଦାନ ଉପରେ ଆଲୋକପାତ କରିଛନ୍ତି। ସ୍ୱାମୀଜୀଙ୍କ ଆଧ୍ୟାତ୍ମିକ ଶିକ୍ଷା ଏବଂ ପ୍ରେରଣାଦାୟକ ଚିନ୍ତାଧାରା ଯୁବବର୍ଗଙ୍କୁ ମାର୍ଗଦର୍ଶନ ଏବଂ ଜ୍ଞାନ ପ୍ରଦାନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ସମବାୟ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଏବଂ ଏ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ସମବାୟ ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ଜୁଲାଇ ମାସ ପ୍ରଥମ ଶନିବାର ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି, ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ସମବାୟ। ସାମ୍ପ୍ରତିକ ସଂଘର୍ଷମୟ ପରିସ୍ଥିତିରେ ଏକ ଏକୀକୃତ, ସୁଦୃଢ଼ ଏବଂ ଶାନ୍ତିପୂର୍ଣ୍ଣ ସମାଜ ଗଠନରେ ସମବାୟର ଭୂମିକା ଉପରେ ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି। ଏହି ଦିବସ ପାଳନ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି କହିଛନ୍ତି, ସ୍ୱାଧୀନତା ପୂର୍ବ ସମୟରୁ ସମବାୟ ସମିତି ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି। କୃଷକ, ମହିଳା ଏବଂ କ୍ଷୁଦ୍ର ଉଦ୍ୟୋଗୀଙ୍କ ସଶକ୍ତିକରଣ, ସୁଦୃଢ଼ ସମ୍ପ୍ରଦାୟ ଏବଂ ସମାବେଶୀ ଅଭିବୃଦ୍ଧିରେ ସମବାୟ କ୍ଷେତ୍ର ଏକ ଶକ୍ତିଶାଳୀ ମାଧ୍ୟମ ହୋଇପାରିଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି। ସମବାୟ ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି, ସମବାୟ କ୍ଷେତ୍ର ଦେଶର ସଂସ୍କୃତି, ସାମୂହିକ ଶକ୍ତି ଏବଂ ଆତ୍ମନିର୍ଭରଶୀଳତାର ମୂଳଦୁଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସମବାୟ କ୍ଷେତ୍ର ବ୍ୟାପକ ହେବା ସହ ଅଧିକ ଗତିଶୀଳ ହୋଇପାରିଛି ବୋଲି ଶ୍ରୀ ଶାହା କହିଛନ୍ତି। ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ୟୁଏପିଏ ଅନୁଯାୟୀ ପାକିସ୍ତାନରେ ଥିବା 23 ଜଣଙ୍କୁ ଆତଙ୍କବାଦୀ ଭାବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଘୋଷଣା କରିଛି। ଜୈସ୍ ଏ ମହମ୍ମଦ, ଲସ୍କରେ ତୟବା ଏବଂ ଅନ୍ୟାନ୍ୟ ଆତଙ୍କବାଦୀ ସଂଗଠନ ସହ ସେମାନେ ଜଡ଼ିତ ଥିବା ମନ୍ତ୍ରଣାଳୟ କହିଛି। ଦେଶବାସୀଙ୍କୁ ସୁରକ୍ଷା ଦେବା ପାଇଁ ପ୍ରତ୍ୟେକ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବାକୁ ସରକାର ଅଙ୍ଗୀକାରବଦ୍ଧ ବୋଲି ମନ୍ତ୍ରଣାଳୟ କହିଛି। ୟୁଏପିଏ ସଂଶୋଧନ ମାଧ୍ୟମରେ ସରକାର ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକର କ୍ଷମତା ଅଧିକ ବ୍ୟାପକ ହେବା ସହ ଆତଙ୍କବାଦ ବିରୋଧୀ ଆଇନଗତ ଢାଞ୍ଚା ମଜବୁତ ହୋଇପାରିଛି। ଆଇନ ଅଧୀନରେ କେନ୍ଦ୍ର ସରକାର କୌଣସି ସଂଗଠନ ବା ବ୍ୟକ୍ତିବିଶେଷଙ୍କୁ ଆତଙ୍କବାଦୀ ଭାବରେ ଘୋଷଣା କରିବାର କ୍ଷମତା ରହିଛି। ଘୋଷିତ 23 ଜଣ ଆତଙ୍କବାଦୀଙ୍କ ମଧ୍ୟରେ 17 ଜଣ ପାକିସ୍ତାନ ଏବଂ 6 ଜଣ ଭାରତୀୟ ନାଗରିକ ରହିଛନ୍ତି। ସେମାନେ ପାକିସ୍ତାନ ଏବଂ ପାକ୍ ଅଧିକୃତ ଜାମ୍ମୁ କାଶ୍ମୀରରୁ ଆତଙ୍କବାଦ କାର୍ଯ୍ୟକଳାପ ପରିଚାଳନା କରୁଥିବା ଜଣାପଡ଼ିଛି। 2019 ୟୁଏପିଏ ସଂଶୋଧନ ହେବା ପରଠାରୁ କେନ୍ଦ୍ର

0: ସରକାର ଇତିମଧ୍ୟରେ 80 ଜଣଙ୍କୁ ଆତଙ୍କବାଦୀ ଭାବେ ଘୋଷଣା କରିଛନ୍ତି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଆସନ୍ତା ସୋମବାର ଦିନ ଏକ ବୈଠକର ଆହ୍ୱାନ କରାଯାଇଛି। ସ୍ୱତନ୍ତ୍ର ତଦନ୍ତକାରୀ ଦଳ ତରଫରୁ ଦାନ ଅର୍ଥ ହେରଫେର ସଂକ୍ରାନ୍ତ ତଥ୍ୟ ସମ୍ପର୍କରେ ପ୍ରଶାସନିକ ଏବଂ ଅର୍ଥ ସମ୍ବନ୍ଧୀୟ ବୈଠକରେ ଆଲୋଚନା ହେବ। ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷଙ୍କ ଅନୁମୋଦନ କ୍ରମେ କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଗିରି ଗତ ଜୁନ୍ 28 ତାରିଖରେ ଆନୁଷ୍ଠାନିକ ଭାବେ ଏହି ବୈଠକ ଆହ୍ୱାନ କରିଥିଲେ। ଟ୍ରଷ୍ଟ ବୋର୍ଡର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ଟ୍ରଷ୍ଟ ଟ୍ରଷ୍ଟି ଡକ୍ଟର ଅନିଲ ମିଶ୍ରଙ୍କ ଇସ୍ତଫାପତ୍ର ସମ୍ପର୍କିତ ବିଷୟ ଏଥିରେ ସ୍ଥାନିତ ହେବ। ଏହି ବୈଠକ ରାମମନ୍ଦିର ଭବିଷ୍ୟତ ସୁପରିଚାଳନା ନେଇ ବ୍ୟବସ୍ଥା ଗ୍ରହଣ କରାଯିବ। ଡେମୋକ୍ରାଟିକ୍ ରିପବ୍ଲିକ୍ କଙ୍ଗୋରେ 1502 ଜଣ ବ୍ୟକ୍ତିଙ୍କଠାରେ ଇବୋଲା ଭୂତାଣୁ ଠାବ କରାଯାଇଛି। ଏଥିରେ 473 ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିଛି। ଇବୋଲା ରୋଗୀଙ୍କ ମଧ୍ୟରୁ 628 ଜଣଙ୍କୁ ସମ୍ପ୍ରତି ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଉଛି। ଏମାନଙ୍କ ମଧ୍ୟରୁ 229 ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପ୍ରକୃତି କେ ବାଦ ଆକାଶବାଣୀ କେ ସାତ ଧାରାବାହିକ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଆଜି ପରିବେଶବେତ୍ତୀ ଦେବେନ୍ଦର ସୁରାଙ୍କ ସହ ସାକ୍ଷାତ ଆଲୋଚନା ପ୍ରଚାର କରାଯିବ। ଚାରାରୋପଣ ଏବଂ ପରିବେଶ ସଂରକ୍ଷଣ ଦିଗରେ ଶ୍ରୀ ସୁରା ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅପରାହ୍ନ 5:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ କଲମ୍ବିଆ ଘାନାକୁ 1-0 ଗୋଲ୍ରେ ପରାସ୍ତ କରିଛି। ପୂର୍ବରୁ ଅନୁଷ୍ଠିତ ମ୍ୟାଚ୍ରେ ଆର୍ଜେଣ୍ଟିନା କାବୋଭର୍ଦେକୁ 3-2 ଗୋଲ୍ରେ ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ରାଜସ୍ଥାନ ଓ ଗୁଜରାଟକୁ ଦିନିକିଆ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ। ଯୋଧପୁର ବିମାନ ବନ୍ଦରର ନୂତନ ଟର୍ମିନାଲ୍ କୋଠା ଉଦ୍ଘାଟନ ସହ ବାଲୋତ୍ରାଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଲୋକାର୍ପଣ ଓ ଶିଳାନ୍ୟାସ। ଅହମ୍ମଦାବାଦ ମୁମ୍ବାଇ ହାଇସ୍ପିଡ୍ ରେଳ କରିଡର 2029 ସୁଦ୍ଧା ସମ୍ପୂର୍ଣ୍ଣ ହେବା ନେଇ ଘୋଷଣା କଲେ ରେଳମନ୍ତ୍ରୀ। ସମବାୟ କ୍ଷେତ୍ରକୁ ସଶକ୍ତ କରିବା ଏବଂ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ସମବାୟ ଦିବସ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଘାନାକୁ 1-0 ଗୋଲ୍ରେ ପରାସ୍ତ କଲା କଲମ୍ବିଆ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I'm Saira Mujtaba with the Midday News. The headlines. Prime Minister Narendra Modi dedicates India's first greenfield integrated refinery cum petrochemical complex in Balotra, Rajasthan. Also inaugurates new terminal building of Jodhpur Airport. Home Ministry designates 23 Pakistan-based individuals as terrorists under UAPA. Centre issues notice to Telegram messaging app over widespread piracy reports. Asked to submit report within 15 days. Bilateral investment agreement between India and Israel comes into force today. IMD says southwest monsoon to further advance into parts of Gujarat, Haryana, Punjab and Rajasthan during the next 4 days. And in men's cricket, India to face host England in second T20 international in Manchester this evening. And now the news in detail. Prime Minister Narendra Modi dedicated, inaugurated and laid the foundation stone for development projects worth approximately 1.06 lakh crore rupees at Balotra, Rajasthan. These projects spanned multiple sectors including petrochemicals, urban transport, railways, roads, renewable energy and power transmission. The Prime Minister dedicated India's first greenfield integrated refinery cum petrochemical complex to the nation at Pachpadra in Balotra, marking a landmark achievement in the country's energy and petrochemical sector. Speaking on the occasion, Mr. Modi said this refinery will provide employment to thousands of young people.
2: आज इस रिफाइनरी को देश को समर्पित किया गया है। ये रिफाइनरी यहाँ हजारों लोगों के रोजगार का माध्यम बनेगी। मैं राजस्थान के युवाओं को इस रिफाइनरी की विशेष तौर पर बधाई देता हूँ। आज का दिन साक्षी है कि बीजेपी सरकारें परियोजनाओं को सिर्फ शिलान्यास करके नहीं छोड़ती है, बल्कि हम उन परियोजनाओं को पूरा करने के लिए भी दिन रात एक कर देते हैं।
1: Prime Minister Modi also laid the foundation stone for phase 2 of the Jaipur Metro Rail project, which has a total cost of over 13,000 crore rupees. Under phase 2, a 41-kilometer north-south metro corridor will be developed from Prahladpura to Todimur, connecting the industrial

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ସରକାର ଏବଂ ଆନ୍ଦୋଳନରତ ଡାକ୍ତରଙ୍କ ମଧ୍ୟରେ ରାଜ୍ୟ ସଚିବାଳୟରେ ଆଲୋଚନା ଜାରି। 2025-26 ରବି ଋତୁରେ ଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଛି କହିଲେ ସମବାୟ ମନ୍ତ୍ରୀ। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଚାଲିଛି ଗୁପ୍ତ ସେବା ନୀତି, ଆଜି ଲାଗି ହେବ ଫୁଲୁରୀ ତେଲ।

ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ବିଭିନ୍ନ ଅଞ୍ଚଳରେ ଜାରି ରହିଛି ବର୍ଷା। ରାଜ୍ୟରେ ରୋଗୀ ସେବାକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଆନ୍ଦୋଳନରତ ଡାକ୍ତର ଏବଂ ସରକାରଙ୍କ ମଧ୍ୟରେ ବୈଠକ ଜାରି ରହିଛି। ଭୁବନେଶ୍ୱର ରାଜ୍ୟ ସଚିବାଳୟଠାରେ ଜାରି ରହିଥିବା ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ସ୍ୱାସ୍ଥ୍ୟ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଏବଂ ଡାକ୍ତରଙ୍କ ପ୍ରତିନିଧିମଣ୍ଡଳୀ ଆଲୋଚନା କରୁଛନ୍ତି। ସୂଚନାଯୋଗ୍ୟ, ଡାକ୍ତରଙ୍କ ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ରାଜ୍ୟରେ 2025-26 ବର୍ଷରେ ରବିଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଥିବା ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ସେ କହିଛନ୍ତି 25-26 ରବିଧାନ ସଂଗ୍ରହ ପାଇଁ 20 ଲକ୍ଷ ମେଟ୍ରିକ୍ ଟନ୍ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଗତକାଲି ସୁଦ୍ଧା 20.20 ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଛି। 3,69,000 ଅଧିକ ଚାଷୀ ଧାନ ବିକ୍ରି କରିଥିବା ବେଳେ ସେମାନଙ୍କୁ 4,069 କୋଟି ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଓ 1,255 କୋଟି ଟଙ୍କା ଇନ୍ପୁଟ୍ ସହାୟତା ପ୍ରଦାନ କରାଯାଇଛି। ତେବେ ଧାନ କିଣା ସମୟ ଆଉ ବୃଦ୍ଧି କରାଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍ତି। ଚଳିତ ବର୍ଷ ରାଜ୍ୟରେ ସାର ଅଭାବ ରହିବ ନାହିଁ ବୋଲି ସମବାୟ ମନ୍ତ୍ରୀ କହିଛନ୍ତି। ରାଜ୍ୟର ସବୁ ପ୍ୟାକ୍ସରେ ପର୍ଯ୍ୟାପ୍ତ ପରିମାଣର ୟୁରିଆ ସାର ମହଜୁଦ ରହିଥିବା ଶ୍ରୀ ବଳସାମନ୍ତ କହିଛନ୍ତି। ସୂଚନା ଅନୁଯାୟୀ ଏବେ ରାଜ୍ୟରେ 81,000 ଟନ୍ ସାର ଗଚ୍ଛିତ ଥିବାବେଳେ ଆଗାମୀ ଦିନରେ ଅଧିକ ସାର ଆସିବ ବୋଲି ସେ କହିଛନ୍ତି। ଚଳିତ ବର୍ଷ 80,000 ଟନ୍ରୁ ଅଧିକ ୟୁରିଆ, 9,000 ଟନ୍ ଏମ୍ଓପି, 17,000 ଟନ୍ ବିଏପି ଓ 29,000 ଟନ୍ ଏନ୍ପିକେଏସ୍ ସାର ମହଜୁଦ ରହିଥିବା ସୂଚନା ମିଳିଛି। ରାଜ୍ୟରେ ଘରୋଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ଏବଂ ପରିଚାଳନା ପାଇଁ ନୂତନ ସଂଶୋଧିତ ନିୟମାବଳୀ ଜାରି କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶା ଶିକ୍ଷା ଆଇନ 1969 ଏବଂ ଶିକ୍ଷା ଅଧିକାର ଆଇନ 2009 ବିଭିନ୍ନ ଧାରାକୁ ଆଧାର କରି ଏହି ନୂତନ ସଂଶୋଧିତ ନିୟମାବଳୀ ପ୍ରସ୍ତୁତ କରାଯାଇଛି। ଏଣିକି ସରକାରଙ୍କ ଅନୁମତି ବିନା ଏବଂ ସ୍ୱୀକୃତି ପ୍ରମାଣପତ୍ର ନଥିଲେ ରାଜ୍ୟରେ କୌଣସି ବିଦ୍ୟାଳୟ ପ୍ରତିଷ୍ଠା କିମ୍ବା ପରିଚାଳନା କରାଯାଇପାରିବ ନାହିଁ। ନୂତନ ସଂଶୋଧିତ ନିୟମ ଅନୁଯାୟୀ ଘରୋଇ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସୁରକ୍ଷିତ ଓ ସ୍ୱାସ୍ଥ୍ୟକର ପରିବେଶ, ପାନୀୟ ଜଳ, ଖେଳ ପଡ଼ିଆ ଓ ରାମ୍ପ ଭଳି ମୌଳିକ ସୁବିଧାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁମତି ପରେ ହିଁ ନୂତନ ବିଦ୍ୟାଳୟ ଖୋଲାଯାଇପାରିବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଗଣ୍ଡ ଉମରକୋଟ ବ୍ଲକ ଗସ୍ତ କରି ଉମରକୋଟ ରାଇଘର ସଂଯୋଗୀକରଣ ସେତୁର ଲୋକାର୍ପଣ କରିଛନ୍ତି। ପୂର୍ତ୍ତ ବିଭାଗ ଦ୍ୱାରା ଭାସ୍କେଲ ନଦୀ ଉପରେ 4,08,00,000 ଟଙ୍କା ବ୍ୟୟ ଅଟକଳରେ ଏହି ସେତୁ ନିର୍ମାଣ କରାଯାଇଛି। ରାଜ୍ୟ ରାଜପଥ ସଂଲଗ୍ନ ଏହି ସଂଯୋଗୀକରଣ ସେତୁ ଗମନାଗମନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ଆଧ୍ୟାତ୍ମିକ ଗୁରୁ, ସଂସ୍କାରକ, ଦାର୍ଶନିକ, ଶିକ୍ଷାବିତ୍ ଓ ସନାତନ ଧର୍ମକୁ ବିଶ୍ୱସ୍ତରରେ ପରିଚିତ କରାଇଥିବା ସ୍ୱାମୀ ବିବେକାନନ୍ଦଙ୍କ ଆଜି ତିରୋଧାନ ଦିବସ। ଧରାପୃଷ୍ଠରେ ଯେଉଁ କେତେଜଣ ପ୍ରସିଦ୍ଧ ସନ୍ନ୍ୟାସୀଙ୍କ କଥା ଆଲୋଚିତ ହୋଇଥାଏ ସେମାନଙ୍କ ମଧ୍ୟରୁ ସ୍ୱାମୀ ବିବେକାନନ୍ଦ ଅନ୍ୟତମ। ଆଧ୍ୟାତ୍ମିକ ଗୁରୁ ରାମକୃଷ୍ଣ ପରମହଂସଙ୍କ ଶିଷ୍ୟ ବିବେକାନନ୍ଦ ବେଦ ଓ ଯୋଗଦର୍ଶନ ପାଇଁ ସମଗ୍ର ବିଶ୍ୱରେ ଲୋକପ୍ରିୟ ଥିଲେ। 1893 ସେପ୍ଟେମ୍ବର 11 ତାରିଖରେ ଆମେରିକାର ଚିକାଗୋ ସହରରେ ଆୟୋଜିତ ଧର୍ମସଭାରେ ସମ୍ବୋଧନ ଦେଇ ସେ ତାଙ୍କର ଓଜସ୍ୱିନୀ ବକ୍ତୃତାର ପରିଚୟ ଦେଇଥିଲେ। ଭାରତୀୟ ସଂସ୍କୃତି ଉପରେ ଆଧାରିତ ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋର ପାଣ୍ଡିତ୍ୟପୂର୍ଣ୍ଣ ଭାଷଣ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ସହିତ ଭାରତୀୟ ମୂଲ୍ୟବୋଧକୁ ପରିଚିତ କରାଇଥିଲା। 1897 ତାଙ୍କର ଗୁରୁ ସନ୍ଥ ଶ୍ରୀରାମକୃଷ୍ଣ ପରମହଂସଙ୍କ ନାମରେ ସମାଜସେବା ପାଇଁ ସେ ରାମକୃଷ୍ଣ ମିଶନ ପ୍ରତିଷ୍ଠା କରିଥିଲେ। ସ୍ୱାମୀ ବିବେକାନନ୍ଦ ଥିଲେ ଯୁବ ସମାଜର ମାର୍ଗଦର୍ଶକ। 1902 ଆଜିର ଦିନରେ ମାତ୍ର 39 ବର୍ଷ ବୟସରେ କୋଲକାତାର ବେଲୁର ମଠରେ ଏହି ମହାନ ଆତ୍ମାଙ୍କର ଦେହାବସାନ ଘଟିଥିଲା। ସ୍ୱାମୀ ବିବେକାନନ୍ଦଙ୍କର ତିରୋଧାନ ଦିବସରେ ଦେଶବାସୀ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଜ୍ୱରରେ ପୀଡ଼ିତ ଦାରୁ ବିଗ୍ରହମାନଙ୍କର ଅଣସର ଘରେ ଗୁପ୍ତ ସେବା ନୀତି ଚାଲିଛି। ଗତକାଲି ଶ୍ରୀଜୀଉମାନଙ୍କ ଶରୀରରୁ ବର୍ଷସାରା ଲାଗି ହୋଇଥିବା ଚନ୍ଦନ, ପାଟଡୋରି ଓ ଶ୍ରୀମୁଖରୁ କନା ଆଦି କଢ଼ାଯାଇଛି। ଆଜି ଶ୍ରୀଜୀଉମାନଙ୍କର ଶ୍ରୀଅଙ୍ଗ ଫିଟା ନୀତି ପରେ ଫୁଲୁରୀ ତେଲ ଲାଗି ହେବ। ପରମ୍ପରା ଅନୁଯାୟୀ ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଫୁଲୁରୀ ତେଲକୁ 1 ବର୍ଷ ପୂର୍ବରୁ ମାଟି ତଳେ ପୋତାଯାଇ ରଖାଯାଇଥାଏ। ଏହି ଦିବ୍ୟ ତେଲକୁ ଦୈତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିବେ। ବିଶ୍ୱାସ ରହିଛି ଏହି ତେଲ ପ୍ରଲେପ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜୀଉମାନଙ୍କର କଷ୍ଟ ଲାଘବ ହୋଇଥାଏ। ଫୁଲୁରୀ ତେଲ ସମ୍ପର୍କରେ ବଡ଼ ଓଡ଼ିଆ ମଠର ମହନ୍ତ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ, ଏଥର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଧଡ଼କ କଥାଚିତ୍ରର ଏହି ଗୀତଟି। ଗୀତିକାର ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ଅଜୟ ଅତୁଲ, କଣ୍ଠଶିଳ୍ପୀ ଅଜୟ ଗୋଗାଉଲେ।

0: ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ।
1: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍

0: ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ କିଷାନ ସମ୍ପ୍ରଦାୟର ସାଂସ୍କୃତିକ ଓ ସାମାଜିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଛକା।
2: ମାକା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରିନ୍ ଜୁହାର।

0: ಮೆಂಜ್ಕತ್ತಾ ಕನೆ ಅಚ್ಚರ್ಜೆ ಅವು ಈ ಅಚ್ಚರ್ಜೆ ಅನ್ನು ಗೀತೂನು ಸಹಯೋಗಿತ ಕಾಮಚ್ಕಚಾರ್ ನಮ್ಮೆ ಈ ಝರ್ಮುಡಾ ಪದ್ದ ಅಂತ ಝಾರ್ಸುಗುಡಾ ಜಿಲ್ಲಾ ಅಂತ ಈ ಝರ್ಮುಡಾ ಜೇನು ಪದ್ದ ಆತಲಿ ಮೋಹಿಲ್ಪಾಲ್ ಛತ್ರಿ ಆಜ್ಞಾ ಘರ್ ತ ಜಾ ಭಿ ಮನ್ನ ಆರ್ ಜಾ ಸಹಯೋಗ ಅಂಜಾರ್ ನಮ್ಮೆ ತರ್ತಿ ಧನ್ಯವಾದ ಚೌತ್ ಹೇಲೆ ಈ ಜನ್ ಹೇಲು ಅಚ್ಚರ್ ಆರ್ ನೇದು ಬುಲಿಕರಿ ಭಾವಲ್ ಕರ ಆಯ್ಕಮಲ್ಲ ತ ಬೇಸಿ ಡೇರಿ ಅಮ್ಮತ್ ಕಾಮ ಬರಾ ತಮ್ಮೆ ಸಂಗೇನ್ ಕಾಚೆ ನೆಖರತ್ ତ ତମେ ପରିଚୟ ବନ ଏନ୍ ମାଲଚି ଦାନ ତା ମାନି ମେହନତ ଯେ ଆଜ୍ଞା ଜୁହାର ନିମ୍ ତାକୁ ହେଲୁ ଆଚକାରେ ମେଞ୍ଚକାମ ଆଉ ବଢ଼ିଆ ବି ଲାଗିଆ ହେଲେ ନମେ ଶ୍ରୋତା ଭାଇ ଭଉଣୀକୁ ଠାର ଆକୁନ୍ ହକ୍ଚକା ନାର ଯେ ଆଉ ଭାଇର ନେଦୁ ବୋଲିକିରି ନିମେ ପରିଚୟ ବନ ଟିକେ ଚିଅର
1: ଏନ୍ ସୋନା ଖାନ୍ତାନ ଏହା ନାମ ଦୁବରାଜ ଲାକଡ଼ା ଆଉ ଏହା ଡିଷ୍ଟ୍ରିକ୍ଟ ମନାଲି ସୁନ୍ଦରଗଡ଼ ଏହା ପଞ୍ଚାୟତ ମନାଲି ରାଇକା କଛାର ହଁ ପୋଷ୍ଟ ମନାଲି କୁଟନିଆ ଏ ମାସ୍ତି ମର୍ଚିକା
0: ହେଲେ ତ ନିମ୍ ଏର୍ କାମ ଯେ ଆକୁ ନିମ୍ ହେଲୁ ବି ଆଚକାର ହେଲେ ପ୍ରକୃତିରେ ଇ ହେଲୁ ଆଚନା ବନ ନିମେ ମନ୍ତି ଏକଲାନ୍ତି ବାର୍ଚା
1: ଇ ହେଲୁ ଆଚନା ବନ

0: ବିଡ଼ପୁତ୍ରାନ୍ତି ପାଇରିତକ
1: ହଁ
0: ହେଲେ ଏକାନେ ମାନେ ହାର୍ଦ୍ଦିକା ମାଲାଗିକା
1: ମାଲ ଏନେ କଣଟା ରସିକା ଥିଲି ଇନୁ ରସିକା ନୁ କଚକା କାକା ମାନେ ନିଙ୍ଗାକେ କୌଣସି ପ୍ରକାର ନିଙ୍ଗା ଥାକା ମାଲାଗି ଗୋଛ ମାଲାଗି କିଡ଼ା ହିଁ ମଦ ହଁ ଆରୁ ନି ଆଖିଲି ବାଟେ କହେ
0: ଇଟା ତ ଏଟା ହନ୍ୟଟା ରସ ଆତିଲି ରସ ହଁ ହଁ ହଁ
1: ଜାମାର ହି ଦିଲ୍ ନୁ ରସ ମାଲାଲି।

0: ମୁଁ ସନ୍ଧ୍ୟା ନୁ ଅଣ୍ଟା ବାଜା ଛିନାର ଫିର ସକାଲ ପାହାଲିଆ
1: ହଁ
0: ସକଲିଆ
1: ସକଲିଆ ବାଇଦା ଥିଲି,
0: ହଁ
1: ଅଧରାତି ଆସିଲି,
0: ଅଧରାତି ଆସିଲି
1: ଆଉ ମାନେ ସଞ୍ଜ ବା କେମ୍ ଭି ଅଣ୍ଟା ଆସିଲି ବୟ।
0: ହଁ ହଁ ହଁ ନିମି ଗୋଟେ ଆକା ଦରଦାନ।
1: ହଁ ଆକା ଦର।
0: ହଁ ହଁ ହଁ ଆର ନାମେ ତ ହନେ ରଥଲେ ନାମେ କୁଣାର ଗୁଠି ଯଦି ବେଞ୍ଜା ମାନାଲିଆ ହେଲେ ତିନ ଦିନ ଚାରି ଦିନ ତକ ଭି ନାଲନା।
1: ହଁ ନାଲାଲ କା
0: ହଁ ବୋଲେ ନିମ ଆଚ୍ଛେଦାର କେନ ହନେ ସବୁଦିନେ ଆଚ୍ଛେଦାର।
1: ହଁ ହନେ ନା ସଲକ ମାରୁ
0: ନିମେ ହେଖା ମାନୁ ଜି
1: মানে গীত হি মানে চোট বঙ্গা বছর জেনচালি আশা পড়ব।
0: আচ্ছা আচ্ছা আচ্ছা হনে এরা খাতে কিছু যে নামে আলার গুটি যেহেতু নাম চারিন গুটি মাড়ুয়া কিয়া নালদাত আর খুড়ি নুভি নালদাত হলে জোরসোর কি ডেম দাত নামে
1: পুরা জীবন মরছি কি ডেম।
0: হ্যাঁ হলে গায়ে গায়ে এরা খাতে কি যে আঙ্ঠি উঠি পালকিরি কি
1: পালকিরি কি
0: নিমে হন্যা একলা বার্চ কিছি
1: মৌ মানে হু মাহাটা লেখা না লয় ঠান্ডা মো হবা কে টিকে পালকিরি। হ্যাঁ
0: হ্যাঁ হ্যাঁ পালকরা হালি ভি আচ্ছাল কর
1: রাইট আচ্ছা পড়ো।
0: আচ্ছা যা হু নিম শিখরকার আর নামে ই হেলু আচ্ছালদার হেলে কথা মঞ্জা যে নাম যদি ভলকিরি পরিচয় চিয়ত নামে কুণা হিসাব নু নামে ভাষান বন তেঙ্গত নামে ভাষা কু গীতু পাড়ত নালত আর হেলু ভি আচ্ছত একম আর হেলু যদি মা র ହେଲେ ଗୀତୁ ପାଡ଼କୁ ହିଁ ନେଇ ନାଲ ତ ହେଲୁ ଆଚ୍ଛନା ବନ ଆହନା କଥା
1: ତୁ ଘି ତାହା ଶୈଳୀ ଯାଇଥିଲି ହେଲୁ ସନ୍।
0: ହଁ
1: ଆଉ ହେଲୁ ସାଡ଼ିଆ ବାଜେ ଗୀତୁ ଦାରୁ ବାଢ଼
0: ବାଢ଼ ଯୋଡ଼େ ପରିପୂରକ ଯୋଡ଼ିକି ଯୋଡ଼େ ହେଲେ ଇଶାନ
1: ମାନେ ପରିଚାଳନ ମାନ।
0: ହଁ
1: ଯୋଡ଼େ ଦିନ
0: ଆଚ୍ଛା ହେଲେ ଇଶାନ ଆରୁଣ୍ଟା କଥା ନିମେଷ ଦିଏ ଆହାଗେ ଲାଗି ଚାହୁଁ ଯେ ଯେହେତୁ ନିମେ ବାପା ଘର ଆଚ୍ଛାଲିଆର ହେଲୁ ବାକି ନିମି ଧୀରେ ଧୀରେ ଚିକ୍ରିକାର ଇ ହେଲୁ ଆଚ୍ଛନା ବନ ନାମେ ହାଦୁ ବଚୁର୍ଗେ ମାନେ ତମେ ମେଦୁନୁ କା ଯେନ୍ ବାରନା ପିଢ଼ି ବାରାଲନାର କା ପୁନା ପୁନା ଯେନ୍ ଜହାର ବାରାଲନାର ଆବଡ଼ା ରେକାନିକିରି ଯେନ୍ ଆଚ୍ଛର ଆହର ଆଜିକି ଲାଗନ୍ ଏନ୍ଦ୍ରେ କାମନା କଥା ବୋଲିକିରି ନିମାର ଲାଗି
1: ଏଇ ଯେ ଆଶ୍ଚର ଯେ ନାମହା ପାଛିଲି ଯେନ୍ ରୋର ନା ହାଲେ ଆବଡ଼ାର ଆହର ଆର ନାହ ପାଛିଲି ତି ବିଛିଡ଼ାର କର ନା ଆବଡ଼ାର ବାଲନାରି
0: ବାଲନାରିନ୍। ହେଲେ ତ ଏରା ଖାତରା ଯେ ଆଜିକାଲି ହାଦୁ ବଛୁର କୁଟି ପଢ଼ାଲନାର ପଢ଼ନା ହାଦୁ ବଛୁର ଲାଜରାଲନାର ଇନ୍ନେ ହେଲୁ ଆଚ୍ଛା ଗି କା ଗୀତୁ ପାଡ଼ା ଗେ ହେଲେ ନାମେ ଭାଷା ବୋଧ ନାମେ ହେଲୁ ଅଚ୍ଛିନା ବୋଧ ତ ଏକାନେ ମାନ
1: ଦୌରା କାଲି। ହଁ
0: ହେଲେ ଇତିକେ ଲାଗନ୍ ନାମେ ଅଣ୍ଟା କର୍ତ୍ତବ୍ୟ ମାନନା କଥା ମେଲେ ଯେ ନେକାନା ନେକାନ ଶିଖାବା ନା କଥା ଦୁ
1: ନାମ ବାରା ଶିଖରା ବୋଲିକିରି ତେଙ୍ଗ କିନ୍ତୁ ଆବଡ଼ା ନାଭା ଢାସା ବନ୍ଧ ହାରର ହଉ ଟିକେ ଟିକେ ପାଛିଲି ପାଛିଲି କର ହାଲେ ଯାଇକିରି ଶିଖର ଆର ପାଛିଲି ପାଛିଲି ଯଦି ମା କର ହେଲେ ମା ଶିଖନା
0: ହେଇତା ହେଲେ
1: ହେଲୁ ଶିଖନା ଦିକା ହେଲୁ ହେଖା ଚଲାବା ନା ଧିନା ଏନେ ସହଜ କଥା ମାନି
0: ମାଲିଦୁ ମାଲିଦୁ
1: ଜାମାର ହି ହେଖା ନୁ କେବେ ମା ବାରି।
0: ହଁ ଆ ମିଠାସ ମାରେ ଆ ଥାକ ମାଲ ଖାତରି
1: ମା ଖାତରି। ହଁ ତାହା ବାଇଦ ଖାତର ହେଲେ ତା ଗୀତ ଆଡ଼ି ଆଖିଲି ବଢ଼ର
0: ଆଦି ଲାଗନ୍ତା ଇ ଆଚ୍ଛନା ବନ ପାଡ଼ନା ବନ ଗୋଟା କଳାକାରୀ ଜିନିଷ ବୁଲିକିରି ବାହାନା ରାଧୁ ଆଏ କାମଲା ଯା ହଉ ନିମେ ସାନ ଆତିଲି ଆ କଥା ବୋଧ ବଢ଼ିଆ ଆଦର ନିମ ଆଗଲି ହୁଆଲଦାର ହେଲେ ଏକାନିକିରି ନାମ ପୁନା ପିଢ଼ି ବନ ଇନୁ ସାମିଲ କାମତ ଆ କଥା ନାମ ହେଟିକି ଚିନ୍ତା କାମନା ଦରକାର ଦୁ ଆଏ କାମଲା ମାଲା ହେଲେ ନେ ହେଲୁ ଅଛ ଭବିଷ୍ୟତ ନୁ
1: ହେଲେ ନାହାଙ୍ଗେ ମାନେ ଦବ ମାନେ କାଲି
0: ହଁ ଦବରା କାଲି ଜିନିଷ
1: ହଁ ଆଗଲି ବାଢ଼ା ପଲି
0: ହଇ ହଇ ହେଲେ ନାମେ ଯେନ୍ ପରିଚୟଟା ଆସିଲି ଯେ ନାମ କୁଣା ନାମେ ଭାଷା ଆସିଲି ନାମେ ସଂସ୍କୃତି ଆସିଲି ନାମେ ହେଲୁ ଆସିଲି ନାମେ ଗୀତ ଆସିଲି
1: ନାହେ ବେଞ୍ଜା ବାକେ ତହଣେ ଆସିଲି ହେଲୁ ଆସିଲି
0: ତା ଯା ହଉ ଇନା ବାର୍ଷିକାର ଆରୁ ନେମେ ହେଲୁ ଏକା ନେଇକିରି ଆଚ୍ଛା ଖାତିରି ଆ କଥା ତେଙ୍କାର ଆରୁ ହେଲୁ ଆଚ୍ଛା କି ଲାଗାନ ନିମେଣ୍ଟା ଏକାନେ ଆଗ୍ରହ ମଞ୍ଜା ହେଲେ ଆ କଥା ନି ତେଙ୍କାର ହେଲେ ସେ ସେ ଆରୁଣ୍ଟା କଥା ନିମେସ୍ତି ମେନମ କିନ୍ତୁ ହେଲୁ ଆଚ୍ଛାଲଦାର ପହିଲି ଶିଖ୍ରିକାଦାର ଆକୁନ୍ତକ ବି ଆଚ୍ଛାଲଦାର ନିମେ ଜୀବଦଶା ରାନା ତକ ଇ ହେଲୁ ବନ ଆମାଙ୍ଗର କା ହେଲୁ ଆଚ୍ଛା ବେନର
1: ଏହା ଜାଗା ଚାଲନା ତ ହେଖା ଚାଲନା ତ କାହା ରେଡ଼ି ଚାଲନା ତକ ମାନେ ଏନ୍ ହେଲୁ ଆଶାଗେ ମାମଲା ହଁ
0: ଇଦା ତେନ୍ଟା ଏକା ଏନ୍ଦ୍ର କେନି ହନେ ଭାବଦାର ଇ ଇନୁ ଏନ୍ଦ୍ର ରସ ଆତିଲି
1: ଆରେ ଇନୁ ବହୁତ ରସ ଥିଲି।
0: ଆଚ୍ଛା ଆଚ୍ଛା ହଁ ନେ ଆଦାନ ଆହର ହେଲେ ଯାଇକି ଆନୁ ସାମିଲ ମାନାଙ୍କର ଆଇକ ମାନଲା ତା ଠିକ ଆସିଲି ଯାହା ବି ମାନନା ଇନା ବାର୍ଚକାର ଆଉ ନିମ ହେଲୁ ଆଚ୍ଛା ନା ଗି କଥାନ ତେଙ୍କର ଏମ୍ ବି ଆଶା ନାନମ ଯେ ଭିନ୍ ଭିନ୍ ଯେନ୍ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଠି ଆସିଲି ନାମେ କିଣା ସମ୍ପ୍ରଦାୟର ଗି ଆନୁ ହିଁ ନିମ ସାମିଲ ମାନନାର ଆଉ ନିମେ ହେଲୁ ଆଚ୍ଛନା ଯେନ୍ କଳା ଆସିଲି ଆଦାନ ବି ନିମ ପ୍ରଦର୍ଶନ କାମିକିରି ନିଜେ ତା ଖୁସି ମାନର ମାନର ଆରୁ ପାଞ୍ଚ ଲୋକ ରିନ୍ ଭି ନିମ ଖୁସି ନାନର ଇ ଆଶା ସାଙ୍ଗେ ନିମାନ ଆକାଶବାଣୀ ଜାତି ବହୁତ ଧନ୍ୟବାଦ ଜୁହାର।

ଶ୍ରୋତାବନ୍ଧୁ ଶୁଣୁଥିଲେ କିଷାନ ସମ୍ପ୍ରଦାୟର ସାଂସ୍କୃତିକ ଓ ସାମାଜିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକ୍କା ପୁପୁ ଝକ।

ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ କୁମାର ସାନୁ ଓ ଅନୁରାଧା ପୌଡ଼ୱାଲଙ୍କ କଣ୍ଠରେ ଆସିକି କଥାଚିତ୍ରର ଏହି ଗୀତଟି। ଗୀତିକାର ରାନୀ ମଲ୍ଲିକ, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

ଶ୍ରୋତାବନ୍ଧୁ ଏଥର ଶୁଣନ୍ତୁ ଜୁର୍ମ କଥାଚିତ୍ରର ଏହି ଗୀତଟି। ସଙ୍ଗୀତ ନିର୍ଦ୍ଦେଶନା ରାଜେଶ ରୋଶନ, ଗୀତିକାର ଇନ୍ଦିବର, କଣ୍ଠଶିଳ୍ପୀ କୁମାର ସାନୁ ଓ ସାଥନା ସରଗମ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବ

ବ୍ୟକ୍ତିଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ଼ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ଼ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।

0: ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଆଜିର ମୁଖ୍ୟ ଖବର ସାଙ୍ଗେ ମୁଇଁ ବନ୍ଦିତା ମିଶ୍ର। ରାଜସ୍ଥାନ ଓ ଗୁଜରାଟକେ ଦିନିକିଆ ଗସ୍ତରେ ଯାଇଛନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯୋଧପୁର ବିମାନବନ୍ଦରର ନୂଆ ଟର୍ମିନାଲ ଉଦ୍ଘାଟନ ସହିତ ବାଲୋତ୍ରାଠାରେ ଭିନ୍ ଭିନ୍ ବିକାଶମୂଳକ ପ୍ରକଳ୍ପ କଲେ ଲୋକାର୍ପଣ ଓ ଶିଳାନ୍ୟାସ। ଅହମ୍ମଦାବାଦ ମୁମ୍ବାଇ ହାଇସ୍ପିଡ୍ ରେଲ୍ କରିଡର 2029 ତକ ପୂରା ହେବ ବୋଲି ଘୋଷଣା କଲେ ରେଳମନ୍ତ୍ରୀ। ମହାନ ଦାର୍ଶନିକ, ଦେଶପ୍ରେମୀ ଆଉ ଧର୍ମପ୍ରଚାରକ ସ୍ୱାମୀ ବିବେକାନନ୍ଦଙ୍କ ପୁଣ୍ୟତିଥି ଅବସରରେ ଦେଶଯାକ କରାଯାଉଛି ଭିନ୍ ଭିନ୍ କାର୍ଯ୍ୟକ୍ରମ। ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଜନାଲେ ଶ୍ରଦ୍ଧାଞ୍ଜଳି। ରାଜ୍ୟର ସହରାଞ୍ଚଳନ ଲଗାୟତ ବର୍ଷା ଲାଗି ହେଉଥିବା ବନ୍ୟା ଓ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ କରବାର୍କେ ବିପର୍ଯ୍ୟୟ ପରିଚାଳନା ପାଣ୍ଠିନୁ ଟଙ୍କା ଯୋଗାଇ ଦିଆଯିବ ବୋଲି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କର ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକଟି ନିଆଯାଇଛି ନିଷ୍ପତ୍ତି। ଭୁବନେଶ୍ୱର ଲୋକସେବା ଭବନର ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ସଦସ୍ୟମାନଙ୍କ ସାଙ୍ଗେ ରାଜସ୍ୱ ପ୍ରଶାସନକେ ବର୍କସ୍ କରବାର ଦିଗେ କାର୍ଯ୍ୟଦକ୍ଷତା ବଢ଼ାବାର ଆଉ ଅଲଗା ଆନୁଷଙ୍ଗିକ ସୁବିଧା ସୁଯୋଗ ବଢ଼ାବାର ଦିଗେ କଲେ ଆଲୋଚନା। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଅଣସରର 6 ନମ୍ବର ଦିନେ ଆଜି ମହାପୁରୁମାନଙ୍କର ଶ୍ରୀଅଙ୍ଗଥି ଲାଗି କରାଯିବା ଫୁଲୁରୀ ତେଲ। ଶ୍ରୀକ୍ଷେତ୍ର ପୁରୀନ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟଥି ଉନ୍ନତ ସେବା ଯୋଗାଇ ଦିଆଯିବ ବୋଲି କହିଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ। ନୂଆଦିଲ୍ଲୀନ ଭାରତୀୟ ନିର୍ବାଚନ କମିଶନଙ୍କର ତରଫୁ ଗଣମାଧ୍ୟମ ଓ ଯୋଗାଯୋଗ ବାବଦ ଗୋଟିଏ ସମ୍ମିଳନୀ ଥି ଓଡ଼ିଶାନୁ ଯୋଗଦେଲେ ସୂଚନା ଓ ଲୋକସମ୍ପର୍କ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ 13 ଜଣ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ। ଭିନ୍ନକ୍ଷମ ଲୋକଙ୍କ ପ୍ରେରଣାଦାୟକ ସଫଳତାର କଥାକେ ଜାତୀୟ ସ୍ତରଟି ପହଞ୍ଚାବାର ଉଦ୍ଦେଶ୍ୟ ଆୟୋଜିତ କରାଗଲା ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ ସାମର୍ଥ୍ୟ 2026। ନିରନ୍ତର ବିକାଶ ଦିଗେ ସମବାୟ ସଂସ୍ଥାର ଯୋଗଦାନକେ ତହକାବା ଲାଗି ଆଜି ସାରା ବିଶ୍ୱନ ପାଲିତ ହେଉଛି ଅନ୍ତର୍ଜାତୀୟ ସମବାୟ ଦିବସ। ଆଉ ଲଘୁଚାପ ପ୍ରଭାବତି ରାଜ୍ୟର ଭିନ୍ ଭିନ୍ ଜାଗାନ ଲାଗି ରହିଛି ବର୍ଷା। ଆଇବା 24 ଘଣ୍ଟା ଭିତରେ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ ଆଉ କନ୍ଧମାଳ ଅତି ଜବର ବର୍ଷା ହେବା ବୋଲି ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ଏଜନିର ମୁଖ୍ୟ ଖବର ଇନ ଶେଷ ହେଲା। ଏତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ବେଲୋ 5 ବଜେ।
0: ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡିୟମ ୱେଭ୍ 317.5 ମିଟର, 945 କିଲୋହର୍ଜ ଏବଂ ଏଫ୍ଏମ୍ 101 MHz। ଆପଣମାନେ ଆମର କାର୍ଯ୍ୟକ୍ରମକୁ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ ହ୍ୟାଲୋ ଅନୁରୋଧ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ପୁଣି ଥରେ ହ୍ୟାଲୋ ଅନୁରୋଧ।
2: ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ। କାର୍ଯ୍ୟକ୍ରମ ଉପସ୍ଥାପନା ପୂଜାରାଣୀ ମିଶ୍ର, ବୈଷୟିକ ସହଯୋଗିତା ପ୍ରକାଶ ଚନ୍ଦ୍ର ଛତ୍ରିଆ ଏବଂ କିଷ୍ଣୁ କିସ୍ପଟ୍ଟା।

0: ହ୍ୟାଲୋ ଅନୁରୋଧ, ଆପଣମାନଙ୍କ ମନପସନ୍ଦ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ
1: ଆକାଶବାଣୀ ସମ୍ବଲପୁର।
2: ହ୍ୟାଲୋ ମ୍ୟାମ୍, ନମସ୍କାର।
1: ନମସ୍କାର
2: ମ୍ୟାମ୍, ଆପଣଙ୍କ ନାଁ?
1: ମୁଁ ପୂଜା ରାଣୀ ମିଶ୍ର।
2: ମ୍ୟାମ୍, ଆପଣଙ୍କ ସହ ପ୍ରଥମ ଥର କଥା ହେଉଛି।
1: ଆଉ
2: ହଁ ମ୍ୟାମ୍,
1: କେମିତି ଅଛନ୍ତି?

0: ଟାଇମ୍ କଲ୍ ଲାଗିଛି, ଆପଣଙ୍କ ସହ କଥା ହଉଛି, ଗୀତ ମିଳିଗଲେ ମୁଁ ଆହୁରି ବଢିଆ ହେଇଯିବି, ବହୁତ ଭଲ ଅଛି। ମ୍ୟାମ୍ ପେହଚାନ ମୁଭି ଅଛି ପେହଚାନ ର? ମ୍ୟାମ୍ ବହୁତ ବର୍ଷା ହଉଛି, 3 ଦିନ ହେଲାଣି ହଉଛି, ବହୁତ ଭଲ, ସମସ୍ତଙ୍କୁ ଭଲ ଲାଗିବ, ଆରାମ ମିଳିବ, ଟିକେ ଥଣ୍ଡା ଥଣ୍ଡା ପାଗ, ଆଉ ଟିକେ ଗରମରୁ ମଣିଷକୁ ରିଲାକ୍ସ ମିଳିବ।
1: ନିହାତି ଭାବରେ
0: ମ୍ୟାମ୍ ପ୍ରଥମଟା ଶୁଣେଇ ଦେବେ, ଚାଲନ୍ତୁ କରଲେ ଦିଲ କି ବାତ ଟା
1: ଶୁଣେଇବେ। ତ ମ୍ୟାଡାମ୍ ଏଇ ଗୀତଟା ଆପଣ କାହା କାହାକୁ ଡେଡିକେଟ୍ କରିବା ପାଇଁ ଚାହୁଁଛନ୍ତି?
0: ଆଉ ମ୍ୟାମ୍ ଏଇଟା ତ ପୁରା ବଜେଇବେ ଆପଣ, ଆଉ ମୋ ନାଁ ତ ମୁଁ କହିନି, ମୋ ନାଁ କହି ଦଉଛି, ଠିକ ଅଛି?
1: ଆଜ୍ଞା,
0: ସମସ୍ତଙ୍କୁ ସବୁ ଶୁଭ ସକାଳ, ଗୁଡ୍ ମର୍ଣ୍ଣିଂ, ଗୁଡ୍ ମର୍ଣ୍ଣିଂ ଏଭ୍ରିୱାନ୍, ହ୍ୟାଲୋ ସମ୍ବଲପୁର, ହ୍ୟାଲୋ ପୂଜା ମ୍ୟାମ୍। ମୋ ନାଁଟା ସମସ୍ତେ ଶୁଣି ପାଉନାହାନ୍ତି କିଛି ସାଙ୍ଗମାନେ, ଯେହେତୁ ଗୀତ ଚାଲିଥାଉଛି ଲାଇଭ ଏଇଟା ଚାଲିଛି ନା, ତ ସେଥିପାଇଁ ଗୀତ ଚାଲିଛି ବୋଲି ମୋ ନାଁ ଶୁଣି ପାଉନାହାନ୍ତି, କିଛି ଫ୍ରେଣ୍ଡ ମୋର କହୁଥିଲେ। ମୋ ନାଁ ଦିସ୍ ଇଜ୍ ମାମା ମିଶ୍ର, ମାମା ମିଶ୍ର କହୁଛି ଭୁବନେଶ୍ୱରରୁ, ଆଣ୍ଡ ଗୀତ ତ ଶୁଣିବି ଆପଣଙ୍କୁ କହିଦେଇଛି କୋଉଟା ପେହଚାନ ର, ତାପରେ ଏଇଟା ଗୀତ ଡେଡିକେଟ୍ କରିବି ମୋ ଫ୍ୟାମିଲିକୁ, ଆପଣଙ୍କୁ ଆଉ ମୋ ସାଙ୍ଗ ଚିନୁକୁ।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡମ୍ ଏଇ ଗୀତଟାକୁ।
0: ଓକେ ମ୍ୟାମ୍, ଆଉ ଥରେ ମୋ ନାଁଟା କହିଦେଉଛି ମାମା ମିଶ୍ର, ଆଉ କିଛି ପଚାରିବେ କି?
1: ଶୁଣନ୍ତୁ ଆପଣଙ୍କ ପସନ୍ଦର ଏଇ ଗୀତଟି।
0: ଓକେ ମ୍ୟାମ୍, ରହିଲି ମ୍ୟାମ୍, ନମସ୍କାର।
1: ନମସ୍କାର।

0: ହ୍ୟାଲୋ ଆଜ୍ଞା ନମସ୍କାର।
1: ନମସ୍କାର ଆଜ୍ଞା, ମୁଇଁ ସୋହନ କୁମାର ସାହୁ କହୁଥିଲି ଆଜ୍ଞା, ବିଜେପୁର ପହଣ୍ଡିରୁ ବରଗଡ଼ ଜିଲ୍ଲା।
0: ହଁ ହଁ କହୁନ ଆଜ୍ଞା, କେନ୍ତା ଅଛନ୍ ଆପଣ?
1: ମୁଁ ତ ବଢିଆ ଅଛେ ଆଜ୍ଞା, ଆଉ ଆପଣ କେନ୍ତା ଅଛ?
0: ମୁଇଁ ତ ବହୁତ ବଢିଆ ଅଛେ। ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ ବହୁତ ବହୁତ ସ୍ୱାଗତ ଆଜ୍ଞା। ଆଜି କେନ୍ ଗୀତଟା ଶୁଣମା?
1: ହଁ ଆଜ୍ଞା, ପ୍ୟାସା ସାବନର ଦେଇଦେବି।
0: ପ୍ୟାସା ସାବନର କେନ୍ ଗୀତଟା ଆଜ୍ଞା?
1: ମେଘାରେ ମେଘା, ଯେନ୍ ସୁରେଶ ଭାଗ ଲତା ମଙ୍ଗେଶକର ଗୀଛନ୍।
0: ଓହୋ ହଁ ହଁ ହଁ ଆଜ୍ଞା, ବେଲେ ଆପଣ କାଣା କରୁଛନ୍?
1: ଚାଷ କାମ କରୁଛ ଆଜ୍ଞା, ଇହାଦେ ଘର ଅଛୁ। ଚାଷ କାମ ସାଙ୍ଗେ ରେଡିଓ ଶୁଣବାରଟା ତ କାମ ଆମର ମୁଖ୍ୟ।
0: ହଁ ହଁ ହଁ, ହେଟା ତ ରେଡିଓ ଶୁଣବାରଟା କେତେ ଜଣଙ୍କ ନିଶା।
1: ଆପଣ ପୂଜାରାଣୀ ମ୍ୟାଡମ କେ?
0: ଆଜ୍ଞା,
1: ପୂଜାରାଣୀ ମିଶ୍ର ତ ଆପଣ?
0: ଆଜ୍ଞା।
1: ହଁ, ରେଡିଓ ମନ୍ଥରେ ଆପଣଙ୍କ ସାଙ୍ଗେ କଥା ଲାଗିଥିଲି ଆଜ୍ଞା।
0: ହଁ ଆଜ୍ଞା,
1: ଏଇ ଯେନ୍ ଗୋଲା ଏପିସୋଡ ଯେନ୍ ଥିଲା ଟା।
0: ଆଜ୍ଞା ଆଜ୍ଞା
1: ଆଜ୍ଞା,
0: ଆଉ କହୁନ ଆଜ୍ଞା।
1: ଆଉ ସବୁ ତ ବଢିଆ ଅଛି ଆଜ୍ଞା, ଯେ ଅଫଲାଇନ୍ ରଖିଛନ୍ କେ?
0: ହଁ ଆଜ୍ଞା,
1: ସବୁ ତ ବଢିଆ ଅଛି ଆଜ୍ଞା।
0: କାହା କାହା କେ ଡେଡିକେଟ୍ କରବେ ଏଇ ଗୀତଟା
1: ଆଜ୍ଞା?
0: କାହା କାହା କେ ଏଇ ଗୀତଟା ଡେଡିକେଟ୍ କରବେ?
1: ଡେଡିକେଟ୍ କରମା ଆମେ ଏଇ ଗୀତଟା ତ ସ୍ପେଶାଲ ବରଗଡ଼ କଣ୍ଟାବେଳେ ସ୍ୱର୍ଣ୍ଣପ୍ରଭା କର ଯେନ୍ ନାନୀ ଅଛନ୍, ସେ ଗୀତଟା କହିଥିଲେ ଆମର ରାଧାକାନ୍ତ ଭୋଇ ଆମର ଜାଲପାଲିର।

0: ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: ଆଜ୍ଞା
1: ନମସ୍କାର।
0: ଆଜ୍ଞା ନମସ୍କାର, କିଏ କହୁଥିଲେ ଆର କେନ କହୁଥିଲେ?
1: ମୁଁ ଲୁଇସିରା ନୁ କହୁଛେ, ଭେଡ଼ନ ବ୍ଲକ ବରଗଡ଼ ଜିଲ୍ଲା ପଞ୍ଚାନ ପଞ୍ଚ ବିହାର।
0: ଆପଣଙ୍କୁ ଆମର କାର୍ଯ୍ୟକ୍ରମ କେ ବହୁତ ବହୁତ ସ୍ୱାଗତ। ଆଜ୍ଞା
1: ଆଜ୍ଞା,
0: ଆଜି କେନ ଗୀତ ଶୁଣବେ?
1: ଗୀତଟା ତୁମସେ ମିଲନେ କୋ ଦିଲ କରତା ହେ।
0: ଆଜ୍ଞା,
1: ଗୀତଟା କେନ ଫିଲ୍ମ ରହେ ଯେ ଟିକେ ବାରିକ ଦେଇ ଦଉନ।
0: ତୁମସେ ମିଲନେ କୋ ଦିଲ କରତା ହେ। ଯେନ୍ ଡୁଲି ମାନେ ସବୁ ଶୁଖି ଯାଇଥିଲା ତ ଇହାଦେ ପାନି ଭରି ଗଲାନ। ଆଉ ଚାଷବାସ ଲାଗି ପାଗ ବି ଅନୁକୂଳ ହେଲାନ? ଚାଷୀ ବହୁତ ଖୁସି ବି ନାଇ କେ? ଆଉ କାଣା
1: ଶ୍ରୋତା ମାନଙ୍କ ନାଁ ଟିକେ କହମା।
0: ଆଚ୍ଛା, ଶ୍ରୋତା ମାନଙ୍କ ନାଁ କହୁନ। ଆଜ୍ଞା, କାହା କାହାକେ ଡେଡିକେଟ୍ କରିବି ଗୀତ?
1: ଯଶୋବନ୍ତ ପାଇକ, ମୁରଲୀ ମେହେର, ତେଜରାମ ଦୀପ, ଉପେନ୍ଦ୍ର ସୁନା, ରବୀନ୍ଦ୍ରନାଥ ମେହେର, ନାଗୁ ପାତ୍ର, ତନିଶ ନାୟକ, ଲକ୍ଷ୍ମୀନାରାୟଣ ବାଗ, ତାପରେ ଅଛନ୍ ଆମର ମୁରଲୀ ପ୍ରସାଦ କର, ସୁବଲ ସାହୁ, ଚୈତନ୍ୟ ପଟେଲ, କରମସାନୀ ସାହୁ, କେତେ କେତେ ଅଛନ୍, ସୁରେନ ସାହୁ, ଶୁକ୍ରା
0: ବେଲେ,
1: ଶଙ୍କର ମେହର ଅଛନ୍, ଦେବରାଜ ମେହର ଅଛନ୍, ଲିଙ୍ଗରାଜ ମେହର ଅଛନ୍, ସତ୍ୟଭା ମେହର ଅଛନ୍, ତାପରେ ଅଛନ୍ ଆମର ପ୍ରଶାନ୍ତ କୁମାରୀ, ପୁଷ୍ପାଞ୍ଜଳି କୁମାରୀ, କୁମାରୀର ରେମତା କୁମାରୀର, ବେଲେ ଏ ସମସ୍ତଙ୍କୁ ଡେଡିକେଟ୍ ବେଶୀ ଯେତିକି ଛାଡ଼ି ହେଇଯିବେ ସମସ୍ତଙ୍କୁ ଡେଡିକେସନ ସମସ୍ତଙ୍କୁ କରିଦେବେ।
0: ଆପଣଙ୍କର ପସନ୍ଦର ଏଇ ଗୀତଟାକେ ଆମେ ଆମର ଶ୍ରୋତା ମାନଙ୍କୁ ଡେଡିକେଟ୍ କରିଦଉଛୁ।
1: ହଁ ଆଜ୍ଞା,
0: ଶୁଣିନ ଆପଣଙ୍କର ପସନ୍ଦର ଏଇ ଗୀତଟା।
1: ହଁ ଆଜ୍ଞା, ନମସ୍କାର
0: ନମସ୍କାର।

0: ଆଜ୍ଞା ନମସ୍କାର,
1: ନମସ୍କାର।
0: କିଏ କହୁଥିଲେ ଆର୍ କେନୁ କହୁଥିଲେ? ଆପଣଙ୍କର ପରିଚୟଟା ଆମର ଶ୍ରୋତାମାନଙ୍କୁ ଦେଇଦଉନ୍।
1: ଲୋକଲା ଗାଁ କୁମାରୀ ନୁ ପ୍ରଶାନ୍ତ କୁମାରୀ କହୁଛି ଆଜ୍ଞା।
0: ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ ବହୁତ ସ୍ୱାଗତ ଆଜ୍ଞା।
1: ଧନ୍ୟବାଦ ଆଜ୍ଞା।
0: କେନ୍ତା ଅଛନ୍ ଆଜ୍ଞା?
1: ଭଲ ଅଛ ଆଜ୍ଞା।
0: ଆପଣଙ୍କର ଆଡ଼େ କେନ୍ତା ବର୍ଷା ବୁର୍ଷି ହଉଛେ?
1: ବର୍ଷା ତ ବହୁତ ହଉଛେ, ସକାଳେ ହଉଥିଲା, ପ୍ରାୟ ସପ୍ତାହ ବର୍ଷା ହେଇଛେ। ସକାଳେ ଟିକେ ଛାଡ଼ିଛି,
0: ସକାଳେ ଟିକେ ଛାଡ଼ିଛେ, ଇହାଦେ ପାକଟା
1: ଟିକେ ଭଲ ଅଛି। ଛାଡ଼ିଛେ, ଗୁଲଗୁଲି ବହୁତ ହେଇଗଲାନ।
0: ହଁ ହଁ ହଁ, ଗୁଲଗୁଲି ତ ହେବା ଆଜ୍ଞା।
1: ହଁ, ଖରା ଟିକେ ଟିକେ ଦେଖଉଛେ ବି ଏବେ।
0: ହଁ ହଁ, ବେଲେ ଆଜି କେନ୍ ଗୀତଟା ଶୁଣବେ?
1: ଦେବେ ସୋର ଫିଲ୍ମର, ଦେବେ
0: ସୋର ଫିଲ୍ମର କେନ୍ ଗୀତଟା?
1: ପାନିରେ ପାନି ତେରା ରଙ୍ଗ କେସା, ମୁକେଶ ଆଉ ଲତା ମଙ୍ଗେଶକର ଗାଇଛନ୍।
0: ପାନିରେ ପାନି ତେରା ରଙ୍ଗ କେସା, ବେଲେ ଏ ଗୀତଟା କାହା କାହାକେ ଡେଡିକେଟ୍ କର୍ମା ଆଜ୍ଞା?
1: ଡେଲିକେଟ୍ ତ କର୍ମା, ଏଇଟା ସ୍ପେଶିଆଲ କର୍ମା ଆମର ସ୍ୱର୍ଣ୍ଣପ୍ରଭା କର, ଜୟଗୋପାଳ ବେହେରା, ଆଉ ପଞ୍ଚାନନ ପଞ୍ଚବିହାର, ରବୀନ୍ଦ୍ର କୁମାର ମେହେର, ରୋହିଣୀ ମେହେର, ସୁବଲ କୁମାର ସାହୁ, ଚୈତନ୍ୟ ପଟେଲ, ଆମର କରମସାନି ସାହୁ, ହରେଶ ବରୁଆ, ତାପରେ ଗୋଲଭ ପ୍ରଧାନ ବରଗଡ଼ର, ଅମାପାଲିର ଜଗନ୍ନାଥ ସାହୁ ଆଜ୍ଞା, ତାପରେ ପ୍ରମିଳା ସେଠ, ରାମଚନ୍ଦ୍ର ସେଠ, ଆମର ପଟେଲ ପାନ ଦୋକାନର ସବୁ ଶ୍ରୋତା ଯେନେ ଯୁଗଲ ପଟେଲ, ଜିତେନ୍ଦ୍ର ପଟେଲ, ଆମର ବିସି ଆଜ୍ଞା ରମେଶ ଭୋଇ, ଆଉ ଆମର ପୁଷ୍ପାଞ୍ଜଳି କୁମାରୀ, ଆଉ ଅଭିଜିତ ଅଭିଳାଷ
0: ଆଜ୍ଞା,
1: ସମୂହ କର୍ମା
0: ଆଜ୍ଞା। ଆପଣଙ୍କର ପସନ୍ଦର ଏଇ ଗୀତଟାକେ ମିଶିକରି ସମସ୍ତେ ଶୁଣିଲୁ।
1: ଧନ୍ୟବାଦ ଆଜ୍ଞା।

0: ହ୍ୟାଲୋ,
1: ହ୍ୟାଲୋ,
0: ଆଜ୍ଞା ନମସ୍କାର, କିଏ କହୁଥିଲେ?
1: ଆଜ୍ଞା ନମସ୍କାର,
0: କିଏ କହୁଥିଲେ? ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ ସ୍ୱାଗତ ଜଣଉଛୁ ଆଜ୍ଞା।
1: ଧନ୍ୟବାଦ ଆଜ୍ଞା।
0: ବେଲେ ଇହାଦେ କାଁ କରୁଛନ୍ ଆଜ୍ଞା? ବେଲେ ଆଜି କେନ୍ ଗୀତଟା ଶୁଣବେ? ରାତୋ ମେ ଜଗାୟା ନିନ୍ଦକୁ ଉଡାୟା। ହଁ ହଁ, କାହା କାହାକେ ଡେଡିକେଟ୍ କରିବେ? ହଁ ହଁ, ଆପଣଙ୍କର ଏଇ ପସନ୍ଦର ଗୀତଟାକେ ସମସ୍ତେ ମିଶିକରି ଶୁଣିନୁ। ନମସ୍କାର, ଆମର କାର୍ଯ୍ୟକ୍ରମକେ ଫୋନ୍ କରିଥିବା ଲାଗି ବହୁତ ବହୁତ ଧନ୍ୟବାଦ।

0: ହ୍ୟାଲୋ,
1: ହ୍ୟାଲୋ,
0: ଆଜ୍ଞା ନମସ୍କାର। ଆକାଶବାଣୀ ସମ୍ବଲପୁର,
1: ନମସ୍କାର। ହଁ,
0: ଆମର କାର୍ଯ୍ୟକ୍ରମକେ ଆପଣଙ୍କୁ ସ୍ୱାଗତ ଜଣାଉଛୁ।
1: ବହୁତ ବହୁତ
0: କେନ୍
1: ଧନ୍ୟବାଦ।
0: ଆପଣ କିଏ ଆର୍ କେନୁ କହୁଛନ୍, ଆମର ଶ୍ରୋତାମାନଙ୍କୁ ବି ଆମେ ଜଣେଇଦେମା।
1: ଦୋଳଗୋବିନ୍ଦ ମିଶ୍ର, ସୁଲେ ଗାଁ କିରିମିରା ବ୍ଲକ, ଝାରସୁଗୁଡ଼ା ଜିଲ୍ଲା।
0: ଆଜ୍ଞା, ଆପଣ ତ ଆମର ନିୟମିତ ଶ୍ରୋତା। ହଁ
1: ହଁ, ନିୟମିତ ଶୁଣୁଛୁ ମ୍ୟାଡମ, ନିୟମିତ କଲ୍ ବି କରୁଛୁ।
0: ହଁ,
1: ଆଜି ଏଇଟା 97 57 ଥର ନମ୍ବର ଟିକେ ଫୋନ ଟା ଉଠାଲେ, ମୋରିଂଟା 57 ଥର ରିଙ୍ଗ
0: 97 କି 57 ଥର।
1: ହଁ
0: ହଁ,
1: 57 ଥର ରିଙ୍ଗ ହେଇଛି। କଲ କରବା ତ ଆପଣ ହିସାବ କରିବ କେତେଟା କଲ ହେଇଥିବା। ଆଜି ହେଟା ତ ହିସାବ
0: 850
1: ନୁ ଧରି କରି 850 ନୁ ଧରି କରି 940 ତକ ହିସାବ
0: କରିବ। ହିସାବ ନାଇଁ ନ ବୋଲୁନ, ଯା ହଉ, ଫୋନ ଟା ଲାଗି ଗଲେ ହେଟା ବଡ କଥା ନାଇଁ କେ।
1: ହଁ
0: ଠିକ ଅଛି, ବେଲେ କେନ ଗୀତରେ ଶୁଣବେ?
1: ଏଟା ଯୋଡି ନମ୍ବର 1 ର ଅଣ୍ଡେ କା ଫଣ୍ଡା।
0: ଯୋଡି ନମ୍ବର 1 ର ଅଣ୍ଡେ କା ଫଣ୍ଡା। ହଁ, ବେଲେ ଗୀତଟା କାହା କାହାକେ ଡେଡିକେଟ୍ କର୍ମା?
1: ଗୀତା ଡେଡିକେଟ୍ କର୍ମା ମୋର ମିସେସ୍ ଦୀପାଞ୍ଜଳି ମିଶ୍ର, ତାରପରେ ମୋର ଦାଦା ବିହାରି ଲାଲ ବୋଇ, ତାରପରେ ମୋର ଆଉ ଗୋଟେ ଦାଦା ଅଛନ୍ ମୋହନପାଲିର କେଶରୀ ମୋହନପାଲି, ମୁରଲୀ ପ୍ରସାଦ କର, ତାରପରେ ମୋର ମାମୁ ସୁବଲ ସାହୁ ପହଣ୍ଡି ବିଜେପୁର, ତାରପରେ ଉପେନ୍ଦ୍ର ସୁନା ଓକିଲ ପ୍ରଧାନ, ତାରପରେ କ୍ଷୀରୋଦ କୁବାପଡ଼ା, ଗଣେଶ ପଣ୍ଡା, ଗୋବିନ୍ଦ ମେହର, ତାରପରେ ଚିତ୍ରସେନ ସବର ଜଗନ୍ନାଥପୁର, କର୍ମଶାଣୀ ସାହୁ ଚିରଙ୍ଗାମୁଣ୍ଡି, ଜୟଶଙ୍କର, ଏଇଟା ରାଧାକାନ୍ତ ଭୋଇ, ପଙ୍କଜ ମିଶ୍ର ଜୟପୁର, ନାଗୁପାତ୍ର କଲାହାଣ୍ଡି, ପରମାନନ୍ଦ କିଷାନ, ଦୀକ୍ଷା ଗୋପାଳ, ତାରପରେ ବିଶ୍ୱନାଥ ମେହେର, ଭକ୍ତଚରଣ ଭୋଇ, ତାରପରେ ଯଶବନ୍ତ ପାଇକ, ମୁରଲୀ ପ୍ରସାଦ କର, ମୁରଲୀ ମେହେର, ତାରପରେ ହେଲା ଆମର ରାଧାକାନ୍ତ ଭୋଇ, ତାରପରେ ଆମର ମୋର ସୋଲା ପ୍ରଶାନ୍ତ କୁମାର ଦାସ, ତାଙ୍କର ସ୍ତ୍ରୀ ଲିଲି ଦାସ, ଆଉ ସ୍ୱର୍ଣ୍ଣପ୍ରଭା କର, ଆଉ ହରେଶ ପରୁଆ, ଯେତିକି ବି ଶୁଣ ସମସ୍ତ ଶ୍ରୋତା ବନ୍ଧୁ। କିନ୍ତୁ ଟିକେ ମ୍ୟାଡମ ଆରେ କାଁ କହନ୍ କି ଯେ ଆମର ମାନେ ସମସ୍ତଙ୍କର ଇଟା ଗୀତଟା ଶୁଣବାର ଶୁଣାବାର ଉଦ୍ଦେଶ୍ୟ ହଉଛେ, ଆଜିକାଲି ବହୁତ ଅଣ୍ଡାରୁ ଥଣ୍ଡା ହଉଛେ, ସମସ୍ତେ ଟିକେ ମାନେ ଦେଖି ଚଲିକରି ମାନେ କେମିତି ବି ହିସାବରେ ଗୋଟେ ବିଚାର କରବାର ଆଗନ କି କରବାର ଆଗନ ଟିକେ ବିଚାର କରି କରବାର କଥା, କାହିଁକି କି ବହୁତ ଝୋଲମାଲ ଚଲୁଛେ।
0: ହଁ ହେଟା ତ ଆଏ,
1: ତ ସେଥିଲାଗି ଗୀତଟା ଶୁଣାବାର ଉଦ୍ଦେଶ୍ୟ ଅଛେ। ଆଉ ଭଗବାନ ସମସ୍ତଙ୍କର ଚଲାପଥରେ ପୁଷ୍ପବୃଷ୍ଟି କରୁ, ସମସ୍ତଙ୍କର ଭଗବାନ ମଙ୍ଗଲ କରୁ, ରାଧାକାନ୍ତ କେ ଗୋଟେ ଭଲ ଗୋଟେ ଝିଅଟେ ମିଳୁ ମ୍ୟାଡମ, ଏଇଟା ଗୋଟେ ଭଗବାନ ପ୍ରାର୍ଥନା ଅଛେ, ତାଙ୍କର ଗୋଟେ
0: ବଢିଆ ବାର୍ତ୍ତାଟା
1: ରହିଯାଇଛେ।
0: ହଁ, ଆପଣ ଯେନ୍ ବାର୍ତ୍ତାଟା ଦେଇଛନ୍ ତାଙ୍କ ନିକେ ନିହାତି ଭାବେ ପହଞ୍ଚି ଯାଉ ଆମର କେନ୍ଦ୍ର ମାଧ୍ୟମରୁ।
1: ଠିକ ଅଛି,
0: ବେଲେ ଆପଣଙ୍କର ଇ ପସନ୍ଦରଟା ପସନ୍ଦର ଗୀତଟା କି ଆପଣଙ୍କର ପରିବାର ସମସ୍ତଙ୍କର ସାଙ୍ଗେ ଶୁଣିନୁନ୍
1: ମିଶିକରି
0: ଶ୍ରୋତା ମାନଙ୍କୁ ଆମେ ଡେଡିକେଟ୍ କରିଦଉଛୁ ଏଇ ଗୀତଟା।
1: ଠିକ ଅଛି।

0: ଆକାଶବାଣୀ ସମ୍ବଲପୁର ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ପୁନଃ ପ୍ରସାରଣ ପୁଣି ଥରେ ହେଲେ ଅନୁରୋଧ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ବନ୍ଦିତା ମିଶ୍ର। ରାଜସ୍ଥାନ ଆଉ ଗୁଜରାଟକେ ଦିନିକିଆ ଗସ୍ତରେ ଯାଇକରି ଭିନ୍ ଭିନ୍ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଆଉ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇ ଅବସରରେ ସରକାରଙ୍କର ଭିନ୍ ଭିନ୍ ବିଭାଗରେ ନିଯୁକ୍ତି ପାଇଥିବା ପ୍ରାୟ 54,000 ପିଲାଠୁ କେଲ୍କେ ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ। ସମବାୟ କ୍ଷେତ୍ରରେ ଟାନ୍ କରବାର ଆଉ ଇ ବିଷୟଟି ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇକରି ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ସମବାୟ ଦିବସ। ସରକାର ଆଉ ଆନ୍ଦୋଳନ କରୁଥିବା ଡାକ୍ତରମାନଙ୍କର ଭିତରେ ହୋଇଛି ଆଲୋଚନା, ଆନ୍ଦୋଳନ ହେଲା ସ୍ଥଗିତ। ସ୍ୱାମୀ ବିବେକାନନ୍ଦଙ୍କର ତିରୋଧାନ ଦିବସ ଅବସରରେ ଦେଶବାସୀ ତାଙ୍କୁ ଜଣାଲେ ଶ୍ରଦ୍ଧାଞ୍ଜଳି। 2025-26 ରବି ଋତୁରେ ଧାନ ସଂଗ୍ରହ କରିବା ଲକ୍ଷ୍ୟ ପୂରଣ ହୋଇଛି କହିଲେ ସମବାୟ ମନ୍ତ୍ରୀ। ଧାନ ଘିନା ସମିଆ ଆଉ ବଢ଼ା ନାଇଯାଏ ବୋଲି କହିଲେ ମନ୍ତ୍ରୀ ଶ୍ରୀ ବଳସାମନ୍ତ। ଚଳିତ ବର୍ଷ ରାଜ୍ୟ ସାରର ଅଭାବ ନାଇଁ ରହେ ଆଉ ସବୁ ପ୍ୟାକ୍ସନେ ପୂରା ମାତ୍ରାତି ୟୁରିଆ ସାର ମହଜୁଦ ରହିଥିବାର ସୂଚନା ଦେଲେ ସମବାୟ ମନ୍ତ୍ରୀ। ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫୁ ଓଡ଼ିଶା ଶିକ୍ଷା ଆଇନ 1969 ଆଉ ଶିକ୍ଷା ଅଧିକାର ଆଇନ 2009 ଭିନ୍ ଭିନ୍ ଧାରାକେ ଆଧାର କରିକରି ରାଜ୍ୟ ଘରୋଇ ପ୍ରାଥମିକ ଆଉ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ଆଉ ପରିଚାଳନା ଲାଗି ଜାରି ହେଲା ନୂଆ ସଂଶୋଧିତ ନିୟମାବଳୀ। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଚାଲିଛେ ଗୁପ୍ତ ସେବାନୀତି। ଆଜି ମହାପ୍ରଭୁମାନଙ୍କୁ ଲଗାହେବା ଫୁଲୁରୀ ତେଲ। ଆଇବା ପୁରୀ ରଥଯାତ୍ରାକେ ଶୃଙ୍ଖଳିତ ଆଉ କେନ୍ସି ପ୍ରକାର ଅଘଟନ ନାଇଁ ହେବାର୍ ଲାଗି ଆଜି ପୁରୀନେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ବ୍ୟବସ୍ଥା ଆଉ ଶ୍ରଦ୍ଧାଳୁମାନଙ୍କର ସୁରକ୍ଷା ନେଇକରି ଗୋଟିଏ ବୈଠକଟି କରିଛନ୍ ସମୀକ୍ଷା। ନୂଆପଡ଼ା ଜିଲ୍ଲାନେ ସବୁ ଚାଷୀମାନଙ୍କର ଧାନ ଘିନ୍ବାର ପ୍ରତିଶ୍ରୁତି ସେନର ଜିଲ୍ଲାପାଳ ଦେଲା ଉତ୍ରୁ 100% ଚାଷୀଙ୍କର ଶେଷ ହେଲା ଆଇ ସ୍କାନ୍ ପ୍ରକ୍ରିୟା। ବୌଦ୍ଧ ଜିଲ୍ଲାନେ ବନା ଚାଲିଥିବା ସ୍ୱାସ୍ଥ୍ୟ ପ୍ରକଳ୍ପମାନଙ୍କର ଅଗ୍ରଗତି ବାବଦେ ଜିଲ୍ଲାପାଳ କଲେ ସମୀକ୍ଷା। ଭୁବନେଶ୍ୱରରେ ଅନୁଷ୍ଠିତ ଉତ୍ତର ପୂର୍ବାଞ୍ଚଳ ଦୃଷ୍ଟିବାଧିତ ଫୁଟବଲ ପ୍ରତିଯୋଗିତାନେ ଓଡ଼ିଶା ମହିଳା ଦଳ ହାସଲ କଲେ ସ୍ୱର୍ଣ୍ଣପଦକ ଆଉ ଲଘୁଚାପ ବଲେ ରାଜ୍ୟର ଭିନ୍ ଭିନ୍ ଜାଗାରେ ଲାଗି ରହିଛି ବର୍ଷା। ଏଚ୍ ନିର୍ ମୁଖ୍ୟ ଖବର ଇନ ଶେଷ ହେଲା। ଏତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05।
0: କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେବ୍ 317.5 ମିଟର ତଥା 945 କିଲୋହର୍ଟ୍ଜ୍ ଯୋଗେ। ଆପଣମାନେ ଆମର କାର୍ଯ୍ୟକ୍ରମମାନଙ୍କୁ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ସଙ୍ଗେ ସଙ୍ଗେ ଏଫ୍ଏମ୍ 101 ମେଗାହର୍ଟ୍ଜ୍ରେ ମଧ୍ୟ ଶୁଣିପାରିବେ। ଆରମ୍ଭ କରୁଛୁ ଲୋକଗୀତ କାର୍ଯ୍ୟକ୍ରମରେ ଭାଗବତ ମେଳା। ପରିବେଷଣ କରିଛନ୍ତି ଗୋବିନ୍ଦ ହୋତା ଓ ସାଥୀ।
2: ଆନନ୍ଦେ।

ଏଇଠି ଶେଷ ହେଲା ଲୋକଗୀତ କାର୍ଯ୍ୟକ୍ରମରେ ଭାଗବତ ମେଳା। ପରିବେଷଣ କରିଥିଲେ ଗୋବିନ୍ଦ ହୋତା ଓ ସାଥୀ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଯୁବବାଣୀ କାର୍ଯ୍ୟକ୍ରମ।

ଶୁଭ ସନ୍ଧ୍ୟା ଶ୍ରୋତାବନ୍ଧୁ, ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ମୁଁ ଆପଣଙ୍କର ପ୍ରିୟ ଯୁବସାଥୀ ପ୍ରିୟା ଶତପଥୀ। ଶ୍ରୋତାବନ୍ଧୁ, ଆଜି ହେଉଛି ଜୁଲାଇ ମାସର ପ୍ରଥମ ଶନିବାର। କ୍ୟାଲେଣ୍ଡର ଉପରେ ଆଖି ପକାଇଲେ ହୁଏତ ଏହା ସାଧାରଣ ଛୁଟିଦିନ ବୋଲି ଲାଗିପାରେ, କିନ୍ତୁ ବିଶ୍ୱ ଇତିହାସରେ ଏହାର ଏକ ବହୁତ ବଡ଼ ମହତ୍ତ୍ୱ ରହିଛି। ଆଜି ଦିନକୁ ସାରା ବିଶ୍ୱରେ ଆନ୍ତର୍ଜାତିକ ସହକାରିତା ଦିବସ ବା ଇଣ୍ଟରନ୍ୟାସନାଲ ଡେ ଅଫ୍ କୋପରେଟିଭ୍ସ ଭାବେ ପାଳନ କରାଯାଏ। ଏହାକୁ ପ୍ରଥମେ ଇଣ୍ଟରନ୍ୟାସନାଲ କୋପରେଟିଭ୍ ଆଲିଏନ୍ସ ICA ଦ୍ୱାରା ଆରମ୍ଭ କରାଯାଇଥିଲା। ପରେ ମିଳିତ ଜାତିସଂଘ ଦ୍ୱାରା 1995 ମସିହା ଜୁଲାଇ ମାସରେ ଆଧିକାରିକ ମାନ୍ୟତା ମିଳିଥିଲା। ତାହେଲେ ଶ୍ରୋତାବନ୍ଧୁ, ଏହି ସହକାରିତାର ଅର୍ଥ କ'ଣ? ଆସନ୍ତୁ ଏହାକୁ ଏକ ଖୁବ୍ ସୁନ୍ଦର ଉଦାହରଣ ମାଧ୍ୟମରେ ବୁଝିବା। ଯଦି ଗୋଟିଏ ଗାଁରେ ଚାଷୀ ଗୋଟିଏ ଗାଈ ରଖିଛି, ସେ ସାଇକେଲରେ 2-3 ଲିଟର କ୍ଷୀର ବାହାର କରି ଦୂର ସହରକୁ ବିକିବାକୁ ଯାଉଛି, ତାଙ୍କର ଯିବା ଆସିବାର ଖର୍ଚ୍ଚ ଏବଂ ପରିଶ୍ରମ ଯେତେ ହେଉଛି, ତା ମୂଲ୍ୟରେ ପର୍ଯ୍ୟାପ୍ତ ଲାଭ ତାକୁ ମିଳୁନାହିଁ। ମଝିରେ ବେପାରୀମାନେ ତାଙ୍କୁ ଠକୁଛନ୍ତି, କମ୍ ଦାମ୍ ଦେଉଛନ୍ତି, ଯଦ୍ୱାରା କ୍ଷତି ହେଉଛି। ଏବେ ସେହି ସମାନ ପରିସ୍ଥିତିରେ ଗାଁର 100 ଚାଷୀ ଭାଇ ଏକାଠି ମିଶିଯିବେ, କ୍ଷୀର ଗୋଟିଏ ଜାଗାରେ ଜମା କରି ବଡ଼ ଗାଡ଼ି ଭଡ଼ା କରି କ୍ଷୀର ସହରକୁ ପଠାଇବେ। ତେବେ କ'ଣ ହେବ? ଯାତାୟତ ଖର୍ଚ୍ଚା ବହୁତ କମିଯିବ, ମଝି ବେପାରୀଙ୍କ ଦରକାର ଆଉ ପଡ଼ିବ ନାହିଁ, କୃଷକ ନିଜର ପରିଶ୍ରମ ଅନୁଯାୟୀ ଅର୍ଥ ଉପାର୍ଜନ କରିପାରିବ। ହଁ ଶ୍ରୋତାବନ୍ଧୁ, ଏହି ଏକାଠି ମିଶି କାମ କରିବାର ଉପାୟକୁ ହିଁ ସହକାରିତା ବା ସମବାୟ କୁହାଯାଏ। ଆମ ଓଡ଼ିଶାର ଅମ୍ଫେଡ୍, ବୟନିକା କିମ୍ବା ଗୁଜରାଟର ଅମୁଲ ଏହାର ସବୁଠାରୁ ବଡ଼ ସଫଳ ଉଦାହରଣ। ଦିନେ କିଛି ସାଧାରଣ ଲୋକଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଉଦ୍ୟମ ବିଶ୍ୱସ୍ତରରେ ଆଜି ହଜାର ହଜାର କୋଟି ଟଙ୍କାର ବ୍ୟବସାୟ କରୁଛି ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ରୋଜଗାର ଦେଉଛି। ଶ୍ରୋତାବନ୍ଧୁ, ଆମେ ଯେତେବେଳେ ସହକାରିତାର କଥା କହୁଛୁ, ସେତେବେଳେ ଆମ ମା ଏବଂ ଭଉଣୀମାନଙ୍କ କଥା କହିବା ଆବଶ୍ୟକ। ଆଜି ଆମ ଓଡ଼ିଶାର ଗାଁ ତଥା ସାହିରେ ଯେଉଁ ସ୍ୱୟଂ ସହାୟକ ଗୋଷ୍ଠୀ ସେଲ୍ଫ ହେଲ୍ପ ଗ୍ରୁପ୍ସ ବା SHG କାମ କରୁଛି, ତାହା ମଧ୍ୟ ସହକାରିତାର ଏକ ବଡ଼ ଉଦାହରଣ। ଆଜିର 20 ତଳେ ଏକ ମହିଳା ନିଜର ପାଠପଢ଼ା କିମ୍ବା ବ୍ୟବସାୟ କରିବା ପୂର୍ବରୁ ବ୍ୟାଙ୍କକୁ ଋଣ ଆଣିବାକୁ ଯାଉଥିଲା। ତାଙ୍କ ପାଖରେ ଜମି ବାଡ଼ି ବନ୍ଧକ ଦେବାକୁ ନଥିଲେ ବ୍ୟାଙ୍କ ତାକୁ ଖାଲି ହାତରେ ଫେରାଇ ଦେଉଥିଲା। ସେମାନେ ସାହୁକାରଙ୍କଠାରୁ ଶୋଷଣର ଶିକାର ହେଉଥିଲେ, କିନ୍ତୁ ଏହି ଗୋଷ୍ଠୀ ପାଇଁ ମହିଳାମାନେ ଆତ୍ମନିର୍ଭର ହୋଇପାରିଛନ୍ତି। ମାସକୁ କିଛି କିଛି ଟଙ୍କା ସଞ୍ଚୟ କରି ଏକ ବିରାଟ ପାଣ୍ଠିରେ ପରିଣତ କରିଛନ୍ତି। ଛତୁ ଚାଷ, ଆଚାର, ବଡ଼ି, ପାମ୍ପଡ଼ ଭଳି ବ୍ୟବସାୟ କରୁଛନ୍ତି। ଏକା ନୁହେଁ ଏକାଠି ମନ୍ତ୍ର ଯୋଗୁଁ ଆଜି ଆମ ସମାଜର ଲକ୍ଷ ଲକ୍ଷ ମହିଳା ସ୍ୱାବଲମ୍ବୀ ହୋଇ ତାଙ୍କ ସ୍ୱାମୀ ସହ କାନ୍ଧ ମିଳାଇ ନିଜର ତଥା ପରିବାର ଖର୍ଚ୍ଚ ବହନ କରିପାରୁଛନ୍ତି।

ସ୍ୱାର୍ଥପର ହୋଇ କେବଳ ନିଜ କଥା ଚିନ୍ତା କରିବା କିମ୍ବା ଏକା ଆଗକୁ ଦୌଡ଼ିବା ସହଜ, କିନ୍ତୁ ସମସ୍ତଙ୍କ ସହ ମିଶି କାନ୍ଧକୁ କାନ୍ଧ ମିଳାଇ ସାଙ୍ଗ ହୋଇ ଆଗକୁ ବଢ଼ିଲେ ସମାଜ ସହିତ ଆମ ଦେଶର ବିକାଶ ହୋଇପାରିବ। ଶ୍ରୋତାବନ୍ଧୁ, ସମୟ 5:34, ବାର ଆସି ପଡ଼ିଯାଇଛି ଶନିବାରରେ। ଆପଣମାନେ ନିଶ୍ଚିତ ଭାବରେ ଅପେକ୍ଷା କରିଥିବେ ଯୁବବାଣୀର ସାପ୍ତାହିକ କାର୍ଯ୍ୟକ୍ରମ ସ୍ୱରଲିପି କାର୍ଯ୍ୟକ୍ରମକୁ। ତାହେଲେ ଆସନ୍ତୁ ଶ୍ରୋତାବନ୍ଧୁ, ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆଜି ସନ୍ଧ୍ୟାର ସୁମଧୁର କାର୍ଯ୍ୟକ୍ରମ ସ୍ୱରଲିପି କାର୍ଯ୍ୟକ୍ରମକୁ। ଗୋଟିଏ ସୂତାରେ ତିଆରି ହୁଏନି କପଡ଼ା, ଗୋଟିଏ ଫୁଲରେ ଗୁନ୍ଥା ହୁଏ ନାହିଁ ମାଳ, ସମସ୍ତଙ୍କ ସହଯୋଗ ଏକାଠି ମିଶିଲେ ଆହୁରି ସୁନ୍ଦର ହୁଏ ଏହି ସଂସାରର ମେଳ। ଶ୍ରୋତାବନ୍ଧୁ, ଆପଣମାନଙ୍କୁ ଗୋଟିଏ ଛୋଟିଆ କବିତା ଶୁଣାଇଲି, ତାର କାରଣ ହେଉଛି ଆମର ଆଜିର ବିଷୟ। ଅନେକ ସମୟରେ ଅଜାଣତରେ ବା ଅହଙ୍କାରରେ ଆମେ ଭାବୁ ଯେ ଆମେ ବହୁତ ସ୍ୱାଧୀନ, ଆମ ନିଜ ପଇସାରେ ଆମେ ବଞ୍ଚିଛୁ, ଆମକୁ ଆଉ କାହାରି ଆବଶ୍ୟକତା ନାହିଁ। କିନ୍ତୁ ପ୍ରକୃତରେ ଭାବନ୍ତୁ ତ, ଆମେ ସକାଳୁ ଉଠି ରାତିରେ ଶୋଇବା ପର୍ଯ୍ୟନ୍ତ ଆମକୁ ଲୋକମାନଙ୍କର ସହଯୋଗର ଦରକାର ପଡ଼ୁଛି। ସକାଳୁ ପିଉଥିବା ଚା କପେ ସେହି ଚାହାପତି ଆସାମ କିମ୍ବା ଦାର୍ଜିଲିଂର ଚାଷୀ ଭାଇ କିମ୍ବା ଭଉଣୀ ଖରାରେ ଠିଆ ହୋଇ ତୋଳିଥିବେ। ଯେଉଁ କ୍ଷୀର ପିଉଛୁ ସେଥିରେ ଗୌଡ଼ ଭାଇ ଭଉଣୀମାନେ ସକାଳୁ ଉଠି କ୍ଷୀର ଧୋଇ ତାକୁ ବିକୁଥିବେ। କହିବାର ତାତ୍ପର୍ଯ୍ୟ ହେଉଛି ଶ୍ରୋତାବନ୍ଧୁ, ଏ ଦୁନିଆଟା ହିଁ ପାରସ୍ପରିକ ସହଯୋଗରେ ଚାଲିଛି। ଜୀବନର ପ୍ରତିଟି ମୁହୂର୍ତ୍ତ ଆମକୁ ସହଯୋଗର ଆବଶ୍ୟକତା ରହିଛି। ତାହେଲେ ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିବା ଏକ ଗୀତ। କଥାଚିତ୍ର ଦିଲ୍ସେ, କଣ୍ଠଶିଳ୍ପୀ ସୁଖବିନ୍ଦ୍ରା ସିଂ ଓ ସପ୍ନା ଅବସ୍ତି, ସଙ୍ଗୀତ ଏ ଆର୍ ରହମାନ, ଗୀତରଚନା ଗୁଲଜାର।

ଦୁର୍ଲଭ ମଣିଷକୁ ଜୀବନରେ ଅନେକ ବାଧାବିଘ୍ନ ଦେଇ ଗତି କରିବାକୁ ପଡ଼େ, କିନ୍ତୁ ବେଳେବେଳେ ଏହି କଷ୍ଟକର ପଥରେ ଗଲାବେଳେ ଆମକୁ ଈଶ୍ୱର ରୂପୀ ମଣିଷମାନେ ହାତ ବଢ଼ାଇଥାନ୍ତି। ଏହାକୁ ହିଁ ଆମେ ସହଯୋଗ ବୋଲି କହିବା। ବାସ୍ତବରେ ଶ୍ରୋତାବନ୍ଧୁ, ଏହା ପ୍ରକୃତରେ ଦୁଇଟି ହୃଦୟର ସେତୁ ରୂପେ କାର୍ଯ୍ୟ କରେ। ଜୀବନର ସମସ୍ତ ସମ୍ପର୍କ ଏହି ସହଯୋଗ ଉପରେ ହିଁ ନିର୍ଭର କରିଥାଏ। ତାହେଲେ ଆସନ୍ତୁ ଶ୍ରୋତାବନ୍ଧୁ, ମହମ୍ମଦ ରଫି ଓ ବଲବୀରଙ୍କ ଦ୍ୱୈତ କଣ୍ଠରେ ଶୁଣିବା ଏକ ଗୀତ। କଥାଚିତ୍ର ନୟା ଦର, ସଙ୍ଗୀତ ଓପି ନାୟର, ଗୀତ ରଚନା ସାହିର ଲୁଧିଆନ୍ଭି।

ଶ୍ରୋତାବନ୍ଧୁ, ଏକ ସୁସ୍ଥ ସମାଜ ଏବଂ ସୁଖୀ ପରିବାର ଗଠନରେ ସହଯୋଗ ସବୁଠୁ ଅଧିକ ଆବଶ୍ୟକୀୟ ଅଙ୍ଗ ଅଟେ। କେବଳ ମନୁଷ୍ୟ ସମାଜ ନୁହେଁ, ପ୍ରକୃତି ମଧ୍ୟ ଏହାର ଏକ ଅନ୍ୟ ଉଦାହରଣ ସୃଷ୍ଟି କରେ। ସୂର୍ଯ୍ୟ, ଚନ୍ଦ୍ର, ପବନ, ବର୍ଷା ପରସ୍ପର ପରିପୂରକ ହୋଇ ସୃଷ୍ଟିର ସନ୍ତୁଳନକୁ ରକ୍ଷା କରନ୍ତି। ପ୍ରେମ, ସ୍ନେହ, ବିଶ୍ୱାସ ଏବଂ ଐକ୍ୟର ମୂଳଦୁଆ ଏହି ସହଯୋଗ ମାଧ୍ୟମରେ ହିଁ ହୋଇଥାଏ। ଯୁଦ୍ଧ କ୍ଷେତ୍ରରେ କେବେ ବି ଜଣେ ସୈନିକ ଏକାକୀ ଦେଶକୁ ରକ୍ଷା କରିପାରେ ନାହିଁ। ସେଠାରେ ପ୍ରତ୍ୟେକ ସୈନିକ ପରସ୍ପର ସହ କାନ୍ଧ ମିଳାଇ ମାଟି ମାତୃକାର ସେବା ଓ ସୁରକ୍ଷାରେ ଦିନରାତି ଲାଗିଥାନ୍ତି। ତେବେ ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିବା ଏକ ସୁମଧୁର ଗୀତ। କଥାଚିତ୍ର ଲକ୍ଷ୍ୟ, କଣ୍ଠଶିଳ୍ପୀ ଶଙ୍କର ମହାଦେବନ, ସୋନୁ ନିଗମ, କୁନାଲ।

ଶ୍ରୋତାବନ୍ଧୁ, ଏକ ମହାନ କାର୍ଯ୍ୟର ସଫଳତା ଉପରେ ନିର୍ଭର କରିଥାଏ ସହଯୋଗିତା। ମଣିଷ ମଧ୍ୟ ସେତେବେଳେ ପ୍ରକୃତ ମଣିଷ ହୋଇଉଠେ ଯେତେବେଳେ ସେ ନିଜ ସୁଖ ସହିତ ଅନ୍ୟର ସୁଖକୁ ମଧ୍ୟ ନିଜର ବୋଲି ଗ୍ରହଣ କରେ। ଆମ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆମେ ସହଯୋଗର ଆଲୋକ ବିସ୍ତାର କରିବା ଉଚିତ। ସୀମାର ସୈନିକମାନଙ୍କ ସମର୍ପଣଠୁ ଆରମ୍ଭ କରି ପଡ଼ିଆରେ ଖେଳାଳିମାନଙ୍କ ଦଳଗତ ମନୋଭାବ, ପୂଜା ପାର୍ବଣ ସମୟରେ ପଡ଼ୋଶୀ ସହ ମିଳିମିଶି କାମ କରିବାଠାରୁ ଆରମ୍ଭ କରି ପିମ୍ପୁଡ଼ିମାନଙ୍କର ଦଳଗତ ଭାବେ ଖାଦ୍ୟଗୁଣ୍ଡକୁ ଏକତ୍ରିତ କରିବା ସହଯୋଗର ଏକ ବଡ଼ ଉଦାହରଣ। ଏହି ସହଯୋଗ ହିଁ ଆମକୁ ପରସ୍ପର ସହ ଯୋଡ଼ିବା ସହିତ ସମାଜକୁ ସୁନ୍ଦର ଓ ସମୃଦ୍ଧ କରିଥାଏ। ତାହେଲେ ଶ୍ରୋତାବନ୍ଧୁ, ଏହା ତ ଥିଲା ଆମର ଆଜି ସନ୍ଧ୍ୟାର ସ୍ୱରଲିପି କାର୍ଯ୍ୟକ୍ରମ। ସମୟ ତ ଆମକୁ ହାତଠାରେ ଇସାରା ଦେଲାଣି ଶ୍ରୋତାବନ୍ଧୁ, ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମକୁ ଆମକୁ ଏଇଠି ଶେଷ କରିବାକୁ ହେବ। ଉପସ୍ଥାପନାରେ ଆପଣଙ୍କର ପ୍ରିୟ ଯୁବସାଥୀ ପ୍ରିୟା ଶତପଥୀ, ନମସ୍କାର।

ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଯୁବବାଣୀ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ସମୟ ସନ୍ଧ୍ୟା 6ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଚଳିତ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। 6:10 ଶୁଣିପାରିବେ ସ୍ତୁତି ଚିନ୍ତାମଣି, ଆଲେଖ୍ୟ ଓ ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦ। 7:25 ଶୁଣିପାରିବେ ଜିଲ୍ଲା ହାଲଚାଲ, ଏହା ଆପଣ ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ। 8:02 ଶୁଣିପାରିବେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ସିମନ୍ତିନୀ ନନ୍ଦ ଓ ବିଭୂତିଭୂଷଣ ପଟ୍ଟନାୟକ। 8:15 ଶୁଣିପାରିବେ ଆପଣଙ୍କ ଚିଠି ପାଇଚୁର ପୁନଃ ପ୍ରସାରଣ। 8:30 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ ଏବଂ ସ୍ପଟଲାଇଟ୍ କାର୍ଯ୍ୟକ୍ରମ ଶୁଣିପାରିବେ 9:15। 9:30 ଅଖିଳ ଭାରତୀୟ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଶୁଣିପାରିବେ ଏବଂ 10:00 ଶୁଣିପାରିବେ ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ। ଏହି ଥିଲା ଆଜି ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଓଡ଼ିଆ ଭକ୍ତି ସଙ୍ଗୀତ ସାହିତ୍ୟରେ ଭୀମଭୋଇଙ୍କ ସ୍ଥାନ ସ୍ୱତନ୍ତ୍ର। ସ୍ୱମହିମା ଧର୍ମ ପ୍ରଚାର ଓ ପ୍ରସାର କ୍ଷେତ୍ରରେ ସନ୍ଥ କବିଙ୍କ ଭୂମିକା ସର୍ବାଧୁ ସ୍ୱୀକୃତ। ଓଡ଼ିଆ ନିର୍ଗୁଣ ଭକ୍ତିଧାରାକୁ ପୁଷ୍କଳ କରିବାରେ ଓ ବୌଦ୍ଧ ନାଥ ଶୂନ୍ୟାଶ୍ରୟୀ ତଥା ପଞ୍ଚସଖାଙ୍କ ଜ୍ଞାନମିଶ୍ରା ଭକ୍ତିଧାରା ପ୍ରାବଲ୍ୟକୁ ମାନବ ସମାଜରେ ଆରୋପିତ କରିବାରେ ଭୀମଭୋଇଙ୍କ ପ୍ରଚେଷ୍ଟା ଅବର୍ଣ୍ଣନୀୟ। ସନ୍ଥ ଅରକ୍ଷିତ, ଆର୍ତ୍ତ, ରଘୁନାଥ, ନବୀନ ବାୟା ପ୍ରମୁଖ କବିଙ୍କ ଭକ୍ତି ଚେତନା ଆଲୋଚ୍ୟ କବିଙ୍କ ଛତ୍ରେ ଛତ୍ରେ ପ୍ରତିଫଳିତ। ଶୂନ୍ୟ ନିରାକାର ବ୍ରହ୍ମଙ୍କ ମହିମା ଗାନରେ କବିକୃତି ସମୂହ ଶତମୁଖର। ବିଭିନ୍ନ ପ୍ରତୀକ, ଚିତ୍ରକଳ୍ପ, ଉପମା ଓ ରହସ୍ୟବାଦୀ ଚିତ୍ର ମାଧ୍ୟମରେ ସେସବୁର ପରିପ୍ରକାଶ ଘଟିଛି। ସାଲବେଗଙ୍କ କେତେକ ନିର୍ଗୁଣାଶ୍ରୟୀ ଭକ୍ତିଗୀତି ଦୁଇ ଚକେ ରଥ ନଚଳିବା, ତୈଳ ପକାନ୍ତେ ଦୀପ ଲିଭିଯିବା ବା ସୁଚିରନ୍ଧ୍ରେ ମତଗଜ ଗଳିଯିବା କିମ୍ବା ମଣ୍ଡୁକକୁ ସର୍ପ ଗିଳିଦେବା ଆଦି ରହସ୍ୟବାଦୀ ଚିତ୍ର ମାଧ୍ୟମରେ ଏସବୁ ଭାବନା ପ୍ରତୀକିତ। ଅନ୍ୟାନ୍ୟ ଭକ୍ତ କବିଙ୍କ ପରି କବି ଭୀମଭୋଇ ସ୍ୱସାଧନ ବଳରେ ସେହି ଅନାହୂତ ଧ୍ୱନିକୁ ଶୁଣିପାରିଛନ୍ତି। ସତ୍ୟ, ଧର୍ମ, ଅହିଂସା ଓ ପରୋପକାର ବ୍ରତ ମହିମା ଧର୍ମରେ ଏକ ମୁଖ୍ୟ ଆଦର୍ଶ ହୋଇଥିବାରୁ କବି ସର୍ବଦା ସତ୍ୟାଶ୍ରୟୀ, ଈଶ୍ୱରାନୁରାଗୀ ଓ ନିତ୍ୟ ମହିମା ଭଜନ କରିବାକୁ ନିଖିଳ ସାଧୁ ସମାଜକୁ ନିବେଦନ କରିଛନ୍ତି। କ୍ଷମା, ଶୀଳ, ଦୟା, ଶାନ୍ତି ଏହି ଚୌଖମ୍ବ ରୂପୀ ଆଶ୍ରା କରି ଶ୍ରୁତି, ସ୍ତୁତି ଆଦି ପବିତ୍ର ଭାବନାରେ ସ୍ୱଇଷ୍ଟ ନାମାବଳୀ ଗାନ କରି ଆପଣାର ମାନବ ଜନ୍ମକୁ ସାର୍ଥକ କରିବାର ଅଭିପ୍ସା ପୋଷଣ କରିଛନ୍ତି। ନଶ୍ୱର ମାନବ ଜନ୍ମର ମୁକ୍ତି ସାର୍ଥକତା ଏହି ମହିମା ଧର୍ମାଶ୍ରୟୀ ସାଧୁ ପକ୍ଷେ ସମ୍ଭବ। କବିରଙ୍କ ଗୁଣଖିଆ ଘଟ ବା ଜୀର୍ଣ୍ଣ ଚାଦରକୁ ପରମାତ୍ମାଙ୍କ ପାଖରେ ପୂର୍ବବତ୍ ଅକ୍ଷୁର୍ଣ୍ଣ ଅବସ୍ଥାରେ ଫେରାଇଦେବାର ଭାକ୍ତିକ ଭାବନା ଏଠି ଭୀମଭୋଇଙ୍କ ଭଜନରେ ସତେ ଯେପରି ପରୋକ୍ଷ ଭାବରେ ଆତ୍ମପ୍ରକାଶ କରିଛି। ସତ୍ୟ, ଦୟା, କ୍ଷମା, ଶାନ୍ତି ଉପରେ ଆଧାରିତ ଓ ରୁକ୍ ସାମ ଯଜୁର ଅର୍ଥବ ବେଦରୂପୀ କଳେବର ବା ଘଟର ଶୁଦ୍ଧତା ଓ ଅବନାବାଈର ଗତ ଅନାହୁତିର ସମ୍ଭୂତ ଏ ସମସ୍ତଙ୍କ ନବଦ୍ୱାର ନର୍କକୁ ବର୍ତ୍ତିବା ନିମିତ୍ତ ସେହି ପରିପୂର୍ଣ୍ଣମୟ ବ୍ରହ୍ମକୁ ଏକମାତ୍ର ଧ୍ୟାନ, ଧାରଣା, ବ୍ରତ, ଜପତପ ବା ଶୁଦ୍ଧ ଅନ୍ତରରେ ଜପ କରିବାକୁ କବି ନିର୍ଦ୍ଦେଶ ଦେଇଛନ୍ତି।

ଭୀମଭୋଇଙ୍କ ବ୍ରହ୍ମ ପୂର୍ଣ୍ଣ ଓ ଅଖଣ୍ଡିତ, ରବି ତଳେ ସେହି ଏକାହିଁ ସତ୍ୟ ସନାତନ, କଷାବସ୍ତ୍ର ପରିହିତ ଜ୍ୟୋତିର୍ମୟ ପୁରୁଷ, ସେ ଉଭୟେ ସ୍ୱଦେହୀ ଓ ଅଦେହୀ, ସାକାର ଓ ନିରାକାର, ସଗୁଣ ଓ ନିର୍ଗୁଣ, ବ୍ରହ୍ମ ନିରୂପଣ ଗୀତାର ବର୍ଣ୍ଣିତ ଲାବଣ୍ୟବନ୍ତ ମହିମାମୟ ପୁରୁଷ ସେ। ସେ ଉଡ଼ନ୍ତା ବହନ୍ତା ପୃଥିବୀ ଧରନ୍ତା, ସହନ୍ତା ଦୀପର ଜ୍ୱଳନକାରୀ ସତା ସେ, ଶକ୍ତିମାନ ପୁରୁଷ, ତାଙ୍କରି ଅଖଣ୍ଡ ସାର୍ବଭୌମତା କବି ଭଜନର ସାମଗ୍ରୀ ମୂଳାଧାର। ସେଇଠି ସେ ଅନାହୁତି ଧ୍ୱନି ଶ୍ରବଣ କରିଛନ୍ତି। ସନ୍ଥର ସଙ୍ଗୀତ ମୋକ୍ଷ ବା ମୁକ୍ତିର ପିପାସୁ ନୁହେଁ, ବିଶ୍ୱମୁକ୍ତି ବା ଜୀବମୁକ୍ତି ହିଁ କବିର କାମ୍ୟ। ରଖ ରଖ ନବଖଣ୍ଡ ମହି ଅନାଦି ଅଲେଖ ତିନି ତ୍ରୈଲୋକ୍ୟ ବୋଲି ଭୀମ ଭୋଇ ଯାହାକୁ ବାରବାର ସ୍ତୁତି କାତର କାକୁତି କରିଛନ୍ତି, ତାଙ୍କରି ବନ୍ଦନ କୀର୍ତ୍ତନ ନାମ ଭଜନରେ ଭଜନଗୁଡ଼ିକ ରସତୀର୍ଣ୍ଣ। ଜଣାଣଗୁଡ଼ିକରେ ସ୍ୱବେଦନା ଆର୍ତ୍ତି ଅଶ୍ରୁ ବିଳାପ ସହ ପ୍ରାଣୀ ସମାଜ ବା ନିଖିଳ ବିଶ୍ୱର ମୁକ୍ତି ନିମିତ୍ତ କବି ଯେଉଁ ଆଖୁଳଶ୍ୱାସ ପ୍ରକାଶ କରିଛନ୍ତି ସ୍ୱ ମହିମା ସ୍ୱାମୀଙ୍କ ସମୀପରେ, ଭଜନଗୁଡ଼ିକରେ ସେହି କବିର ଅମୃତ ଚିନ୍ତନ, ଅରୂପର ରୂପବର୍ଣ୍ଣନା, ଶୁଦ୍ଧ ଚୈତନ୍ୟ, ଭକ୍ତି ଭାବାବେଗର ସ୍ୱତଃସ୍ଫୁର୍ତ୍ତ ଉଚ୍ଚାରଣ ହିଁ ମୂଳ ଆଲେଖ୍ୟ ହୋଇଉଠିଛି। ଏଠି ଅନ୍ୟାନ୍ୟ

କବି ଦୀନକୃଷ୍ଟ ବା ବନମାଳୀ ବା ହାଡ଼ିଦାସଙ୍କ ତେଲ ଲୁଣ ପଡ଼ିର ବିକଳ ଚିତ୍କାର ନାହିଁ, ବା ଖଣ୍ଡିଏ ତ ମୋର ନାହିଁ ଭେକ ବୋଲି ବା ତେଲ ଲୁଣର ବିକଳ ଚିତ୍କାର ଏଠାରେ କବି କାହାକୁ ଶୁଣାଇ ନାହାନ୍ତି, ବରଂ ଶୁଦ୍ଧ ଅନାବିଳ ଭକ୍ତ ହୃଦୟର ଗୈରିକ ମନ୍ତ୍ର ପ୍ରକାଶ କରିଛନ୍ତି। ରୂପରେଖ ନାହିଁ ଏ ଶୂନ୍ୟ ଦେହି ଅଛ ଉଦୟ ହୋଇର ନିର୍ଗୁଣାତ୍ମକ ଭାବନା ବା ଏ ସଂସାର ହୋଇଯାଉଅଛି ନାରଖାର ଆଦି ଅଜସ୍ର ଜଣାଣମାଳାର ପଦାବଳୀ ମଧ୍ୟରେ କବି ବ୍ୟକ୍ତି ଓ ବିଶ୍ୱକୁ ନିସ୍ତାର କରିବାର ବାଣୀ ଶୁଣାଇଛନ୍ତି।

ଭୀମଭୋଇଙ୍କର ଭଜନାବଳୀର ରହସ୍ୟବାଦୀ ଚିତ୍ର ଅଧିକ ପ୍ରକଟିତ। ପଞ୍ଚସଖା ବା ଚର୍ଯ୍ୟା ଗୀତିକାରଙ୍କର ପରି ସ୍ୱ ଅଭୀଷ୍ଟ ପୂରଣ ନିମିତ୍ତ ସାଧନାର ଗୁପ୍ତ ଭାବକୁ ପ୍ରକାଶ କରିବା ପାଇଁ ବିଭିନ୍ନ ଲୌକିକ ଅଲୌକିକ ପାରିଭାଷିକ ଶବ୍ଦ ଓ ପ୍ରତୀକ ଚିତ୍ରକଳ୍ପ ସୃଷ୍ଟି କରିଛନ୍ତି। ବିଭିନ୍ନ ଭକ୍ତ କବିଙ୍କ ପରି ଘଟକୁ ଶୁଆ, ପଞ୍ଜୁରୀ, ହାଟ, ନଦୀ ବା ନୌକା ସହ ଆତ୍ମାକୁ ଶୁଆ ସାରିପରି ପରମାତ୍ମାଙ୍କୁ

ବିଭିନ୍ନ ଚିତ୍ରରେ ଚିତ୍ରିତ କରି ସ୍ୱ ଅଭିପ୍ସା ପ୍ରକାଶ କରିଛନ୍ତି। ବାହୁଡ଼ା ଦାସଙ୍କ ବହୁ ଚାଲି ନ ଜାଣିଲୋ ବା ଅଚ୍ୟୁତଙ୍କ ହଂସ ଭଜନ ବା ଅନନ୍ତଙ୍କ ହାଟ ଭାଙ୍ଗିବ ହୋ ବା ମରୁଆ ଫୁଲ ଚୌତିସାରେ ପୁଷ୍ପ ଅଣଛାୟା ଫଳ ମଧୁରସ ଆଦିର ରହସ୍ୟମୟ ଭାବ କବିର ଭାବନାକୁ ଅଧିକ ବିକେନ୍ଦ୍ରିତ କରେ। ସନ୍ଥ ଅଚ୍ୟୁତଙ୍କ ତୁଳିଛି ମନ୍ଦିର ତହିଁ ନ ଉଠଇ କାନ୍ତିଗୋ ଛାୟଣୀ ଛାଇଚି ଲହି ବତାକୁ ନ ଭେନ୍ତିଗୋ ବା ଜଗନ୍ନାଥଙ୍କ ଉଡ଼ୁଛି କାଳସଞ୍ଚାଣ ଜଣା ନାହିଁ କି ବା ଭ୍ରମରରେ ଏ ଫୁଲରେ ନାହିଁ ବାସ ଆଦି ପ୍ରତୀକିତ ଭାବ ଭୀମଭୋଇଙ୍କ ନିର୍ଗୁଣାତ୍ମକ ଭଜନାବଳୀରେ ସୁସ୍ପଷ୍ଟ। ଶାଲବେଗଙ୍କ ସୂଚିରନ୍ଧ୍ରରେ ମତଗଜ ଗଳିଯିବା ବା ମଣ୍ଡୁକକୁ ସର୍ପ ଗିଳିବା ଚିତ୍ର ଭୀମଭୋଇଙ୍କ କୃତିରେ କିଛି କମ୍ ଉପଲବ୍ଧ ନୁହେଁ। ନପସ୍ୟ ଶବ୍ଦ ଆକାରେ ଏକୋଇଶ ପୁର ବାହାରେ ସାରବ୍ରହ୍ମ ଏକପାଦ ରହିଛି ଗୁପ୍ତ ହୋଇ ଏହି ନିର୍ଗୁଣବାଦୀ ସାଧକଗଣ ସ୍ୱଇଷ୍ଟ ପରମବ୍ରହ୍ମଙ୍କ ଗୁଣବର୍ଣ୍ଣନା ଓ ଜୀବର ରହସ୍ୟମୟ ଗତି ମାୟା ମୋହ ଅଶେଷ ସାଂସାରିକ କାମନା ଆବର୍ତ୍ତ କାଟି ଶୂନ୍ୟ ବ୍ରହ୍ମଙ୍କଠାରେ ଲୀନ ହୋଇଯିବାର ଚିତ୍ର ଆମ ପାଖରେ ଥୋଇଦେଇଛନ୍ତି। ପାଦ ପାଣି ବା ରୂପରେଖ ନଥିବା ଶୂନ୍ୟ ମନ୍ଦିରରେ ବିହାର କରୁଥିବା ଅଲେଖ ପାଟଣା ପୁରବାସୀ ସାଧକ କ୍ଷୁଧା ତୃଷ୍ଣା ପରିହରି ଏକ ଲୟରେ ସେହି ବ୍ରହ୍ମକୁ ଜପିବାକୁ ଓ ପିଣ୍ଡ ପ୍ରାଣ ତେଜ୍ୟା କରି ଜନ୍ମ ମୃତ୍ୟୁକୁ ନ ଡରି କାଳ ବିକାଳକୁ ନିବାରି ପାରିଲେ ଯାଇ ବ୍ରହ୍ମ ଦର୍ଶନରେ ସୁଗମ ହେବାର ବାଟ ଫିଟାଇ ଦେଇଛନ୍ତି। ପାରିଭାଷିକ ବା ସାଙ୍କେତିକ ଶବ୍ଦାବଳୀ ମଧ୍ୟରେ ସେହି ଅବର୍ଣ୍ଣନୀୟ ବ୍ରହ୍ମର ବର୍ଣ୍ଣନା କରାଯାଇଛି।

ନଥିବା ଶୂନ୍ୟ ମନ୍ଦିରରେ ବିହାର କରୁଥିବା ଅଲେଖପାଟଣା ପୁରବାସୀ ସାଧକ କ୍ଷୁଧା ତୃଷ୍ଣା ପରିହରି ଏକ ଲୟରେ ସେହି ବ୍ରହ୍ମକୁ ଜପିବାକୁ ଓ ପିଣ୍ଡ ପ୍ରାଣ ତେଜ୍ୟା କରି ଜନ୍ମ ମୃତ୍ୟୁକୁ ନ ଡରି କାଳ ବିକାଳକୁ ନିବାରି ପାରିଲେ ଯାଇ ବ୍ରହ୍ମ ଦର୍ଶନରେ ସୁଗମ ହେବାର ବାଟ ଫିଟାଇ ଦେଇଛନ୍ତି। ପାରିଭାଷିକ ବା ସାଙ୍କେତିକ ଶବ୍ଦାବଳୀ ମଧ୍ୟରେ ସେହି ଅବନନ୍ୟ ବ୍ରହ୍ମର ବର୍ଣ୍ଣନା କରାଯାଇଛି।

ବ୍ରହ୍ମ ଅନଳ ଦିହୁଡ଼ି ଜାଳି ଫିଟାଅ କୁହୁଡ଼ି ଅର୍ଗଳ କବାହ ଫିଟାଅ ସଧିରେ ଅଜପା ଜପିଲେ ଅମପା ମାପିଲେ ତେବେ ଯାଇ ହେବୁ ପ୍ରିୟତମ ଭେଟର ସୂକ୍ଷ୍ମ ରହସ୍ୟମୟୀ ଚାତୁରୀ ଭୀମଭୋଇଙ୍କ ଅବନାବାଇ ଶବ୍ଦ ମଧ୍ୟରେ ପ୍ରତୀକିତ। ଭୀମଭୋଇଙ୍କ ରହସ୍ୟବାଦୀ ଭଜନଗୁଡ଼ିକର ଅନ୍ତରାତ୍ମା ଶୁଦ୍ଧ ନିର୍ମଳ ଓ ଶାନ୍ତରସରେ ପୂର୍ଣ୍ଣ। ସାଧକର ଅନ୍ତର୍ଭାବ ସିଦ୍ଧିତ୍ୱର ପରିଭାଷା ନିର୍ଗୁଣବାଦୀ କବିଙ୍କ ସାଙ୍କେତିକ ରହସ୍ୟଭାବ ପ୍ରକୃତିତ। ଲତା ବନେ ବୁଲି ଦେଖ ବେନି ଗୋଟି ପୁଷ୍ପଗୋ ଅଣ ଚିକଣରେ ବତୀ ଜଳୁଅଛି ତିନି ଗୋ ଭଲା ସେ ବିନ୍ଧାଣୀ ଘର କରିଛି ତିଆରି ଗୋ ବା ବିନ୍ଧାଣୀ ରହିଛି ଯାଇ ନିଗମ ଭୁବନେ ଗୋ ଆଦି ଭଜନଗୁଡ଼ିକ ସମଧର୍ମୀ। ସାଲବେଗଙ୍କ ବ୍ରହ୍ମଜ୍ଞାନମୂଳକ ଭଜନ ପର୍ବତ ଶିଖରେ ଘର ବାନ୍ଧିଥିଲି ତଳକୁ ଲମ୍ବିଛି ଡାଳ ମାଟି ଘଟ ପିଞ୍ଜରାରେ ସୁବର୍ଣ୍ଣର ସୁଆତ ବା ଏକ ଚକେ ରଥ ଚଳୁଥିଲା ବେନି ଚକେ ହେଲୁ ରଥ ନ ଚଳିଲା କିମ୍ବା ତିଳ ଚୋପା ପ୍ରାୟ କବାଟ ଲାଗିଛି ତହିଁ ମତଗଜ ଖେଳୁଥିଲା ଆଦି ପଦ ସହ ଭୀମଭୋଇଙ୍କ ବର୍ଣ୍ଣିତ ପଦାବଳୀର ଭାବତରଙ୍ଗ ସମଭାବ ପ୍ରକଟ କରେ। ଓଲଟ ବୃକ୍ଷ ଖେଳୁଛି ଲୋଟଣୀପାରାର ଚିତ୍ରକଳ୍ପ ଶରୀରକୁ ଓଲଟ ବୃକ୍ଷ ସହ ତୁଳନା କରିବା ଅଣଛାୟା ତରୁତଳେ କରିଛନ୍ତି ବାସଗୋ ବା କଢ଼ରୁ ପଡ଼ିଲେ ଝଡ଼ି ସର୍ବେ ଯିବେ ନାସଗୋର ଚିତ୍ର ପଞ୍ଚସଖାଙ୍କ ନିତ୍ୟରାସ ଯାହା ଭୀମଭୋଇଙ୍କ ନିତ୍ୟବାସ ବା ମଧୁମାସ ବା ଚିର ବସନ୍ତ ଋତୁ ସହ ତୁଳନୀୟ। ଏଠାରେ ଅନାହତ ଧ୍ୱନି କବିଙ୍କର ନିଜସ୍ୱ ପରିକଳ୍ପନା ନୁହେଁ ବରଂ ସ୍ୱ ସାଧନକୁ ବିସ୍ତାର କରିବା ପାଇଁ ଏକ ସହଜ ସୂକ୍ଷ୍ମ ମାଧ୍ୟମ।

ଏଇଠି ଶେଷ ହେଲା ସଫ୍ଟୱେର୍ କାର୍ଯ୍ୟକ୍ରମରେ ସ୍ତୁତି ଚିନ୍ତାମଣି। ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ, ଆଲେଖ୍ୟ ଏବଂ ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆପଣମାନେ ଆମର କାର୍ଯ୍ୟକ୍ରମମାନଙ୍କୁ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ସଙ୍ଗେ ସଙ୍ଗେ FM 101 MHz ମଧ୍ୟ ଶୁଣିପାରିବେ।

0: ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଆସନ୍ତା 20 ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ସରକାରଙ୍କ ସହ ଆଲୋଚନା ପରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ। ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ବୈଷୟିକ ଯାଞ୍ଚ ଆସନ୍ତା 18 ତାରିଖରେ ଅନୁଷ୍ଠିତ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ତାରିଖରେ ଆରମ୍ଭ ହେବ। ଏ ସମ୍ପର୍କରେ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରକାରଙ୍କ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରିଜିଜୁ କହିଛନ୍ତି, ଅଧିବେଶନ କାଳରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ବିଲ୍ ଉପରେ ଆଲୋଚନା ହେବା ନେଇ ନିଷ୍ପତ୍ତି ଗ୍ରହଣ କରାଯିବ। ପିଆଜର କୁଇଣ୍ଟାଲ ପିଛା କ୍ରୟ ମୂଲ୍ୟ ସରକାର ବୃଦ୍ଧି କରିଛନ୍ତି। 1,875 ଟଙ୍କାରୁ ଏହା ବୃଦ୍ଧି ପାଇ 2,125 ଟଙ୍କା ହୋଇଛି। ଉପଭୋକ୍ତା ବ୍ୟାପାର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ କହିଛି, ସଂଶୋଧିତ କ୍ରୟ ମୂଲ୍ୟ ଆଜିଠାରୁ ଲାଗୁ ହୋଇଛି। କୁଇଣ୍ଟାଲ ପିଛା ଦର 13% ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ କ୍ରୟ ମୂଲ୍ୟ ଚାଷୀଙ୍କୁ ଆର୍ଥିକ ସୁଫଳ ପ୍ରଦାନ କରିବା ସହିତ ପିଆଜର ମହଜୁଦ ପରିମାଣ ମଧ୍ୟ ବୃଦ୍ଧି ପାରିବ। ଜାତୀୟ କୃଷି ସମବାୟ ବିପଣନ ମହାସଂଘ ଲିମିଟେଡ୍ ନାଫେଡ୍ ଏବଂ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ ଲିମିଟେଡ୍ ଏନ୍ସିସିଏଫ୍ ମାଧ୍ୟମରେ ଏବେ ପିଆଜ କ୍ରୟ ପ୍ରକ୍ରିୟା ଜାରି ରହିଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। କୃଷି ଓ କୃଷକ କଲ୍ୟାଣ ବିଭାଗର ଆକଳନ ଅନୁଯାୟୀ ପିଆଜ ଉତ୍ପାଦନ 307 ଲକ୍ଷ ଟନ୍ରୁ ଅଧିକ ହେବ। ପିଆଜ ରପ୍ତାନୀ ସ୍ୱାଭାବିକ ରହିଥିବା ବେଳେ ଗତ ଜୁନ୍ ମାସରେ 1,50,000 ଟନ୍ ପିଆଜ ରପ୍ତାନୀ ହୋଇଥିବା ଜଣାପଡ଼ିଛି। ରାଜ୍ୟରେ ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ ରହିଛି। ଭୁବନେଶ୍ୱର ରାଜ୍ୟ ସଚିବାଳୟଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏବଂ ଡାକ୍ତର ପ୍ରତିନିଧି ମଣ୍ଡଳୀଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଠକ ପରେ ଏ ସମ୍ପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି, ଆନ୍ଦୋଳନରତ ଡାକ୍ତରମାନେ ଆଜିଠାରୁ କାର୍ଯ୍ୟରେ ଯୋଗ ଦେଉଛନ୍ତି। ଆଲୋଚନା ବେଶ୍ ଫଳପ୍ରଦ ହୋଇଛି। ଓମ୍ସାର 10 ଦଫା ଦାବି ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବା ସେ କହିଛନ୍ତି। ଦାବି ସମ୍ପର୍କରେ ଅଧିକ ବିଚାର ବିମର୍ଶ ପାଇଁ ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଆସନ୍ତା 22 ତାରିଖରେ କମିଟିର ପ୍ରଥମ ବୈଠକ ବସିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
1: ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ ଯେଉଁ ଷ୍ଟ୍ରାଇକ୍କୁ ଯାଇଥିଲେ ତାକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ହେଲା, ଏବଂ ତାଙ୍କର ଯେଉଁ 10 ଦାଫି ଯେଉଁ ଥିଲା ଡିମାଣ୍ଡ, ତା ଉପରେ ଆମର ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହୋଇଛି, ଏବଂ ତାଙ୍କର ଡିମାଣ୍ଡ ଗୁଡ଼ାକୁ ପୁଙ୍ଖାନୁପୁଙ୍ଖ ଭାବରେ ରିଏକ୍ସାମିନ୍, ଡିମାଣ୍ଡକୁ କେମିତି ଆମେ ଆଗାମୀ ଦିନରେ ସମୟ ଅନୁସାରେ ତାକୁ କାର୍ଯ୍ୟକାରୀ କରିପାରିବା, ତା ପାଇଁ ଗୋଟେ କମିଟି, ହାଇ ପାୱାର କମିଟି ଗୋଟେ ଗଠନ।
0: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ବାରିପଦା ପୌରପାଳିକାର 61 ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ହସ୍ତାନ୍ତର କରାଯାଇଛି। ପୌରପାଳିକାରେ ଆୟୋଜିତ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏହି କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଡକ୍ଟର ମହାପାତ୍ର କହିଛନ୍ତି, ଗରିବ ଏବଂ ମଧ୍ୟବିତ୍ତ ପରିବାରଙ୍କ ଜୀବନଶୈଳୀରେ ଉନ୍ନତି ଆଣିବାକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି। ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଏହି ଯୋଜନା ସୁଫଳ ପହଞ୍ଚାଇବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି। ବ୍ରହ୍ମପୁର ଉଧାନା ଅମୃତ ଭାରତ ଏକ୍ସପ୍ରେସ୍ ଆସନ୍ତା ସୋମବାରଠାରୁ ନିୟମିତ ଚଳାଚଳ କରିବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଯାତ୍ରାର ଶୁଭାରମ୍ଭ କରିବେ। ପୂର୍ବରୁ ଏହି ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ଥରେ ଏବଂ ପରେ 3 ଦିନ ଚଳାଚଳ କରୁଥିଲା। ତେବେ ଜିଲ୍ଲାର ପ୍ରାୟ 8 ଲକ୍ଷରୁ ଅଧିକ ଲୋକ ରାଜ୍ୟ ବାହାରେ ବିଶେଷ କରି ସୁରଟରେ କାମ କରୁଥିବାରୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ବୋର୍ଡ ପକ୍ଷରୁ ବ୍ରହ୍ମପୁର ଉଧାନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାୟଗଡ଼ା ଜିଲ୍ଲା ଆମ୍ବାଦୋଳା ଥାନା ଅନ୍ତର୍ଗତ ରଘୁବାରୀ ସଂରକ୍ଷିତ ଜଙ୍ଗଲରୁ ବିପୁଳ ମାଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସିଆର୍ପିଏଫ୍, ଡିଭିଏଫ୍ ଏବଂ ଏସ୍ଓଜି ଯବାନଙ୍କ ମିଳିତ ତଲାସୀ ଅଭିଯାନ ବେଳେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଗଚ୍ଛିତ ରହିଥିବା ଏହି ସାମଗ୍ରୀଗୁଡ଼ିକୁ ଜବତ କରାଯାଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଏହି ତଲାସୀ ଅଭିଯାନ କରାଯାଇଥିଲା। ଜବତ ସାମଗ୍ରୀ ମଧ୍ୟରେ ଷ୍ଟେନ୍ଗନ୍, ରାଇଫଲ, ଅଫୁଟା ଗୁଳି, ମ୍ୟାଗାଜିନ୍, ଗନ୍ ପାଉଡର ଆଦି ରହିଥିବା ଜଣାପଡ଼ିଛି। ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ବୈଷୟିକ ଯାଞ୍ଚ ଆସନ୍ତା 18 ତାରିଖରେ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ବୈଠକରେ

0: ନିଷ୍ପତ୍ତି ଗ୍ରହଣ କରାଯାଇଛି। ମନ୍ଦିରରେ ସଫାସୁତୁରା କାର୍ଯ୍ୟ ସହ ନାଟମଣ୍ଡପ ଏବଂ ଭୋଗମଣ୍ଡପର ଯାଞ୍ଚ ତଥା ମରାମତି ଉପରେ ଏହି ଅବସରରେ ଗୁରୁତ୍ୱ ପ୍ରଦାନ କରାଯିବ। ଯାଞ୍ଚ ପରେ ବୈଠକ ଅନୁଷ୍ଠିତ ହୋଇ କମିଟିର ପରାମର୍ଶ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ ଆଇଆଇଟି ବିଶେଷଜ୍ଞଙ୍କ ଉପସ୍ଥିତିରେ ଏଏସ୍ଆଇ ଏବଂ ଶ୍ରୀମନ୍ଦିର କୋର୍ କମିଟି ସଦସ୍ୟଙ୍କୁ ନେଇ ଯୁଗ୍ମ ଯାଞ୍ଚ କରାଯିବାକୁ ନିଷ୍ପତ୍ତି ହୋଇଛି। ପୁରୀ ଶ୍ରୀକ୍ଷେତ୍ର ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ତଥା ବ୍ୟବସ୍ଥିତ ଢଙ୍ଗରେ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ଆଜି ପୁରୀ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ୍ ନିୟମାବଳୀ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ରଥଯାତ୍ରା ସମୟରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ମୋଟ 12,000 ଅଧିକ ପୁଲିସ୍ ମୁତୟନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥା ମଧ୍ୟ ନିୟୋଜିତ ହେବେ। ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଖୁରାନିଆ କହିଛନ୍ତି,
1: ଆମର ପାଇଁ ଗୋଟେ ଯୋଉ ଚ୍ୟାଲେଞ୍ଜ ରହିବ, ଯେମିତି ଆପଣମାନେ ଦେଖୁଛନ୍ତି ଜୋରରେ ବର୍ଷା ହେଉଛି, ସେଥିରେ ଯୋଉ ଚ୍ୟାଲେଞ୍ଜ ସୃଷ୍ଟି ହେବ ତାର ବିଷୟରେ ବି ଚର୍ଚ୍ଚା କରାଯାଇଛି। ଫୋର୍ସ ଯୋଉ ଆସିବ ସେମାନଙ୍କର ଆକୋମୋଡେସନର ବିଷୟରେ ଆମେ ଚର୍ଚ୍ଚା ହେଇଛୁ। ଭକ୍ତମାନେ ଯେମିତି ସୁରୁଖୁରୁରେ ପୁରୀରେ ପହଞ୍ଚି ପାରିବ, ଭଲରେ ଦର୍ଶନ କରିପାରିବ ଓ ଫେରି ପାରିବ, ସେସବୁ ବିଷୟରେ ଆମେ ଚର୍ଚ୍ଚା କରିଛୁ। ଓର ଆମେ ଆଶା କରୁଛୁ ଜନସାଧାରଣର ସହଯୋଗରେ 2026 ରଥଯାତ୍ରା ଭଲରେ ପାରିତ ହେବ।
0: ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କର ରଥଯାତ୍ରା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନେତ୍ରୋତ୍ସବ, ନବଯୌବନ ବେଶ, ରଥଯାତ୍ରା ଏବଂ ବାହୁଡ଼ାଯାତ୍ରା ସମେତ ଠାକୁରଙ୍କର ବିଭିନ୍ନ ନୀତିକାନ୍ତି ନେଇ ଆଲୋଚନା ହୋଇଛି। ବିଦ୍ୟୁତ୍ ଓ ଜଳଯୋଗାଣ, ରାସ୍ତାଘାଟ ମରାମତି, ଜନସ୍ୱାସ୍ଥ୍ୟ ସମ୍ପର୍କିତ ପଦକ୍ଷେପ, ଅଗ୍ନି ନିର୍ବାପକ ବ୍ୟବସ୍ଥା ଆଦି ବିଭିନ୍ନ ପ୍ରସଙ୍ଗ ନେଇ ବିଭାଗୀୟ ଅଧିକାରୀ ସେମାନଙ୍କ ପ୍ରସ୍ତୁତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଛନ୍ତି। ବୈଠକରେ ବିଧାୟକ ଗଣେଶ୍ୱର ବେହେରା, ଦୁର୍ଗା ପ୍ରସନ୍ନ ନାୟକଙ୍କ ସମେତ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଗଞ୍ଜାମ ଜିଲ୍ଲାରେ ଭୋଟର ତାଲିକା, ସ୍ୱତନ୍ତ୍ର ସଘନ ସଂଶୋଧନ, ରାଜସ୍ୱ ଆଦାୟ, ଖାଦ୍ୟ ସାମଗ୍ରୀ ବଣ୍ଟନ ଆଦି ବିଭିନ୍ନ ଯୋଜନାର ସ୍ଥିତି ନେଇ ଦକ୍ଷିଣାଞ୍ଚଳ ଆର୍ଡିସି ସଂଗ୍ରାମ କିଶୋରୀ ମହାପାତ୍ର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶ୍ରୀ ମହାପାତ୍ର ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ତଥା ପ୍ରକଳ୍ପଗୁଡ଼ିକର ସ୍ଥିତି ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟ ତଥା ଜିଲ୍ଲାସ୍ତରୀୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଏବଂ ଚାରାରୋପଣ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପରିସରରେ ଚାରାରୋପଣ କରାଯାଇଛି। କାର୍ଯ୍ୟକ୍ରମରେ ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ହାଇକୋର୍ଟର ବିଚାରପତି ତଥା ଜିଲ୍ଲାସ୍ତରୀୟ ବିଚାର ବିଭାଗୀୟ ଅଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁର ତାଲୁକା ଆଇନସେବା କମିଟି ପକ୍ଷରୁ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ପ୍ରଦୀପ କୁମାର ସାମଲଙ୍କ ପୌରୋହିତ୍ୟରେ ସ୍ଥାନୀୟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଏହି ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କନ୍ଧମାଳ ଜିଲ୍ଲା କୋର୍ଟ ପରିସରରେ ଏହି ଅବସରରେ ଏକ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ମଧ୍ୟ ନୟାଗଡ଼ଠାରେ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଯାଜପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବନ ମହୋତ୍ସବ ଅବସରରେ ଆଙ୍କୁଲାସ୍ଥିତ ନ୍ୟାୟିକ ବିଭାଗ କାର୍ଯ୍ୟାଳୟ ପରିସରରେ ଚାରାରୋପଣ କରାଯାଇଛି। କଳାହାଣ୍ଡି ଜିଲ୍ଲା ଆଇନସେବା ପ୍ରାଧିକରଣ ତତ୍ତ୍ୱାବଧାନରେ ଭବାନୀପାଟଣା ଅନ୍ତର୍ଗତ ଦୁଆରଶୁଣୀସ୍ଥିତ ହାଇଟେକ୍ ପବ୍ଲିକ୍ ସ୍କୁଲ ପରିସରରେ ଚାରାରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ମାଲକାନଗିରି ଜିଲ୍ଲାରେ ଜାରି ରହିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସ୍ଥିତି ନେଇ ଜିଲ୍ଲାପାଳ ପ୍ରଥମେ ସରବିନ୍ଦ ରାଜଶିର୍କେ ସମୀକ୍ଷା କରିଛନ୍ତି। ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ କ୍ଷେତ୍ରୀୟ ପରିଦର୍ଶନରେ ଯାଇ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପାଣିପାଗ, ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଉତ୍ତର ପଶ୍ଚିମ ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ଅଧିକ ସକ୍ରିୟ ହୋଇଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପ୍ରବଳ ବର୍ଷା ନେଇ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଲଘୁଚାପ ପ୍ରଭାବରେ ପବନ ବହିବା ସହିତ ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା 7 ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ, ଆସନ୍ତା 20 ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ, ସରକାରଙ୍କ ସହ ଆଲୋଚନା ପରେ ଡାକ୍ତର ଆନ୍ଦୋଳନ ସ୍ଥଗିତ, ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ବୈଷୟିକ ଯାଞ୍ଚ ଆସନ୍ତା 18 ତାରିଖରେ ଅନୁଷ୍ଠିତ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ

0: ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ସମବାୟ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ। ସମବାୟ ହେଉଛି ମିଳିମିଶି କାମ କରିବା ଏବଂ ଏହା ସାମାଜିକ ଓ ଆର୍ଥିକ ବିକାଶର ମୂଳଦୁଆ। ସମବାୟ ମାଧ୍ୟମରେ ସମଗ୍ର ଦେଶରେ ବିକାଶର ଧ୍ୱନି ପ୍ରତିଧ୍ୱନିତ ହେଉଛି। ଚାଷ କ୍ଷେତ୍ରଠାରୁ ଆରମ୍ଭ କରି ମହିଳା ଏବଂ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ କରିବାରେ ସମବାୟ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସମବାୟ ହେଉଛି ଏଭଳି ଏକ ଲୋକକୈନ୍ଦ୍ରିକ ଉଦ୍ୟୋଗ ଯାହାର ମାଲିକାନା, ନିୟନ୍ତ୍ରଣ ଏବଂ ପରିଚାଳନା ସେହି ଗୋଷ୍ଠୀର ସଦସ୍ୟଙ୍କ ଦ୍ୱାରା ସମ୍ପନ୍ନ ହୋଇଥାଏ। ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ ଆବଶ୍ୟକତା ତଥା ଆକାଂକ୍ଷା ପୂରଣ କରିବାରେ ସମବାୟ କ୍ଷେତ୍ର ଏକ ଉତ୍କୃଷ୍ଟ ମଞ୍ଚ ପ୍ରଦାନ କରୁଛି। ତୃଣମୂଳ ସ୍ତରରୁ ଲୋକ ସଶକ୍ତ ହେଉଛନ୍ତି। ବିଶ୍ୱସ୍ତରରେ ଏହାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷ ଜୁଲାଇ ମାସ ପ୍ରଥମ ଶନିବାରକୁ ଅନ୍ତର୍ଜାତୀୟ ସମବାୟ ଦିବସ ଭାବେ ପାଳନ କରାଯାଉଛି। ସମବାୟ କ୍ଷେତ୍ର ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ଏହାର ଗୁରୁତ୍ୱକୁ ପ୍ରତିପାଦନ କରିବା ଲକ୍ଷ୍ୟ ନେଇ ଆଜି ଏହି ଦିବସ ପାଳନ କରାଯାଇଥାଏ। ସମଗ୍ର ଦେଶରେ ଏହି ଉପଲକ୍ଷେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ସମବାୟ। ସାମ୍ପ୍ରତିକ ସଂଘର୍ଷମୟ ବୈଶ୍ୱିକ ପରିସ୍ଥିତିରେ ଏକ ଏକୀକୃତ, ସୁଦୃଢ଼ ଓ ଶାନ୍ତିପୂର୍ଣ୍ଣ ସମାଜ ଗଠନରେ ସମବାୟର ଭୂମିକା ଉପରେ ଏହି ପ୍ରସଙ୍ଗ ଆଲୋକପାତ କରୁଛି। ଅନ୍ତର୍ଜାତୀୟ ସମବାୟ ଦିବସ ପ୍ରଥମେ 1923 ପାଳନ କରାଯାଇଥିଲା। ତେବେ 1995 ମିଳିତ ଜାତିସଂଘ ଏହାକୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ପ୍ରଦାନ କରିଥିଲା। ମିଳିମିଶି କାମ କରିବା, ଦୃଢ଼ ଏବଂ ସ୍ୱାବଲମ୍ବୀ ସମ୍ପ୍ରଦାୟ ଗଠନ କରିବା ଓ ଗଣତନ୍ତ୍ର, ସଂହତି ତଥା ସ୍ଥାୟିତ୍ୱର ମୂଲ୍ୟବୋଧକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ସମବାୟ ଏକ ଉନ୍ନତ ବିଶ୍ୱ ଗଠନ କରେ ଏହି ଆଧାରରେ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ଏହା ବିଶ୍ୱସ୍ତରରେ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେଉଛି। 2030 ସୁଦ୍ଧା ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟକୁ ଗତିଶୀଳ କରିବାରେ ସମବାୟ କ୍ଷେତ୍ରର ଭୂମିକା ଅନସ୍ୱୀକାର୍ଯ୍ୟ। ଭାରତରେ ସହକାର ସେ ସମୃଦ୍ଧି ଦୃଷ୍ଟିକୋଣ ଆଧାରରେ ସମବାୟ ମନ୍ତ୍ରଣାଳୟ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ଗତବର୍ଷ ଜାତୀୟ ସମବାୟ ନୀତି ଦେଶବ୍ୟାପୀ ଲାଗୁ ହୋଇଥିଲା। ସମବାୟ କ୍ଷେତ୍ରକୁ ଅଧିକ ବ୍ୟାବସାୟିକ, ପ୍ରଯୁକ୍ତି ବିଦ୍ୟା ସମ୍ପନ୍ନ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟ ନେଇ ଏହି ନୀତି ପ୍ରଣୟନ କରାଯାଇଛି। ଦେଶର ସମସ୍ତ ପ୍ରାଥମିକ ସମବାୟ ସମିତିର କମ୍ପ୍ୟୁଟରୀକରଣ କରାଯିବା ଦ୍ୱାରା କାରବାରରେ ସ୍ୱଚ୍ଛତା ଆସିଛି। ପ୍ରତି ପଞ୍ଚାୟତରେ ନୂତନ ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତି, ଦୁଗ୍ଧ ଏବଂ ମତ୍ସ୍ୟ ସମବାୟ ସମିତିମାନ ଗଠନ କରାଯାଉଛି। ଏପର୍ଯ୍ୟନ୍ତ 32,000 ଅଧିକ ନୂଆ ସମିତି ପଞ୍ଜୀକୃତ ହୋଇସାରିଛି। ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକ ମାଧ୍ୟମରେ ଋଣ ପ୍ରଦାନ ସହିତ ଜନୌଷଧି ଏବଂ ସାର ବିକ୍ରି କରାଯାଉଛି। ଏହି ସମିତିଗୁଡ଼ିକ LPG ବିତରକ ଏବଂ ଗ୍ରାମୀଣ ଭଣ୍ଡାର ଭାବେ ମଧ୍ୟ କାର୍ଯ୍ୟ କରୁଛି। ଦେଶର ସମସ୍ତ ସମବାୟ ସମିତିର ସୂଚନାକୁ ଏକୀକୃତ କରିବା ଲକ୍ଷ୍ୟ ନେଇ ଏକ କେନ୍ଦ୍ରୀୟ ଡାଟାବେସ୍ ପ୍ରସ୍ତୁତ କରାଯାଇଛି। ସମବାୟ କ୍ଷେତ୍ରର ଉତ୍ପାଦକୁ ବିଶ୍ୱସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ନେଇ ସରକାର 3 ସ୍ୱତନ୍ତ୍ର ସଂସ୍ଥା ଗଠନ କରିଛନ୍ତି। ସେଗୁଡ଼ିକ ରପ୍ତାନୀ, ଉନ୍ନତ ବିହନ ଏବଂ ଜୈବିକ ଚାଷ ପ୍ରୋତ୍ସାହନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଇତିମଧ୍ୟରେ ସରକାର ସମବାୟ ସମିତିଗୁଡ଼ିକ ଉପରେ ଥିବା ସରଚାର୍ଜକୁ 12% 7%କୁ ହ୍ରାସ କରିଛନ୍ତି। ଏହାଦ୍ୱାରା ସମବାୟ ବ୍ୟାଙ୍କଗୁଡ଼ିକ ଆର୍ଥିକ କ୍ଷେତ୍ରରୁ ସଶକ୍ତ ହେବା ସହ ଘର ପାଖରେ ବ୍ୟାଙ୍କିଙ୍ଗ୍ ସେବା ପଦକ୍ଷେପକୁ କାର୍ଯ୍ୟକାରୀ କରାଯାଇପାରୁଛି। ଗ୍ରାମୀଣ ସମବାୟ ବ୍ୟାଙ୍କଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଏକୀକୃତ ଆମ୍ବୁଡ୍ସମ୍ୟାନ୍ ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଛି, ଫଳରେ ଗ୍ରାହକ ସୁରକ୍ଷା ମଧ୍ୟ ସୁବ୍ୟବସ୍ଥିତ ହୋଇପାରିଛି। ଦୁଗ୍ଧ ସମବାୟ ମାଧ୍ୟମରେ ଦେଶରେ ଶ୍ୱେତ ବିପ୍ଳବ ଅଧିକ ଗତିଶୀଳ ହୋଇପାରିଛି। ଏହାର ଦ୍ୱିତୀୟ ପର୍ଯ୍ୟାୟକୁ ଗତ 2024 December 25 କାର୍ଯ୍ୟକ୍ଷମ କରାଯାଇଥିଲା। ଏହାର ଲକ୍ଷ୍ୟ ହେଉଛି ଦୁଗ୍ଧ କ୍ରୟ କ୍ଷେତ୍ରକୁ 50%କୁ ବୃଦ୍ଧି କରିବା। ଇତିହାସକୁ ସମୀକ୍ଷା କଲେ 1891 ପଞ୍ଜାବରେ ଏକ ସମବାୟ ଜମି ପରିଚାଳନା ସମ୍ପନ୍ନ ହୋଇଥିଲା, ଯାହାକି ଭାରତରେ ମିଳିମିଶି କାମ କରିବାରେ ଦୀର୍ଘ ପରମ୍ପରାକୁ ପ୍ରତିଫଳନ କରିଥିଲା। ଗ୍ରାମୀଣ ଆୟ ବୃଦ୍ଧି, ସ୍ଥାନୀୟ ଅର୍ଥନୀତିର ସଶକ୍ତିକରଣ ଏବଂ କୃଷକଙ୍କ ପାଇଁ ଉତ୍ତମ ବଜାର ସୁଯୋଗକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ଦିବସ ପାଳନ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ ଶୁଭେଚ୍ଛା ଜଣାଇଛନ୍ତି। ପରିଶେଷରେ ଏତିକି କୁହାଯାଇପାରେ, ଏହି ଦିବସ ଆମକୁ ସ୍ମରଣ କରାଇ ଦିଏ ଯେ ସମସ୍ତଙ୍କ ସହଯୋଗରେ ହିଁ ଦେଶ ଏବଂ ବିଶ୍ୱର ପ୍ରଗତି ସମ୍ଭବ ହୋଇପାରିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ସମବାୟ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ।

0: ଉପସ୍ଥାପନା ମହେନ୍ଦ୍ର କୁମାର ମାଝି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି
1: ଆକାଶବାଣୀ ସମ୍ବଲପୁର। ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଓଡ଼ିଶା ଗସ୍ତତି ଆଇବା 9 ତାରିଖ ଦିନ ଆଇବେ ଉପରାଷ୍ଟ୍ରପତି। ଗସ୍ତକେ ନେଇକରି ମୁଖ୍ୟ ଶାସନ ସଚିବଙ୍କର ଅଧ୍ୟକ୍ଷତାଟି ହେଲା ପ୍ରସ୍ତୁତି ବୈଠକ। 2025-26 ରବି ଋତୁଥି ଧାନ କିଣା ଲକ୍ଷ୍ୟ ପୂରା ହୋଇଛି କହିଲେ ସମବାୟ ମନ୍ତ୍ରୀ। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଚାଲିଛେ ଗୁପ୍ତ ସେବାନୀତି। ଆଜ ଲାଗି ହେବା ଫୁଲୁରୀ ତେଲ। ଆଉ ଲଘୁଚାପ ପ୍ରଭାବଥି ରାଇଜେ ଲାଗି ରହିଛେ ବର୍ଷା। ସମ୍ଭାବ୍ୟ ଜରୁରୀ ପରିସ୍ଥିତିକେ ମୁକାବିଲା କରବାର୍ ଲାଗି ପ୍ରଶାସନିକ ବ୍ୟବସ୍ଥାକେ ସଜାଗ ରହେବାର୍କେ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ଏଥର ପୁରା ଖବର। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଇବା 9 ତାରିଖ ଦିନ ଓଡ଼ିଶା ଗସ୍ତତି ଆସୁଛନ୍। ତାଙ୍କର ଗସ୍ତକେ ସଫଲ ଆଉ ସୁଚାରୁ ଭାବେ ସମ୍ପନ୍ନ କରବାର୍ ଲାଗି ଆଜ ଭୁବନେଶ୍ୱର ଲୋକସେବା ଭବନ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କର ଅଧ୍ୟକ୍ଷତାଟି ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ହୋଇଯାଇଛି। ଉପରାଷ୍ଟ୍ରପତିଙ୍କର ଗସ୍ତ ସମୟଥି ସୁରକ୍ଷା ପ୍ରୋଟୋକଲ୍, ଯାଆସ୍, ଚିକିତ୍ସା, ମୌଳିକ ସୁବିଧା ଓ ଭିନ୍ ଭିନ୍ କାର୍ଯ୍ୟକ୍ରମର ସୁପରିଚାଳନା ଲାଗି ସମୀକ୍ଷା କରାଯାଇକରି ସମ୍ପୃକ୍ତ ବିଭାଗମାନଙ୍କୁ ଦରକାରୀ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁସାରେ ଆଇବା 9 ତାରିଖ ଦିନ ଉପରାଷ୍ଟ୍ରପତି ଭୁବନେଶ୍ୱର କୃଷି ଶିକ୍ଷା ସଦନଠାରେ ଗଭୀର ସମୁଦ୍ର ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ଲାଗି ଲେଟର ଅଫ୍ ଅଥରାଇଜେସନ୍ର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମଥି ଯୋଗଦେବେ। ଇତାର ସହିତ ଉପରାଷ୍ଟ୍ରପତି ଖୋର୍ଦ୍ଧାଠାରେ ଥିବା ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥା ନାଇଜର୍ର 15 ନମ୍ବର ସମାବର୍ତ୍ତନ ଉତ୍ସବଟି ମୁଖ୍ୟ ଅତିଥି ଭାବେ ଯୋଗଦେଇକରି ଅଭିଭାଷଣ ଦେବେ। ଏହି ବୈଠକଟି ଭିନ୍ ଭିନ୍ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିକରି ନିଜ ନିଜ ବିଭାଗର ପ୍ରସ୍ତୁତି ବାବଦେ ଜଣାଇଥିଲେ। ରାଇଜେ 2025-26 ବର୍ଷରେ ରବି ଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍। ସେ କହିଛନ୍, 2025-26 ରବି ଧାନ ସଂଗ୍ରହ ଲାଗି 20 ଲକ୍ଷ ମେଟ୍ରିକ୍ ଟନ୍ ଲକ୍ଷ୍ୟ ଧାରି କରାଯାଇଥିବା ବେଳେ ଗଲାକାଲି ତକ 20.20 ଲକ୍ଷ ମେଟ୍ରିକ୍ ଟନ୍ ଧାନ ଘିନାଯାଇଛି। 3,59,000 ଅତ୍କା ଚାଷୀ ଧାନ ବିକିଥିବା ବେଳେ ସେମାନଙ୍କୁ 4,69 କୋଟି ଟଙ୍କା ସର୍ବନିମ୍ନ ମୂଲ୍ୟ ଆଉ 1,255 କୋଟି ଟଙ୍କା ଇନ୍ପୁଟ୍ ସାହାଯ୍ୟ ଦିଆଯାଇଛି। ହେଲେ ଧାନ ଘିନା ସମୟକେ ଆଉ ନାଇଁ ବଢ଼ାଯାଏ ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍। ରାଇଜେ ଚଳିତ ବଛର ସାର ଅଭାବ ନାଇଁ ହୁଏ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍। ରାଜ୍ୟର ସବୁ ପେକ୍ସନ ଭରପୁର ମାତ୍ରାଥି ସାର ମହଜୁଦ ରହିଥିବାର ଶ୍ରୀ ବଳସାମନ୍ତ କହିଛନ୍। ସୂଚନା ଅନୁସାରେ ଏଛେନ୍ ରାଇଜେ 81,000 ଟନ୍ ସାର ମହଜୁଦ ଥିବାର ବେଳେ ଆଇବା ଦିନେ ଅତ୍କା ସାର ଆସ୍ବା ବୋଲି ସେ କହିଛନ୍। ଇ ବଛର 80,000 ଟନ୍ରୁ ଅତ୍କା ୟୁରିଆ, 9,000 MOP, 17,000 ଟନ୍ BAP ଆଉ 29,000 ଟନ୍ NPKS ସାର ମହଜୁଦ ରହିଥିବାର ସୂଚନା ମିଳିଛି। ରାଇଜେ ଘରୋଇ ପ୍ରାଥମିକ ଆଉ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ଓ ପରିଚାଳନା ଲାଗି ନୂଆ ସଂଶୋଧିତ ନିୟମାବଳୀ ଜାରି କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫୁ ଓଡ଼ିଶା ଶିକ୍ଷା ଆଇନ 1969 ଆର୍ ଶିକ୍ଷା ଅଧିକାର ଆଇନ 2009 ଭିନ୍ ଭିନ୍ ଧାରାକେ ଆଧାର କରିକରି ଏ ନୂଆ ସଂଶୋଧିତ ନିୟମାବଳୀ ତିଆରି କରାଯାଇଛି। ଏତ୍କେ ସରକାରଙ୍କର ବିନା ଅନୁମତି ଆଉ ସ୍ୱୀକୃତି ପ୍ରମାଣପତ୍ର ନାଇଁଥିଲେ ରାଇଜେ କେନ୍ସି ବିଦ୍ୟାଳୟ ପ୍ରତିଷ୍ଠା କି ପରିଚାଳନା ନାଇଁ କରାଯାଇପାରେ। ନୂଆ ସଂଶୋଧିତ ନିୟମ ଅନୁସାରେ ଘରୋଇ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ସୁରକ୍ଷିତ ଆଉ ସ୍ୱାସ୍ଥ୍ୟକର ପରିବେଶ, ପିଇବାର ପାଏନ୍, ଖେଲ ପଡ଼ିଆ ଆଉ ରେମ୍ପ ବାଗିର ମୌଳିକ ସୁବିଧାକେ ଜବରାନ କରାଯାଇଥିବା ବେଳେ ଶିକ୍ଷା ବଛର ମୂଲ ହେବାର ଆଗନୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ

0: ଅନୁମତି ଉତ୍ରୁ ହିଁ ନୂଆ ବିଦ୍ୟାଳୟ ଖୋଲାଯାଇ ପାର୍ବା। ପୁଲିସ୍ ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକେ ଶୃଙ୍ଖଳିତ ଭାବେ କର୍ବାର୍ ଲାଗି ଆଜ୍ ପୁରୀନ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସୁରକ୍ଷା ବାବଦ ସମୀକ୍ଷା କରିଛନ୍। ବୈଠକଟି ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ବ୍ୟବସ୍ଥା ଆଉ ଶ୍ରଦ୍ଧାଳୁମାନଙ୍କର ସୁରକ୍ଷା ବାବଦ ଆଲୋଚନା କରାଯାଇଥିଲା। ଇତାର ସହିତ ସାଧାରଣ ଲୋକଙ୍କୁ ଟ୍ରାଫିକ୍ ନିର୍ଦ୍ଦେଶାବଳୀକେ ପାଳନ କର୍ବାର୍କେ ଶ୍ରୀ ଖୁରାନିଆ ଅନୁରୋଧ କରିଛନ୍।
1: ଏଥର ରଥଯାତ୍ରା ପାଇଁ ପ୍ରାୟ 12,000 ଜନ ପୁଲିସ କର୍ମୀ, ଟ୍ରାଫିକ କନଷ୍ଟେବଲ୍ସ, ହୋମଗାର୍ଡ, ସିଏପିଏଫ୍ ପୁରୀରେ ମୁତୟନ ହେବେ। ସେଥିରେ 200ରୁ ଉର୍ଦ୍ଧ ଓଏସ୍ଏପି ଆୟର ବାଟାଲିୟନ୍ ର ଫୋର୍ସ ରହିବ। ତା ଛାଡ଼ିକି ଓଆର୍ କନଷ୍ଟେବଲ, ଟ୍ରାଫିକ କନଷ୍ଟେବଲ, ଏପିଆର୍ କନଷ୍ଟେବଲ ମୁତୟନ କରାଯିବ। 3,000 ପାଖାପାଖି ହୋମଗାର୍ଡ ମୁତୟନ କରାଯିବ। 10 କମ୍ପାନୀ ସିଏପିଏଫ୍ ର ମୁତୟନ ରହିବ। ସେଥିରେ ରାପିଡ୍ ଆକ୍ସନ ଫୋର୍ସ ବି ଅଛି, ସିଆର୍ପିଏଫ୍ ବି ଅଛି, ବିଏସ୍ଏଫ୍ ବି ଅଛି। ମୁଁ ମାତ୍ର ଆପଣ ଜରିଆରେ ଜନସାଧାରଣଙ୍କୁ କହିବାକୁ ଚାହିଁବି କି ସେମାନେ ଯେଉଁ ସମୟରେ ରଥଯାତ୍ରା ପାଇଁ ପୁରୀ ଅଭିମୁଖେ ସେମାନେ ହେଉଛନ୍ତି, ସେମାନେ ଓଡ଼ିଶା ପୁଲିସର ପୋର୍ଟାଲ ଟ୍ରାଫିକ ପାଇଁ ଯେଉଁ ବିଭିନ୍ନ ସମୟରେ ଆଡଭାଇଜରି ଦିଆହେବ ସେସବୁର ସେମାନେ ମନେ ପକାଇବେ, ଧ୍ୟାନ ଦେବେ ଓ ଯେଉଁ ସଲାହ ସେମାନଙ୍କୁ ଏ ପୋର୍ଟାଲ ଜରିଆରେ ଦିଆଯାଉଛି ସେଟାକୁ ସେମାନେ ଫଲୋ କରିବେ।
0: ବୈଠକଟି ଅତିରିକ୍ତ ମହାନିର୍ଦ୍ଦେଶକ ଆର୍ପି କୋଚେଙ୍କ ସହିତ ଅଲଗା ବରିଷ୍ଠ ପୁଲିସ ଅଧିକାରୀମାନେ ଯୋଗ ଦେଇଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷାକେ ନେଇକରି ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀଙ୍କର ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକନୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶଟି ଖୋର୍ଦ୍ଧା ଜିଲ୍ଲାର ଭିନ୍ ଭିନ୍ ତହସିଲ୍ନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁଥି ଥିବାର ଆଉ ମାର୍ଫତଦାନଙ୍କ ନାଁଥି ରେକର୍ଡ଼ଭୁକ୍ତ ଜମିର ରେକର୍ଡ ଅଫ୍ ରାଇଟ୍ ସଂଶୋଧନ କାମ ସଫଳତାର ସହିତ ଜାରି ରହିଛି। ଜିଲ୍ଲାର ଭିନ୍ ଭିନ୍ ତହସିଲ୍ନ ମୋଟ 796 ଖାତା 4,728.357 ଏକର ଜମି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି ଭାବେ ଚିହ୍ନଟ ହୋଇଛି। ସେଥିର୍ ଭିତରୁ 785 ଖାତାତି ଥିବାର 4,713.225 ଏକର ଜମିର ଖତିଆନ ସଂଶୋଧନ କାମ ସଫଳତାର ସହିତ ପୂରା କରାଯାଇଛି ବୋଲି ସୂଚନା ମିଳିଛି। ପୁରୀ ଶ୍ରୀମନ୍ଦିରନ ଜରେ ପଡ଼ିଥିବା ଦାରୁ ବିଗ୍ରହମାନଙ୍କର ଅଣସର ଘରେ ଗୁପ୍ତ ସେବା ଚାଲିଛି। ଗଲାକାଲି ଶ୍ରୀଜୀଉମାନଙ୍କର ଶରୀରନୁ ବଛର ସାରା ଲାଗି ହୋଇଥିବାର ଚନ୍ଦନ, ପାଟ ଡୋରୁ ଆଉ ଶ୍ରୀମୁଖନୁ କପଡ଼ା କଢ଼ାଯାଇଛି। ଆଜି ରାତିନ ଶ୍ରୀଜୀଉମାନଙ୍କୁ ଫୁଲୁରୀ ତେଲ ଲାଗି ହେବା। ପରମ୍ପରା ଅନୁସାରେ ବଡ଼ ଓଡ଼ିଆ ମଠ ତରଫୁ ଖାସ୍ କରି ତିଆରି ହୋଇଥିବାର ଫୁଲୁରୀ ତେଲକେ ବଛରେ ଆଘନୁ ମାଟି ତଲେ ତୁପାଯାଇକରି ରଖାଯାଇସି। ଇ ଦିବ୍ୟ ତେଲକେ ଦୈତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗନ ଲାଗି କରିବେ। ବିଶ୍ୱାସ ରହିଛି ଇ ତେଲ ଲଗାଯିବା ଋତୁରୁ ଜରେ ପଡ଼ିଥିବା ଶ୍ରୀଜୀଉମାନଙ୍କର କଷ୍ଟ ଲାଘବ ହେସି। ଫୁଲୁରୀ ତେଲ ବାବଦେ ବଡ଼ ଓଡ଼ିଆ ମଠର ମହନ୍ତ ବଂଶୀଧର ଦାସ ଗୋସ୍ୱାମୀ ଆକାଶବାଣୀକେ କହିଛନ୍,
2: ଫୁଲୁରୀ ତେଲ ଗୋଟିଏ ସମ୍ପୂର୍ଣ୍ଣ ଆୟୁର୍ବେଦିକ ଶାସ୍ତ୍ର ନିର୍ଣ୍ଣୟ ଅନୁସାରେ ପ୍ରସ୍ତୁତ କରାଯାଇଥାଏ ଏବଂ ଗୁପ୍ତ ସେବା ଅନ୍ତର୍ଭୁକ୍ତ ହେତୁ ସେଟାକୁ କେବଳ ମଠାଧୀଶ ଏବଂ ମଠର ଉତ୍ତରାଧିକାରୀ ଏବଂ ମଠର ପୁରୋଧା ଏହି 3 ଜଣ ହିଁ ପ୍ରସ୍ତୁତ କରିଥାନ୍ତି। ସ୍ୱତନ୍ତ୍ର ଭାବରେ ଇଏ ପ୍ରସ୍ତୁତ କରାଯାଇଥାଏ। ଏହାର ମୁଖ୍ୟ ଉପାଦାନ ହେଉଛି ଘଣାପେଡ଼ା ରାଶି ତେଲ, ମହାପ୍ରଭୁ ଲାଗି ହେଉଥିବା କିଛି ସୁବାସିତ ଫୁଲ ଆଉ କିଛି ଔଷଧୀୟ ଚେରମୂଳି ଏ ସମସ୍ତ ମିଶ୍ରିତ ହୋଇ ମାଟି ତଳେ ଗୋଟିଏ ବର୍ଷ ପୂର୍ବରୁ ହେରା ପଞ୍ଚମୀ ଦିନ ପୋତା ଯାଇଥାଏ। ଶନିବାର ପୂର୍ବ ଦିନ ସେ ବାହାରି ମହାପ୍ରଭୁଙ୍କ ପାଇଁ ଗୋଟିଏ ଘରେ ରଖାଯାଇ ପୂଜା କରାଯାଉଛି ଏବଂ ତା ଦେହରେ ଚୁଆ, କର୍ପୂର, କସ୍ତୁରୀ, କେଶର ଇତ୍ୟାଦି ସେଠି ମିଶ୍ରିତ ହେଲା ପରେ ମହାପ୍ରଭୁ ସଂସ୍କାରିତ କରିକିରି ପ୍ରତିଭାବିତ ସମସ୍ତ ଦୈତାପତିମାନେ ମହାପ୍ରଭୁଙ୍କ ଶରୀରରେ ଲେପନ କରିଥାନ୍ତି।
0: ଆଧ୍ୟାତ୍ମିକ ଗୁରୁ, ସଂସ୍କାରକ, ଦାର୍ଶନିକ, ଶିକ୍ଷାବିତ୍ ଆଉ ସନାତନ ଧର୍ମକେ ବିଶ୍ୱସ୍ତରଥି ପରିଚିତ କରାଇଥିବାର ସ୍ୱାମୀ ବିବେକାନନ୍ଦଙ୍କ ଆଜି ତିରୋଧାନ ଦିବସ। ଧରାପୃଷ୍ଠନ ଯେନ୍ କେତେଜନ ପ୍ରସିଦ୍ଧ ସନ୍ନ୍ୟାସୀଙ୍କର ବିଷୟଟି ଆଲୋଚନା କରାଯାଇସି ସେମାନଙ୍କର ଭିତରୁ ସ୍ୱାମୀ ବିବେକାନନ୍ଦ ଛନ୍ୟାନ୍। ଆଧ୍ୟାତ୍ମିକ ଗୁରୁ ରାମକୃଷ୍ଣ ପରମହଂସଙ୍କର ଶିଷ୍ୟ ବିବେକାନନ୍ଦ ବେଦ ଆଉ ଯୋଗ ଦର୍ଶନ ଲାଗି ସାରା ପୃଥିବୀନ ଲୋକପ୍ରିୟ ଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ତିରୋଧାନ ଦିବସଟି ଦେଶବାସୀ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ନିରନ୍ତର ବିକାଶ ଦିଗେ ସମବାୟ ସଂସ୍ଥାର ଯୋଗଦାନକେ ତହକାବାର ଲାଗି ଆଜି ଅନ୍ତର୍ଜାତୀୟ ସମବାୟ ଦିବସ ପାଳନ କରାଯାଉଛି। ଅନ୍ତର୍ଜାତୀୟ ସମବାୟ ସଂଘ ତରଫୁ 1923 ଫି ବଛର ଜୁଲାଇ ମାସର ପହିଲା ଶନିବାରକେ ଇ ଦିବସ ଭାବେ ପାଳନ କରାଯାଇସି। ଇ ବଛର ଇ ଦିବସ ବାର୍ତ୍ତା ହେଉଛେ ଗୋଟିଏ ଶାନ୍ତିପୂର୍ଣ୍ଣ ପୂର୍ତ୍ତି ଲାଗି ସମବାୟ। ଏ ଅବସରରେ ସାରା ପୃଥିବୀନ ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ନୂଆପଡ଼ା ଜିଲ୍ଲାନ ସବୁ ଚାଷୀମାନଙ୍କର ଧାନ ଘିନ୍ବାର ଲାଗି ଜିଲ୍ଲାପାଳ ପ୍ରତିଶ୍ରୁତି ଦେବା ଋତୁରୁ 100% ଚାଷୀଙ୍କର ଆଇ ସ୍କାନ୍ ଶେଷ ହୋଇଛି। ଗଲାକାଲି ରାତି ତକ୍ ଆଇ ସ୍କାନ୍ କାମ ଶେଷ ହୋଇଥିବାର ସୂଚନା ମିଳିଛି। ଆଘନୁ ରବି ଧାନ ଘିନା ନେଇକରି ସମସ୍ୟା ଦେଖାଦେଲେ ଚାଷୀମାନେ ଏତାର ତୁର୍ତ୍ତି ସମାଧାନ ଲାଗି ଦାବି କରିଥିଲେ। ବୌଦ୍ଧ ଜିଲ୍ଲାନ ତିଆରି ଚାଲିଥିବା ସ୍ୱାସ୍ଥ୍ୟ ପ୍ରକଳ୍ପମାନଙ୍କର ଅଗ୍ରଗତି ବାବଦେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ସମୀକ୍ଷା କରିଛନ୍। ମନମୁଣ୍ଡନ ତିଆରି ଚାଲିଥିବା 50

ହଜାର ମାତୃ ଆଉ ଶିଶୁ ଚିକିତ୍ସା କେନ୍ଦ୍ର ଆଉ ପଲସାଗୋରାର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନୂଆ କୋଠା ତିଆରି କାମକେ ଧାରି ସମୟ ଭିତରେ ସାରବାର ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍। ଭୁବନେଶ୍ୱରରେ ହୋଇଥିବା ଉତ୍ତର ପୂର୍ବାଞ୍ଚଳ ଦୃଷ୍ଟିବାଧିତ ଫୁଟବଲ ପ୍ରତିଯୋଗିତାଟି ଓଡ଼ିଶା ମହିଳା ଦଳ ସ୍ୱର୍ଣ୍ଣପଦକ ହାସଲ କରିଛେ। ପୁରୁଷ ଦଳକେ କାଂସ୍ୟ ପଦକ ମିଳିଛେ। ମହିଳା ବର୍ଗର ଫାଇନାଲ ମ୍ୟାଚ୍ଟି ଓଡ଼ିଶା 1-0 ଗୋଲ୍ଟି ପଶ୍ଚିମବଙ୍ଗକେ ହରେଇକରି ଚମ୍ପିଆନ ହୋଇଛେ। ଦଳ ତରଫୁ ପଦ୍ମିନୀ ଟୁଡୁ ଗୋଲ୍ କରିଥିଲେ। ସୂଚନା ଅନୁସାରେ ଓଡ଼ିଶାର ପୁରୁଷ ଓ ମହିଳା ଦଳ ଆଇବା ଆଇବିଏଫ୍ଏଫ୍ ଜାତୀୟ ଦୃଷ୍ଟିବାଧିତ ଫୁଟବଲ ଚାମ୍ପିୟନସିପ୍ ଲାଗି ଯୋଗ୍ୟତା ଅର୍ଜନ କରିଛନ୍। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଇତାକେ ଲାଗିକରି ଥିବାର ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ସମୁଦ୍ର ଖଣିନ ସକ୍ରିୟ ଥିବା ଲଘୁଚାପର ପ୍ରଭାବତି ରାଜ୍ୟ ବର୍ଷା ଲାଗି ରହିଛେ। ବର୍ଷାକେ ନଜରଥି ରଖିକରି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଅଧୀନତି ଥିବା ଷ୍ଟେଟ୍ ଏମର୍ଜେନ୍ସି ଅପରେସନ୍ ସେଣ୍ଟର ସବୁ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର ସାଙ୍ଗେ ସମନ୍ୱୟ ରଖିକରି 24 ଘଣ୍ଟିଆ ପରିସ୍ଥିତି ନିରୀକ୍ଷଣ କରୁଛେ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟର ଭିନ୍ ଭିନ୍ ଜାଗାନ ଜବରନୁ ଅତି ଜବର ଆଉ କେତେଟା ଜାଗାନ ମଧ୍ୟମ ଧରଣର ବର୍ଷା ହୋଇପାରେ। ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲ୍ଲା ଲାଗି ପାଣିପାଗ ବିଭାଗ ତରଫୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ। ଓଡ଼ିଶା ଗସ୍ତତି ଆଇବା 9 ତାରିଖ ଦିନ ଏବେ ଉପରାଷ୍ଟ୍ରପତି ଗସ୍ତକେ ନେଇକରି ମୁଖ୍ୟ ଶାସନ ସଚିବଙ୍କର ଅଧ୍ୟକ୍ଷତାଟି ହେଲା ପ୍ରସ୍ତୁତି ବୈଠକ। 2025-26 ରବି ଋତୁଟି ଧାନଘିନା ଲକ୍ଷ୍ୟ ପୂରା ହୋଇଛେ କହିଲେ ସମବାୟ ମନ୍ତ୍ରୀ। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଚାଲିଛେ ଗୁପ୍ତ ସେବାନୀତି। ଆଜି ଲାଗୁ ହେବା ଫୁଲୁରୀ ତେଲ ଆଉ ଲଘୁଚାପ ପ୍ରଭାବତି ଲାଗି ରହିଛେ ବର୍ଷା। ସମ୍ଭାବ୍ୟ ଜରୁରୀ ପରିସ୍ଥିତିକେ ମୁକାବିଲା କରବାର୍ ଲାଗି ପ୍ରଶାସନିକ ବ୍ୟବସ୍ଥାକେ ସଜାଗ ରହିବାର୍କେ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଦ୍ୱିତୀୟ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଭାରତର ନିଷ୍ପତ୍ତି ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଷୋଡ଼ଶ ପର୍ଯ୍ୟାୟ ଆରମ୍ଭ ହେବ ଆଜିଠାରୁ। ଭାରତର ସେମିକଣ୍ଡକ୍ଟର ମିଶନକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଗୁଜରାଟ ଗସ୍ତ କରି ସାନନ୍ଦଠାରେ ସେମିକଣ୍ଡକ୍ଟର ଆସେମ୍ବ୍ଲି ଏବଂ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। 7,500 କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଦେଶର ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରରେ ଏକ ପ୍ରମୁଖ ମାଇଲଖୁଣ୍ଟ ଭାବେ ସାବ୍ୟସ୍ତ ହେବ ବୋଲି କୁହାଯାଇଛି। ଏହି କେନ୍ଦ୍ରରୁ ବାର୍ଷିକ 5 ବିଲିୟନ୍ ପର୍ଯ୍ୟନ୍ତ ସେମିକଣ୍ଡକ୍ଟର ଚିପ୍ ଉତ୍ପାଦିତ ହେବାର ସୁବିଧା ରହିଛି। ଏହାଦ୍ୱାରା ବିଶ୍ୱସ୍ତରରେ ଏ କ୍ଷେତ୍ରରେ ଦେଖାଦେଉଥିବା କ୍ରମବର୍ଦ୍ଧିଷ୍ଣୁ ଚାହିଦା ପୂର୍ଣ୍ଣ କରିବା ଦିଗରେ ଏହି ସେମିକଣ୍ଡକ୍ଟର ପ୍ରକଳ୍ପ ସଫଳ ହୋଇପାରିବ। ଏହି ଅବସରରେ ଆୟୋଜିତ ଏକ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, ଭାରତ ଯେଉଁ ପ୍ରକଳ୍ପ ଲାଗି ଥରେ ସଂକଳ୍ପବଦ୍ଧ ହୁଏ ତାହାକୁ ସମ୍ପୂର୍ଣ୍ଣ କରିବା ଦିଗରେ ନିଜର ପ୍ରତିବଦ୍ଧତା ପ୍ରତିପାଦିତ କରିଥାଏ ବୋଲି ଆଜିର ଏହି ସେମିକଣ୍ଡକ୍ଟର ପ୍ରକଳ୍ପର ଲୋକାର୍ପଣରୁ ପ୍ରତିଫଳିତ ହେଉଛି। 5 ବର୍ଷ ପୂର୍ବେ ଦେଶକୁ ଏକ ସେମିକଣ୍ଡକ୍ଟର ହବ୍ ରୂପେ ପରିଣତ କରିବା ଲାଗି ସଂକଳ୍ପ ନିଆଯାଇଥିଲା। ମେକ୍ ଇନ୍ ଇଣ୍ଡିଆ ଓ ଡିଜାଇନ୍ ଇନ୍ ଇଣ୍ଡିଆ ମନ୍ତ୍ରକୁ ନେଇ ଦେଶ ଏ କ୍ଷେତ୍ରରେ ଅଗ୍ରସର ହୋଇଥିଲା। ଏହାର ଫଳସ୍ୱରୂପ ଆଜି ଚିପ୍ ଉତ୍ପାଦନ ଲାଗି ଦେଶର ତୃତୀୟ ସେମିକଣ୍ଡକ୍ଟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି।
1: आज का ये कार्यक्रम इस बात का प्रमाण है कि भारत जो ठान लेता है वो करके दिखाता है। 5 साल पहले भारत ने संकल्प लिया था कि देश को सेमी कंडक्टर हब बनाएंगे। हम डिजाइन इन इंडिया, मेक इन इंडिया के मंत्र को लेकर आगे बढ़े और आज देश के तीसरे सेमीकंडक्टर प्लांट में भी चीप पैकेजिंग का कमर्शियल प्रोडक्शन शुरू हो रहा है।
0: ଏହି ସମାବେଶରେ ଉଦ୍ବୋଧନ ଦେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ପ୍ଲାଣ୍ଟରେ ଉତ୍ପାଦିତ ହେବାକୁ ଥିବା ଚିପ୍ସଗୁଡ଼ିକୁ କାର୍, ସ୍କୁଟର ଏବଂ ବିଭିନ୍ନ ଶିଳ୍ପାନୁଷ୍ଠାନରେ ବ୍ୟବହୃତ ହୋଇପାରିବ। ଏତଦ୍ବ୍ୟତୀତ ଭାରତରେ ନିର୍ମିତ ଚିପ୍ସଗୁଡ଼ିକ ଏଣିକି ଜାପାନ, ଆମେରିକା ଏବଂ ୟୁରୋପକୁ ରପ୍ତାନୀ କରାଯିବ। ସେମିକଣ୍ଡକ୍ଟର ପ୍ଲାଣ୍ଟ ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଛନ୍ତି,
2: ଆଜ ଭାରତ କା ତୀସରା ସେମିକଣ୍ଡକ୍ଟର ପ୍ଲାଣ୍ଟ ଚାଲୁ ହୋ ରହା ହେ। ମାନ୍ୟ ପ୍ରଧାନମନ୍ତ୍ରୀ ଜୀ ନେ 28 ଫେବୃଆରୀ କୋ ପହଲା प्लांट चालू किया और 31 मार्च को दूसरा प्लांट चालू किया और आज 4 जुलाई को तीसरा प्लांट। जिस तेजी से माननीय प्रधानमंत्री जी ने कैबिनेट में 12 प्लांट अप्रूव किए और 12 प्लांट में से 3 में कॉमर्शियल प्रोडक्शन चालू हुआ, आज दुनिया भर में भारत की सेमीकंडक्टर क्षमता पर एक नया विश्वास उठ खड़ा हुआ है।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇଛନ୍ତି। ପ୍ରଥମେ ସେ ରାଜସ୍ଥାନ ଗସ୍ତ କରି 1,06,000 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ପେଟ୍ରୋକେମିକାଲ୍ସ, ସହରାଞ୍ଚଳ ପରିବହନ, ରେଳ ଏବଂ ସଡ଼କ ଯୋଗାଯୋଗ, ନବୀକରଣୀୟ ଶକ୍ତି ଓ ବିଦ୍ୟୁତ୍ ପରିବହନ ଆଦି କ୍ଷେତ୍ର ଅନ୍ତର୍ଭୁକ୍ତ। ଯୋଧପୁର ବିମାନ ବନ୍ଦରର ନୂତନ ଟର୍ମିନାଲ୍ ଅଟ୍ଟାଳିକାକୁ ଉଦ୍ଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ବାଲତାରା ଜିଲ୍ଲା ଅନ୍ତର୍ଗତ ପଛପଦରାଠାରେ ଗ୍ରୀନ୍ଫିଲ୍ଡ ରିଫାଇନାରୀ ପେଟ୍ରୋକେମିକାଲ୍ସ କମ୍ପ୍ଲେକ୍ସକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ଏଥିସହିତ ଶ୍ରୀ ମୋଦି ଜୟପୁର ମେଟ୍ରୋ ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଆୟୋଜିତ ଏକ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆ ବିବାଦ ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ଶକ୍ତି ସଙ୍କଟ ଭାବେ ଉଭା ହୋଇଛି। ତେବେ ସମୟୋଚିତ ନିଷ୍ପତ୍ତି, କୂଟନୈତିକ ପଦକ୍ଷେପ ଏବଂ ଜାତୀୟ ସମ୍ବଳର ଉପଯୁକ୍ତ ପରିଚାଳନା ମାଧ୍ୟମରେ ଭାରତ ଏହି ଆହ୍ୱାନକୁ ସଫଳତାର ସହ ମୁକାବିଲା କରିପାରିଛି। ବିଶ୍ୱବ୍ୟାପୀ ବିଭିନ୍ନ ଦେଶ ସହିତ ଭାରତର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ହିଁ ଏହି ସଙ୍କଟ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଏହାର ଫଳସ୍ୱରୂପ ପୂର୍ବରୁ ଭାରତ ପ୍ରାୟ 25-26 ଦେଶରୁ ଶକ୍ତି ଉତ୍ସ ଆମଦାନୀ କରୁଥିଲା। ତେବେ ଏହି ସଙ୍କଟ ସମୟରେ ବନ୍ଧୁ ରାଷ୍ଟ୍ରଙ୍କ ସଂଖ୍ୟା 40 ବୃଦ୍ଧି ପାଇଛି। ଏହାଦ୍ୱାରା ବିଶ୍ୱସ୍ତରରେ ଇନ୍ଧନ ଯୋଗାଣ ବାଧାପ୍ରାପ୍ତ ହେବା ସତ୍ତ୍ୱେ ଭାରତରେ ଏହାର ନିରବଚ୍ଛିନ୍ନ ଯୋଗାଣ ଜାରି ରହିଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ସଙ୍କଟ ସ୍ଥିତି ଅନୁଭୂତ ହେବା ମାତ୍ରେ ଭାରତ ନିଜର ରିଫାଇନାରୀ ସାମର୍ଥ୍ୟ ଉପରେ ପ୍ରାଧାନ୍ୟ ଦେଇ ପଦକ୍ଷେପ ନେବା ଆରମ୍ଭ କରିଥିଲା। ଶିଳ୍ପାନୁଷ୍ଠାନ ଲାଗି ବ୍ୟବହୃତ ହେଉଥିବା ଗ୍ୟାସ୍ ବଦଳରେ ଘରୋଇ ବ୍ୟବହାର ପାଇଁ ଏଲ୍ପିଜି ପ୍ରସ୍ତୁତ କରିବା ଲାଗି ରିଫାଇନାରୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ଦେବାର 7 ମଧ୍ୟରେ ଦେଶର ଏଲ୍ପିଜି ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିଲା। ଫଳରେ ଦେଶରେ ପୂର୍ବରୁ 35,000 ମେଟ୍ରିକ୍ ଟନ୍ ଏଲ୍ପିଜି ପ୍ରସ୍ତୁତ ହେଉଥିବା ବେଳେ ଏହି ସଙ୍କଟ ସମୟରେ ଏହା 54,000 ମେଟ୍ରିକ୍ ଟନ୍ରେ

0: ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କନ୍ଧମାଳ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କନ୍ଧମାଳ ସମ୍ବାଦଦାତା ଉତ୍ପଳ କୁମାର ସାହୁ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। କେନ୍ଦ୍ରରେ ଭାରତ ସରକାରଙ୍କ 12 ବର୍ଷ ପୂର୍ତ୍ତି ଓ ରାଜ୍ୟରେ 2 ବର୍ଷ ପୂର୍ତ୍ତି ଉପଲକ୍ଷେ କନ୍ଧମାଳ ଜିଲ୍ଲାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ସାମ୍ବାଦିକ ଓ ବୁଦ୍ଧିଜୀବୀମାନଙ୍କ ସହ ଆଲୋଚନା କରିଛନ୍ତି। ଖୁବ୍ ଶୀଘ୍ର ଗୁଦାରୀ ଏୟାର ଷ୍ଟ୍ରିପ୍ କାର୍ଯ୍ୟ ଆରମ୍ଭ ହେବ ଓ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଚଳିତ ମାସରୁ 10 କେଜି ଚାଉଳ ମିଳିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।
1: 5 ବର୍ଷରେ 50,000 ଟଙ୍କା ଏବଂ 2 ବର୍ଷକୁ 10,000 ଟଙ୍କା 2 କିସ୍ତିରେ 1,02,00,000 ଲୋକ ପାଖରେ ଅଦ୍ୟାବଧି ସୁଭଦ୍ରା ପହଞ୍ଚିସାରିଛି ଏବଂ କନ୍ଧମାଳ ଜିଲ୍ଲା ମଧ୍ୟ ସେଥିରୁ ବାଦ ପଡ଼ିନାହିଁ। 184,000 ମହିଳାଙ୍କୁ ମଧ୍ୟ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ହୋଇସାରିଛି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏବେ ଗରିବ କଲ୍ୟାଣ ଯୋଜନାରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଯେଉଁଠି 3,26,00,000 ଲୋକ ହିତାଧିକାରୀଙ୍କୁ ଏଇ ମାସଠାରୁ 10 କେଜି ଚାଉଳ ମିଳିବ। ବଡ଼ ଖୁସିର କଥା, କନ୍ଧମାଳ ଜିଲ୍ଲାରେ ମଧ୍ୟ 186,000 ଲୋକ ମଧ୍ୟ ଉପକୃତ ହେବେ, ହିତାଧିକାରୀ 10 କେଜି ଚାଉଳ ପାଇବେ। କୌଣସି କ୍ଷେତ୍ରରେ ଅପାର ସମ୍ଭାବନାର ଜିଲ୍ଲା ଆମର କନ୍ଧମାଳ ଜିଲ୍ଲା, ଯେଉଁଠି 54% ଆଦିବାସୀ ଅଧ୍ୟୁଷିତ ଜିଲ୍ଲା, ଏଠି ଅପାର ସମ୍ଭାବନା ମୁଁ ପୁଣି ଥରେ କହି ରଖିଛି ଏବଂ ଯେଉଁଠି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଗ୍ରହ ଅଛି ଯେଉଁଠି ପର୍ଯ୍ୟଟନର ବିକାଶ ହୋଇପାରିବ ଏବଂ ସମସ୍ତ ପର୍ଯ୍ୟଟକଙ୍କୁ ଆକର୍ଷଣ କଲା ଭଳିଆ ଏ ଭୂମି ତାର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ବଦ୍ଧପରିକର।
0: କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ ଚାଷର ମୂଳୋତ୍ପାଟନ ଉଦ୍ଦେଶ୍ୟରେ ଜିଲ୍ଲାର ସମସ୍ତ ପ୍ରବେଶ ପଥ ସହ ବିଭିନ୍ନ ଥାନା ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣ ଉପରେ ନଜର ରଖାଯାଉଥିବା କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ରାମେନ୍ଦ୍ର ପ୍ରସାଦ କହିଛନ୍ତି। ଜିଲ୍ଲାରୁ ସର୍ବାଧିକ 34 ଟନ୍ ଗଞ୍ଜେଇ ଜବତ ହୋଇଥିବା ଓ ମଧ୍ୟପ୍ରଦେଶ ଜବଲପୁର ଅଞ୍ଚଳରୁ ଗଞ୍ଜେଇ ମାଫିଆକୁ ଗିରଫ କରାଯାଉଥିବା ସେ କହିଛନ୍ତି।
2: ଜୁନ୍ ମାସରେ ଗୋଟେ କେସ୍ ହୋଇଥିଲା ଗଛପଡ଼ା ଥାନା ଅଞ୍ଚଳ ଭିତରେ, ସେଠାରେ ଆମେ ପାଇଥିଲୁ ଗୋଟେ ଟ୍ରକ୍, ଟାଟା ଟ୍ରକ୍, ସେଟା ଭିତରେ ପ୍ରବଳ ମାତ୍ରାରେ ଗଞ୍ଜେଇ ଥିଲା 1,470 କେଜି, ଯାର ମୂଲ୍ୟ ହେଉଛି 1.4 କ୍ରୋର୍ ରୁପିଜ୍। ସେଟା ଚୋରା ଚାଲାଣ ହୋଇଥିଲା। ଆମେ ଟ୍ରକ୍ ଡ୍ରାଇଭରକୁ ଆମେ ଆରେଷ୍ଟ କରୁଛୁ। ଆମେ ପାଇଥିଲୁ କି ଟ୍ରକ୍ ଆଉ ଟ୍ରକ୍ ଡ୍ରାଇଭର ଆଉଟ୍ ଅଫ୍ ଷ୍ଟେଟ୍ ର ଲୋକମାନେ ଅଛନ୍ତି। ଆମେ ତାଙ୍କୁ ପଚରା ପଚରି କରିଲୁ କିଏ ଅଛି ତୁମର କିଙ୍ଗ ପିନ୍, ଆମକୁ ଗୋଟେ ନାଁ ଜଣା ପଡ଼ିଲା ସାବରିଆ। ତ ଆମେ ତାକୁ ଟ୍ରେସ୍ କରିଲୁ, ସେଟା MP ର ଜଣେ ଅଛି, ସେ ସାବରିଆ କୋଡନେମ୍ ଅଣ୍ଡରେ ଅପରେଟ୍ କରିଥିଲା। ସେ କିଙ୍ଗ ପିନ୍କୁ ଆମେ ଆରେଷ୍ଟ କରିକି ଆଣିଲୁ ରେୱା ଡିଷ୍ଟ୍ରିକ୍ଟ ମଧ୍ୟପ୍ରଦେଶରୁ। ତାଠୁ ଗୋଟେ ସ୍କର୍ପିଓ ଏନ୍ ଭେହିକଲ୍ ବି ଥିଲା, ସେଟା ବି ସିଜ୍ ହେଇଛି।
0: ମାର୍ଚ୍ଚ 31 କନ୍ଧମାଳ ଜିଲ୍ଲାକୁ ମାଓ ମୁକ୍ତ ଘୋଷଣା କରାଯାଇଥିବା ବେଳେ ମାଓ କାର୍ଯ୍ୟକଳାପର ପୁନରାବୃତ୍ତିକୁ ରୋକିବା ପାଇଁ ପୁଲିସ ପକ୍ଷରୁ ଅଭିଯାନ ଜାରି ରହିଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ମିଳୁଥିବା ସୂଚନା ଏବଂ ଗୁଇନ୍ଦା ତଥ୍ୟ ଆଧାରରେ ପୁଲିସ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ୍ କରି ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରୁଛି। ବାଲିଗୁଡ଼ା ଅଞ୍ଚଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଥିବା ବେଳେ ତଲାସୀ ଅଭିଯାନ ବେଳେ କୋଟଗଡ଼ ଅଞ୍ଚଳରେ ଜଙ୍ଗଲ ଭିତରେ ଲୁଚାଇ ରଖାଯାଇଥିବା ଗୋଟିଏ 303 ରାଇଫଲ, 2 ବାର ବନ୍ଧୁକ, 2 ସିଙ୍ଗିଲ୍ ସଟ୍ ବନ୍ଧୁକ, ଗୋଟିଏ 8 mm ବନ୍ଧୁକ, ଡେଟୋନେଟର, ଗୁଳି ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଉଦ୍ଦେଶ୍ୟରେ 2023 ଆରମ୍ଭ ହୋଇଥିବା ଡ୍ରୋନ୍ ସ୍ୱାସ୍ଥ୍ୟସେବା ପ୍ରକଳ୍ପକୁ ପାଣ୍ଠି ଅଭାବ କାରଣରୁ ବନ୍ଦ କରିଦିଆଯାଇଛି। ବିଶେଷକରି ରାସ୍ତା ନଥିବା ଅଞ୍ଚଳରେ ରୋଗୀଙ୍କ ନିକଟରେ ଅତି କମ୍ ସମୟରେ ଜରୁରୀକାଳୀନ ଔଷଧ, ଟିକା ଯୋଗାଇବା ଏବଂ ପରୀକ୍ଷା ପାଇଁ ବିଭିନ୍ନ ପ୍ରକାର ନମୁନା ନେବା ଆଣିବାରେ ଡ୍ରୋନ୍ ବ୍ୟବହାର କରାଯାଉଥିଲା। 2 କିଲୋ ଓଜନର ଔଷଧ ଓ ସ୍ୱାସ୍ଥ୍ୟସେବା ସାମଗ୍ରୀ ଧରି ଏହି ଡ୍ରୋନ୍ ସମୁଦ୍ର ପତ୍ତନଠାରୁ 1,000 କିଲୋମିଟର ଉଚ୍ଚତା ତଥା ଘଣ୍ଟାକୁ ପ୍ରାୟ 100 କିଲୋମିଟର ବେଗରେ ଉଡ଼ି ଗନ୍ତବ୍ୟସ୍ଥଳରେ ପହଞ୍ଚିବାର କ୍ଷମତା ରଖିଥିଲା। କନ୍ଧମାଳ ଜିଲ୍ଲାର ଆଦିବାସୀ ଅଞ୍ଚଳରେ ମହୁଲ ଗଛ ଏବେ ବି ଜୀବିକାର ଏକ ପ୍ରମୁଖ ଆଧାର ହୋଇ ରହିଛି। ମହୁଲ ଫୁଲ ବିକ୍ରି ପରେ ବର୍ତ୍ତମାନ ମହୁଲ ଫୁଲର ଟୋଲ୍ ସଂଗ୍ରହ କରି ଆଦିବାସୀ ପରିବାରମାନେ ରୋଜଗାର କରୁଛନ୍ତି। ପ୍ରତିଦିନ ସକାଳୁ ଜଙ୍ଗଲକୁ ଯାଇ ଟୋଲ୍ ସଂଗ୍ରହ କରିବାରେ ବ୍ୟସ୍ତ ରହୁଛନ୍ତି ସ୍ଥାନୀୟ ଆଦିବାସୀ ମହିଳା ଓ ପୁରୁଷମାନେ। ପ୍ରାୟ 2 ମାସ ଧରି ଚାଲୁଥିବା ଏହି ସଂଗ୍ରହ ପ୍ରକ୍ରିୟା ଆଦିବାସୀଙ୍କ ପାଇଁ ଋତୁକାଳୀନ ରୋଜଗାରର ଏକ ବଡ଼ ମାଧ୍ୟମ ପାଲଟିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ

0: ଦେଇଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
1: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
2: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣ ମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ଅତି ଚତନରେ ସ୍ନେହର ସହିତ ଚାରାଟିଏ ଦେଲେ ରୋଇ, ହସିବ ଧରଣୀ ହସିବ ବନାନୀ, ହସୁଥିବା ଆମେ ଭାଇ। ଆମ ଚାରିପାଖ ଲାଗିବ ଯେମିତି ସବୁଜ ସୁନ୍ଦର ଭରା, ଆଖିରେ ମନରେ କେତେ ଯେ ସପନ ନୀତି ଦେଉଥିବ ଧରା। ହଁ ଶ୍ରୋତା ବନ୍ଧୁ, ରୋଇଲେ ଗଛ ପରିବେଶ ଆମ ହୋଇବ ସ୍ୱଚ୍ଛ। ଏଇ ସ୍ୱଚ୍ଛତା ହିଁ ପବିତ୍ରତା। ପବିତ୍ରତା ଆସିବ ସେତେବେଳେ ଯେତେବେଳେ ଆମେମାନେ ପୂର୍ଣ୍ଣ ମାତ୍ରାରେ ନିଜକୁ ସମର୍ପି ଦେବୁ ଗଛର ସେବାରେ। ଗୋଟିଏ ଛୋଟ ଶିଶୁକୁ ଆମେ ଯେମିତି ସ୍ନେହ ଆଦର କରୁଛେ, ତାକୁ ଲାଳନ ପାଳନ କରି ଭଲ ମଣିଷଟିଏ ଗଢ଼ି ତୋଳୁଛେ, ଠିକ ସେହିପରି ଗୋଟେ ଛୋଟ ଚାରାକୁ ଭଲ ପାଇ ବସିବା, ତାକୁ ମନ ଧ୍ୟାନ ଦେଇ ଯତ୍ନ ସହକାରେ ଲାଳନ ପାଳନ କରି ଛୋଟ ଚାରାରୁ ମହାଦ୍ରୁମରେ ପରିଣତ କରିଦେବା। ଆଉ ସିଏ ଦେବ ଆମମାନଙ୍କୁ ଜଳ ଠାରୁ ଜାଳେଣୀ ଯାଏ ସବୁ କିଛି। ଦେଖେଇବ ଜୀବନ ଆଉ ଜୀବିକାର ପଥ, ଶିଖେଇବ ଜିଇଁବାର ନୂତନ କୌଶଳ, ତା ସହିତ ସୁଖ ସମୃଦ୍ଧି ଓ ସମ୍ଭାବନାର ନୂତନ ଦିଗନ୍ତ। ଆମରି ଭଲ ପାଇବାର ବନ୍ଧନରେ ସେ ବାନ୍ଧି ହେଇଯିବ ଆପେ ଆପେ, ଆଉ ସବୁଦିନ ପାଇଁ ଆମ ସେବା କରି ଚାଲିବ। ଖରା ବର୍ଷା ଶୀତ କାକରକୁ ପାଦରେ ଆଡ଼େଇ ଦେଇ ଆମ ପାଇଁ ଜୀବନ ଦେଇଦେବ। ତେଣୁ ଆସନ୍ତୁ ନା ଆମେ ବି ଜୀବନ ଦେଇଦେବା ତାରି ପାଇଁ। ବିଲ ବାଡ଼ି ହୁଡ଼ା ଠାରୁ ଆରମ୍ଭ କରି ଅନାବାଦୀ ଆଉ ପତିତ ଜମି, ସ୍କୁଲ କଲେଜ, ଖାଲି ଥିବା ସ୍ଥାନରେ, ରାସ୍ତା କଡ଼ରେ ବହୁଳ ପରିମାଣରେ ବୃକ୍ଷରୋପଣ କରି ପରିବେଶକୁ ସୁସ୍ଥ ସୁନ୍ଦର ଓ ନିରାମୟ ରଖିବାର ସଂକଳ୍ପ ନେବା ଏବେଠାରୁ। ହଁ ଶ୍ରୋତା ବନ୍ଧୁ, ଏବେଠାରୁ କାହିଁକି ନା ଜୁଲାଇ 1 ଠାରୁ 7, 7 ଯାଏ ଏହି ମହୋତ୍ସବ ସପ୍ତାହରେ ସାମିଲ ହୋଇ ଅତି କମ୍ରେ 7 7 ଗଛ ରୋପଣ କରି ତାକୁ ମହାଦ୍ରୁମରେ ପରିଣତ କରିବା ପାଇଁ ଶପଥ ନେବା। ପ୍ରାକୃତିକ ପର୍ଯ୍ୟାବରଣକୁ ଆଖି ଆଗରେ ରଖି ଜଣେ ସଚେତନ ନାଗରିକ ହିସାବରେ ନିଜକୁ ଏହି ପୁଣ୍ୟ କାମରେ ନିୟୋଜିତ କରିପାରିଲେ ବନ ମହୋତ୍ସବ ପାଳନର ଯଥାର୍ଥତା ଠିକ ରୂପେ ପ୍ରତିପାଦିତ ହୋଇପାରିବ। ଶ୍ରୋତା ବନ୍ଧୁ, ଏହି ପରିପ୍ରେକ୍ଷୀରେ ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି ବନ ମହୋତ୍ସବ 2026। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି କଟକ ବନଖଣ୍ଡର ବନଖଣ୍ଡ ଅଧିକାରୀ ଅନିଲ କୁମାର ରାୟ, ଏବଂ ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାରପାଳା ପଟ୍ଟନାୟକ। ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ବନାନୀ କାର୍ଯ୍ୟକ୍ରମକୁ।
1: ନମସ୍କାର।
0: ଆଜି ଆଲୋଚନାର ବିଷୟ ରହିଛି ବନ ମହୋତ୍ସବ 2026, ଆମେ ଆଲୋଚନା କରିବା। ତାହେଲେ ଆପଣ ପ୍ରଥମେ କୁହନ୍ତୁ, ବନ ମହୋତ୍ସବ କଣ, ଏହାକୁ ମହୋତ୍ସବର ଆଖ୍ୟା କଣ ପାଇଁ ଦିଆଯାଇଛି?
1: ସାଧାରଣତଃ ଭାବେ ଯେତେବେଳେ ବର୍ଷାର ଆଗମନ ହୁଏ, ଆମେ ସମସ୍ତେ ଯେଉଁଠି ଆମର ଖାଲି ଜାଗା ଥାଏ, ନିଜ ବାଡ଼ି ବଗିଚା ହଉ, ଅନୁଷ୍ଠାନ ହଉ, ବହୁ ଜାଗାରେ ଆମେ ବୃକ୍ଷରୋପଣ କରିଥାଉ ବା ଗଛ ଲଗାଇବା ପାଇଁ ଆଗଭର ହେଇଥାଉ।
0: ଆଜ୍ଞା।
1: କିନ୍ତୁ 1950 ମସିହାରୁ ଯୋଉ ମହାମନିଷୀ ଥିଲେ ଆମର ଭାରତ ବର୍ଷର, ସେତେବେଳେ ସେମାନେ ଜାଣିଥିଲେ ଯେ ଭବିଷ୍ୟତରେ ଏଇଭଳିଆ ପିଢ଼ିରେ ଜଳବାୟୁର ଗୋଟେ ବ୍ୟାପକ ପରିବର୍ତ୍ତନ

0: ନିଶ୍ଚିନ୍ତ ରହିବ। ଏଣୁ ଏଇ ବୃକ୍ଷରୋପଣ ଅଭିଯାନକୁ କେମିତି ଗୋଟେ ଜନ ଆନ୍ଦୋଳନରେ ପରିଣତ କରିବା,
1: ଆଚ୍ଛା,
0: ସେଥିପାଇଁ ତତ୍କାଳୀନ ଯିଏ ଥିଲେ ଆମର ଭାରତବର୍ଷର କୃଷି ମନ୍ତ୍ରୀ ଯିଏ ଥିଲେ କେଏମ୍ ମୁନ୍ସି, ସିଏ ଜୁଲାଇ ମାସ 1 ତାରିଖରୁ 7 ତାରିଖ ସେଇ ପ୍ରଥମ ସପ୍ତାହଟାକୁ ବନ ମହୋତ୍ସବ ସପ୍ତାହ ବୋଲି କୁହାଯାଏ। ସେଥିରେ ସେ ଯୋଉ ବୃକ୍ଷ ଲଗେଇବା ଯୋଉ କାର୍ଯ୍ୟକ୍ରମଟାକୁ ଜନଜାଗରଣରେ ପରିଣତ କରିବା ପାଇଁ ସେ ତାକୁ ଆଖିରେ ରଖିକି ଏଇଭଳିଆ କାର୍ଯ୍ୟକ୍ରମକୁ ହାତକୁ ନେଇଥିଲେ, ଯାହା ପାଇଁ ଆମେ ପ୍ରତିବର୍ଷ ସେଇ ଜୁଲାଇ ମାସର ପ୍ରଥମ ସପ୍ତାହକୁ ବନ ମହୋତ୍ସବ ହିସାବରେ ପାଳନ କରିଥାଉ। ଅନୁଷ୍ଠାନ ହଉ, ପ୍ରତ୍ୟେକ ନାଗରିକ ହୁଅନ୍ତୁ, ସହରାଞ୍ଚଳ ହଉ କି ଗ୍ରାମାଞ୍ଚଳ, ସମସ୍ତେ ଇଏ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତି ଏବଂ ବ୍ୟାପକ ଭାବରେ ବୃକ୍ଷ ଲଗେଇବାକୁ ସେମାନେ ତାକୁ ଆପଣେଇଥାନ୍ତି। ସେଥିପାଇଁ ଏଇ କାର୍ଯ୍ୟକ୍ରମକୁ ଆମେ ବନ ମହୋତ୍ସବ କହିଥାଉ। ଅନ୍ୟ ପର୍ବପର୍ବାଣି ଯେମିତି ଆମେ ତାକୁ ପାଳନ କରୁ, ସେଇଭଳି ସବୁ ଜାଗାରେ, ସବୁ ସ୍ଥାନରେ, ସବୁ ଅନୁଷ୍ଠାନରେ ଏହି କାର୍ଯ୍ୟକ୍ରମକୁ ଅତି ଭଲ ଭାବରେ କରାଯାଇଥାଏ।
1: ଗଛ ଲଗେଇବାଟା ଗୋଟେ ମହୋତ୍ସବରେ କେମିତି ପରିଣତ ହେଲେ ଲୋକମାନଙ୍କର ଆହୁରି ବୃକ୍ଷରୋପଣ ପ୍ରତି ଆଗ୍ରହ ବଢିବ, ଏଇ କଥାକୁ ଆଖି ଆଗରେ ରଖି ଆକୁ ଗୋଟେ ବନ ମହୋତ୍ସବର ଆଖ୍ୟା ଦିଆଯାଇଛି। ତାହେଲେ କୁହନ୍ତୁ, ଏଇ ଯୋଉ ମହୋତ୍ସବର ଲକ୍ଷ୍ୟ ଉଦ୍ଦେଶ୍ୟ କଣ ରହିଛି?
0: ଦେଖନ୍ତୁ, ପ୍ରକୃତି ଏବଂ ମାନବ ସମାଜ ମଧ୍ୟରେ ସନ୍ତୁଳନ ରକ୍ଷା କରିବା, ଏଇଟା ହେଉଛି ବନ ମହୋତ୍ସବର ଗୋଟିଏ ମୁଖ୍ୟ ଉଦ୍ଦେଶ୍ୟ।
1: ଆଜ୍ଞା,
0: କେବଳ ପରିବେଶକୁ ସବୁଜ ସୁନ୍ଦର କରିବା ଯୋଉ ଭାବିଥାଉ, ତା ଛଡା ଆମର ମାନବ ଜୀବନର ବା ମାନବ ସମାଜର ଯୋଉ ଆମର ମୁଖ୍ୟ ଦରକାର ଅମ୍ଳଜାନ, ଏଇଟା କେବଳ ବୃକ୍ଷରାଜି ଦ୍ୱାରା ହିଁ ମିଳିଥାଏ। ତେଣୁକରି ମାନବ ସମାଜର ପୃଥିବୀ ପୃଷ୍ଠରେ ସ୍ଥିତି ପାଇଁ ବୃକ୍ଷରୋପଣ ହେଉଛି ଅପରିହାର୍ଯ୍ୟ। ତେଣୁ ଏଇ ଆମର ଯୋଉ ମହତ୍ ଉଦ୍ଦେଶ୍ୟ ପାଇଁ ହିଁ ଆମେ ବନ ମହୋତ୍ସବଟା କରିଥାଉ। କିନ୍ତୁ ଆପଣମାନେ ଜାଣିଛନ୍ତି ଯେ ବୃକ୍ଷରାଜି ରହିଲେ ଜଳବାୟୁର ବର୍ତ୍ତମାନ ଯୋଉ ବ୍ୟାପକ ପରିବର୍ତ୍ତନ ହେଉଛି, ତାହା କିପରି ସନ୍ତୁଳନ ରହିପାରିବ, ମୃତ୍ତିକାର ସଂରକ୍ଷଣ ହେଇପାରିବ, ଜୈବ ବିବିଧତାର ଯୋଉ ରହୁଛି ବର୍ତ୍ତମାନ ପିଢ଼ିରେ ଯାହା ରହିଛି କେମିତି ଭବିଷ୍ୟତ ପିଢ଼ି ପାଇଁ ସମାନ ସ୍ତରରେ ରହିବ, ଯାହାକି ଆମର ଭବିଷ୍ୟତ ପିଢ଼ିର ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହେବ, ଏବଂ ଆମେ ଯୋଉ କହୁଛେ ଜଳସ୍ତର କମି ଯାଉଛି, ଖସି ଯାଉଛି, ତାହା କେମିତି ସ୍ଥିର ରହିପାରିବ, ଏଇସବୁକୁ ଆଖିରେ ରଖି ଆମର ବନ ମହୋତ୍ସବ କାର୍ଯ୍ୟକ୍ରମକୁ କରାଯାଇଥାଏ।
1: ସାର୍, ବର୍ତ୍ତମାନ ତ ବନ ମହୋତ୍ସବ ସପ୍ତାହ ଚାଲିଛି, ଏଇ 2026 ମସିହାରେ ବନ ବିଭାଗ ତରଫରୁ କେତେ ଚାରା ବଣ୍ଟନ କରାଯିବାର ଧାର୍ଯ୍ୟ କରାଯାଇଛି?
0: ଚଳିତ ବର୍ଷ ଦେଖନ୍ତୁ, ଆମର ଯୋଉ 2026 ଆର୍ଥିକ ବର୍ଷରେ ଓଡ଼ିଶାର ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ 5,45,00,000 ଚାରା ଜନସାଧାରଣଙ୍କୁ ବଣ୍ଟନ ପାଇଁ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି।
1: ସାର୍, କେଉଁ କେଉଁ ସ୍ଥାନ ପାଇଁ କି କି ପ୍ରକାରର ଚାରା ବଣ୍ଟନର ବ୍ୟବସ୍ଥା ହୋଇଛି?
0: ଆମର ସାରା ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ଏବଂ ଆମର ବିଭିନ୍ନ ପ୍ରଜାତିର ଚାରା ଜନସାଧାରଣଙ୍କର ଆବଶ୍ୟକତା ପାଇଁ ଯାହା ଦରକାର ବା ଅନୁଷ୍ଠାନ ମାନଙ୍କର ଯୋଉ ଆବଶ୍ୟକତା ପାଇଁ ଯାହା ଦରକାର, ସେହି ପ୍ରକାର ପ୍ରଜାତିର ଚାରା ଆମେ ତିଆରି କରୁଛୁ। ଆପଣ ଦେଖିବେ ଆମର ଫଳ ପ୍ରଦାନକାରୀ ଚାରା ଅଛି, ଅର୍ଥକାରୀ ବୃକ୍ଷରୋପଣ, ଯେମିତି ଆପଣ ଶାଗୁଆନ କୁହନ୍ତୁ, ଶିଶୁ କୁହନ୍ତୁ, ପିଆଶାଳ କୁହନ୍ତୁ, ମହାଗେନ କୁହନ୍ତୁ, ଏବଂ ଫଳ ଚାରା ଯେମିତି କହିଲେ ଆପଣ ଅଁଳା ହଉ, ହରିଡ଼ା ହଉ, ବାହାଡ଼ା ହଉ, ଆମ୍ବ ହଉଛି, ପଣସ ବି ହଉଛି, ଏ ପ୍ରଜାତିର ଚାରା ବି ଆମେ କରୁଛୁ। ବିଭିନ୍ନ ଫୁଲ ଯେଉଁଦେଇକି ଆପଣ ପରିବେଶକୁ ମନୋରମ କରିଥାଏ, ପାଟଳୀ ହଉ, ସୁନାରୀ ହଉ, କାଞ୍ଚନ ହଉ, ଏ ପ୍ରଜାତିରେ ବି ଚାରା କରାଯାଉଛି। ବିଭିନ୍ନ ଔଷଧୀୟ ବୃକ୍ଷ ବି ଆପଣ ଦେଖିବେ, ଔଷଧୀୟ ବୃକ୍ଷର ଚାରା ବି ଆମେମାନେ ତିଆରି କରୁଛୁ, ଯୋଉଟାକି ଲୋକମାନଙ୍କୁ ବଣ୍ଟନ ପାଇଁ ଆମେ ରଖିଛୁ।
1: ସାର୍, ଏ ବର୍ଷ ତ ବନ ବିଭାଗ ତରଫରୁ ଅନେକ ସଂଖ୍ୟକ ଚାରା ବଣ୍ଟନ କରାଯିବାର ବ୍ୟବସ୍ଥା ରହିଛି, ଏଇ ଯୋଉ ଚାରା ଆପଣ କୋଉଠୁ ପାଇଥାନ୍ତି, କେମିତି ତିଆରି କରିଥାନ୍ତି, ଏଥିରେ ଆପଣଙ୍କୁ କିଏ ସହାୟତା କରିଥାଏ, ସେ ବିଷୟରେ ଟିକେ କୁହନ୍ତୁ।
0: ଦେଖନ୍ତୁ, ଜଙ୍ଗଲ ବିଭାଗର ଯୋଉ ଚାରା ବଣ୍ଟନ କାର୍ଯ୍ୟକ୍ରମ ହଉ ବା ଆମର ବିଭାଗରେ ଯୋଉ ଆମର ବନୀକରଣ ଯୋଜନା ରହିଥାଏ, ତା ପାଇଁ ଆମେ ପାଖାପାଖି ବନୀକରଣ ଯୋଜନା ପାଇଁ ଆମେ 1.5 ବର୍ଷରୁ ଉର୍ଦ୍ଧ୍ୱରୁ ଆମେ ତାକୁ ପ୍ଲାନିଂ କରିଥାଉ। ମନେ କରାଯାଉ ଯେ 2026ର ଜୁଲାଇ ମାସରେ ଯୋଉ ଆମେ ଗଛ ଲଗେଇବୁ, ସେଥିପାଇଁ 2025 ମସିହା ଜାନୁଆରୀରୁ ସେ ଚାରା ଆମେ ପ୍ରସ୍ତୁତ କରିଥାଉ, ଏବଂ ଲୋକମାନଙ୍କୁ ଯୋଉଟା ବଣ୍ଟନ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ସେଥିପାଇଁ ଆମେ 6 ମାସର ଚାରା ତାଙ୍କୁ ଦେଇଥାଉ। ଜୁଲାଇ ମାସରେ ଆମେ ଯେତେବେଳେ ଲୋକମାନଙ୍କୁ ବାଣ୍ଟୁଛୁ, ସେଇ ଚାରାର ତିଆରି କାର୍ଯ୍ୟକ୍ରମଟା, ପ୍ରସ୍ତୁତ କାର୍ଯ୍ୟକ୍ରମଟା ଆମେ ଜାନୁଆରୀ ମାସରୁ ଆରମ୍ଭ କରିଥାଉ। ସେଥିପାଇଁ ଆମେ ଦେଖିଥାଉ ଯୋଉ ଯୋଉ ବୃକ୍ଷ ଗୁଡିକ ରହିଛି, ଲୋକମାନଙ୍କର ଯୋଉ ଆବଶ୍ୟକତା ରହିଛି, ସେଥିପାଇଁ ଯୋଉ ମା ଗଛକୁ ଆମେ ତାକୁ ସିଲେକ୍ସନ କରିଥାଉ। ମା ଗଛରୁ ସିଲେକ୍ସନ କରିକି ତାର ମଞ୍ଜି ଦ୍ୱାରା ଆମେ ନର୍ସରୀରେ ଗଛ ପ୍ରସ୍ତୁତି ଆରମ୍ଭ କରିଥାଉ, ଏବଂ ଯୋଉ ମା ଗଛ ସୁସ୍ଥ ଥିବ, ଉତ୍ତମ ଥିବ, ଗଛରେ ବେଶୀ ଶାଖା ପ୍ରଶାଖା ନଥିବ, ସେଇଭଳିଆ ଗଛ ଆମେ ଦେଖିକି ସିଲେକ୍ସନ କରିଥାଉ। ସେଇ ଗଛରୁ ମଞ୍ଜି ଆଣି ଆମର ଯୋଉ ଚାରା ତିଆରି କାର୍ଯ୍ୟକ୍ରମ ହୁଏ, ସେ ନର୍ସରୀରେ ଆମେ ତାକୁ ନେଇ ଚାରା ପ୍ରସ୍ତୁତ କରିଥାଉ।
1: ଏଥିରେ ସହାୟତା ଆପଣଙ୍କୁ କିଏ କରିଥାନ୍ତି?
0: ବିଭାଗ ତରଫରୁ କରାଯାଏ। ବିଭାଗର ଆମର ବିଭିନ୍ନ କର୍ମଚାରୀ ଯୋଉମାନେ ଅଛନ୍ତି, ଜଙ୍ଗଲ ବିଭାଗର ଫରେଷ୍ଟ ଗାର୍ଡ ଠାରୁ ଆରମ୍ଭ କରି ଫରେଷ୍ଟର ରେଞ୍ଜ ଅଫିସର ଅଛନ୍ତି, ଡିଏଫଓ ମାନେ ଅଛନ୍ତି, ଉପରୁ ଆମର ଉଚ୍ଚ ଅଧିକାରୀମାନଙ୍କ ଠାରୁ ନିର୍ଦ୍ଦେଶ ଯୋଉ ପ୍ରକାର ଆସିଥାଏ, ସେଥିରେ ବିଭାଗର ସମସ୍ତ କର୍ମକର୍ତ୍ତା ସାମିଲ ହେଇଥାନ୍ତି, ଏବଂ ଆବଶ୍ୟକ ଯୋଉ ଶ୍ରମିକ ଏବଂ ଯାହା ଉପକରଣ ଦରକାର ବା ଯାହା ସରଞ୍ଜାମ ଦରକାର ତାକୁ ନେଇ ଆମେ ଚାରା

0: କାର୍ଯ୍ୟକ୍ରମ ଆରମ୍ଭ କରିଥାଉ।
1: ସାର୍ ଆପଣ ତ ହେଉଛନ୍ତି କଟକ ବନଖଣ୍ଡର ବନଖଣ୍ଡ ଅଧିକାରୀ, ତାହେଲେ ଅଧିକାରୀ ହିସାବରେ ଆପଣଙ୍କର ଦାୟିତ୍ୱ କର୍ତ୍ତବ୍ୟ କ'ଣ ରହିଛି ଏ ଯୋଉ ଚାରା ବଣ୍ଟନ କ୍ଷେତ୍ରରେ?
0: ଦେଖନ୍ତୁ, ସରକାରଙ୍କ ତରଫରୁ ଯୋଉ ଆମର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, ସେମିତି ପ୍ରତ୍ୟେକ ଡିଭିଜନକୁ ସାରା ଓଡ଼ିଶାରେ ଆମେ 5,45,00,000 ଚାରା ପ୍ରଦାନ ପାଇଁ ବା ବଣ୍ଟନ ପାଇଁ କାର୍ଯ୍ୟକ୍ରମ ରାଜ୍ୟ ସରକାର ରଖିଛନ୍ତି। ସେଥିପାଇଁ ମୁଁ ଯେମିତି କଟକ ବନଖଣ୍ଡରେ ଅଛି, ଏମିତି ଆମର ଯୋଉ 50+ ବନଖଣ୍ଡ ଅଛି, ସବୁ ବନଖଣ୍ଡକୁ ବିଭିନ୍ନ ଟାର୍ଗେଟ ଦିଆଯାଇଥାଏ। ସେଇ ଟାର୍ଗେଟକୁ ଆମେ ହାତକୁ ନେଇକି ଆମର ଟାର୍ଗେଟ ଆସିଲା ପରେ ଆମେ ଆମର ବିଭାଗର ଯୋଉ ଅଛନ୍ତି ରେଞ୍ଜ ଅଧିକାରୀ ଅଛନ୍ତି, ତାଙ୍କୁ ଆମର ଆବଶ୍ୟକତା ଦେଖିକି ବଣ୍ଟନ କରାଯାଇଥାଏ ଏବଂ ବିଭିନ୍ନ ରେଞ୍ଜରେ ବିଭିନ୍ନ ସଂଖ୍ୟାର ଚାରା ପ୍ରସ୍ତୁତ କରାଯାଏ। ତାକୁ ଆମର ବିଭିନ୍ନ ସମୟରେ ପରିଦର୍ଶନ କରାଯାଇଥାଏ, ସଠିକ ଭାବରେ ସେ ଚାରା ପ୍ରସ୍ତୁତ ହେଉଛି କି ନାହିଁ ଅଧିକାରୀମାନେ ତାଙ୍କର ଇନ୍ସପେକ୍ସନ କରନ୍ତି, ଏବଂ ଯୋଉ ଆମର ଗ୍ରାଉଣ୍ଡ ୱାର୍କର ଅଛନ୍ତି ସେମାନେ ଯୋଉ କାର୍ଯ୍ୟକ୍ରମ ସବୁ କରୁଛନ୍ତି ତାକୁ ସଠିକ ଭାବରେ କରାଯାଉଛି ନା ନାହିଁ ସେମାନେ ତାକୁ ନିରୀକ୍ଷଣ କରନ୍ତି, ଏବଂ କରି ଆମର ବିଭିନ୍ନ ପର୍ଯ୍ୟାୟରେ ତାର ନିରୀକ୍ଷଣ କରାଯାଏ ଏବଂ ପାଖାପାଖି ଜୁନ୍ 30 ସୁଦ୍ଧା ଏ ପ୍ରସ୍ତୁତି କାର୍ଯ୍ୟକ୍ରମ ସରିଥାଏ, ଯୋଉଟାକି ଆମେ ଜୁଲାଇ 1 ତାକୁ ବଣ୍ଟନକୁ ହାତକୁ ନେଇଥାଉ।
1: ଆଚ୍ଛା, ଆପଣ କହିଲେ ଯେ 5,45,00,000 ଚାରା ବଣ୍ଟା ଯିବାର ବ୍ୟବସ୍ଥା କରାଯାଇଛି, ଏତେ ସଂଖ୍ୟାରେ ଯୋଉ ଚାରା କଣ ଏଇ ବନ ମହୋତ୍ସବ ସପ୍ତାହ ଭିତରେ ବଣ୍ଟା ଯିବ ନା ନାହିଁ, ଆଉ କିଛି ଆଗକୁ ସମୟ ଅଛି, କେତେ ମାସ ପର୍ଯ୍ୟନ୍ତ କି କଣ, ଏମିତି କୌଣସି ନିର୍ଦ୍ଦିଷ୍ଟ ସମୟ ରହିଛି କି?
0: ଏଇ ବନ ମହୋତ୍ସବ ସପ୍ତାହରେ ଆମେ ତାକୁ ଲୋକଙ୍କ ପାଖରେ ଏଇ ଯୋଉ ବାର୍ତ୍ତା ପହଞ୍ଚେଇ ଥାଉ, କିନ୍ତୁ ଦେଖାଯାଇଥାଏ ଯେ ବନ ମହୋତ୍ସବ ସପ୍ତାହରେ ଅଧିକାଂଶ ଲୋକ ଆଗ୍ରହୀ ହୁଅନ୍ତି ଆସିବା ପାଇଁ, କିନ୍ତୁ ବର୍ଷା ସରିବା ପର୍ଯ୍ୟନ୍ତ ଲୋକମାନଙ୍କ ପାଇଁ ଏଇ ଚାରା ନେବାର ବ୍ୟବସ୍ଥା ରହିଛି, ସେମାନେ ନେଇ ନିଜ ବାଡ଼ି ବଗିଚାରେ ଲଗେଇ ପାରିବେ। ଅନୁଷ୍ଠାନ ମାନଙ୍କୁ ବି ଆମେ ନିବେଦନ କରୁଛୁ, ସେମାନେ ମଧ୍ୟ ନେଇକି ଲଗେଇ ପାରିବେ।
1: ଜଣେ ଯଦି ଚାହିଁବ, ଜଣେ ସାଧାରଣ ଲୋକ ହେଲା କି କ୍ଲବର ମେମ୍ବର ମାନେ ହେଲେ କି ବେସରକାରୀ ସଂସ୍ଥା, ସେମାନେ ଏଇ ଚାରା କେଉଁଠାରୁ ପାଇବେ?
0: ରାଜ୍ୟ ସରକାରଙ୍କ ତରଫରୁ ଯୋଉ ଆମର ଏଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ଯେମିତି ମୁଁ କହିଲି ଯେ ବିଭିନ୍ନ ବନଖଣ୍ଡକୁ ବିଭିନ୍ନ ଟାର୍ଗେଟ ଦିଆଯାଇଥାଏ, ସେଇ ହିସାବରେ ଆମର ଯେଉଁ ଯେଉଁ ବ୍ଲକରେ ବା ଯେଉଁ ପଞ୍ଚାୟତରେ ସବୁ ନର୍ସରୀ ହେଇଛି, ଆମେ ତାର ୱାଇଡ୍ ପବ୍ଲିସିଟି ବର୍ତ୍ତମାନ କରିଛୁ ଯେ କୋଉ କୋଉ ପଞ୍ଚାୟତର ଲୋକ କୋଉ କୋଉ ନର୍ସରୀରୁ ସେମାନେ ଚାରା ନେଇପାରିବେ। ସେଥିପାଇଁ ଆମେ ଅନେକ ପ୍ରକାର ପବ୍ଲିସିଟି କାର୍ଯ୍ୟକ୍ରମ କରୁଛୁ, ବର୍ତ୍ତମାନ ଆମେ ମାଇକ୍ରେ ବି ଗାଁରେ ପ୍ରଚାର କରୁଛୁ, ପ୍ରତ୍ୟେକ ପଞ୍ଚାୟତରେ ସରପଞ୍ଚ ଏବଂ SHG ମା ମାନେ ବିଭିନ୍ନ ସ୍କୁଲରେ ଅନୁଷ୍ଠାନ ପାଖରେ ମଧ୍ୟ ଇଏ ଆମେ ଖବର ପହଞ୍ଚାଇଛୁ, ବିଭିନ୍ନ ଜାଗାରେ ଆମେ ନୋଟିସ୍ ଦେଇଛୁ ଏବଂ ଆମର ସୋସିଆଲ ମିଡିଆରେ ବି ଆର ବହୁତ ପ୍ରଚାର ପ୍ରସାର କରାଯାଇଛି। ତେଣୁକରି ଲୋକମାନଙ୍କ ପାଖରେ ବାର୍ତ୍ତା ଏଭଳି ଭାବରେ ପହଞ୍ଚା ଯାଇଛି ଯେପରି ସେମାନେ ଜାଣିପାରିବେ, ଏବଂ ଯେଉଁ ଯେଉଁ ଅଞ୍ଚଳର ଲୋକ ଯେଉଁଠି ତାଙ୍କୁ ସୁବିଧା ହେବ ସେଇଭଳିଆ ବାର୍ତ୍ତା ମଧ୍ୟ ତାଙ୍କୁ ଦିଆଯାଇଛି, ଯାହାଫଳରେ ସେମାନେ ଆସି ତାଙ୍କର ନିକଟସ୍ଥ ନର୍ସରୀରୁ ଚାରା ନେଇପାରିବେ, ଏବଂ ଆବଶ୍ୟକ ସ୍ଥଳେ ମଧ୍ୟ ବିଭିନ୍ନ ରେଞ୍ଜ ଅଧିକାରୀଙ୍କର ଯୋଉ କାର୍ଯ୍ୟାଳୟ ଅଛି ଏବଂ ସେକ୍ସନ ଫରେଷ୍ଟରଙ୍କର ଯୋଉ କାର୍ଯ୍ୟାଳୟ ଅଛି ବା ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟରେ ମଧ୍ୟ ଆମର ଟୋଲ ଫ୍ରି ନମ୍ବର କାର୍ଯ୍ୟ କରୁଛି, ସେଥିରୁ ବି ସେମାନେ ଏ ସୁବିଧା ଉପଲବ୍ଧ ହେଇପାରିବେ।
1: ସେ ଟୋଲ ଫ୍ରି ନମ୍ବର ଟିକେ କୁହନ୍ତୁ ଆମ ସହିତ।
0: ବିଭିନ୍ନ ବନଖଣ୍ଡର ନମ୍ବର ଗୁଗୁଲରେ ବି ଉପଲବ୍ଧ ଅଛି, କଟକ ବନଖଣ୍ଡ ତରଫ ଆମେ 24 ଘଣ୍ଟିଆ ଟୋଲ ଫ୍ରି ନମ୍ବର ରଖିଛୁ, ଯେଉଁଥିରେ କି ଜନସାଧାରଣ ଚାହିଁଲେ ସେ ନମ୍ବରରେ ଯୋଗାଯୋଗ କରିପାରିବେ। ଟୋଲ ଫ୍ରି ନମ୍ବରଟି ହେଲା 1800-34-5743 ଏବଂ ଲ୍ୟାଣ୍ଡଲାଇନ୍ ନମ୍ବର ହେଲା 06712340-3343।
1: ସେ ଟୋଲ ଫ୍ରି ନମ୍ବରଟି ଆଉଥରେ କୁହନ୍ତୁ
0: 1800-34-5743 ଏବଂ ଲ୍ୟାଣ୍ଡଲାଇନ୍ ନମ୍ବର ହେଲା 06712340-3343।
1: ଯୋଉ ଶ୍ରୋତାବନ୍ଧୁମାନେ ବର୍ତ୍ତମାନ ଆମର କାର୍ଯ୍ୟକ୍ରମ ଶୁଣୁଥିବେ, ସେମାନେ ଯଦି ଆଗ୍ରହୀ ଥିବେ କଟକ ବନଖଣ୍ଡରୁ ଗଛ ସଂଗ୍ରହ କରିବା ପାଇଁ, ତାହେଲେ ଏଇ ଟୋଲ ଫ୍ରି ନମ୍ବରରେ ଫୋନ୍ କରି ଯାଇକି ତାଙ୍କ ମନପସନ୍ଦର ବୃକ୍ଷ ନେଇ ଆସିପାରିବେ। ସାର୍, ଯୋଉମାନେ ଜାଣିପାରିବେନି ତାଙ୍କ ପାଇଁ ଯୋଉ ନର୍ସରୀ କଥା ଆପଣ କହିଲେ, ସରକାରୀ ନର୍ସରୀ ନା ଯୋଉ ବେସରକାରୀ ନର୍ସରୀ ସବୁ ରହିଛି, ସେଠୁ କଣ ଯାଇକି ସେମାନେ ଆଣିପାରିବେ?
0: ଦେଖନ୍ତୁ, ବେସରକାରୀ ନର୍ସରୀ ତ ସମସ୍ତଙ୍କ ପାଇଁ ଅଛି, କିନ୍ତୁ ସରକାରଙ୍କ ତରଫରୁ ଯୋଉ ନର୍ସରୀ କରାଯାଇଛି ସେଥିରେ ସରକାର ତରଫରୁ ମାତ୍ର ଜନସାଧାରଣଙ୍କୁ 1 ଟଙ୍କାରେ ଚାରା ପ୍ରଦାନ କରାଯାଉଛି।
1: ଆଚ୍ଛା,
0: ଯୋଉଟାକି ଆପଣ ଭଲ ରଖିବା ମନେ ରଖନ୍ତୁ, ବାହାରୁ ଆପଣ ଯଦି ଚାରା ଆଣିବେ ଯୋଉ ବେସରକାରୀ ସଂସ୍ଥାମାନେ କରିଛନ୍ତି, ହୁଏତ କିଏ ଚାରା ପ୍ରତି 20-30 ଟଙ୍କା ନେଉଛନ୍ତି, କିନ୍ତୁ ରାଜ୍ୟ ସରକାର ଏଇ ବୃକ୍ଷରୋପଣ ଅଭିଯାନକୁ ଏତେ ସୁନ୍ଦର ଭାବରେ କରିବା ପାଇଁ ଚାହୁଁଛନ୍ତି, ଜନସାଧାରଣଙ୍କ ପାଖରେ କିଭଳି ଭାବରେ 1 ଟଙ୍କା ତ ଆଜିକାଲି କହିଲେ ବିନା ମୂଲ୍ୟରେ ଚାରା ନେଲା ଭଳି ଅଛି, ସେଟା ସରକାର ପ୍ରୋତ୍ସାହନ ଦେଉଛନ୍ତି, ସଚେତନ କରାଉଛନ୍ତି ଜନସାଧାରଣଙ୍କୁ, ଯୋଉ ବର୍ତ୍ତମାନ ଆମର ବ୍ୟାପକ ପରିବର୍ତ୍ତନ ହେଉଛି ଜଳବାୟୁର, ଭବିଷ୍ୟତ ପିଢ଼ି ପାଇଁ ତାହା ଅତ୍ୟନ୍ତ ଭୟାନକ ପରିସ୍ଥିତି ନେଇପାରେ, ସେଥିପାଇଁ ଜନସାଧାରଣଙ୍କ ପାଖରେ ଆଗ୍ରହ ସୃଷ୍ଟି କରିବା ପାଇଁ ଏବଂ ତାଙ୍କୁ ସହଯୋଗ କରିବା ପାଇଁ ସରକାରଙ୍କର ଯୋଉ ନର୍ସରୀ ଅଛି, ଜଙ୍ଗଲ ବିଭାଗ ତରଫରୁ ଯୋଉ ନର୍ସରୀ କରାଯାଇଛି, ମାତ୍ର 1 ଟଙ୍କାରେ ପ୍ରତି ପରିବାର ଗ୍ରାମାଞ୍ଚଳରେ 10 କୋଟି ପର୍ଯ୍ୟନ୍ତ ଚାରା ନେଇପାରିବେ, ସହରାଞ୍ଚଳ ଲୋକମାନେ ସେମାନେ 5 କୋଟି ଚାରା ନେଇ।

0: ପାରିବି। ଆବଶ୍ୟକ ସ୍ଥଳେ ମଧ୍ୟ 100ରୁ ଉର୍ଦ୍ଧ୍ୱ ଚାରା ଦିଆଯାଇପାରେ, ଯେଉଁଠି ଆମେ ଅନୁଭବ କରିବୁ ଯେ ନାହିଁ ପ୍ରକୃତରେ ଏ ଚାରା ନେଇ ଲୋକ ଠିକ ଭାବରେ ଲଗାଉଛନ୍ତି, ତାଙ୍କର ଆବଶ୍ୟକତା ରହିଛି, ସେ ସ୍ଥଳରେ ମଧ୍ୟ ତାକୁ ଅଧିକା ଚାରା ଦିଆଯାଉଛି।
1: ସାର୍ ଯିଏ ଯଦି ଚାହିଁବ କଣ ମନ ଇଚ୍ଛା ଏମିତି ଚାରା ନେଇପାରିବ ନା, ସେଥିପାଇଁ କିଛି ଗୋଟେ ପରିଚୟ ପତ୍ର କି ପ୍ରମାଣ ପତ୍ର ଦେଖେଇବା
0: ନିଶ୍ଚିନ୍ତ ଭାବରେ ଦବା ପଡିବ। ଯେହେତୁ ସରକାରଙ୍କର ନିର୍ଦ୍ଦିଷ୍ଟ ନିୟମ ରହିଛି, ପ୍ରତିବର୍ଷ ଆମେ ଯେତେବେଳେ ଚାରା ବଣ୍ଟନ କାର୍ଯ୍ୟକ୍ରମ ଆମର ହେଇଥାଏ ବିଭାଗ ତରଫରୁ, ସେଥିପାଇଁ ଆମର କିଛି ଗୋଟେ ନିର୍ଦ୍ଦେଶନାମା ଆସିଥାଏ କିଭଳି ଭାବରେ ଆମେ କେଉଁ ନୀତି ନିୟମକୁ ଆଧାର କରିକି ଆମେ ଜନସାଧାରଣଙ୍କୁ ଚାରା ବଣ୍ଟନ କରିବୁ। ସେଥିପାଇଁ ଆମର ଏଇ ବର୍ଷ ଯୋଉ ନିୟମ ପ୍ରଣୟନ କରାଯାଇଛି, ସେଥିରେ ଯେଉଁମାନେ ଚାରା ନେବାକୁ ଆଗ୍ରହୀ ହେବେ ସେମାନେ ନିକଟସ୍ଥ ନର୍ସରୀରେ ପହଞ୍ଚି ତାଙ୍କର ଯେକୌଣସି ଗୋଟେ ପରିଚୟ ପତ୍ର ଦେବାକୁ ପଡେ, ଯେପରି ଆପଣଙ୍କର ଆଧାର କାର୍ଡ ହଉ କି ଭୋଟର ଆଇଡି ହଉ, ଡ୍ରାଇଭିଂ ଲାଇସେନ୍ସ ହଉ କି ଆପଣଙ୍କର ଇଲେକ୍ଟ୍ରିକ ବିଲ୍ର କିଛି ପ୍ରମାଣପତ୍ର, ଯାହା ଦେଲେ ବି ଆପଣମାନେ ଚାରା ନେଇପାରିବେ।
1: ଜଣେ ଚାହିଁଲେ ସାର୍ କେତେଟା ଗଛ ନେଇପାରିବ ଆପଣଙ୍କ ପାଖରୁ ବା କେତେଟା ଚାରା ନେଇପାରିବ?
0: ପରିବାର ପିଛା ଗ୍ରାମାଞ୍ଚଳରେ 10 କୋଟି ନେଇପାରିବେ, ଆଉ ସହରାଞ୍ଚଳରେ 5 କୋଟି ନେଇପାରିବେ, କିନ୍ତୁ ଆବଶ୍ୟକ ସ୍ଥଳେ ମଧ୍ୟ ବିଭାଗର ଅଧିକାରୀ ଯେତେବେଳେ ଅନୁଭବ କରିବେ ଯେ ନାହିଁ ଇଏ ବ୍ୟକ୍ତିବିଶେଷଙ୍କର ଚାରାର ଆବଶ୍ୟକତା ରହିଛି, ସେ ସ୍ଥଳରେ ମଧ୍ୟ ବିଚାରକୁ ନିଆଯାଏ ଅଧିକା ଚାରା ଦିଆଯାଉଛି।
1: ଯୋଉ କ୍ଲବ ପିଲାମାନେ ଧର ଚାହିଁବେ ସେ ବୃକ୍ଷରୋପଣ କରିବା ପାଇଁ କି ବେସରକାରୀ ସଂସ୍ଥା ସବୁ ଏନ୍ଜିଓ ମାନେ ଅଛନ୍ତି, ସେମାନଙ୍କୁ କେତେ ଦବାର ଏମିତି ପ୍ରାବଧାନ ରହିଛି?
0: ଯେଉଁମାନେ ଆଗ୍ରହ ପ୍ରକାଶ କରିବେ ବେସରକାରୀ ସଂସ୍ଥା ଆସି କହିବେ ଚାରା ନେବା ପାଇଁ, ସେମାନଙ୍କର ଆମେ ପ୍ରମାଣ ଦେଖିଥାଉ ଯେ ପ୍ରକୃତରେ ଯୋଉ ଚାରା ସେମାନେ ନେଉଛନ୍ତି ତାହା ଯୋଗ୍ୟ ଜାଗାରେ ଲାଗୁଛି ନା ନାହିଁ, ସଠିକ ଜାଗାରେ ଲାଗୁଛି ନା ନାହିଁ, ସେ ଆଧାରକୁ ବିଚାର କରି 150ରୁ 200 ପର୍ଯ୍ୟନ୍ତ ମଧ୍ୟ ଚାରା ଆମେ ଦେଇପାରିଥାଉ। ବନଖଣ୍ଡ ଅଧିକାରୀଙ୍କର କ୍ଷମତା 1000 ଚାରା ପର୍ଯ୍ୟନ୍ତ ଅଛି, ସେ ଦେଇପାରିବେ।
1: ସାର୍ ଖାଲି ଚାରା ତ ବଣ୍ଟନ କରିଦେଲେ ହବନି, ତାର ରକ୍ଷଣାବେକ୍ଷଣ ପାଇଁ କିଛି ନୀତି ନିୟମ ବି କରାଯାଇଥାଏ, ସେ ବୃକ୍ଷ ଗୁଡାକ ଯୋଉମାନେ ନଉଛନ୍ତି ସେ ଠିକ ଭାବରେ ତାକୁ ଲଗାଉଛନ୍ତି କି ନାହିଁ, ତାର ଦେଖା ରଖା କରୁଛନ୍ତି କି ନାହିଁ, ସେ ବିଷୟରେ କିଛି ଲୋକମାନଙ୍କୁ ସଚେତନ କରାଇଥାନ୍ତି କି କିଛି ଯୋଜନା ଥାଏ କି ସେ ଲୋକମାନଙ୍କୁ ବୁଝେଇବା ପାଇଁ କି ବନ ବିଭାଗର କର୍ମଚାରୀମାନେ ଯୋଉମାନେ ଅଧିକ ସଂଖ୍ୟାରେ ବୃକ୍ଷ ନଉଛନ୍ତି ଯାଇକି ତଦାରଖ କରନ୍ତି ଯେ ମାନେ ଠିକରେ ଲଗାଉଛନ୍ତି କି ନାହିଁ ବୋଲି?
0: ଯେଉଁମାନେ ଅଧିକା ସଂଖ୍ୟାରେ ଚାରା ନଉଛନ୍ତି ସେଥିପାଇଁ ଆମେ ଆବଶ୍ୟକ ପ୍ରମାଣପତ୍ର ତାଙ୍କଠାରୁ ମଧ୍ୟ ନେଇଥାଉ, ଯୋଉଠି ସେମାନେ ଲଗେଇବେ ସେ ଜାଗାରେ ସେମାନେ ଗାତ ଖୋଳି ସାରିଛନ୍ତି କି ନାହିଁ। ଆଜିକାଲି ତ ସମସ୍ତଙ୍କ ପାଖରେ ମୋବାଇଲ ରହିଛି, ତାଙ୍କଠାରୁ କିଛି ଫଟୋଗ୍ରାଫ ଆମେ ଚାହିଁଥାଉ। ଯେଉଁଠି ଆମର ସବୁ ଷ୍ଟାଫ ବି ଅଛନ୍ତି, ସବୁ ଜାଗାରେ ତ ଆମର କାମ କରୁଛନ୍ତି, ସ୍ଥଳ ବିଶେଷରେ ଆମେ ତାଙ୍କୁ ଉଚିତ ସ୍ଥାନ ଅଛି କି ନାହିଁ ଜାଣିବା ପାଇଁ ମଧ୍ୟ ଷ୍ଟାଫଙ୍କ ଦ୍ୱାରା ସେଟା ବି ନିରୀକ୍ଷଣ କରାଯାଏ। ଆଉ ଯେଉଁମାନେ ବ୍ୟକ୍ତି ବିଶେଷ ନଉଛନ୍ତି, ଯୋଉଠି ଆମର ନର୍ସରୀ ରହିଛି, ଲୋକମାନଙ୍କ ପାଇଁ ଗୋଟେ ସାଧାରଣ ମାର୍ଗଦର୍ଶିକା ଆମେ ମଧ୍ୟ ଦେଇଥାଉ କିଭଳି ଭାବରେ ଚାରାକୁ ନେଲେ ସେମାନେ ରୋପଣ କରିବେ ଏବଂ ତାର ମେଣ୍ଟେନାନ୍ସ ପ୍ଲାନ କେମିତି କରିବେ, ସେଥିପାଇଁ ଆମେ ସ୍ଥଳ ବିଶେଷରେ ଲୋକମାନଙ୍କୁ ସୂଚନା ଦିଆଯାଇଥାଏ।
1: ସାର୍ ପିଲାଟିଏ ବୃକ୍ଷଟିଏ ଏକ ପେଡ୍ ମା କେ ନାମ, ଏହି ସଚେତନତାର ବାର୍ତ୍ତା ଲୋକମାନଙ୍କ ପାଖରେ କିପରି ପହଞ୍ଚିଥାଏ?
0: ଯୋଉ ଏକ ପେଡ୍ ମା କେ ନାମ ଆମର ଭାରତ ବର୍ଷର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ପ୍ରେରଣାରେ ଆଗେଇ ଚାଲିଛି। 2026 ଏହି କାର୍ଯ୍ୟକ୍ରମ ତୃତୀୟ ପର୍ଯ୍ୟାୟ ହାତକୁ ନିଆଯାଉଛି, ଯୋଉଟାକି ଆମର ବିଶ୍ୱ ପରିବେଶ ଦିବସ ଥିଲା ଜୁନ୍ 5 ତାରିଖ, ସେ ଜୁନ୍ 5 ତାରିଖରୁ ଏକ ପେଡ୍ ମା କେ ନାମର ତୃତୀୟ ପର୍ଯ୍ୟାୟ ବର୍ତ୍ତମାନ ସାରା ଭାରତ ବର୍ଷରେ ବ୍ୟାପକ ଭାବରେ ଆଗେଇ ଚାଲିଛି ଏବଂ ଓଡ଼ିଶା ସରକାର ସେଥିରେ ମଧ୍ୟ ସାମିଲ ହୋଇ କେମିତି ଜନସାଧାରଣଙ୍କୁ ଚାରା ଦିଆଯାଇପାରିବ ସେଥିପାଇଁ ବ୍ୟାପକ ପ୍ରଚାର ପ୍ରସାର କରୁଛନ୍ତି। ଆଉ ଏହି କାର୍ଯ୍ୟକ୍ରମକୁ ଏକ ପେଡ୍ ମା କେ ନାମର ପୋର୍ଟାଲରେ ମଧ୍ୟ ଅପଲୋଡିଂ କରାଯାଉଛି, ଲୋକମାନଙ୍କ ବିଭିନ୍ନ ଆମର ଷ୍ଟାଣ୍ଡିଂ କରାଯାଇଛି, ବିଭିନ୍ନ ପ୍ରକାର ଷ୍ଟେଜ୍ ମଧ୍ୟ ହେଉଛି, ଯେଉଁମାନେ ନେଉଛନ୍ତି ତାଙ୍କର ଫଟୋ ମଧ୍ୟ ଅପଲୋଡ କରାଯାଉଛି, ଲୋକମାନଙ୍କୁ ମଧ୍ୟ ଆମେ ନିବେଦନ କରୁଛୁ ସେ ଆପ୍ରେ ସମସ୍ତେ ସେଟା ତାଙ୍କର ଫଟୋ ଅପଲୋଡ କରିପାରିବେ, ସେଥିପାଇଁ ଅନେକ ପ୍ରକାର ପ୍ରସାର ପ୍ରସାର ଆମ ବିଭାଗ ତରଫରୁ କରାଯାଉଛି।
1: ଲୋକମାନଙ୍କୁ ବା ପିଲାମାନଙ୍କୁ ବୃକ୍ଷରୋପଣ ପ୍ରତି ଆକୃଷ୍ଟ କରିବା ପାଇଁ ବନ ବିଭାଗ କି କି ପଦକ୍ଷେପ ସବୁ ନେଉଛି?
0: ଆପଣ ଯଦି ଦେଖିଥିବେ ୟୁରୋପିଆନ କଣ୍ଟ୍ରିରେ କିଭଳି ଭୟାବହତା ଦେଖାଦେଇଛି, ଯୋଉଠିକି ମାନେ ଆମର ଯୋଉ ଟ୍ରପିକାଲ କଣ୍ଟ୍ରି ଥିଲା ଭାରତ ବର୍ଷରେ ଆମେ 40-42 ଡିଗ୍ରୀ ସେଣ୍ଟିଗ୍ରେଡକୁ ଦେଖିଲେ ଭୟ କରୁଥିଲୁ, ବର୍ତ୍ତମାନ ୟୁରୋପିଆନ କଣ୍ଟ୍ରିରେ ଆପଣ ଦେଖିବେ 40 ଡିଗ୍ରୀରୁ ଉର୍ଦ୍ଧ୍ୱ ବର୍ତ୍ତମାନ ଟେମ୍ପରେଚର ରହୁଛି, ଯୋଉଠିକି ଜନସାଧାରଣ
1: ଥଣ୍ଡା ରହିବା
0: କଥା ଅସହ୍ୟ ହେଇଯାଇଛି, ତାଙ୍କ ପାଇଁ ଦୁର୍ବିଷହ ହେଇଯାଇଛି ବର୍ତ୍ତମାନ ତାଙ୍କର ବଞ୍ଚିବା। ତେଣୁ ଭାରତ ବର୍ଷରେ ଖାଲି ନୁହେଁ, ସାରା ବିଶ୍ୱରେ ଏଇ ଯୋଉ ଜଳବାୟୁ ପରିବର୍ତ୍ତନର କରାଳ ରୂପ ବର୍ତ୍ତମାନ ସମସ୍ତେ ଅନୁଭବ କରିଛନ୍ତି, ସେଥିପାଇଁ ବର୍ତ୍ତମାନ ଆମେ ଅନୁଭବ କରୁଛୁ ଲୋକମାନେ ମଧ୍ୟ ସଚେତନତା ଯଥେଷ୍ଟ ହେଲେଣି, ଆଉ ସେମାନେ ସ୍ୱତଃପୃତ ଭାବରେ ଆସୁଛନ୍ତି, ଅଫିସ ସାଙ୍ଗରେ ଯୋଗାଯୋଗ କରୁଛନ୍ତି, ପ୍ରଶ୍ନ କରୁଛନ୍ତି କେଉଁଠି ଚାରା ମିଳିବ, ସେମାନଙ୍କୁ ସହଯୋଗ କରିବା ପାଇଁ ବିଭାଗ ତରଫରୁ ବର୍ତ୍ତମାନ ତ ସୋସିଆଲ ମିଡିଆରେ ଆମେ ଅନେକ ପ୍ରକାର ପ୍ରଚାର ପ୍ରସାର କରିବା ପାଇଁ ସୁବିଧା ସ୍ଥିତିରେ ଅଛୁ, ସମସ୍ତେ ଜାଣୁଛନ୍ତି ଏବଂ ସମସ୍ତଙ୍କୁ ଆମେ ସାମିଲ କରିବା ପାଇଁ ଆମର ବିଭିନ୍ନ ଅନୁଷ୍ଠାନକୁ ଯୋଗାଯୋଗ କରାଯାଉଛି, ଅନୁଷ୍ଠାନ ମାନଙ୍କରେ ବିଭିନ୍ନ

0: ସ୍କୁଲରେ ଆମର ବନ ମହୋତ୍ସବ କାର୍ଯ୍ୟକ୍ରମ ହେଉଛି, ଆମର SHG ମା'ମାନଙ୍କୁ ମଧ୍ୟ ଆମେ ଇନଭଲ୍ଭ କରିକି ବହୁ ଜାଗାରେ କାର୍ଯ୍ୟକ୍ରମ ହାତକୁ ନେଉଛୁ, ବିଭିନ୍ନ ସରକାରୀ ଅନୁଷ୍ଠାନ ମଧ୍ୟ ଏ କାର୍ଯ୍ୟକ୍ରମକୁ ହାତକୁ ନେଉଛନ୍ତି, ଆଗେଇ ଆସୁଛନ୍ତି, ଜୁଡ଼ିସିଆରି ଆପଣଙ୍କର ଓଡ଼ିଶାରେ ମଧ୍ୟ ସେମାନଙ୍କର ସେ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି, କୋଅପରେଟିଭ୍ ସୋସାଇଟି ସଂସ୍ଥା ହାତକୁ ନେଉଛନ୍ତି, ସତ୍ୟ ସାଇ ଅନୁଷ୍ଠାନ ସେମାନେ ମଧ୍ୟ ନେଉଛନ୍ତି, ଅନେକ ପ୍ରକାର ଅନୁଷ୍ଠାନ ବର୍ତ୍ତମାନ ବିଶ୍ୱର ଯୋଉ ପରିଣାମ ସମସ୍ତେ ଦେଖୁଛନ୍ତି, ଆଗକୁ ଅନୁଭବ କରୁଛନ୍ତି ଯେ ଆସିପାରେ, ସେଥିପାଇଁ ସମସ୍ତେ ସଚେତନ ହୋଇଛନ୍ତି ଏବଂ ସମସ୍ତଙ୍କର ଆଗ୍ରହ ଅନେକ ମାତ୍ରାରେ ବୃଦ୍ଧି ପାଇଛି ଯେ କିଭଳି ଆମେ ଗଛ ଲଗେଇବା ଏବଂ ଆମର ଜଳବାୟୁ ପରିବର୍ତ୍ତନର ଯୋଉ ସମସ୍ୟା ଗୁଡ଼ିକ ସମାଧାନ କରିବା ପରେ ଯୋଉ ସର୍ବୋତ୍ତମ ମାର୍ଗ ଅଛି, ସର୍ବୋତ୍ତମ ଉପାୟ ଅଛି ଯୋଉଟା ବୃକ୍ଷରୋପଣ, ସେଥିରେ ସମସ୍ତେ କିଭଳି ସାମିଲ ହେବା, ସେଥିପାଇଁ ସମସ୍ତେ ବର୍ତ୍ତମାନ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ସେହି ମାତ୍ରାରେ ମଧ୍ୟ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି।
1: ଆପଣ ତ ବନଖଣ୍ଡ ଅଧିକାରୀ ହିସାବରେ ଅନେକ ବର୍ଷ ହେଲା ଚାକିରି କଲେଣି, ଆପଣ ତ ଅନେକ ଦେଖିସାରିବେଣି ବନ ମହୋତ୍ସବ ସପ୍ତାହ, କିନ୍ତୁ 2026 ମସିହାର କଣ ସ୍ୱତନ୍ତ୍ରତା ରହିଛି ଏଇ ବନ ମହୋତ୍ସବ ସପ୍ତାହ ପାଳନରେ?
0: ଯାହା ଆମେ ଆଗରୁ ତ କରୁଥିଲେ କିନ୍ତୁ ସେଇଭଳି ମାତ୍ରାରେ ଆମେ ଭୟାନକଟା ଦେଖିନଥିଲେ।
1: ଆଜ୍ଞା,
0: ଜଳବାୟୁ ପରିବର୍ତ୍ତନର ଯୋଉ ପ୍ରଭାବ ଏଇଟା ଅତ୍ୟନ୍ତ ଭାବରେ ବର୍ତ୍ତମାନ ଖରାପ ସ୍ଥିତିକୁ ଯାଇଛି, ତେଣୁକରି ସେଇ ସ୍ଥିତିକି କିଭଳି ସୁଧାର ଅଣାଯାଇ ପାରିବ ସେଥିପାଇଁ ଯେମିତି 1950 ମସିହାରେ କେ ମୁନ୍ସି ଆକୁ ପରିକଳ୍ପନା କରିଥିଲେ, ଭାରତ ବର୍ଷର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ, ସିଏ ମଧ୍ୟ ଭବିଷ୍ୟତକୁ ଆଖିରେ ରଖି ସୁନ୍ଦର ଭାବରେ ଏଇ ଯୋଉ ମା କୁ ମନେ ପକାଇ ଗୋଟେ ଗଛ ଲଗେଇବା, ଜନସାଧାରଣ ମଧ୍ୟରେ ଗୋଟେ ଆଗ୍ରହ ସୃଷ୍ଟି କରିବା ପାଇଁ ଗୋଟେ ସୁନ୍ଦର ନାମ ଦେଇଛନ୍ତି, ଯୋଉଟା କି 2024 ମସିହାରୁ ଆମର ଏକ ପେଡ଼ ମା କି ନାମ ସାରା ଭାରତ ବର୍ଷରେ କାର୍ଯ୍ୟ କରୁଛି। ଆଉ ଯୋଉ କାର୍ଯ୍ୟକ୍ରମଟା ଆପଣ ଜାଣିଥିବେ ଯେ ଭାରତ ବର୍ଷର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କର ପ୍ରେରଣାରେ ଏଇ କାର୍ଯ୍ୟକ୍ରମ ଆଗେଇ ଚାଲିଛି, ତେଣୁ ସମସ୍ତେ ଏ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି, ସେମାନଙ୍କର ଉତ୍ସାହ ଦିନକୁ ଦିନ ବଢୁଛି ଏବଂ ସମସ୍ତଙ୍କର ସହଯୋଗ ଆସୁଛି କେମିତି ଆମେ ବୃକ୍ଷ ଲଗେଇବା, ସମସ୍ତଙ୍କର ସଚେତନତା ଆସୁଛି। ଆଉ ଏଇ ସଚେତନତାକୁ ଆଖିରେ ରଖି ବା ସହଯୋଗର ଯୋଉ ହାତ ସେମାନେ ବଢେଇଛନ୍ତି, ସେଥିପାଇଁ ଓଡ଼ିଶା ସରକାର ମଧ୍ୟ ତାଙ୍କର ଖୋଲା ହାତ ବଢେଇଛନ୍ତି, ଅନୁଷ୍ଠାନ ଗୁଡିକୁ ମାଗଣା ଏବଂ ବ୍ୟକ୍ତି ବିଶେଷ ମାନଙ୍କୁ 1 ଟଙ୍କାରେ ଚାରା ପ୍ରଦାନ କରିବା ପାଇଁ
1: କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କିନ୍ତୁ ବର୍ତ୍ତମାନ ଆମେ ଯଦି ପର୍ଯ୍ୟାପ୍ତ ପରିମାଣରେ ବୃକ୍ଷରୋପଣ କରିବା, ନିଶ୍ଚୟ ଆମ ପରିବେଶ ସେମିତି ସବୁଜିମା ହବ। ବର୍ତ୍ତମାନ ଯୋଉ ଅସନ୍ତୁଳିତ ପରିବେଶ ଆମେ ଉପଲବ୍ଧି କରୁଛୁ ସେଇଟା ହେଇପାରିବନି, ତେଣୁ ଲୋକମାନଙ୍କୁ ଟିକେ ଆଉ ସଚେତନ କରାଇବା ପାଇଁ ଆପଣ ଜଣେ ବନଖଣ୍ଡ ଅଧିକାରୀ ହିସାବରେ କିଛି କୁହନ୍ତୁ।
0: ମୁଁ ମୋର ବନଖଣ୍ଡରେ ମେ ମାସରୁ ବନଖଣ୍ଡ ଅଧୀନରେ ଥିବା ଯେତେ ଅଞ୍ଚଳ ଅଛି ସବୁ ବ୍ଲକର ସରପଞ୍ଚ ମାନଙ୍କୁ ଆମେ ଯୋଗାଯୋଗ କରିଛୁ, SHG ମାନଙ୍କୁ ଯୋଗାଯୋଗ କରିଛୁ, ସେମାନଙ୍କୁ ଆମେ ବାର୍ତ୍ତା ଦେଇଛୁ ଯେ ଆମର ଏଇ ସ୍ଥାନରେ ଏଇଭଳିଆ ନର୍ସରୀ କାର୍ଯ୍ୟକ୍ରମ ହେଇଛି। ତାପରେ ଆପଟେ ଅଡିଓ ଏଡ୍ ମଧ୍ୟ ମୁଁ ହାତକୁ ନେଇଛି, ସବୁ ପଞ୍ଚାୟତରେ ସେମାନେ ବୁଲୁଛନ୍ତି ବର୍ତ୍ତମାନ, ତାକୁ ଲୋକମାନଙ୍କୁ ସଚେତନ କରିବା
1: ପାଇଁ
0: ବୁଲା ହେଉଛି। ତାପରେ ମୋର ଡିଭିଜନର ବନଖଣ୍ଡରେ ଯୋଉ ଆମର ସୋସିଆଲ ମିଡିଆ ହ୍ୟାଣ୍ଡେଲ ଅଛି ସେଥି ମଧ୍ୟ ଆମେ ପୋଷ୍ଟ କରୁଛୁ, ୱିଥ ଡିଟେଲ ଆଡ୍ରେସ ଆଉ କିଛି କଣ୍ଟାକ୍ଟ ନମ୍ବର ମଧ୍ୟ ଦଉଛୁ, ଯାହାକୁ ଲୋକ ତାକୁ ଆଭେଲ କରିପାରିବେ। କଟକ ଫରେଷ୍ଟ ଡିଭିଜନ ଯୋଉ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଅଛି ସେଥିରେ ମଧ୍ୟ ଆମେ ସବୁବେଳେ ଆମର ଯୋଉ କାର୍ଯ୍ୟକ୍ରମ ହାତକୁ ନେଉଛୁ ତାକୁ ଆମେ ପୋଷ୍ଟ କରୁଛୁ। ତା ଛଡ଼ା ଆମେ ଆଜି ଆପଣଙ୍କର ଏଇ ଯୋଉ ସୁନ୍ଦର କାର୍ଯ୍ୟକ୍ରମ ହଉଛି ସେ କାର୍ଯ୍ୟକ୍ରମ ଗୋଟେ ଉତ୍ତମ କାର୍ଯ୍ୟକ୍ରମ ଯୋଉଟାକି ସୁନ୍ଦର ଭାବରେ ଏଠି ଆମେ ଗୋଟେ ବାର୍ତ୍ତା ଦେଇପାରିବା ଲୋକମାନଙ୍କୁ, ସେଇଟା ଶ୍ରୋତାମାନେ ଏଇ କାର୍ଯ୍ୟକ୍ରମର ଲାଭ ଉଠାଇ ପାରିବେ ଏବଂ ସେମାନେ ମଧ୍ୟ ବହୁ ସଂଖ୍ୟାରେ ଏ କାର୍ଯ୍ୟକ୍ରମରେ ସାମିଲ ହୋଇ ତାଙ୍କର ଯୋଉ ଆବଶ୍ୟକତା ହେଉଛି ପୂରଣ କରିବା ସଙ୍ଗେ ସଙ୍ଗେ ସାରା ଓଡ଼ିଶାକୁ ଗୋଟିଏ କେମିତି ସ୍ୱଚ୍ଛ ସବୁଜ ସୁନ୍ଦର କରିବେ ସେଥିରେ ମଧ୍ୟ ସେମାନେ ସହାୟକ ହୋଇପାରିବେ।
1: ଏଇଠି ଶେଷରେ ଆମ ଶ୍ରୋତା ବନ୍ଧୁମାନେ ଯୋଉମାନେ ବର୍ତ୍ତମାନ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନେ କେମିତି ଏଇ ବନ ମହୋତ୍ସବରେ ନିଜକୁ ସାମିଲ କରିବେ, କିଛି ଉପଦେଶ ଦିଅନ୍ତୁ।
0: ମୁଁ ସମସ୍ତଙ୍କୁ ନିବେଦନ କରିବି, ଛାତ୍ରଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ, ମହିଳାମାନଙ୍କୁ, ମା ମାନଙ୍କୁ, ଭଉଣୀ ମାନଙ୍କୁ ଏବଂ ବରିଷ୍ଠ ନାଗରିକମାନଙ୍କୁ, ଅନୁଷ୍ଠାନର ସଦସ୍ୟମାନଙ୍କୁ, ସମସ୍ତେ ଏ କାର୍ଯ୍ୟକ୍ରମରେ ସହାୟକ ହୁଅନ୍ତୁ, ନିଜକୁ ନିବିଡ଼ ଭାବରେ ସେମାନେ ଏଥିରେ ସଂଯୋଗ କରନ୍ତୁ ଏବଂ ବନ ମହୋତ୍ସବ ସପ୍ତାହରେ 1ରୁ ଅଧିକା ଯେତେ ପାରିବେ ଯେଉଁଠି ଯେଉଁଠି ଖାଲି ସ୍ଥାନ ଅଛି ଅନ୍ତତଃ ପକ୍ଷେ ଗୋଟିଏ ଗଛ ଲଗେଇ ତାଙ୍କର ଯୋଉ ପରିବେଶକୁ ସଜାଡ଼ିବାରେ ନିଜେ ଗୋଟିଏ ଛୋଟ ଯେମିତି ଗୁଣ୍ଡିଚୁମୁଷା ପରି ସିଏ ସେଥିରେ ନିଜେ ସାମିଲ ହୁଅନ୍ତୁ, ଯାହାଦ୍ୱାରା କି ଯୋଉ ଭୟାନକ ପରିସ୍ଥିତି ଆମେ ସମ୍ମୁଖୀନ ହେଉଛେ ସେଥିରୁ ଆମେ ମୁକ୍ତି ପାଇପାରିବା ଏବଂ ସରଳ ଭାବରେ କହିବାକୁ ଗଲେ ଗୋଟେ ଆମର ଆଖପାଖରେ ସ୍ୱଚ୍ଛ ଏବଂ ସବୁଜ ପରିବେଶ ଆମେ ସୃଷ୍ଟି କରିପାରିବା।
1: ଯା ହଉ ଅନିଲ ସାର, ଆପଣ ଆମର କାର୍ଯ୍ୟକ୍ରମକୁ ଆସିଲେ, ଆଜି ଯାହା ଆମର ବିଷୟ ଥିଲା ବନ ମହୋତ୍ସବ 2026 ସେ ସମ୍ପର୍କରେ ଅନେକ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ, ସେଥିପାଇଁ ଆପଣଙ୍କୁ ଆମର ବନାନୀ କାର୍ଯ୍ୟକ୍ରମ ତରଫରୁ ତଥା ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ଧନ୍ୟବାଦ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ବନାନୀ।
1: ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆପଣମାନେ ଆମର କାର୍ଯ୍ୟକ୍ରମମାନଙ୍କୁ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ସଙ୍ଗେ ସଙ୍ଗେ FM 101 MHz ମଧ୍ୟ ଶୁଣିପାରିବେ।

0: ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। ଆଧ୍ୟାତ୍ମିକ ଗୁରୁ, ସଂସ୍କାରକ, ଦାର୍ଶନିକ, ଶିକ୍ଷାବିତ୍ ଆଉ ସନାତନ ଧର୍ମକେ ବିଶ୍ୱସ୍ତରଥି ପରିଚିତ କରାଇଥିବାର ସ୍ୱାମୀ ବିବେକାନନ୍ଦଙ୍କ ରାଜ ତିରୋଧାନ ଦିବସଟି ଦେଶବାସୀ ତାଙ୍କୁ ଜନାଉଛନ୍ ଗଭୀର ଶ୍ରଦ୍ଧାଞ୍ଜଳି। ରାଜ୍ୟ ସରକାରଙ୍କର ଭିନ୍ ଭିନ୍ ବିଭାଗଟି ପଡ଼ି ରହିଥିବାର ମାମଲାମାନଙ୍କର ସଠିକ୍ ପରିଚାଳନା ଆଉ ଆଇନଗତ ପରାମର୍ଶ ଦେବାର କ୍ଷେତ୍ରଟି ସହକାରୀ ନିର୍ଦ୍ଦେଶକ ବିଧି ଏଡିଏଲ୍ଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଆଜି ଲୋକସଭା ଭବନର କନ୍ଭେନ୍ସନ୍ ସେଣ୍ଟରଠାରେ ଇ ବାବଦ ସମୀକ୍ଷା ବୈଠକଟି କହିଲେ ଆଇନମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ନିରନ୍ତର ବିକାଶ ଦିଗେ ସମବାୟ ସଂସ୍ଥାର ଯୋଗଦାନକେ ତହକାବାର ଲାଗି ଆଜି ସାରା ପୃଥିବୀନ ପାଳନ କରାଯାଉଛି ଅନ୍ତର୍ଜାତୀୟ ସମବାୟ ଦିବସ। ଦେବଗଡ଼ ଜିଲ୍ଲାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦନ ହୋଇଥିବାର ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀଥି ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇକରି ସମ୍ମିଳନୀଥି କରିଥିଲେ ଶୁଭାରମ୍ଭ। ନୂଆପଡ଼ା ଜିଲ୍ଲାନ ସବୁ ଚାଷୀମାନଙ୍କର ଧାନ ଘିନ୍ବାର ଲାଗି ଜିଲ୍ଲାପାଳ ପ୍ରତିଶ୍ରୁତି ଦେବାର ଉତ୍ତରୁ 100% ଚାଷୀଙ୍କର ଶେଷ ହେଇଛେ ଆଇସ୍କାନ୍। ବୌଦ୍ଧ ଜିଲ୍ଲାନ ତିଆରା ଚାଲିଥିବା ସ୍ୱାସ୍ଥ୍ୟ ପ୍ରକଳ୍ପମାନଙ୍କର ଅଗ୍ରଗତି ବାବଦେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ କରିଛନ୍ ସମୀକ୍ଷା। ଭୁବନେଶ୍ୱରନ ହୋଇଥିବା ଉତ୍ତର ପୂର୍ବାଞ୍ଚଳ ଦୃଷ୍ଟିବାଧିତ ଫୁଟବଲ ପ୍ରତିଯୋଗିତାଟି ଓଡ଼ିଶା ମହିଳା ଦଳ ହାସଲ କରିଛନ୍ ସ୍ୱର୍ଣ୍ଣପଦକ। ଓଡ଼ିଶା ଦଳ 1-0 ଗୋଲ୍ଥି ପଶ୍ଚିମବଙ୍ଗ ଦଳକେ ହରେଇକରି ହୋଇଛନ୍ ଚାମ୍ପିୟନ୍। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ବେଳେ ରାଇଜେ ଆଇବା 2 ଦିନ ତକ ଭିନ୍ ଭିନ୍ ଜାଗାନ ହେବା ବର୍ଷା। ଏସ୍ନିର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ରାତି 11:05 ନ।
1: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ, ଆକାଶବାଣୀ ସମ୍ବଲପୁର। ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଆପଣମାନେ ଏହି କାର୍ଯ୍ୟକ୍ରମରେ ଶୁଣିପାରିବେ ବିଭୂତିଭୂଷଣ ପଟ୍ଟନାୟକ ଏବଂ ସିମନ୍ତିନୀ ନନ୍ଦଙ୍କ କଠରେ କେତୋଟି ଗୀତ। ଗୀତଗୁଡ଼ିକୁ ରଚନା କରିଛନ୍ତି ଅକ୍ଷୟ କୁମାର ଦାସ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଓମ୍ ପ୍ରକାଶ ମହାନ୍ତି। ତେବେ ଶୁଣନ୍ତୁ ପ୍ରଥମ ଗୀତଟି ବିଭୂତିଭୂଷଣ ପଟ୍ଟନାୟକଙ୍କ କଣ୍ଠରେ।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ଅବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086705257 IFSC କୋଡ଼ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086705257 IFSC କୋଡ଼ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663241091। ସୂଚନାଟି ଏତିକିରେ ଶେଷ ହେଲା।
1: ଏଇଠି ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆପଣମାନେ ଆଜି ଶୁଣିଲେ ବିଭୂତିଭୂଷଣ ପଟ୍ଟନାୟକ ଏବଂ ଶ୍ରୀମନ୍ତିନୀ ନନ୍ଦଙ୍କ କଣ୍ଠରେ କେତୋଟି ସୁଗମ ସଙ୍ଗୀତ। ଗୀତଗୁଡ଼ିକୁ ରଚନା କରିଥିଲେ ଅକ୍ଷୟ କୁମାର ଦାସ ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓମ୍ ପ୍ରକାଶ ମହାନ୍ତି। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆପଣମାନେ ଆମର କାର୍ଯ୍ୟକ୍ରମମାନଙ୍କୁ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ ସଙ୍ଗେ ସଙ୍ଗେ FM 101 MHz ମଧ୍ୟ ଶୁଣିପାରିବେ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶୁଣନ୍ତୁ ଆପଣଙ୍କ ଚିଠି ପାଇଚୁର ପୁନଃ ପ୍ରସାରଣ।

0: ବୋର୍ଡରୁ ସେବାରାମ ମେହେର। ସେ ଲେଖିଛନ୍ତି, ସର୍ବପ୍ରଥମେ ମୋର ନମସ୍କାର ଗ୍ରହଣ କରିବେ। ଗତ 27 ତାରିଖ ଶନିବାର ସାପ୍ତାହିକ ସାହିତ୍ୟ ପତ୍ରିକା ସୃଜନିକାରେ ପ୍ରଚାର କରିଥିଲେ କଥେନକାର ଜୀବନ ବଲ୍ଲଭ ଷଡ଼ଙ୍ଗୀଙ୍କ କଥେନ ଓ ତାଙ୍କ ସହିତ ସାକ୍ଷାତକାର। ଏଥିରୁ ତାଙ୍କର ଜୀବନୀ ବିଷୟରେ ଅନେକ କିଛି ଜାଣିହେଲା, ତାଙ୍କୁ ଅଶେଷ ଧନ୍ୟବାଦ ଜଣାଇଦେବେ ବୋଲି ସେ ଲେଖିଛନ୍ତି। ଏବଂ 29 ଜୁନ୍ ସୋମବାର ଦିନ ଲୋକଗୀତ କାର୍ଯ୍ୟକ୍ରମରେ ପ୍ରଚାର କରିଥିଲେ ପାଲା, ପୁରାଣ ବିଷୟବସ୍ତୁ ଉପରେ ଆଧାରିତ ହୋଇଥିବାରୁ ବହୁତ ମନଛୁଆଁ ହୋଇଥିଲା ବୋଲି ସେ ଲେଖିଛନ୍ତି। ତେଣୁ ପରିବେଷଣ କରିଥିବା ଖଗେଶ୍ୱର ବାରିକ ଓ ତାଙ୍କ ସାଥୀମାନଙ୍କୁ ସେ ଅଶେଷ ଧନ୍ୟବାଦ ଜଣାଇଦେବେ ବୋଲି ଲେଖିଛନ୍ତି। ତାଙ୍କର ଗୋଟିଏ ମତାମତ ବି ରହିଛି, ଲାଇଭ୍ ଫୋନ୍ ଇନ୍ ହେଲୋ ଅନୁରୋଧ କାର୍ଯ୍ୟକ୍ରମ ଶନିବାର ଓ ରବିବାର ଦିନରେ ଜଣେ ଜଣେ ଶ୍ରୋତା 2 ଦିନ ଫୋନ୍ କରୁଛନ୍ତି, ଯାହାଫଳରେ ନୂଆ ନୂଆ ଶ୍ରୋତା ସାମିଲ ହୋଇପାରୁନାହାନ୍ତି। ଦୟାକରି ଶ୍ରୋତାଙ୍କୁ କୁହନ୍ତୁ ଏପରି କରିବେ ନାହିଁ। ତାଙ୍କର ଆଉ ଗୋଟିଏ ଚିଠି ଅଛି, ଗତ 28 ତାରିଖ କୃଷି ସଂସାର କାର୍ଯ୍ୟକ୍ରମରେ ପ୍ରଚାର କରିଥିଲେ ସଙ୍ଗୀତ ରୂପକ, ବେଶ୍ ମନଛୁଆଁ ଓ ଶିକ୍ଷଣୀୟ ହୋଇଥିଲା। ତେଣୁ ପରିବେଷଣ କରିଥିବା କଳାକାରମାନଙ୍କୁ ଧନ୍ୟବାଦ ଜଣାଇଦେବେ ବୋଲି ସେ ଲେଖିଛନ୍ତି। ଏବଂ ଆସନ୍ତା ରଥଯାତ୍ରା ପାଇଁ ଏ ବର୍ଷ କ'ଣ କ'ଣ କାର୍ଯ୍ୟକ୍ରମ ରଖିଛନ୍ତି ସୂଚନା ଦେବେ ବୋଲି ସେ ଲେଖିଛନ୍ତି।
1: ପ୍ରଥମେ ତ ଆମେ ଧନ୍ୟବାଦ ଦେବୁ ଶ୍ରୋତା ବନ୍ଧୁ ଏଥିପାଇଁ ଯେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ ଚିଠି ମଧ୍ୟ ଲେଖୁଛନ୍ତି। ଚିଠିରେ ଆପଣ ଉଲ୍ଲେଖ କରିଛନ୍ତି ଯେ ସୃଜନିକା କାର୍ଯ୍ୟକ୍ରମ ସମ୍ପର୍କରେ, ତାପରେ କୃଷି ସଂସାର କାର୍ଯ୍ୟକ୍ରମ ସମ୍ପର୍କରେ ଏବଂ ଲୋକଗୀତ ସମ୍ପର୍କରେ କାର୍ଯ୍ୟକ୍ରମ ସବୁ ଭଲ ହେଉଛି ବୋଲି ଆପଣ ଉଲ୍ଲେଖ କରିଛନ୍ତି ଏବଂ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ଏଇଠି ଆପଣ ଜଣାଇଥିବା ଧନ୍ୟବାଦ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଆମେ ଜଣାଇ ଦେଉଛୁ। ଏବଂ ଆଉ ଗୋଟେ ଆପଣଙ୍କର ଯାହା ମତାମତ ରହିଛି ଯେ ହେଲୋ ଅନୁରୋଧ କାର୍ଯ୍ୟକ୍ରମ, ଯାହା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ, ସେଥିରେ ଯେଉଁ ଶ୍ରୋତାବନ୍ଧୁମାନେ ଫୋନ୍ କରୁଛନ୍ତି, ବାରମ୍ବାର ଫୋନ୍ ନ କରିକି ଯଦି ଅନ୍ୟମାନଙ୍କୁ ସୁବିଧା ସୁଯୋଗ ଦିଅନ୍ତେ ତାହେଲେ ନୂଆ ନୂଆ ଶ୍ରୋତା ସାମିଲ ହୋଇପାରନ୍ତେ ବୋଲି। ଦେଖନ୍ତୁ ଶ୍ରୋତାବନ୍ଧୁ, ଏହା ଆପଣଙ୍କର ନିଜସ୍ୱ ମତ, କିନ୍ତୁ ଆକାଶବାଣୀ ସମସ୍ତଙ୍କ ପାଇଁ ଉନ୍ମୁକ୍ତ, ସମସ୍ତେ ସମସ୍ତଙ୍କର ମନପସନ୍ଦର ଗୀତ ଶୁଣିବା ପାଇଁ ଅନୁରୋଧ କରିପାରିବେ, ଟେଲିଫୋନ୍ କରିପାରିବେ ଏବଂ କାହାରି ଟେଲିଫୋନ୍କୁ ଆମେ ମନା କରିଦେଇପାରିବୁ ନାହିଁ। ତ ଏଇଠି ଆପଣ ଗୋଟେ କଥା ଲେଖିଛନ୍ତି ଯେ ନୂଆ ନୂଆ ଶ୍ରୋତା ସାମିଲ ହେବେ ଯଦି ସେମାନଙ୍କୁ ସୁଯୋଗ ଦିଆଯାଏ, ତ ଆମେ ମଧ୍ୟ ଅନୁରୋଧ କରୁଛୁ ଯେ ନୂଆ ନୂଆ ଶ୍ରୋତା ଫୋନ୍ କରନ୍ତୁ, ଯଦି ତାଙ୍କର ଫୋନ୍ ଆମ ପାଖକୁ ଆସେ ନିଶ୍ଚିତ ଭାବରେ ତାଙ୍କର ମଧ୍ୟ ଗୀତ ଆମେ ସାମିଲ କରିବୁ ଏବଂ ତାଙ୍କ ସହିତ କଥୋପକଥନର ଯେଉଁ ସୁବିଧା ରହିଛି ତାହା ମଧ୍ୟ ସେମାନେ କରିପାରିବେ। ହେଲେ ଆପଣଙ୍କର ଏଇ ଚିଠିକୁ ଯେଉଁ ଶ୍ରୋତାବନ୍ଧୁମାନେ ବାରମ୍ବାର ଫୋନ୍ କରୁଛନ୍ତି, ହୁଏତ ସେମାନେ ଶୁଣିବେ ଏବଂ ଅନ୍ୟମାନଙ୍କୁ ହୁଏତ ସୁଯୋଗ ଦେଲେ ଅନ୍ୟମାନେ ମଧ୍ୟ ଉପକୃତ ହୋଇପାରନ୍ତେ। ହେଲେ ସେ ଯାହା ବି ହେଉ, ଆକାଶବାଣୀ ସମସ୍ତଙ୍କ ପାଇଁ ସମାନ ଧରଣର ସୁବିଧା ଦେଇଛି, ଆପଣମାନଙ୍କର ସହଯୋଗ ଏ ଦିଗରେ ଆମେ ଆଶା କରୁଛୁ। ଧନ୍ୟବାଦ ଆପଣଙ୍କର ଏହି ଚିଠି ପାଇଁ।
0: ପରବର୍ତ୍ତୀ ଚିଠିରେ ଲେଖିଛନ୍ତି ଲକ୍ଷ୍ମୀନାରାୟଣ ବାଘ, ସିଣ୍ଡୁଲ ଉପରପଡ଼ା ଜିଲ୍ଲା ସୁବର୍ଣ୍ଣପୁରରୁ। ସେ ଲେଖିଛନ୍ତି, ସର୍ବପ୍ରଥମେ ମୋର ନମସ୍କାର ଗ୍ରହଣ କରିବେ ଓ ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ସମସ୍ତ ମହାଶୟମାନଙ୍କୁ ମଧ୍ୟ ମୋର ନମସ୍କାର ଜଣାଇଦେବେ। ଗତ 26 ଜୁନ୍ 2026 ଶୁକ୍ରବାର ଅପରାହ୍ନ 5:02 ଲୋକଗୀତ କାର୍ଯ୍ୟକ୍ରମରେ ପ୍ରଚାରିତ କରିଥିଲେ ଗୋକୁଳ ପଟେଲ ଓ ସାଥୀ ପରିବେଷଣ କରିଥିବା ସଂକୀର୍ତ୍ତନ, ଓ ଏହି ଦିନ ରାତି 7:30 କୃଷି ସଂସାର କାର୍ଯ୍ୟକ୍ରମରେ ପ୍ରଚାରିତ ମୀନାକ୍ଷୀ ମଞ୍ଜରୀ ସାହୁଙ୍କ ଆଲୋଚନା ଚାଷୀମାନଙ୍କ ପାଇଁ ବିଭିନ୍ନ ସରକାରୀ ସୁବିଧା ଓ ସୁଯୋଗ। ଏବଂ ଗତ 27 ତାରିଖ ଶନିବାର ସକାଳ 7:10 ସ୍ୱାସ୍ଥ୍ୟ ସୂଚନା କାର୍ଯ୍ୟକ୍ରମରେ ପ୍ରଚାରିତ ଡାକ୍ତର ଶୁଭଙ୍କର ସ୍ୱାଇଁଙ୍କ ଆଲୋଚନା ମହିଳା ଓ କିଶୋରୀମାନଙ୍କ ମାନସିକ ସମସ୍ୟା ଓ ତା'ର ପ୍ରତିକାର। ଗତ 28 ଜୁନ୍ 2026 ରବିବାର ସକାଳ 7:30 ପ୍ରଚାରିତ ଇଟିକିଲି ମିଟିକିଲି କାର୍ଯ୍ୟକ୍ରମରେ ପ୍ରଚାରିତ ବିଶ୍ୱନାଥ ମିଶ୍ରଙ୍କ ଆଲୋଚନା ଜୀବଜଗତ କ୍ରମରେ ଡଲଫିନ୍ ବିଷୟରେ, ଓ ଏହି ଦିନ ଅପରାହ୍ନ 5:02 ସନ୍ଧ୍ୟାଜ୍ୟୋତି କାର୍ଯ୍ୟକ୍ରମରେ ପ୍ରଚାରିତ ଅବସରପ୍ରାପ୍ତ ଅଧ୍ୟକ୍ଷ ଗିରିଜାଶଙ୍କର ଶର୍ମାଙ୍କ ସହ ସାକ୍ଷାତକାର, ଏବଂ ଏହି ଦିନ ରାତି 7:30 କୃଷି ସଂସାର କାର୍ଯ୍ୟକ୍ରମରେ ପ୍ରଚାରିତ ସଙ୍ଗୀତ ରୂପକ। ଗତ 29 ତାରିଖ ସୋମବାର ସକାଳ 7:10 ସ୍ୱାସ୍ଥ୍ୟ ସୂଚନା କାର୍ଯ୍ୟକ୍ରମରେ ପ୍ରଚାରିତ ଡାକ୍ତର ସୁଶୀଲ କୁମାର ପତିଙ୍କ ଆଲୋଚନା ହାଡ଼ର ଟ୍ୟୁମର ଓ ତା'ର ଚିକିତ୍ସା, ଓ ଏହି ଦିନ ଅପରାହ୍ନ 5:02 ଲୋକଗୀତ କାର୍ଯ୍ୟକ୍ରମରେ ପ୍ରଚାରିତ ଖଗେଶ୍ୱର ବାରିକ ଓ ସାଥୀ ପରିବେଷଣ କରିଥିବା ଦାସକାଠିଆ। ହେଲେ ଦାସକାଠିଆ ପରିବେଷଣ ହେବା ସତ୍ତ୍ୱେ ଉଦ୍ଘୋଷକ କହିଥିଲେ ଆକାଶବାଣୀ ସମ୍ବଲପୁରରେ ପ୍ରଚାର କରୁଛୁ ଲୋକଗୀତ କାର୍ଯ୍ୟକ୍ରମରେ ପାଲା, ପରିବେଷଣ କରିଛନ୍ତି ଖଗେଶ୍ୱର ବାରିକ ଓ ସାଥୀ କହିଥିଲେ। ଗତ 30 ଜୁନ୍ 2026 ମଙ୍ଗଳବାର ସକାଳ 7:10 ସ୍ୱାସ୍ଥ୍ୟ ସୂଚନା କାର୍ଯ୍ୟକ୍ରମରେ ପ୍ରଚାରିତ ଡାକ୍ତର ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ରଙ୍କ ଆଲୋଚନା ଚର୍ମରୋଗର ଆୟୁର୍ବେଦୀୟ ଉପଚାର, ଓ ଏହି ଦିନ ସକାଳ 7:35 ପ୍ରଚାରିତ ସମ୍ବଲବାଣୀ, ଏବଂ ଏହି ଦିନ ଅପରାହ୍ନ 4:02 ପ୍ରଚାରିତ ନାଟକ କମ୍ପାନୀ ଦାୟୀ ନୁହେଁ। ମହାଶୟ, ଏହି ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ବହୁତ ଭଲ ଲାଗିବା ସହ ମନଛୁଆଁ ତଥା ହୃଦୟସ୍ପର୍ଶୀ ହେବା ସହ ଶିକ୍ଷଣ ମଧ୍ୟ ହୋଇପାରିଥିଲା ବୋଲି ସେ ଲେଖିଛନ୍ତି। ଏଣୁ ଏହି କାର୍ଯ୍ୟକ୍ରମଗୁଡ଼ିକର ସମସ୍ତଙ୍କୁ ମୋର ଆନ୍ତରିକ

0: ଶୁଭେଚ୍ଛା ଜଣାଇ ଦେବେ ବୋଲି ସେ ଲେଖିଛନ୍ତି।
1: ନିଶ୍ଚିତ ଭାବରେ ଶ୍ରୋତା ବନ୍ଧୁ, ଆପଣ ଜଣାଇଥିବା ଶୁଭେଚ୍ଛା ଏବଂ ଧନ୍ୟବାଦ ଏଇଠି ସମ୍ପୃକ୍ତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଆମେ ଜଣାଇ ଦେଉଛୁ ଏବଂ ବିଶେଷ କରି ଆପଣଙ୍କୁ ମଧ୍ୟ ଆମେ ଧନ୍ୟବାଦ ଜଣାଇବୁ ଏଇଥିପାଇଁ ଯେ ଆପଣ ଗୋଟିଏ ନୁହେଁ ଦୁଇଟି ନୁହେଁ ଅନେକ କାର୍ଯ୍ୟକ୍ରମ ଶୁଣିଛନ୍ତି ଏବଂ ସେ କାର୍ଯ୍ୟକ୍ରମ ସମ୍ପର୍କରେ ଆପଣ ଉଲ୍ଲେଖ କରି ଚିଠି ମଧ୍ୟ ଦେଇଛନ୍ତି। ଏବଂ ଆଉ ଗୋଟିଏ କଥା ଯାହା ଆପଣ ଲେଖିଛନ୍ତି ଯେ ସେଦିନର ଉଦ୍ଘୋଷକ ପାଲା ବୋଲି ଉଦ୍ଘୋଷଣା କଲେ କିନ୍ତୁ ବାଜିଲା ବେଳକୁ ଦାସକାଠିଆ ବାଜିଥିଲା। ତ ଯାହା ବି ହେଉ ଶ୍ରୋତା ବନ୍ଧୁ, ଏ ପ୍ରକାରର ଭୁଲ ଆଗାମୀ ଦିନରେ ଯେଭଳି ଭାବରେ ନ ହେବ ସେଥିପ୍ରତି ଆମେ ଯତ୍ନବାନ ହେବୁ। ଧନ୍ୟବାଦ ଆପଣଙ୍କର ଏହି ଚିଠି ପାଇଁ ପୁଣି ଥରେ।
0: ପରବର୍ତ୍ତୀ ଚିଠିଟି ଲେଖିଛନ୍ତି ରେମଣ୍ଡା ଜିଲ୍ଲା ବରଗଡ଼ରୁ ଲିଙ୍ଗରାଜ ମେହେର ଓ ସତ୍ୟଭାମା ମେହେର। ସେ ଲେଖିଛନ୍ତି, ଗତ 27 ଜୁନ୍ ସନ୍ଧ୍ୟା 5:02 ଯୀଶୁ ସାହୁଙ୍କ ଦ୍ୱାରା ପରିବେଷିତ ଭାଗବତ ମେଳା ଭଲ ଲାଗିଲା। ଅନ୍ୟର ସଫଳତାକୁ ଦେଖି ନିଜ ଭିତରେ ଅସହିଷ୍ଣୁ ଭାବ ଜାତ ହେବା ହିଁ ଈର୍ଷା। ଏଥର ସ୍ୱରଲିପିରେ ଉପସ୍ଥାପିକା ଅର୍ଚ୍ଚିତା ଭଉଣୀ ଏ ଉପରେ ଅନେକ କଥା କହିଲେ, ଗୀତଗୁଡ଼ିକ ବି ଶ୍ରୁତି ମଧୁର ଥିଲା ବୋଲି ସେ ଲେଖିଛନ୍ତି। 29 ଜୁନ୍ ଘର ସଂସାରର ମନୋରମାର ଅତିଥି ଥିଲେ କୁଞ୍ଜଲତା ପ୍ରଧାନ, ସାକ୍ଷାତ କରିଥିଲେ ସୌଭାଗ୍ୟ କୁମାର ରଥ। ସାକ୍ଷାତକାରଟି ମନକୁ ଛୁଇଁଥିଲା, ବିଶେଷ କରି ତାଙ୍କର କବିତା ମୃଗ ତୃଷ୍ଣା ବୋଲି ସେ ଲେଖିଛନ୍ତି। ଗତ 30 ଜୁନ୍ ଆଜିର ଭାବନାରେ ପ୍ରଫୁଲ୍ଲ କୁମାର ମାଝି ବେପରୁଆ ଗାଡ଼ି ଚାଳନା ବାବଦରେ ଯେଉଁ ଅନୁଚିନ୍ତା ପ୍ରକଟ କଲେ ତାହା ବେଶ୍ ପ୍ରାସଙ୍ଗିକ ମନେ ହେଲା। ଏବଂ ଗତ 29 ଜୁନ୍ ସ୍ୱାସ୍ଥ୍ୟ ସୂଚନାରେ ଡାକ୍ତର ସୁଶୀଲ କୁମାର ପତି ବୋନ୍ ଟ୍ୟୁମର ବିଷୟରେ କହିଲେ, ଯାହା ଆମେ ଶୁଣି ପାରିଲୁ ନାହିଁ, ସମୟ ସୁବିଧା ଦେଖି ପୁନଃ ପ୍ରଚାର କରିବାକୁ ସେ ଅନୁରୋଧ କରିଛନ୍ତି।
1: ନିଶ୍ଚିତ ଭାବରେ ଶ୍ରୋତା ବନ୍ଧୁ, ଆମେ ସବୁବେଳେ ଯେଉଁ ଆଲୋଚନାଗୁଡ଼ିକର ପୁନଃ ପ୍ରସାରଣର ଯଦି ମହତ୍ଵ ରହିଛି ତାକୁ ଆମେ ଠିକ୍ ସମୟ ସୁବିଧା ଦେଖିକି ପୁନଃ ପ୍ରସାରଣ କରିଥାଉ। ଆପଣଙ୍କର ଏହି ଅନୁରୋଧକୁ ଆମେ ମନେ ରଖିଲୁ, ଭବିଷ୍ୟତରେ ନିଶ୍ଚିତ ଭାବରେ ଠିକ୍ ସମୟ ଦେଖିକି ତାହାର ପୁନଃ ପ୍ରସାରଣ କରିବାର ବ୍ୟବସ୍ଥା କରିବୁ। ଏବଂ ତା ବ୍ୟତୀତ ଆପଣ ଯାହା ଲେଖିଛନ୍ତି, ଅନେକ କାର୍ଯ୍ୟକ୍ରମ ଶୁଣିଛନ୍ତି ଏବଂ ସେ କାର୍ଯ୍ୟକ୍ରମ ସବୁ ଭଲ ଲାଗିଛି, ଆପଣ କିଛି ଜାଣିପାରିଛନ୍ତି ସେ କଥା ଉଲ୍ଲେଖ କରିଛନ୍ତି ଏବଂ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଯାହା ଆପଣ ଧନ୍ୟବାଦ ଜଣାଇଛନ୍ତି ଏଇଠି ଆମେ ଏ କାର୍ଯ୍ୟକ୍ରମ ଜରିଆରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଆମେ ଜଣାଇ ଦେଉଛୁ ଏବଂ ଆଶା କରିବୁ ପରବର୍ତ୍ତୀ ସମୟରେ ମଧ୍ୟ ଆପଣ କାର୍ଯ୍ୟକ୍ରମ ଶୁଣିକି ଚିଠି ଦେବେ। ଦେଖିଲେ ପରବର୍ତ୍ତୀ ଚିଠି।
0: ପରବର୍ତ୍ତୀ ଚିଠିଟି ଲେଖିଛନ୍ତି ସୁଦାମ ଗାଇଗରିଆ ଏବଂ ସୃଷ୍ଟି ଗାଇଗରିଆ, ବଡ଼ବଡ଼ାକଟା ବୀରମହାରାଜପୁର ଜିଲ୍ଲା ସୁବର୍ଣ୍ଣପୁରରୁ। ଗତ 24 ଜୁନ୍ 2026 9:30 ପ୍ରଚାରିତ ନାଟକ ବା ହୃଦୟସ୍ପର୍ଶୀ ହୋଇଛି। ପରିବେଷଣ କରିଥିବା ଅବନିଗୁଣା ନାଟ୍ୟ ସଂସଦ ପଦମପୁରର ସମସ୍ତ କଳାକାରମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଦେବେ ବୋଲି ସେ ଲେଖିଛନ୍ତି। ଗତ 30 ଜୁନ୍ 2026 7:10 ସ୍ୱାସ୍ଥ୍ୟ ସୂଚନାରେ ଚର୍ମରୋଗ ଓ ଆୟୁର୍ବେଦୀୟ ଉପଚାର ଏହା ଶିକ୍ଷଣୀୟ ହୋଇପାରିଛି। ଡାକ୍ତର ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ରଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଦେବେ ବୋଲି ସେ ଲେଖିଛନ୍ତି। ଏହି ଦିନ ସମ୍ବଲବାଣୀରେ ଅନେକ ଗୁଡ଼ିଏ ସମାଚାର ମିଳିଛି, ସେଦିନର ଉପସ୍ଥାପକ ବିରୁପାକ୍ଷ ପ୍ରଧାନଙ୍କୁ ମଧ୍ୟ ଆନ୍ତରିକ ଧନ୍ୟବାଦ। 7:30 କୃଷି ସଂସାର କାର୍ଯ୍ୟକ୍ରମରେ ଫସଲ ବୀମା ଯୋଜନା ବିଷୟରେ ଆଲୋଚନା ଓ ଚାଷୀଙ୍କ ସାକ୍ଷାତକାର ବହୁତ ବଢ଼ିଆ ଲାଗିଲା ବୋଲି ସେ ଲେଖିଛନ୍ତି। କାର୍ଯ୍ୟକ୍ରମରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସେ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି।
1: ଧନ୍ୟବାଦ ଶ୍ରୋତା ବନ୍ଧୁ, ଆପଣଙ୍କର ଏହି ଚିଠି ପାଇଁ ଆପଣ ଅନେକ କାର୍ଯ୍ୟକ୍ରମ ଶୁଣିଛନ୍ତି। ଆମେ ତ ନିଶ୍ଚିତ ଭାବରେ ଖୁସି ଯେ ଯାହା ବି ଆମେ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛୁ ଏବଂ ପ୍ରଚାର କରୁଛୁ, ଯଦି ଆପଣମାନେ ନଥାନ୍ତେ ତାହେଲେ ଆମ କାର୍ଯ୍ୟକ୍ରମର କିଛି ମୂଲ୍ୟ ରହନ୍ତା ନାହିଁ। ଆପଣମାନେ ହିଁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ଆପଣ ମତାମତ ଦେଉଛନ୍ତି। ଏ ପ୍ରକାରର କାର୍ଯ୍ୟକ୍ରମ ଶୁଣିବାର ଧାରା ଆହୁରି ଆଗକୁ ଜାରି ରହୁ, ମତାମତ ଦେଉଥାନ୍ତୁ। ଆପଣଙ୍କୁ ଆପଣଙ୍କର ଏହି ଚିଠି ପାଇଁ ଅନେକ ଧନ୍ୟବାଦ। ଦେଖିଲେ ପରବର୍ତ୍ତୀ ଚିଠି।
0: ପରବର୍ତ୍ତୀ ଚିଠିଟି ଲେଖିଛନ୍ତି ଚକ୍ରଧର ଦାନୀ, ଦାନୀପାଲି ବିନକା ଜିଲ୍ଲା ସୁବର୍ଣ୍ଣପୁରରୁ। ସେ ଲେଖିଛନ୍ତି, ଆଜ୍ଞା, ଆପଣଙ୍କ କେନ୍ଦ୍ରରୁ ପ୍ରତ୍ୟେକ ସୋମବାର 7:30 ଡାଏଲ୍ ନମ୍ବର କୃଷି ସଂସାର ପ୍ରଚାର କରୁଛନ୍ତି। ଏହି କାର୍ଯ୍ୟକ୍ରମକୁ ଯେଉଁ କେତେକ ଶ୍ରୋତା ଫୋନ୍ କରୁଛନ୍ତି, ସମସ୍ତ ଶ୍ରୋତା ପ୍ରତ୍ୟେକ ସୋମବାର ସେହି ସେହି କଥାମାନ ପୁନରାବୃତ୍ତି କରି କହୁଛନ୍ତି, ଅନ୍ୟ କୌଣସି ନୂଆ କଥାବାର୍ତ୍ତା କହୁନାହାନ୍ତି। ତେଣୁକରି କାର୍ଯ୍ୟକ୍ରମଟି ଶ୍ରୁତିମଧୁର ହୋଇପାରୁନାହିଁ। ଏହି ଡାଏଲ୍ ନମ୍ବର କୃଷି ସଂସାର ମଧ୍ୟ ଶିକ୍ଷଣୀୟ ହୋଇପାରିବ ଯଦି ଆପଣ ଶ୍ରୋତାମାନଙ୍କର ଅନୁରୋଧକୁ ରକ୍ଷା କରିବେ। ବାରମ୍ବାର ଶ୍ରୋତାମାନେ ଯେକୌଣସି କୃଷି ବିଶେଷଜ୍ଞ ଅଭିଜ୍ଞ ଚାଷୀମାନଙ୍କୁ ଆଣି ଫୋନ୍ ଇନ୍ କାର୍ଯ୍ୟକ୍ରମରେ ସିଧାସଳଖ ଶ୍ରୋତାମାନଙ୍କ ସହିତ କଥାବାର୍ତ୍ତା କରିବାକୁ ଚାହୁଁଛନ୍ତି, ଏହା ଯଦି କରନ୍ତେ କାର୍ଯ୍ୟକ୍ରମଟି ସରସ ସୁନ୍ଦର ଏବଂ ଶିକ୍ଷଣ ହୋଇପାରନ୍ତା ବୋଲି ସେ ଲେଖିଛନ୍ତି। ଏବଂ ଗତ July 1 ପ୍ରଚାର କଲେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଉପସ୍ଥାପକ ମାନସ ରଞ୍ଜନ ମିଶ୍ରଙ୍କ ଦ୍ୱାରା। କାର୍ଯ୍ୟକ୍ରମଟି ଖୁବ୍ ଭଲ ଲାଗିଲା। ମିଶ୍ର ଆଜ୍ଞାଙ୍କ କଥା କହିବା ଶୈଳୀ ଏବଂ ଶ୍ରୋତାମାନଙ୍କ ସହିତ କଥୋପକଥନ ମନକୁ ଛୁଇଁପାରିଛି, ତେଣୁ ମିଶ୍ର ଆଜ୍ଞାଙ୍କୁ ମୋର ବିଶେଷ ବିଶେଷ ଧନ୍ୟବାଦ ଜଣାଇଦେବେ ବୋଲି ସେ ଲେଖିଛନ୍ତି।
1: ନିଶ୍ଚିତ ଭାବରେ ଶ୍ରୋତା ବନ୍ଧୁ, ଆପଣ ଜଣାଇଥିବା ଧନ୍ୟବାଦ ସମ୍ପୃକ୍ତ ଉପସ୍ଥାପକଙ୍କୁ ଏହି କାର୍ଯ୍ୟକ୍ରମ ଜରିଆରେ ଆମେ ଜଣାଇଦେଉଛୁ। ଏବଂ ତା ପୂର୍ବରୁ ଯାହା ଆପଣ ଆଉ ଗୋଟିଏ ଫୋନ୍ ଇନ୍ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ଯେ ଡାଏଲ୍ ନମ୍ବର କୃଷି ସଂସାର ସମ୍ପର୍କରେ, ସେହି ଶ୍ରୋତା ବନ୍ଧୁମାନେ ବାରମ୍ବାର

0: ଫୋନ୍ କରୁଛନ୍ତି ଏବଂ ସେ ପ୍ରକାରର ଆଲୋଚନା ହିଁ ହେଉଛି। ଅନ୍ୟ କୌଣସି ଜଣେ କୃଷି ବିଶେଷଜ୍ଞଙ୍କୁ ଯଦି ସେଇଠି ରଖନ୍ତି ଏବଂ ତାଙ୍କ ସହିତ ଯଦି କଥୋପକଥନ ହୁଅନ୍ତା ତାହେଲେ କାର୍ଯ୍ୟକ୍ରମର ମାନ ବଢ଼ନ୍ତା ବୋଲି। ଧନ୍ୟବାଦ ଆପଣଙ୍କର ଏହି ମତାମତ ପାଇଁ। କିନ୍ତୁ ଶ୍ରୋତାବନ୍ଧୁ, ବହୁ ପୂର୍ବରୁ ଆମେ କହିସାରିଛୁ ଯେ ଏଇ ଡାଏଲ୍ ନମ୍ବର କୃଷି ସଂସାର ଗୋଟିଏ ଭାବ ବିନିମୟର କାର୍ଯ୍ୟକ୍ରମ ଏବଂ ଗୋଟିଏ ମନୋରଞ୍ଜନର କାର୍ଯ୍ୟକ୍ରମ। ଶ୍ରୋତାମାନେ ଉପସ୍ଥାପକ କିମ୍ବା ଉପସ୍ଥାପିକାଙ୍କ ସହିତ କଥାବାର୍ତ୍ତା ହେବେ, ଏହାକୁ ଦୃଷ୍ଟିରେ ରଖି ହିଁ ଏହି କାର୍ଯ୍ୟକ୍ରମ। ତ ଶ୍ରୋତାବନ୍ଧୁ, ଆପଣମାନେ ନିଶ୍ଚିତ ଭାବରେ ସହଯୋଗ କରିବେ ବୋଲି ଆମେ ଆଶା କରୁଛୁ। ଆପଣମାନେ ଫୋନ୍ କରନ୍ତୁ ଏବଂ ସେଦିନର ଉପସ୍ଥାପକ କିମ୍ବା ଉପସ୍ଥାପିକାଙ୍କ ସହିତ ଆପଣ କଥାବାର୍ତ୍ତା କରନ୍ତୁ। କଥୋପକଥନ ମାଧ୍ୟମରେ ଆମର ଶ୍ରୋତାମାନଙ୍କୁ ମଧ୍ୟ କିଛି ସୂଚନା ପହଞ୍ଚିଯିବ ଏବଂ ଆପଣଙ୍କର କଥୋପକଥନ ଜରିଆରେ ଯେଉଁ ଗୀତ ମଧ୍ୟ ଶୁଣିବା ପାଇଁ ଆପଣ ଅନୁରୋଧ କରିବେ ତା ଜରିଆରେ ଅନ୍ୟ ଶ୍ରୋତାବନ୍ଧୁମାନେ ମଧ୍ୟ ମନୋରଞ୍ଜିତ ହେବେ। ତେବେ ଆପଣଙ୍କର ଏଇ ଯେଉଁ ମତାମତକୁ ଆମେ ପରବର୍ତ୍ତୀ ସମୟରେ ଯେତେବେଳେ ନୂତନ କାର୍ଯ୍ୟକ୍ରମ ସାରଣୀ ପ୍ରସ୍ତୁତ କରିବୁ ଏହି କଥାଟିକୁ ହୁଏତ ଆମେ ବିଚାରକୁ ନେବୁ ଏବଂ ଯଦି ସମ୍ଭବ ତାହେଲେ ଏହି ପ୍ରକାରର ଗୋଟିଏ କାର୍ଯ୍ୟକ୍ରମ ସ୍ୱତନ୍ତ୍ର ଭାବରେ ମଧ୍ୟ କରାଯାଇପାରେ। ତେବେ ଏହି କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ଏଭଳିଆ ଚାଲୁ ରହିବ। ଆପଣମାନଙ୍କର ସହଯୋଗ ନିଶ୍ଚିତ ଭାବରେ ଆମେ କାମନା କରୁଛୁ। ଧନ୍ୟବାଦ ଆପଣଙ୍କର ଏହି ଚିଠି ପାଇଁ।
1: କାର୍ଯ୍ୟକ୍ରମର ଶେଷ ଚିଠି ଲେଖିଛନ୍ତି ପହଣ୍ଡି ବିଜେପୁର ଜିଲ୍ଲା ବରଗଡ଼ରୁ ସୁବଳ କୁମାର ସାହୁ, କରମସାନୀ ସାହୁ। ସର୍ବପ୍ରଥମେ ସେ ଲେଖିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ସମସ୍ତ କର୍ମକର୍ତ୍ତାଙ୍କୁ ଆମର ନମସ୍କାର ଜଣାଇଦେବେ। ଗତ ଜୁନ୍ 27 ତାରିଖ ଶନିବାର ଏବଂ ଜୁନ୍ 28 ତାରିଖ ରବିବାର ଦିନର ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ଉପସ୍ଥାପନା ସହିତ ଗୀତଗୁଡ଼ିକ ମଧ୍ୟ ବେଶ୍ ଶ୍ରୁତିମଧୁର ତଥା ହୃଦୟସ୍ପର୍ଶୀ ହୋଇଥିଲା ବୋଲି ସେ ଲେଖିଛନ୍ତି। ଏବଂ ଗତ ଜୁନ୍ 30 ତାରିଖ ମଙ୍ଗଳବାର ସନ୍ଧ୍ୟା 5:02 ଗାନ୍ଧୀ ଚର୍ଚ୍ଚା କାର୍ଯ୍ୟକ୍ରମରେ ପ୍ରଚାର କରିଥିଲେ ଆଲୋଚନା ଗାନ୍ଧିଜୀଙ୍କ ଅର୍ଥନୈତିକ ଚିନ୍ତାଧାରା, ଆଲୋଚନାରୁ ଅନେକ କିଛି ଜାଣିହେଲା ବୋଲି ସେ ଲେଖିଛନ୍ତି। ତେଣୁ କାର୍ଯ୍ୟକ୍ରମର ସମ୍ପୃକ୍ତ ବ୍ୟକ୍ତିବିଶେଷକୁ ଆମର ଅଶେଷ ଧନ୍ୟବାଦ ଜଣାଇଦେବେ ବୋଲି ସେ ଲେଖିଛନ୍ତି।
0: ନିଶ୍ଚିତ ଭାବରେ ଶ୍ରୋତାବନ୍ଧୁ, ଆପଣ ଜଣାଇଥିବା ଧନ୍ୟବାଦ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଆମେ ଜଣାଇ ଦେଉଛୁ। ଏବଂ ଆମେ ବହୁ ପୂର୍ବରୁ ମଧ୍ୟ କହିସାରିଛୁ ଏବଂ ଆକାଶବାଣୀର ମଧ୍ୟ ଏହା ଧର୍ମ ଯେ ସୂଚନା, ଶିକ୍ଷା ଏବଂ ମନୋରଞ୍ଜନ ସହିତ ଆପଣମାନଙ୍କୁ କିଭଳି ଭାବରେ ସଚେତନ କରାଯାଇପାରିବ ଏହାକୁ ଦୃଷ୍ଟିରେ ରଖି ହିଁ ଆକାଶବାଣୀ ତା'ର କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପ୍ରଚାର କରିଆସୁଛି। ଆଗାମୀ ଦିନରେ ମଧ୍ୟ ସେ ପ୍ରକାରର କାର୍ଯ୍ୟକ୍ରମ ପ୍ରଚାର କରିବ। ତେବେ ଆପଣମାନେ ନିଶ୍ଚିତ ଭାବରେ କାର୍ଯ୍ୟକ୍ରମ ସବୁ ଶୁଣିବେ ଏବଂ ଆମ ପାଖକୁ ଚିଠି ଲେଖୁଥିବେ, ତାହେଲେ ଯାଇ ଆମେ ମଧ୍ୟ ଆହୁରି ଉତ୍ସାହିତ ହେବୁ ଏବଂ ନୂଆ ନୂଆ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପ୍ରଚାର କରିବାର ବ୍ୟବସ୍ଥା କରିବୁ। ଧନ୍ୟବାଦ ଆପଣମାନେ ଆପଣମାନଙ୍କର ଚିଠି ଲେଖୁଛନ୍ତି, ମତାମତ ଲେଖୁଛନ୍ତି। ଆଗାମୀ ଦିନରେ ମଧ୍ୟ ଆପଣମାନଙ୍କର ଏ ପ୍ରକାରର ସହଯୋଗ ଆମେ କାମନା କରୁଛୁ। ତେବେ ଅଭିଷେକ, ମୁଁ ଯାହା ଦେଖୁଛି ଯେ ଆପଣଙ୍କ ହାତରେ ତ ଆଉ ଚିଠି ନାହିଁ, ତାହେଲେ କାର୍ଯ୍ୟକ୍ରମକୁ ଏଇଠି ରଖିବା।
1: କିନ୍ତୁ ତା ପୂର୍ବରୁ ଆମେ ଆମର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଆପଣଙ୍କର ଚିଠି ଦେବା ପାଇଁ ଆମର ଠିକଣାଟି କହି ରଖୁଛୁ।
0: କହିଦିଅନ୍ତୁ,
1: ଆମର ଠିକଣାଟି ହେଲା, ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ସମ୍ବଲପୁର, ପିନ୍ 768001। ଆପଣମାନେ ଆପଣଙ୍କର ଚିଠି ଆମର ଇମେଲରେ ମଧ୍ୟ ପଠାଇ ପାରିବେ। ଆମର ଇମେଲ ଆଇଡିଟି ହେଲା duty room AIR@gmail.com ଏବଂ ଆପଣମାନେ ଆପଣଙ୍କର ଚିଠି ଆମର ହ୍ୱାଟ୍ସଆପ୍ ନମ୍ବରରେ ମଧ୍ୟ ପଠାଇ ପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି କହି ରଖୁଛୁ 9437171571।
0: ତେବେ ଶ୍ରୋତାବନ୍ଧୁ, ଆରଥରକ କାର୍ଯ୍ୟକ୍ରମ ପାଇଁ ଆପଣମାନଙ୍କ ପାଖରୁ ଅନେକ ସଂଖ୍ୟାରେ ଚିଠି ଆଶା ରଖି ଆଜିର ଏହି କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
1: ନମସ୍କାର।

ଶୁଣୁଥିଲେ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ, ବର୍ତ୍ତମାନ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ବିଦୁଷୀ ଶୋଭା ଗୋଟୁଙ୍କ କଣ୍ଠରେ ଲଘୁ ଶାସ୍ତ୍ରୀୟ ସଙ୍ଗୀତ। ଗଭୀର ଶୃଙ୍ଗାର ରସ ଏବଂ ଭକ୍ତିରସରେ ପରିପୂର୍ଣ୍ଣ ରାଗ ମିଶ୍ର ଝିଞ୍ଝୋଟି ଆଧାରିତ ଠୁମରି ବୋଲ ହାଁ ପିଆ ଯାଓ ଯାଓ।

ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ, ଆଜିର ଅଧିବେଶନ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

6:30 ଆଜିର ଭାବନା ଉପସ୍ଥାପନା ଶିବାନୀ ଲାଲ। 6:47 ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। 7:10 ସ୍ୱାସ୍ଥ୍ୟ ସୂଚନା, ବିଷୟ ରହିବ ପିତ୍ତଜନିତ ରୋଗର ଆୟୁର୍ବେଦୀୟ ଉପଚାର। ଏହି ବାବଦରେ କହିବେ ଡକ୍ଟର ଦିଲୀପ କୁମାର ନନ୍ଦ। 7:25 ଶୁଣିପାରିବେ ଚାଷର ହାଲ। 7:30 ଇଟିକିଲି ମିଟିକିଲି। 7:55 ଶୁଣିପାରିବେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। 8:30 ଶ୍ରୀକ୍ଷେତ୍ର ମାଧୁରୀ। 9:00 ଶୁଣିପାରିବେ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ। 11:05 ସଙ୍ଗୀତର ଲହର, କଣ୍ଠଶିଳ୍ପୀ ସୌଭାଗିନୀ ପୁରୋହିତ, ଜିତେନ୍ଦ୍ର ହରିପାଲ ଏବଂ ନାରାୟଣ ଡେନସେନା। 11:30 ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୁଲା ଝରକା। ଦିନ 12:00 ଶୁଣିପାରିବେ ବାତାୟନ। 12:30 ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ। 1:05 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ସନ୍ତୋଷ କୁମାର ମିଶ୍ର ଏବଂ ସଂଯୁକ୍ତ ପାତ୍ର। 1:20 ଶୁଣିପାରିବେ ଘର ସଂସାର କାର୍ଯ୍ୟକ୍ରମରେ ପ୍ରଗତି। 2:45 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ ଏବଂ ଅପରାହ୍ନ 3:00 ଶୁଣିପାରିବେ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମକା ପପୁ ଝକା ଝକା। 3:30 ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଏବଂ 4:02 ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ। 5:02 ଶୁଣିପାରିବେ ଶିଳ୍ପାଞ୍ଚଳ କାର୍ଯ୍ୟକ୍ରମ। 5:30 ଯୁବବର୍ଗଙ୍କର କାର୍ଯ୍ୟକ୍ରମ ଶୁଣିପାରିବେ ଯୁବବାଣୀ। 6:10 ଗୋଷ୍ଠୀ ସଙ୍ଗୀତ ଶିକ୍ଷାର କାର୍ଯ୍ୟକ୍ରମ ଏବଂ 6:30 ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। 7:30 ଶୁଣିପାରିବେ ଲଣ୍ଡନର ଲର୍ଡ଼ସ କ୍ରିକେଟ ପଡ଼ିଆଠାରେ ହେବାକୁ ଥିବା ମହିଳା କ୍ରିକେଟ ବିଶ୍ୱକପ୍ 2026ର ଅନ୍ତିମ ପ୍ରତିଯୋଗିତାର ଅପ୍ଟ୍ୟୁବ୍ ଧାରାବିବରଣୀ ଏହା ଆପଣ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏବଂ 7:02 ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, ଏହା ଆପଣ ଆପ୍ ମାଧ୍ୟମରେ ଶୁଣିପାରିବେ। ଏବଂ 7:25 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଏବଂ 7:30 କୃଷି ସଂସାର କାର୍ଯ୍ୟକ୍ରମ ଶୁଣିପାରିବେ। ଏହି ଥିଲା ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର, ସମୟ ରାତି 11:10:50। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ଆଗାମୀକାଲିର ଅଧିବେଶନ ଆରମ୍ଭ କରିବୁ 5:53। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।